ଫ୍ରେଣ୍ଡସ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସା ଦିଲ୍। ସମୟ ହେଉଛି ଆପଣଙ୍କର ଫେଭରେଟ୍ ଶୋ ମୋ ଦେଶର। ହଁ ସାଥୀ, ଭାରତ ଆମର ଜନ୍ମଭୂମି। ଏହି ପବିତ୍ର ଭୂମି ଆମ ସମସ୍ତଙ୍କର ଗର୍ବ ଓ ଗୌରବର ପ୍ରତୀକ। ଏହି ଦେଶର ମାଟିରେ ଜନ୍ମ ହେବା ପ୍ରତ୍ୟେକ ନାଗରିକଙ୍କ ଭାଗ୍ୟର ବିଷୟ। ଏହି ଦେଶ, ଏହି ମାଟି କେବଳ ଗୋଟିଏ ଶବ୍ଦ ନୁହେଁ, ବରଂ ଏହା ଆମ ହୃଦୟର ଭାବନା, ଆମ ସଂସ୍କୃତି, ଆମ ପରମ୍ପରା, ଆମ ଆତ୍ମା ଓ ପରିଚୟର ପ୍ରତିଫଳନ। ଯେଉଁ ମାଟି ଆମକୁ ଜନ୍ମ ଦେଇଛି, ଲାଳନ ପାଳନ କରିଛି ଏବଂ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଆମକୁ ସହଯୋଗ କରିଛି, ହଁ ସେଠି ସେହି ମାଟି ପ୍ରତି ଭଲ ପାଇବା ଓ ସମ୍ମାନ ରଖିବା ଆମର ପବିତ୍ର କର୍ତ୍ତବ୍ୟ ନା।

ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ପ୍ରସାରିତ ହେଉଛି 100.4 MHz। ଆଜି ଗୁରୁବାର 1948 ଶତାବ୍ଦ ଜ୍ୟେଷ୍ଠ ମାସ 21 ଦିନ ଇଂରାଜୀ ଜୁନ 11 ତାରିଖ 2026 ମସିହା। ଶ୍ରୋତବନ୍ଧୁ, ଷ୍ଟୁଡିଓ ଘଣ୍ଟାରେ ସମୟ ବର୍ତ୍ତମାନ ସକାଳ 5:58:36। ଆମର ଅଗଣିତ ଶ୍ରୋତାବନ୍ଧୁମାନଙ୍କୁ ଶୁଭ ସକାଳର ଶୁଭେଚ୍ଛା ଏବଂ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜି ଦିନର ପ୍ରଥମ ଅଧିବେଶନ।

ଧନ ନଥାଏ କେହି ଯେପରି ମହାଜନ ବା ସାହୁକାର ନ ବୁଲାଇ ପାରନ୍ତି, ସେହିପରି ହରିଭକ୍ତି ବା ହରିଭଜନ ବ୍ୟତୀତ କେହି ସାଧୁ ବୁଲାଇ ପାରେ ନାହିଁ। ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ସମୟ ବର୍ତ୍ତମାନ ସକାଳ 6ଟା ହେବାକୁ ଯାଉଛି। ଆସନ୍ତୁ ଶୁଣିବା ହିନ୍ଦୀରେ ସମାଚାର।

ଏ ମଣିଷ ଆଶା କରେ, କାମନା ରଖେ, କର୍ମ କରେ, ଆଉ ସେ କର୍ମର ଫଳ କେବଳ ସେ କୋଟି ବ୍ରହ୍ମାଣ୍ଡର ଅଧୀଶ୍ୱରଙ୍କର ଇଚ୍ଛାଧୀନ ବ୍ୟାପାର ବୋଲି ମଣେ। ଯେବେ ଈଶ୍ୱର ପରିଶ୍ରମର ପ୍ରତିବଦଳରେ ଆନନ୍ଦ ଉଲ୍ଲାସ ହର୍ଷ ଜୀବନରେ ଭରିଦିଅନ୍ତି, ସେବେ ଆମେ ସମର୍ପିତ ଭାବରେ କହୁ ଯେ ସବୁ ସେଇ ଇଚ୍ଛାମୟଙ୍କର ଇଚ୍ଛା। କିଏ ସେ ଇଚ୍ଛାମୟ ଯେ ଆମର ସବୁ ଇଚ୍ଛାକୁ ପୂରଣ କରନ୍ତି? ଯେବେ ଯାହା ଯେତିକି ଆମେ ଇଚ୍ଛା କରୁ ଆମ ସହିତ ସେମିତି ଘଟେ ନାହିଁ ସତ, କିନ୍ତୁ ସେ ଜାଣିଥାନ୍ତି ଆମ ପାଇଁ କ'ଣ ଭଲ। ସେ ଯେବେ ଯାହା ଯେତିକି ଇଚ୍ଛା କରନ୍ତି ସେତିକି ଆମ ସହିତ ଘଟୁଥାଏ। ମାଟିର ମଣିଷ ସିନା ମାନ ଅଭିମାନ କରି କେବେ କାହା ପ୍ରତି ଊଣା ଅଧିକ କରିପାରେ? ହେଲେ ସର୍ବକର୍ତ୍ତା ଶ୍ରୀହରି ବିଷ୍ଣୁ, ସେ ତ କରୁଣାର ଉତ୍ସ, ସେ ଭାବଗ୍ରାହୀ, ସେ କେବେ ପାତର ଅନ୍ତର କରନ୍ତି ନାହିଁ। ତାଙ୍କ ଇଚ୍ଛାରେ ଚଳେ ଏ ସାରା ଜଗତ, ସେ ଚାହିଁଲେ ସବୁକିଛି ସମ୍ଭବ। ତାଙ୍କରି ପାଖରେ ପହଞ୍ଚେ ସବୁ ଗୁହାରୀ, ପ୍ରାପ୍ୟ ଅନୁଯାୟୀ ଦିଅନ୍ତି ଇଚ୍ଛାମୟ ଶ୍ରୀହରି।

ସର୍ବତ୍ର ଶ୍ରୀହରି, ତାଙ୍କ ସାନ୍ନିଧ୍ୟରେ ସବୁକିଛି ହୁଏ ମଙ୍ଗଳମୟ। ଯେବେ ସେ ଇଚ୍ଛା କରନ୍ତି ଆମ ସଫଳତାର କାହାଣୀ ସେ ଲେଖିପାରନ୍ତି। ତାଙ୍କୁ ବା କ'ଣ ଅଛପା, ସେ ଚାହିଁଥିଲେ ଗୋଟିଏ କ୍ଷଣରେ କୁରୁକ୍ଷେତ୍ରର ମହାଯୁଦ୍ଧକୁ ସମାପ୍ତ ବି କରିପାରିଥାନ୍ତେ। ସେ ଚାହିଁଥିଲେ ଅନେକ ଦୁଃଖର ଅନ୍ତ କରିଦେଇପାରିଥାନ୍ତେ। କିନ୍ତୁ ସେ ଯେ ସବୁବେଳେ କର୍ମର ପଥିକ, ଯେବେ ଯେବେ ଭକ୍ତ ତାଙ୍କ ଡାକରେ ପାପ ବିନାଶିବା ପାଇଁ ଧରାକୁ ଅବତରଣ କରିଛନ୍ତି, ନିଜକୁ କର୍ମର ବନ୍ଧନରେ ବାନ୍ଧି ଦେଇଛନ୍ତି। କର୍ମ ଅନୁସାରେ ନିଜର ଫଳ ନିଜେ ନିର୍ଦ୍ଧାରିତ କରି ଏଇଠି ଭୋଗିଛନ୍ତି। ସେଇଥିପାଇଁ ତ ତାଙ୍କରି ଭକ୍ତ ଯେବେ ଭାବର ଠାକୁରଙ୍କ ପାଖରେ ନିଜକୁ ସମର୍ପି ଦିଏ, ସେ ବୁଝେ ଯେ ସେ ଇଚ୍ଛାମୟୀ, ତାଙ୍କ କରୁଣା ତାଙ୍କ ସାନ୍ନିଧ୍ୟରେ ନାହିଁ ସନ୍ଦେହର ଅବକାଶ। ଭକ୍ତ ହାତରେ କେବଳ କର୍ମ, ନିରନ୍ତର କର୍ମ ଏବଂ ସକଳ ଘଟରେ ତାଙ୍କରି ଦର୍ଶନ, ପ୍ରତ୍ୟେକଟି ଜୀବରେ ତାଙ୍କରି ସତ୍ତାର ଅନୁଭୂତି, କାରଣ ସେ ସର୍ବତ୍ର ବିଦ୍ୟମାନ। ନିଜ ସଫଳତା ଓ ବିଫଳତା ସବୁର ଶ୍ରେୟ ସେଇ ଶ୍ରୀହରି ବିଷ୍ଣୁଙ୍କ ପାଦପଦ୍ମରେ ଅର୍ପଣ କରିଦେଇ ବିଶ୍ୱାସ ଭରସା ଭାବର ସହ ଆଗକୁ ବଢ଼ୁଥାଉ ଏଇ ଜୀବନ, ଆଉ ତୁଣ୍ଡ ଗାଉଥାଉ ଓଂ ନମଃ ଭଗବତେ ବାସୁଦେବାୟ।

ଏଇଠି ଶେଷ କରୁଛୁ ଭକ୍ତି ଗୀତର କାର୍ଯ୍ୟକ୍ରମ ଅର୍ଘ୍ୟ ଥାଳି। ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ଏବେ ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 63ତମ ଭାଗ। ବର୍ଣ୍ଣନା ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି।

ଜିହ୍ୱା ବା ରସନା ହେଲା ରସନେନ୍ଦ୍ରିୟ ଏବଂ ତାର ଅଧିଷ୍ଠାତା ହେଲେ ବରୁଣ ଦେବତା। ସେହି ବିରାଟ ପୁରୁଷଙ୍କର କଥା କହିବାକୁ ଇଚ୍ଛା ହେବାରୁ ମୁଖରୁ ବାକ୍ୟ ଓ ତାର ଅଧିଷ୍ଠାତା ଅଗ୍ନିଙ୍କର ଜନ୍ମ ହେଲା। ସେହି ବିରାଟ ପୁରୁଷ ଜଳସାୟୀ ଥିଲାବେଳେ ତାଙ୍କର ଶ୍ୱାସ ପ୍ରଶ୍ୱାସ ରୁଦ୍ଧ ହେବାରୁ ଦୁଇ ନାସାରନ୍ଧ୍ର ଉତ୍ପନ୍ନ ହେଲା। ତଦ୍ୱାରା ଗନ୍ଧ ଶୁଙ୍ଘିବାକୁ ନାକ ଓ ତାର ଦେବତା ପବନଙ୍କର ଉତ୍ପତ୍ତି ହେଲା। ତାଙ୍କର ଦୃଷ୍ଟି ପାଇଁ ଚକ୍ଷୁ ଓ ତାର ଦେବତା ଆଦିତ୍ୟ ଜାତ ହେଲେ। ସନ୍ତାନ ଉତ୍ପତ୍ତିର ରକ୍ଷକ ହେଲେ ପ୍ରଜାପତି। ସେହି ପୁରୁଷ ନିଜର ମାୟା କଥା ଚିନ୍ତା କରିବାରୁ ହୃଦୟ ମନ ସଂକଳ୍ପ ଅଭିଳାଷ ଏବଂ ମନର ଦେବତା ଚନ୍ଦ୍ର ଜାତ ହେଲେ। ହୃଦୟକୁ ଆବୃତ କରିବାକୁ ପିଠିରେ ଅସ୍ଥି ସୃଜିଲା।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 63ତମ ଭାଗ। ଏ ଭାଗରେ କଣ୍ଠଶିଳ୍ପୀମାନେ ଥିଲେ ଶିବାରାଣୀ ମହାପାତ୍ର, ମଧୁଲିତା ମହାନ୍ତି, ଲକ୍ଷ୍ମୀକାନ୍ତ ପାଲିତ ଏବଂ ସୁବାସ ଦାସ। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି ଏବଂ ପ୍ରଯୋଜନା ସୁହାସ ମହାନ୍ତି।

ଜିତେନ୍ଦ୍ର କୁମାର ନାୟକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ନୀତି ଆୟୋଗର 11ତମ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ହେବ। 2047 ମସିହା ସୁଦ୍ଧା ବିକଶିତ ଭାରତ ପାଇଁ ସମାବେଶୀ ମାନବ ବିକାଶ ଶୀର୍ଷକରେ ହେବାକୁ ଥିବା ବୈଠକରେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ନୀତି ଆୟୋଗର ବରିଷ୍ଠ ଅଧିକାରୀମାନେ ଯୋଗଦେବେ। ବୈଠକରେ ମୌଳିକ ମାନବ ପୁଞ୍ଜି, ଭବିଷ୍ୟତ ପ୍ରସ୍ତୁତି ଦକ୍ଷତା, ନିଯୁକ୍ତି ଓ ଉଦ୍ୟୋଗ ଆଦି ବିଷୟରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଯୁବପିଢ଼ି କୃଷିକୁ କେବଳ ଏକ ପାରମ୍ପରିକ ବୃତ୍ତି ନ ଭାବି ନବସୃଜନ, ଉଦ୍ୟୋଗ ଓ ରାଷ୍ଟ୍ର ଗଠନର ଏକ ଗତିଶୀଳ କ୍ଷେତ୍ର ଭାବେ ଗ୍ରହଣ କରିବାକୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଆହ୍ୱାନ ଦେଇଛନ୍ତି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଓୟୁଇଟି ପରିସରରେ ଆୟୋଜିତ ଓଡ଼ିଶା ଖାଦ୍ୟ ଓ ଜୈବ ପ୍ରଯୁକ୍ତିବିଦ୍ୟା ସମ୍ମିଳନୀ 2026କୁ ଉଦ୍ଘାଟନ କରି ଡକ୍ଟର କମ୍ଭମ୍ପାଟି କହିଛନ୍ତି, କୃଷିର ଭବିଷ୍ୟତ ଉଦ୍ଭାବକ, ଉଦ୍ୟୋଗୀ ଏବଂ ସମସ୍ୟା ସମାଧାନକାରୀଙ୍କ ଦ୍ୱାରା ସମ୍ଭବ ହୋଇପାରିବ। କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ତଥା ଏମ୍ଏସ୍ଏମ୍ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏବଂ ଅନ୍ୟାନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ। ଚଳିତ ମାସ 19 ଓ 20 ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତକୁ ନେଇ ରାଜ୍ୟ ପୁଲିସ୍ ମୁଖ୍ୟାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ବୈଠକରେ ଭିଭିଆଇପିଙ୍କ ଗସ୍ତ ଅବସରରେ ସୁରକ୍ଷା ବ୍ୟବସ୍ଥାକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ସହ ସମ୍ପୃକ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସୁପ୍ରିମକୋର୍ଟଙ୍କ ପକ୍ଷରୁ ଆସନ୍ତା 21 ତାରିଖରୁ ତ୍ରିଦିବସୀୟ ସମାଧାନ ସମାରୋହ ଏକ ବିଶେଷ ଲୋକ ଅଦାଲତ ଅନୁଷ୍ଠିତ ହେବ। ଏଥିପାଇଁ ଅନ୍ଲାଇନ୍ରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ସର୍ବୋଚ୍ଚ ନ୍ୟାୟାଳୟଙ୍କଠାରେ ବିଚାରାଧୀନ ଥିବା ବିଭିନ୍ନ ମାମଲାର ଫଏସଲା ଏହା ମାଧ୍ୟମରେ କରାଯିବ। ପୁରୀ ରଥଯାତ୍ରା ପ୍ରସ୍ତୁତି ନେଇ ଆୟୋଜିତ ସମୀକ୍ଷା ବୈଠକରେ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱ ଦେଇଛନ୍ତି। ବୈଠକରୁ ଜଣାପଡ଼ିଛି, ସ୍ନାନ ପୂର୍ଣ୍ଣିମା ସମୟରେ ପୁରୀ ଶ୍ରୀମନ୍ଦିର ପରିସରରେ 72 ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯିବ। ଏହାସହ ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବ। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ବିଭିନ୍ନ ବିଭାଗ ସହିତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଶ୍ରୀ ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି। ପୁରୀ ଶ୍ରୀମନ୍ଦିର ସହ ଜଡ଼ିତ 2 ଶବ୍ଦ ଓ 1 ଲୋଗୋକୁ ପେଟେଣ୍ଟ ମିଳିଛି। ଆନନ୍ଦ ବଜାର ଓ ପତିତ ପାବନ ଶବ୍ଦ ଏବଂ ଶ୍ରୀମନ୍ଦିର ପ୍ରଶାସନର ନୀଳଚକ୍ର ଲୋଗୋକୁ ପେଟେଣ୍ଟ ମିଳିଥିବା ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ଶ୍ରୀ ପାଢ଼ୀ କହିଛନ୍ତି, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ମନ୍ଦିର ସହ ଜଡ଼ିତ ବିଭିନ୍ନ ଶବ୍ଦ ଚିହ୍ନ ଏବଂ ଲୋଗୋ ଚିହ୍ନ ପଞ୍ଜୀକରଣ ପାଇଁ ଆବେଦନ ଦାଖଲ କରାଯାଇଛି। ଆଧ୍ୟାତ୍ମିକ, ସାଂସ୍କୃତିକ ଏବଂ ସାଂଗଠନିକ ପରିଚୟକୁ ସୁରକ୍ଷା ଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ରାଜ୍ୟରେ ଥିବା ମହାବିଦ୍ୟାଳୟଗୁଡ଼ିକରେ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ସମୟସୀମା 16 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲକୁ ଯାଇ ଏଥିପାଇଁ ଆବେଦନ କରିପାରିବେ। 22 ତାରିଖ ଅପରାହ୍ନ 2 ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ଶିକ୍ଷାବର୍ଷ 2026-27 ସ୍ନାତକ ପାଠ୍ୟକ୍ରମକୁ ଆସନ୍ତା ଜୁଲାଇ ମାସ 10 ତାରିଖ ସୁଦ୍ଧା ଆରମ୍ଭ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଓଡ଼ିଶାରେ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମରେ ଏପର୍ଯ୍ୟନ୍ତ 94.37% ଭୋଟରଙ୍କ ନିକଟରେ ଗଣନା ଫର୍ମ ପହଞ୍ଚପାରିଛି। ମୋଟ 3,15,18,412 ଜଣ ଭୋଟରଙ୍କୁ ଫର୍ମ ବଣ୍ଟନ କରାଯାଇଛି। ତନ୍ମଧ୍ୟରୁ 39,83,446 ଜଣ ଭୋଟରଙ୍କର ଡିଜିଟାଇଜେସନ୍ କରାଯାଇଛି। ଏହି ସଂଶୋଧନ ପ୍ରକ୍ରିୟାରେ ଫର୍ମ ବଣ୍ଟନ ଓ ଦାଖଲର ଶେଷ ତାରିଖ ଜୁନ୍ 28 ରହିଛି। କନ୍ଧମାଳ ଜିଲ୍ଲା ପୁଲିସ୍ ପକ୍ଷରୁ ଆମ ପୁଲିସ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଟ୍ରାଫିକ୍ ସମସ୍ୟା ହ୍ରାସ ଦିଗରେ ବ୍ୟବସ୍ଥା କରିବାକୁ ଜିଲ୍ଲା ପୁଲିସ୍ ପକ୍ଷରୁ ପଦକ୍ଷେପ ନିଆଯାଇଛି। ରାଜ୍ୟରେ ଆସନ୍ତା 3 ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ରାଜ୍ୟର ତାପମାତ୍ରା ହ୍ରାସ ପାଇଛି। ଆସନ୍ତା କିଛି ଦିନ ମଧ୍ୟରେ ତାପମାତ୍ରା ଆହୁରି ହ୍ରାସ ପାଇବାର ସମ୍ଭାବନା ରହିଛି। ଗତକାଲି 4 ସ୍ଥାନର ତାପମାତ୍ରା 40 ଡିଗ୍ରୀ ଉପରେ ରହିଥିବା ବେଳେ ବଲାଙ୍ଗୀରରେ ସର୍ବାଧିକ ତାପମାତ୍ରା 41 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ ହୋଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ 12 ଭିନ୍ନ ଭିନ୍ନ କ୍ରୀଡ଼ା ବିଭାଗ ପାଇଁ 25 ଜଣ ପ୍ରଶିକ୍ଷକଙ୍କୁ ପ୍ରାଥମିକ ଭାବେ ମନୋନୀତ କରାଯାଇଛି। ଏଥିରେ 9 ମହିଳା ପ୍ରଶିକ୍ଷକଙ୍କୁ ସାମିଲ କରାଯାଇଛି। ପୂର୍ବରୁ ରାଜ୍ୟରେ 2016 ପ୍ରଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ହୋଇଥିଲା। ରାଜ୍ୟରେ ସିଏମ୍ ଟ୍ରଫିର ଦ୍ୱିତୀୟ ସଂସ୍କରଣ ଗତକାଲି ଉଦ୍ଯାପିତ ହୋଇଯାଇଛି। ଏଥିରେ ଫୁଟବଲ, ଖୋଖୋ, କବାଡ଼ି ଏବଂ ଭଲିବଲ୍ର ବିଭିନ୍ନ ବର୍ଗରେ ପ୍ରତିଯୋଗିତା ହୋଇଥିଲା। ପ୍ରତିଯୋଗିତାରେ 30,000 ଅଧିକ ଖେଳାଳି ଅଂଶଗ୍ରହଣ କରିଥିଲେ। ଫୁଟବଲ ବାଳକ ବର୍ଗରେ ବରଗଡ଼, ବାଳିକା ବର୍ଗରେ ଭୁବନେଶ୍ୱର, ଖୋଖୋ ବାଳକ ବର୍ଗରେ ପୁରୀ, ବାଳିକା ବର୍ଗରେ ଖୋର୍ଦ୍ଧା, କବାଡ଼ି ବାଳକ ବର୍ଗରେ ବାଲେଶ୍ୱର, ବାଳିକା ବର୍ଗରେ ପୁରୀ ଏବଂ ଭଲିବଲ୍ର ବାଳକ ବର୍ଗରେ କଟକ ଏବଂ ବାଳିକା ବର୍ଗରେ ଖୋର୍ଦ୍ଧା ଚାମ୍ପିୟନ୍ ହୋଇଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ବସିବ ନୀତି ଆୟୋଗର ଏକାଦଶ ପରିଚାଳନା ପରିଷଦ ବୈଠକ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କୁଲତାରନ୍ତ ଆଲୋଚନାରେ ଯୋଗଦେବା ପାଇଁ ଫିନ୍ଲ୍ୟାଣ୍ଡ ଗସ୍ତ କରିବେ। ଭାରତୀୟ ରେଳବାଇ ପକ୍ଷରୁ ରେଳ ଷ୍ଟେସନ୍ଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ। ବୁଝାମଣା ପୂର୍ବରୁ ଆକ୍ରମଣାତ୍ମକ ପଦକ୍ଷେପ ପାଇଁ ଇରାନ୍କୁ ଉଚିତ ମୂଲ୍ୟ ଦେବାକୁ ପଡ଼ିବ କହିଲେ ଆମେରିକା ରାଷ୍ଟ୍ରପତି। ଏବଂ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗର ଅନୁମାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ନୀତି ଆୟୋଗର ଏକାଦଶ ପରିଚାଳନା ପରିଷଦ ବୈଠକରେ ଅଧ୍ୟକ୍ଷତା କରିବେ। ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ବିକଶିତ ଭାରତ ପାଇଁ ଟିମ୍ ଇଣ୍ଡିଆ ସହିତ ସମ୍ପର୍କିତ ବିଷୟବସ୍ତୁ ବିକଶିତ ଭାରତ 2047 ପାଇଁ ସମାବେଶୀ ମାନବ ବିକାଶ ଏହି ବୈଠକର ଶୀର୍ଷକ ରହିଛି। ବୈଠକରେ ନାଗରିକମାନଙ୍କ ଭବିଷ୍ୟତ ପାଇଁ କୌଶଳ ବିକାଶ, ଉତ୍ପାଦକ ରୋଜଗାର, ଉଦ୍ୟମିତା ଏବଂ ବିକେନ୍ଦ୍ରୀକରଣ ସମର୍ଥିତ ବିକାଶ, ସ୍ୱାସ୍ଥ୍ୟ, ପୋଷଣ ଓ ଜନକଲ୍ୟାଣ ସମ୍ପର୍କରେ ବିଚାର ବିମର୍ଶ କରାଯିବ। ଦେଶବ୍ୟାପୀ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା, ଦକ୍ଷତା ବୃଦ୍ଧି କରିବା ଏବଂ ସ୍ଥାୟୀ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ପଦକ୍ଷେପଗୁଡ଼ିକ ଉପରେ ମଧ୍ୟ ବୈଠକରେ ଆଲୋଚନା ହେବ। ସମାନ ଏବଂ ସ୍ଥାୟୀ ଅଭିବୃଦ୍ଧି ପାଇଁ ଏକ ଏକୀକୃତ ଏବଂ ସହଯୋଗୀ ଆଭିମୁଖ୍ୟକୁ ସୁଦୃଢ଼ କରିବା, ଅନ୍ତର୍ଭୁକ୍ତ ମାନବ ବିକାଶ ଉପରେ ଜାତୀୟ ଦୃଷ୍ଟିକୋଣ ସହିତ ରାଜ୍ୟ ଦୃଷ୍ଟିକୋଣକୁ ସମନ୍ୱିତ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯିବ ବୋଲି ଜଣାପଡ଼ିଛି। ନୀତି ଆୟୋଗର ପରିଚାଳନା ପରିଷଦ ଗତବର୍ଷ ଡିସେମ୍ବର 26-28 ତାରିଖ ମଧ୍ୟରେ ଅନୁଷ୍ଠିତ ମୁଖ୍ୟ ସଚିବମାନଙ୍କ ପଞ୍ଚମ ଜାତୀୟ ସମ୍ମିଳନୀର ସୁପାରିଶ ଉପରେ ମଧ୍ୟ ଆଲୋଚନା କରିବ। ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରଶାସିତ ଅଞ୍ଚଳର ରାଜ୍ୟପାଳମାନେ ଯୋଗଦେବେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ କହିଛନ୍ତି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଅନୁଷ୍ଠିତ ଏନ୍ଡିଏ ସମ୍ମିଳନୀରେ 35 ରାଜନୈତିକ ଦଳର 75 ଜଣ ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ନବୀନ କହିଛନ୍ତି ଏନ୍ଡିଏ ନେତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି ଏବଂ ଏକ ଐତିହାସିକ ମାଇଲଖୁଣ୍ଟ ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଏହାକୁ ଦେଶର 140 କୋଟି ଲୋକଙ୍କ ପାଇଁ ଗର୍ବର ମୁହୂର୍ତ୍ତ ବୋଲି କହିଛନ୍ତି। ଶ୍ରୀ ନବୀନ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଦେଶ ବିକଶିତ ଭାରତ ଲକ୍ଷ୍ୟ ପୂରଣ ଆଡ଼କୁ ଅଗ୍ରସର ହେଉଛି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ, ସବ୍କା ପ୍ରୟାସ ସାରା ଦେଶକୁ ଏକତ୍ର କରିଛି। ଶ୍ରୀ ନବୀନ କହିଛନ୍ତି ଏନ୍ଡିଏ ବର୍ତ୍ତମାନ 22 ଅଧିକ ରାଜ୍ୟରେ କ୍ଷମତାରେ ଅଛି, ଯାହା ଭାରତର ପ୍ରାୟ 75% ଭୌଗୋଳିକ କ୍ଷେତ୍ରକୁ ପରିବ୍ୟାପ୍ତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ୍, ଜର୍ମାନ୍ ଫେଡେରାଲ୍ ଚାନ୍ସେଲର ଫ୍ରେଡରିଚ୍ ମର୍ଜ, କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଏବଂ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କ ପ୍ରତି ସେମାନଙ୍କର ହାର୍ଦ୍ଦିକ ଶୁଭେଚ୍ଛା ଏବଂ ବାର୍ତ୍ତା ପାଇଁ କୃତଜ୍ଞତା ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ତାଙ୍କର ଇଟାଲୀୟ ପ୍ରତିପକ୍ଷ ଜର୍ଜିଆ ମେଲୋନିଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି ସେ ଭାରତ ଇଟାଲୀ ସ୍ୱତନ୍ତ୍ର ରଣନୈତିକ ସହଭାଗିତାକୁ ଶିଖରକୁ ନେବା ଲାଗି ଅପେକ୍ଷା କରିଛନ୍ତି। ଅନ୍ୟ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ୍ଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି ସେ ଭାରତ ଏବଂ ମାଲେସିଆ ମଧ୍ୟରେ ଦୃଢ଼ ଏବଂ ସ୍ଥାୟୀ ବନ୍ଧୁତାକୁ ଗଭୀର ଭାବରେ ମୂଲ୍ୟାୟନ କରନ୍ତି ଏବଂ ଉଭୟ ଦେଶର ଲାଭ ପାଇଁ ସହଭାଗିତାକୁ ଆହୁରି ମଜବୁତ କରିବାକୁ ଅପେକ୍ଷା କରିଛନ୍ତି। ଶ୍ରୀ ମୋଦି ଜର୍ମାନ ଭାରତ ଜର୍ମାନୀ ରଣନୈତିକ ସହଭାଗିତାକୁ ଆହୁରି ମଜବୁତ କରିବା ଏବଂ ଭାରତ କାନାଡ଼ା ସହଭାଗିତାକୁ ଆହୁରି ଦୃଢ଼ କରିବାକୁ କହିଛନ୍ତି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ସୁଫିଆରେ ବୁଲ୍ଗେରିଆର ପ୍ରଧାନମନ୍ତ୍ରୀ ରୁମେନ୍ ରାଦେବଙ୍କୁ ସାକ୍ଷାତ କରିଛନ୍ତି। ସାକ୍ଷାତ ସମୟରେ ବୈଦେଶିକ ମନ୍ତ୍ରୀ ଭାରତର ଦୃଢ଼ ଦ୍ୱିପାକ୍ଷିକ ସମ୍ପର୍କ ଏବଂ ଭାରତ ବୁଲ୍ଗେରିଆ ରଣନୈତିକ ସହଭାଗିତାକୁ ସୁଦୃଢ଼ କରିବା ନେଇ ଦ୍ୱିପାକ୍ଷିକ ସହଯୋଗର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି ଉଭୟ ଦେଶ ବାଣିଜ୍ୟ ଏବଂ ନିବେଶ, ଔଷଧ, ସେମିକଣ୍ଡକ୍ଟର, କୃତ୍ରିମ ବୁଦ୍ଧିମତା, ମହାକାଶ, ପ୍ରତିରକ୍ଷା ଏବଂ ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗ ନେଇ ଆଲୋଚନା କରିଛନ୍ତି। ଉଭୟ ନେତା ପାରସ୍କରିକ ସ୍ୱାର୍ଥଜଡ଼ିତ ଆଞ୍ଚଳିକ ଏବଂ ବିଶ୍ୱ ପ୍ରସଙ୍ଗ ଉପରେ ମଧ୍ୟ ମତ ବିନିମୟ କରିଥିବା ଜଣାପଡ଼ିଛି। ଏହା ପୂର୍ବରୁ ଡକ୍ଟର ଜୟଶଙ୍କର ସୋଫିଆରେ ଜାତୀୟ ଐତିହାସିକ ସଂଗ୍ରହାଳୟ ପରିଦର୍ଶନ କରିଥିଲେ।
ডক্টর জয়শঙ্কর আজ কুলতারন্তা

ଆଲୋଚନାରେ 14ତମ ସଂସ୍କରଣରେ ଯୋଗ ଦେବା ପାଇଁ ଫିନ୍ଲ୍ୟାଣ୍ଡ ଗସ୍ତ କରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଇରାନ ଉପରେ ଆମେରିକା ପକ୍ଷରୁ ଗତକାଲି ଆକ୍ରମଣ କରାଯାଇଛି। ପଶ୍ଚିମ ଏସିଆରେ ଉତ୍ତେଜନାମୂଳକ ପରିସ୍ଥିତିକୁ ଶେଷ କରିବା ଲାଗି ଉଭୟ ଦେଶ ମଧ୍ୟରେ ବୁଝାମଣା ଲାଗି ଅଗ୍ରଗତି ଘଟୁଥିବାବେଳେ ଇରାନ୍ର ଆକ୍ରମଣାତ୍ମକ ସ୍ଥିତିକୁ ନେଇ ଆମେରିକା ପ୍ରତିଆକ୍ରମଣ କରିଥିବା ଜଣାପଡ଼ିଛି। ବାହାରିନ୍, କୁଏତ୍ ଏବଂ ଜୋର୍ଡାନ୍ରେ ଆମେରିକାର ସେନା ଶିବିରଗୁଡ଼ିକ ଉପରେ ଇରାନ୍ ଆକ୍ରମଣ କରିବା ପରେ ଆମେରିକା ପକ୍ଷରୁ ଏହି ଆକ୍ରମଣ କରାଯାଇଥିବା ସୂଚନା ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ବୁଝାମଣାକୁ ଚୂଡ଼ାନ୍ତ ରୂପ ଦେବା ପୂର୍ବରୁ ଇରାନ୍ ଯେଉଁ ପଦକ୍ଷେପ ଗ୍ରହଣ କରିଛି ସେଥିଲାଗି ତାକୁ ଉଚିତ ମୂଲ୍ୟ ଦେବାକୁ ପଡ଼ିବ। ଇରାନ୍ର ଇସ୍ଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ ପକ୍ଷରୁ ହର୍ମୁଜ୍ ପ୍ରଣାଳୀକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଥିବା ସୂଚନା ଦିଆଯାଇଛି। ଭାରତୀୟ ରେଳବାଇ ରେଳଷ୍ଟେସନଗୁଡ଼ିକରେ ଯାତ୍ରୀମାନଙ୍କ ସୁରକ୍ଷା ନିମନ୍ତେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ ଆରମ୍ଭ କରିଛି। ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ବର୍ତ୍ତମାନ ଥିବା ଅଗ୍ନି ନିରାପତ୍ତା ବ୍ୟବସ୍ଥାର ମୂଲ୍ୟାଙ୍କନ କରିବା ଏବଂ ଯାତ୍ରୀ ସୁରକ୍ଷା ବୃଦ୍ଧି ଓ ରେଳ ସମ୍ପତ୍ତିର ସୁରକ୍ଷା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବା। ରେଳ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଷ୍ଟେସନ କୋଠା, ବୈଦ୍ୟୁତିକ ସ୍ଥାପନ, ଏୟାର କଣ୍ଡିସନିଂ ଏବଂ ବାୟୁ ଚଳାଚଳ ବ୍ୟବସ୍ଥା, ଜରୁରୀକାଳୀନ ପ୍ରସ୍ଥାନ ଏବଂ ଅଗ୍ନି ନିର୍ବାପନ ଉପକରଣ ସମେତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ଭିଭିଭୂମିଗୁଡ଼ିକର ଯାଞ୍ଚ କରାଯିବ। ଯାଞ୍ଚ ପ୍ରକ୍ରିୟା ସମୟରେ ଚିହ୍ନଟ ହେଉଥିବା ଯେକୌଣସି ତ୍ରୁଟିକୁ ତୁରନ୍ତ ସମାଧାନ କରାଯିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ଅଗ୍ନି ନିରାପତ୍ତା ଯାଞ୍ଚ ପଦକ୍ଷେପ ରେଳ ଷ୍ଟେସନଗୁଡ଼ିକରେ ସୁରକ୍ଷା ମାନଦଣ୍ଡକୁ ସୁଦୃଢ଼ କରିବା ଏବଂ ଜରୁରୀକାଳୀନ ପ୍ରସ୍ତୁତିକୁ ଉନ୍ନତ କରିବା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱରେ ଭାରତ ଗତ 12 ବର୍ଷ ମଧ୍ୟରେ ସବ୍କା ସାଥ, ସବ୍କା ବିକାଶ, ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ନୀତି ଦ୍ୱାରା ପରିଚାଳିତ ହୋଇ ଏକ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଛି। ଏହି ସମୟ ମଧ୍ୟରେ ମୋଦି ସରକାର ଗରିବ, ଚାଷୀ, ମହିଳା ଏବଂ ଯୁବକଙ୍କ କଲ୍ୟାଣ ଓ ସଶକ୍ତିକରଣ ପାଇଁ ଅନେକଗୁଡ଼ିଏ ପ୍ରମୁଖ ପଦକ୍ଷେପ ନେଇଛନ୍ତି। ଆକାଶବାଣୀ ସମ୍ବାଦ ବିଭାଗ ବିଶ୍ୱାସ, ବିକାଶ ଏବଂ ଜନକଲ୍ୟାଣର 12 ବର୍ଷ ଶୀର୍ଷକ ଉପସ୍ଥାପନା କରୁଛି। ଆଜି ଆମେ ଗରିବ କଲ୍ୟାଣ ପାଇଁ ସରକାର ନେଇଥିବା ପଦକ୍ଷେପଗୁଡ଼ିକରେ ଜାଣିବା। ଗତ 12 ବର୍ଷ ମଧ୍ୟରେ ନରେନ୍ଦ୍ର ମୋଦି ସରକାର ଗରିବଙ୍କ କଲ୍ୟାଣ ଏବଂ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଅନେକ ପ୍ରମୁଖ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଗରିବଙ୍କ ପାଇଁ ବାସଗୃହ ହେଉଛି ମୋଦି ସରକାରଙ୍କର ପ୍ରମୁଖ କେନ୍ଦ୍ରବିନ୍ଦୁ। ଗ୍ରାମୀଣର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଗ୍ରାମାଞ୍ଚଳରେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାର ପାଇଁ ରାଜ୍ୟଗୁଡ଼ିକୁ 4 କୋଟିରୁ ଅଧିକ ଘର ଆବଣ୍ଟନ କରାଯାଇଛି। ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ଦେଶବ୍ୟାପୀ 81 କୋଟିରୁ ଅଧିକ ହିତାଧିକାରୀଙ୍କୁ ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦେଉଛନ୍ତି। ଆକାଶବାଣୀ ସମ୍ଭାଦ ସହିତ କଥାବାର୍ତ୍ତା କରି ଓଡ଼ିଶାର କଳାହାଣ୍ଡିର ଇନ୍ଦ୍ରମଣି ନାୟକ କହିଛନ୍ତି ଏହି ଯୋଜନା ମାଧ୍ୟମରେ ଗରିବ ଲୋକମାନେ ଉପକୃତ ହେଉଛନ୍ତି। ବିଶ୍ୱର ସର୍ବବୃହତ୍ ସାର୍ବଜନୀନ ସ୍ୱାସ୍ଥ୍ୟସେବା ଯୋଜନା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଦୁର୍ବଳ ପରିବାରକୁ 5 ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ପ୍ରଦାନ କରୁଛି। ଯେତେବେଳେ ପ୍ରଧାନମନ୍ତ୍ରୀ ଜନଔଷଧୀ କେନ୍ଦ୍ରଗୁଡ଼ିକ ସୁଲଭ ମୂଲ୍ୟରେ ଜେନେରିକ୍ ଔଷଧ ପ୍ରଦାନ କରୁଛନ୍ତି। ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଅଧୀନରେ 10 କୋଟି 55 ଲକ୍ଷରୁ ଅଧିକ ମହିଳାଙ୍କୁ ମାଗଣା ଏଲ୍ପିଜି ଗ୍ୟାସ୍ ସଂଯୋଗ ପ୍ରଦାନ କରାଯାଇଛି, ଯାହା ସେମାନଙ୍କୁ ପାରମ୍ପରିକ ରୋଷେଇ ଇନ୍ଧନର ସ୍ୱାସ୍ଥ୍ୟ ବିପଦରୁ ମୁକ୍ତ କରିଛି। ପ୍ରାୟ 25 କୋଟି ଲୋକଙ୍କୁ ଏହି ସମୟ ମଧ୍ୟରେ ଦାରିଦ୍ର୍ୟରୁ ମୁକ୍ତ କରାଯାଇଛି, ଯାହା ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ଏବଂ କଲ୍ୟାଣକାରୀ ଶାସନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନକୁ ପ୍ରତିଫଳିତ କରୁଛି। ସଂସ୍କୃତି ମନ୍ତ୍ରଣାଳୟ 2024-25 ବର୍ଷ ପାଇଁ ସଙ୍ଗୀତ ନାଟକ ଏକାଡେମୀ ଫେଲୋସିପ୍, ଏକାଡେମୀ ରତ୍ନ ଓ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଏବଂ ଉସ୍ତାଦ ବିସ୍ମିଲ୍ଲା ଖାଁ ଯୁବ ପୁରସ୍କାର ଘୋଷଣା କରିଛି। ଏକାଡେମୀର ସାଧାରଣ ପରିଷଦ 2024-25 ବର୍ଷ ପାଇଁ ସଙ୍ଗୀତ, ନୃତ୍ୟ, ରଙ୍ଗମଞ୍ଚ, ପାରମ୍ପରିକ ଲୋକଗୀତ, ଆଦିବାସୀ ସଙ୍ଗୀତ, ରଙ୍ଗମଞ୍ଚ ଏବଂ କଣ୍ଢେଇ ନାଚ ସମେତ ବିଭିନ୍ନ କ୍ଷେତ୍ରରୁ 108 ଜଣ କଳାକାରଙ୍କୁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଁ ଚୟନ କରିଛି। ଭାରତୀୟ ପାଣିପାଗ ବିଭାଗ ଓଡ଼ିଶା ସମେତ ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, କେରଳ ଏବଂ ଆନ୍ଧ୍ରପ୍ରଦେଶ ଉପକୂଳରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରିଛି। ସୂଚନା ଅନୁଯାୟୀ ଓଡ଼ିଶା ସମେତ ଗୋଆ, କୋଙ୍କଣ, ରାଜସ୍ଥାନ ଏବଂ ଆନ୍ଧ୍ରପ୍ରଦେଶରେ ଗ୍ରୀଷ୍ମ ପ୍ରବାହ ଗୁଳୁଗୁଳି ଜାରି ରହିବ ବୋଲି କୁହାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ବସିବ ନୀତି ଆୟୋଗର 11ଶ ପରିଚାଳନା ପରିଷଦ ବୈଠକ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କୁଲତାରନ୍ତା ଆଲୋଚନାରେ ଯୋଗଦେବା ପାଇଁ ଫିନ୍ଲ୍ୟାଣ୍ଡ ଗସ୍ତ କରିବେ। ବୁଝାମଣା ପୂର୍ବରୁ ଆକ୍ରମଣାତ୍ମକ ପଦକ୍ଷେପ ପାଇଁ ଇରାନ୍କୁ ଉଚିତ ମୂଲ୍ୟ ଦେବାକୁ ପଡ଼ିବ କହିଲେ ଆମେରିକା ରାଷ୍ଟ୍ରପତି। ଏବଂ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ

0: ଭାରତୀୟ ପାଣିପାଗ ବିଭାଗର ଅନୁମାନ। ସମ୍ବାଦ ଶେଷ ହେଲା।
1: आकाशवाणी एफएम रेनबो कटक।

ବିତି ଯାଇଥିବା ବୟସ ଆଉ ସମୟ କେବେ ଫେରେନି, ହେଲେ ଛାଡ଼ିଯାଏ ଅନେକ ଖଟା ମିଠା ସ୍ମୃତି ଆଉ ଅନୁଭୂତି। ମନର ଡାଏରୀରେ ସେସବୁ ଅଦୃଶ୍ୟ ଭାବରେ ଲେଖୁ ରଖୁଥାଏ ମଣିଷ। ନିତିଦିନିଆ ବ୍ୟସ୍ତବହୁଳ ଜୀବନରେ ଘରୁ ବାହାରିଲା ବେଳେ, ରାସ୍ତାରେ ଗଲାବେଳେ, ଅବା ଅଫିସର ସେ ଝରକା ସେ ପାଖେ, ଯେତେବେଳେ ପିଲାମାନେ ସାଙ୍ଗସାଥି ହେଇ ଖେଳୁଥିବାର ଦେଖା ବା ଦୃଶ୍ୟ, ସେତେବେଳେ ମନେ ପଡ଼ିଯାଏ ଛୋଟବେଳର ସେ ସବୁ ସ୍ମୃତି, ସବୁ ଅନୁଭୂତି। ଆଉ ସ୍ମୃତି ପଟଳରେ ଯେମିତି ଚକମକ ହେଇକି ଦିଶିଯାଏ ସବୁ ଦୁଷ୍ଟାମୀ, ସାଙ୍ଗସାଥିମାନଙ୍କ ସହିତ କେତେ ଖେଳ। ୱେଲକମ୍ ବ୍ୟାକ୍, ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ, କହୁଛନ୍ତି ଦିଲ୍ ସେ ଦିଲ୍ ତକ୍। ଷ୍ଟୁଡିଓ ଘଣ୍ଟାର ସମୟ ବର୍ତ୍ତମାନ 7:27, ରେଡିଓ ପାଖରେ ଆପଣମାନେ ସମସ୍ତେ, ଆଉ ରେଡିଓ ପାଖରେ ଆପଣମାନଙ୍କର ମ୍ୟୁଜିକାଲ ହମସଫର ବିଶ୍ୱଜିତ ଆସିକି ପହଞ୍ଚି ଯାଇଛି ଆପଣମାନଙ୍କୁ ଜଣେଇବା ପାଇଁ ଗୁଡ୍ ମର୍ଣ୍ଣିଂ। ଏଇ ବ୍ୟୁଟିଫୁଲ ଏନର୍ଜେଟିକ୍ ଗୁଡ୍ ମର୍ଣ୍ଣିଂ ସହିତ ଷ୍ଟାର୍ଟ କରୁଛି ଆପଣମାନଙ୍କ ପାଇଁ ଶୁଭ ସକାଳର ପ୍ରୋଗ୍ରାମ। ଶୁଭ ସକାଳରେ ଆଜି ଆପଣମାନଙ୍କୁ ଯୋଉ ସୁନ୍ଦର କଥା କହିକି ଟିକେ ଆରମ୍ଭ କଲି, ସେଥିରୁ ଆପଣମାନେ ବୁଝିପାରୁଥିବେ ଆଜି ଶୁଭ ସକାଳର କଥାବାର୍ତ୍ତାଟା ସେଇ ଆଜିର ଦିନ ଯୋଉ ୱାର୍ଲଡ ଡେ ଆଜି ଅଛି, ଇଣ୍ଟରନ୍ୟାସନାଲ ଡେ ଅଫ୍ ପ୍ଲେ ଯୋଉଟା ଅଛି, ତାର ଉପରେ ଆଧାରିତ। ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ଖେଳିବାଟା ଆମ ପାଇଁ କେତେ ଉପକାରୀ, ବା ଏଇ ଯୋଉ ଛୋଟବେଳେ ଆମେମାନେ ସବୁ ଖେଳୁଥିଲେ ବିଭିନ୍ନ ପ୍ରକାର ଖେଳ, ତାହା ଆମ ଶାରୀରିକ ମାନସିକ ସ୍ୱାସ୍ଥ୍ୟ ପାଇଁ କେତେ ଜରୁରୀ ଥିଲା। ଏବଂ ଯେତେବେଳେ ବର୍ତ୍ତମାନ ଆମେ ଦେଖୁ ଯେ ଛୋଟ ପିଲାମାନେ ସେଇ ଖେଳରୁ ଟିକେ ଦୂରେଇ ଯାଇଛନ୍ତି ଏବଂ ଫୋନ୍ର ସ୍କ୍ରିନ୍ ଭିତରେ, କମ୍ପ୍ୟୁଟରର ୱାଲ୍ପେପର ଭିତରେ, ଫୋନ୍ର ୱାଲ୍ପେପର ଭିତରେ ନିଜର ସବୁ ସମୟକୁ ବାନ୍ଧି ଦେଉଛନ୍ତି, ସବୁ ସମୟ ତାରି ଭିତରେ ବନ୍ଧନ ହୋଇ ରହିଯାଉଛି, ନିଜ ପାଠପଢ଼ା ଭିତରେ ଏତେ ବିଜି ହୋଇଯାଇଛି ଶୈଶବ ଯେ ଖେଳିବା ପାଇଁ ସମୟ ବହୁତ କମ୍, ଏବଂ ସେଇ କମ୍ ସମୟରେ ମଧ୍ୟ ଡିଜିଟାଲ ଡିଭାଇସେସ୍ ମାଧ୍ୟମରେ ଖେଳ ଅଧିକ ହେଉଛି। ଏବଂ ଫିଜିକାଲ ଆକ୍ଟିଭିଟିଜ୍ ଯେଉଁଗୁଡ଼ିକ ବାହାରକୁ ଯାଇକି ଖେଳିବାର କଥା, ଖୋଲା ପଡ଼ିଆରେ ଖେଳିବାର କଥା, ସାଙ୍ଗସାଥିମାନଙ୍କ ସହିତ ମିଶିକି ମନ ଖୋଲା ଖୋଲା ଆକାଶ ତଳେ ଖେଳିବାର କଥା, ସେସବୁ ଧୀରେ ଧୀରେ ବହୁତ କମିଯାଉଛି। ଏବଂ ଅନେକ ସମୟରେ ଦେଖିବାକୁ ମିଳୁଛି ଯେ ବିଜି ସ୍କେଡ୍ୟୁଲ ଭିତରେ ଅଭିଭାବକମାନେ ଠିକ୍ ଭାବରେ ସମୟ ଦେଇପାରୁନଥିବାରୁ ପିଲାମାନେ ଠିକ୍ ଭାବରେ ବାହାରକୁ ଯାଇପାରୁନାହାନ୍ତି, ସାଙ୍ଗସାଥିମାନଙ୍କ ସହିତ ମିଶିପାରୁନାହାନ୍ତି, ଘର ଭିତରେ ରହିଯାଉଛନ୍ତି ଏବଂ ଖେଳିବାର ସୁଯୋଗ ମଧ୍ୟ ପାଉନାହାନ୍ତି। ଏବଂ କୋଉଠି କୋଉଠି ଏଇ ଯୋଉ ପାଠପଢ଼ା, ଏ ବସ୍ତାନୀର ବୋଝ ଏତେ ଅଧିକ ହେଇଯାଇଛି ଯେ ଖେଳିବା ପାଇଁ କାହା କାହା ପାଖରେ ସମୟ ମଧ୍ୟ ନାହିଁ। ସ୍କୁଲ ସରିଲେ ଟ୍ୟୁସନ, ଟ୍ୟୁସନ ସରିଲେ ଅଲଗା କୋଉଠି ଆକ୍ଟିଭିଟିଜ୍ କରିବାର କଥା, କୌଣସି ଗୀତ ଶିଖିବାର କଥା, ନାଚ ଶିଖିବାର କଥା, ଅଲଗା କୌଣସି ନୂଆ ଟପିକ ବିଷୟରେ ଜାଣିବାର କଥା, ଆଉ ସେହିସବୁ ଭିତରେ ଖେଳିବାର କଥାଟି କୁଆଡ଼େ ହଜିଯାଉଛି। ନାଇଁ ସାଥି, ସେମିତି ହେଲେ ହବନି। ଆମ ସମସ୍ତଙ୍କର ଗୋଟେ ବହୁତ ସୁନ୍ଦର ଅଂଶ ଜୀବନର ଏ ଛୋଟବେଳର ଖେଳ, ସେ ଆମକୁ ବହୁତ ଖୁସି କରିଦିଏ। ଏବଂ ଖାସ କରି ଏଇ ଯୋଉ ଗ୍ରୀଷ୍ମ ଛୁଟି ଚାଲିଛି ନା, ଖରା ନଇମା ମାତ୍ରକେ ଦୌଡ଼ା ଦୌଡ଼ି, ଲୁଚାଲୁଚି, କୁମ୍ଭୀର ତୋପାଣି, କ୍ରିକେଟ, ଫୁଟବଲ, ହକି, କ୍ୟାରମ୍, ଆହୁରି କେତେ କ'ଣ ଖେଳ ପାଇଁ ଘରୁ ବାହାରି ପଡ଼ିବା ଏବଂ ଗାଳି ନ ଶୁଣିବା ପର୍ଯ୍ୟନ୍ତ ଫେରିବାର ନା ନ ଧରିବା, ଏସବୁ ଜିନିଷ ଆଜିକା ଦିନରେ ମଧ୍ୟ ବଜାୟ ରହିବା ଦରକାର। କାରଣ ଏହା ଆମର ପିଲାମାନଙ୍କ ପାଇଁ, ଛୋଟ ଛୋଟ ପିଲାମାନଙ୍କ ପାଇଁ, ତାଙ୍କର ମାନସିକ ସ୍ୱାସ୍ଥ୍ୟ ଏବଂ ଶାରୀରିକ ସ୍ୱାସ୍ଥ୍ୟ ପାଇଁ ବହୁତ ଜରୁରୀ। କିନ୍ତୁ ବର୍ତ୍ତମାନ ଆପଣମାନଙ୍କ ପାଇଁ କ'ଣ ଜରୁରୀ ମୁଁ ଭଲ ଭାବରେ ଜାଣିଛି। ଆପଣଙ୍କ ମର୍ଣ୍ଣିଂକୁ କରିବା ପାଇଁ ପୁରା ରିଫ୍ରେସିଂ ଷ୍ଟାର୍ଟ କରିବା ପାଇଁ ଏ ଦିନକୁ ଗୋଟେ ବ୍ୟୁଟିଫୁଲ ନୋଟ୍ରେ ଚାଲନ୍ତୁ ପ୍ଲେ କରିଦେଉଛି ଅଦନାନ ସାମୀଙ୍କ କଣ୍ଠରେ ଏ ବ୍ୟୁଟିଫୁଲ ଏଭର୍ ଗ୍ରୀନ୍ ଟ୍ରାକ୍। ଷ୍ଟେ ଟ୍ୟୁନ୍ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ, ଆଉ କହୁଥାନ୍ତୁ ଦିଲ୍ ସେ।

ଆମେ ଯେତେବେଳେ ଛୋଟ ଥିଲେ ଏଇ ଯୋଉ ଖେଳ ଆମର ମସ୍ତିଷ୍କକୁ ଆମ ଶରୀରକୁ ଫିଟ୍ ରଖିବା ପାଇଁ କେତେ ଯେ ଗୁରୁତ୍ୱପୂର୍ଣ୍ଣ ସେ ବିଷୟରେ ଆମର ନଲେଜ ସେତେ ଅଧିକ ନଥିଲା। ଛୋଟ ବୟସରେ କାହାର ବା ଏତେ ନଲେଜ ଥାଏ ଯେ ଖେଳିବା ସମୟରେ ଏତେ କଥା ମୁଣ୍ଡରେ ଥାଏ ଯେ ଖେଳ ଆମକୁ ଶାରୀରିକ ମାନସିକ ଭାବରେ ବହୁତ ସତେଜ କରିଦେବ, ଆମ ପାଇଁ ବହୁତ ହେଲ୍ଦି ଏ ଖେଳ।

କିନ୍ତୁ ଆମେ ଖେଳୁଥିଲେ, ବହୁତ ଅଧିକ ଖେଳୁଥିଲେ, ଏବଂ ଏ ଖେଳ କୋଉଠି ନା କୋଉଠି ଆମ ଶରୀରର ସବୁ ଅଙ୍ଗ ପ୍ରତ୍ୟଙ୍ଗକୁ ଏତେ ପରିମାଣରେ ଆକ୍ଟିଭ୍ କରି ରଖୁଥିଲା, ସେ ଯେକୌଣସି ଖେଳ ହେଉନା କାହିଁକି, ଏସବୁ ଆମ ଅଙ୍ଗ ପ୍ରତ୍ୟଙ୍ଗର ଏ ଯୋଉ ଆକ୍ଟିଭନେସ୍କୁ ବହୁତ ଫ୍ଲେକ୍ସିବଲ୍ କରିଦିଏ ଆମ ସବୁ ଅଙ୍ଗ ପ୍ରତ୍ୟଙ୍ଗକୁ, ଏବଂ ପ୍ରତିଯୋଗିତାପୂର୍ଣ୍ଣ ମନୋଭାବ ମଧ୍ୟ ଆମ ଭିତରେ ଯୋଉ ଲୁଚିକି ରହିଥାଏ କୋଉଠି ନା କୋଉଠି, ପଜିଟିଭ୍ ଇଣ୍ଟେଣ୍ଟ ସହିତ ସେ କେମିତି ଆଗକୁ ବଢ଼ିବ ଏବଂ ପଜିଟିଭ୍ ଥିଙ୍କିଂ ବା ସକାରାତ୍ମକ ଚିନ୍ତାଧାରାକୁ ଆମ ମାଇଣ୍ଡରେ କେମିତି ଧୀରେ ଧୀରେ ଡେଭଲପ୍ କରିବ, ଏବଂ ତା ସହିତ ଆଉ ଗୋଟେ ସୁନ୍ଦର କଥା ଏଇ ଖେଳ ଆମ ଶୈଶବ ଅବସ୍ଥାରୁ ଆମମାନଙ୍କ ଭିତରେ ଡେଭଲପ୍ କରେ, ସେ ହେଉଛି ଟିମ୍ ସ୍ପିରିଟ୍ର କଥା। ଯେକୌଣସି ଖେଳ ହେଉନା କାହିଁକି, ଖାସ କରି ଯେତେବେଳେ କୌଣସି ଟିମ୍ ସ୍ପୋର୍ଟସ୍ର କଥା ଆମେ କହିବା, ସେତେବେଳେ ଇଏ ଆମ ଭିତରେ ଗୋଟେ ପଜିଟିଭ୍ ଇଣ୍ଟେଣ୍ଟ ଭରିଦେବ, ଏବଂ ତା ସହିତ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଯେମିତି ମୁଁ କହିଲି ଯେ ଗୋଟେ ଟିମ୍ ସ୍ପିରିଟ୍ର ମନୋଭାବ। ଏବଂ ସୋସାଇଟିରେ ଆମେ ଯେତେ ଅଧିକ ଅଲଗା ଅଲଗା ପିଲାମାନଙ୍କ ସହିତ ମିଶୁଥିବା, କୋଉଠି ନା କୋଉଠି ସବକନସିୟସ୍ ମାଇଣ୍ଡରେ ଆମର ଗୋଟେ ପିଲାମାନଙ୍କ ସହିତ ପରିଚୟଗତ ଯୋଉ ଭାବନା, ଏବଂ ଲୋକଙ୍କୁ ଚିହ୍ନିବାର, ପିଲାମାନଙ୍କ ସହିତ ଆଳାପ କରିବାର, କମ୍ୟୁନିକେସନ୍ କରିବାର ଯୋଉ ସ୍କିଲ୍ସ, ଇଏ ମଧ୍ୟ ଏଇ ଖେଳ ମାଧ୍ୟମରେ କୋଉଠି ନା କୋଉଠି ଡେଭଲପ୍ ହେଇ ଚାଲେ। ଏବଂ ଖରାଦିନର ଛୁଟିମାନଙ୍କ କଥା ମନେ ପକାନ୍ତୁ, 90s ବା ଅର୍ଲି 2000ର କଥା ଯଦି ମନେ ପକେଇବେ, ସେ ସମୟରେ ମୋବାଇଲ୍ ଆଉ କମ୍ପ୍ୟୁଟର୍ସର ଗେମ୍ ଗୁଡ଼ିକ ଏତେ ପରିମାଣରେ ତ ଆକ୍ଟିଭ୍ ହେଇନଥିଲା, କିନ୍ତୁ ଭିଡିଓ ଗେମ୍ସର କ୍ରେଜ୍ ଧୀରେ ଧୀରେ ଦେଖିବାକୁ ମିଳୁଥିଲା। ଟିଭି ଏବଂ ଛୋଟିଆ ବ୍ୟାଟେରୀବାଲା ଗୋଟେ ଡିଭାଇସେସ୍ରେ ସୀମିତ ଥିଲା ଏସବୁ ଭିଡିଓ ଗେମ୍ର ସିଲସିଲା। ବେଶୀରୁ ବେଶୀ ଖେଳଗୁଡ଼ିକ ଘର ଦୁଆରେ, ଛାତ ପିଣ୍ଡାରେ, ଗଳି, ଖେଳ ପଡ଼ିଆ ଆଦିରେ ଜମୁଥିଲା। ଶାରୀରିକ ଭାବରେ ଇଏ ଆମକୁ ଫିଟ୍ ତ ରଖୁଥିଲା, ତା ସହିତ ଗୋଟେ ଇମୋସନାଲ୍ ବଣ୍ଡିଂ ବି କ୍ରିଏଟ୍ କରୁଥିଲା। ଆଉ ନିଶ୍ଚିତ ଭାବରେ ଆଜି ଏ ଗୋଟିଏ କଥାକୁ ଆଉ ଗୋଟିଏ ପିଢ଼ି ଯେତେବେଳେ ଆଉ ଗୋଟେ ଛୋଟ ପିଢ଼ି ପାଖରେ ଦେଖେ, ସେତେବେଳେ କିଛି ସମୟ ପାଇଁ ହଜିଯାଏ, ଆଉ ଆଖି ଆଗରେ ନାଚିଯାଏ ସେ ସବୁ ମିଠା ହସ, ସାଙ୍ଗସାଥୀଙ୍କ ମୁହଁ, ଖେଳୁ ଖେଳୁ ପଡ଼ିଯିବାରେ ଖଣ୍ଡିଆ ହେଇଗଲେ ସେ କାନ୍ଦ, ବାପା ମାଙ୍କ ଗାଳି, ପୁଣି କେତେ ସ୍ନେହ ଆଦର, ଏସବୁ ଜିନିଷକୁ ଛଡ଼େଇ ନେବା ପାଇଁ ଚେଷ୍ଟା କରନ୍ତୁନି ସାଥୀ। ଏସବୁ ଆଜିର ପିଢ଼ିର ଶୈଶବକୁ ମଧ୍ୟ ବହୁତ ଅଧିକ ଆବଶ୍ୟକତା ଅଛି। ଇଏ ସେମାନଙ୍କ ପାଇଁ ଯେତିକି ପ୍ରଫିଟେବୁଲ, ସେ କଥା ଆମେମାନେ ଚିନ୍ତା ବି କରିପାରିବାନି। ଇଏ ତାଙ୍କୁ ସାମଗ୍ରିକ ଭାବରେ ବହୁତ ଉପରକୁ ନେବ, ତାଙ୍କର ପର୍ସନାଲିଟିକୁ ବିକଶିତ କରିବ। କେବେ ହେଲେ ବି ଖେଳିବା ପାଇଁ କୌଣସି ପିଲାକୁ ମନା କରିବା ଉଚିତ ନୁହେଁ, ଏବଂ ସେଥିରେ ମଧ୍ୟ କିଛିଟା ଦିଗକୁ ଦୃଷ୍ଟିକୋଣ ଦେବା ଆବଶ୍ୟକତା ରହିଛି, ଆମର ଧ୍ୟାନ ଦେବାର ଆବଶ୍ୟକତା ରହିଛି। କିନ୍ତୁ ଏଇ ଯେଉଁ ପିଲାମାନଙ୍କର ଖେଳିବାର ଅଧିକାର, ୟାକୁ ଛଡ଼େଇ ନିଆଯାଉଛି ବା କୋଉଠି ନା କୋଉଠି ୟାକୁ ରୁଦ୍ଧ କରି ଦିଆଯାଉଛି, ବନ୍ଦ କରି ଦିଆଯାଉଛି, ତାକୁ ହିଁ ବିକଶିତ କରିବା ପାଇଁ, ସେଇ କଥାକୁ ଜଣାଇବା ପାଇଁ ଯେ ଇଣ୍ଟରନ୍ୟାସନାଲ ଡେ ଅଫ୍ ପ୍ଲେ ପିଲାମାନଙ୍କର ଖେଳିବାର ଅଧିକାରକୁ ଆହୁରି ଅଧିକ ବଢ଼େଇବା ପାଇଁ ଆଜିର ଦିନକୁ ସେଲିବ୍ରେଟ କରାଯାଉଛି ସାରା ବିଶ୍ୱରେ। ଏବଂ ଆଜିର ଦିନର ଥିମ୍ ରହିଛି ପ୍ରୋଟେକ୍ଟ ପ୍ଲେ ପ୍ରୋଟେକ୍ଟ ଚାଇଲ୍ଡହୁଡ୍, ମାନେ ଖେଳକୁ ସୁରକ୍ଷିତ କରନ୍ତୁ ଏବଂ ଶୈଶବକୁ ସୁରକ୍ଷିତ କରନ୍ତୁ। ଶୈଶବ ସହିତ ଏ ଖେଳର ଯେଉଁ ସମ୍ପର୍କ, ଇଏ ଭାରି ନିଆରା, ଏ ସମ୍ପର୍କକୁ ଭାଙ୍ଗିବାକୁ ଦେବାନି ସାଥି, ଏ ସମ୍ପର୍କକୁ ଭାଙ୍ଗିବାକୁ ଦେବାନି। ଆଉ ଆପଣମାନଙ୍କର ସହିତ ଆମର ଏଇ ଯେଉଁ ମ୍ୟୁଜିକାଲ ସମ୍ପର୍କ ଯୋଡ଼ି ହେଇଯାଇଛି ଶୁଭ ସକାଳରେ, ତାକୁ ମଧ୍ୟ ଭାଙ୍ଗିବାକୁ ଦେବାନି। ଆଉ ଗୋଟେ ବ୍ୟୁଟିଫୁଲ ଟ୍ରାକ୍ ସେଇ ଇଣ୍ଟରନ୍ୟାସନାଲ ଡେ ଅଫ୍ ପ୍ଲେ ରିଲେଟେଡ୍ କଥା କହୁଛେ, ତେଣୁ ସେଇ ପିଲାମାନଙ୍କ ପାଇଁ ବଜାଇଦେବା ଗୋଟେ ବ୍ୟୁଟିଫୁଲ ଟ୍ରାକ୍ ଫ୍ରମ୍ ଦ ମୁଭି ତାରେ ଜମିନ ପର।

କହୁଥିଲି ସେଇ ଛୋଟବେଳର ଖେଳ କଥା, ଏବଂ ତା ସହିତ ଯୋଡ଼ା ଏମିତି କିଛି କଥା ଯାହା ବର୍ତ୍ତମାନ ସମୟରେ ଛୋଟ ପିଲାମାନଙ୍କ ପାଖରେ ନିହାତି ଭାବରେ ପରିଲକ୍ଷିତ ହେବାର ଆବଶ୍ୟକତା ରହିଛି, ବା ପିଲାମାନଙ୍କୁ ବର୍ତ୍ତମାନ ସେଇସବୁ ଜିନିଷ କରିବା ପାଇଁ ଜମା ବି ରୋକଟୋକ୍ କରିବାର ଆବଶ୍ୟକତା ନାହିଁ ବୋଲି ଆପଣମାନଙ୍କୁ ବୁଝେଇବାର କଥା। ହଁ, ଏଇ ଯୋଉ ଖେଳର କଥା ଆମେ ହଉଛେ, ସେ ଯୋଉ ନିଆରା ନିଆରା ସବୁ ଖେଳ ଏବଂ ତା ସହିତ ଜଡ଼ିତ ସେସବୁ କଥା ଯୋଉ ତିନିଟା ବାଜିଲା ମାନେ ଚାରିଟା ବାଜିଲା ମାନେ ଘରୁ ବାହାରିଯିବା, ଏବଂ ସାଙ୍ଗସାଥିମାନଙ୍କ ସହିତ ଯଦି ସହରର କୋଉଠି ଗୋଟେ ଭଲ ପଡ଼ିଆ ଅଛି ଘର ପାଖରେ, ତାହେଲେ ପଡ଼ିଆ ପାଖରେ ହଉ, ଯଦି ଘର ପାଖରେ କିଛି ଖୋଲା ଜାଗା ଅଛି, ଟିକେ ଗଳିରେ ଜାଗା ଅଛି, ସ୍ପେସ୍ ଅଛି, ତାହେଲେ ସେଇଠି ଯୋଉ ଖେଳ କରିବାର କଥା, ଆଉ କ୍ରିକେଟର କଥା ବା ଅନ୍ୟ କୌଣସି ଖେଳର କଥା, ଏବଂ ସେଇ ଖେଳୁ ଖେଳୁ କାହାର ୱିଣ୍ଡୋର କାଚକୁ ଭାଙ୍ଗିଦେବା, କାହାର ହତା ଭିତରେ ଯାଇକି ବଲ୍ ପଡ଼ିଯିବା, କୌଣସି ଗୋଟେ ଏମିତି ଜାଗାରେ ବଲ୍ ପଡ଼ିଯିବା ଯୋଉଠିକି ବଲ୍ ଆଣିବା ପାଇଁ ଯିବା ପାଇଁ ପ୍ରବଳ ଡର, ଏବଂ ତା ସହିତ ଗାଳିର ମଧ୍ୟ ଭୟ, ଏସବୁ ଜିନିଷ ଗୋଟେ ମ୍ୟାନେଜମେଣ୍ଟ ସ୍କିଲ୍ସକୁ ବି କୋଉଠି ନା କୋଉଠି ଛୋଟ ପିଲାମାନଙ୍କ ଭିତରେ ବଢ଼େଇ ଦିଏ, ଯେ ଏଇ ଏପଟକୁ ମାରିବାନି ବେଶୀ, ଏପଟକୁ ମାରିଲେ ଏଇଠି ପଡ଼ିଯିବ ବଲ୍, ଏବଂ ସେଠୁ ପୁଣି ବଲ୍ ଆଣିବା ପାଇଁ ହେଲେ ଏଇସବୁ ଜିନିଷ କରିବାକୁ ପଡ଼ିବ, ତାହେଲେ ଯଦି ବି ବଲ୍ ସେଠି ପଡ଼ିଯାଉଛି କୋଉଭଳି ଉପାୟରେ ସେଠୁ ପୁଣି ବଲ୍ଟାକୁ ଅଣାଯିବ, ସିଏ ବି ଗୋଟେ ମାନେ ତା ଉପରେ ମଧ୍ୟ ଗୋଟେ ଡିସ୍କସନ୍ ହେବ। ଯଦି ବଲ୍ଟି କୌଣସି ଜଣେ ରାଗି ଅଙ୍କଲଙ୍କ ଘରେ ପଡ଼ିଯାଇଛି ବା ଆଣ୍ଟିଙ୍କ ପାଖରେ ପହଞ୍ଚି ଯାଇଛି, ସେ ବଲ୍ଟିକୁ ପାଇଲା ମାନେ ଆଉ ଦେବେନି, ଲୁଚେଇକି ରଖିଦେବେ ବା ତାକୁ କୁଆଡେ ପକେଇଦେବେ ବା ଖେଳିବା ପାଇଁ ମନା କରିବେ, ଖେଳିବା ପାଇଁ ପାର୍ଟି କରିବା ଲୋକ ବି କିଛି ଥାନ୍ତି ଆପଣଙ୍କ ଘର ଘର ପାଖରେ, ସେମାନଙ୍କ ହାବୁଡ଼କୁ ଯଦି ପଡ଼ିଯିବା ତାକୁ କେମିତି କଣ ମ୍ୟାନେଜ କରିକି ଟିକେ ଲୁଚି ଛପିକି ଟିକେ ହସି ହାସିକି ପୁଣି ଖେଳିବାର ସିଲସିଲାକୁ ଜାରି ରଖିବା, ଏଇ ଯୋଉ ସବୁ କଥା ଆପଣମାନଙ୍କର ମନେ ପଡ଼ିଯାଉଥିବ। ଖେଳ ଆମର ମନ ମସ୍ତିଷ୍କକୁ ଫିଟ୍ ରଖିବା ପାଇଁ ଯେତେ ଗୁରୁତ୍ୱପୂର୍ଣ୍ଣ ଏକଥା ଆମେ ସମସ୍ତେ ବୁଝିଲୁଣୁ, କିନ୍ତୁ ଏ କଥା ମଧ୍ୟ ସତ ଯେ ୟା ସବୁ ଭିତରେ ଆମ ପାଇଁ ଗୋଟେ ଏନର୍ଜିର ସୋର୍ସ ମଧ୍ୟ ଏ ଖେଳ ହେଇପାରେ। ଆମ ମନ ଭିତରେ ଯେଉଁ ସବୁ କଥା ବସା ବାନ୍ଧିକି ବହୁତ ଅଧିକ ସମୟ ପାଇଁ ରହିଯାଏ, ସନ୍ଧ୍ୟା ନଇଲା ବେଳକୁ ସେଗୁଡ଼ାକ ଆପଣଙ୍କୁ ବହୁତ ଅଧିକ ଟେନସନରେ ପକେଇ ଦିଏ, ସେଇସବୁ ଜିନିଷ ଏଇ ଖେଳ ମାଧ୍ୟମରେ ମଧ୍ୟ ରିଲାକ୍ସ ହେଇଯାଇପାରେ। ଆପଣମାନେ ବୟସର ଯେତେ

ଭାବକୁ ଅତିକ୍ରମ କରନ୍ତୁ ନା କାହିଁକି, କିନ୍ତୁ ଏଇ ଯୋଉ ଖେଳ ୟାକୁ କେବେ ଭୁଲିବାର ଆବଶ୍ୟକତା ନାହିଁ। ଖରା ନଇବା ମାତ୍ରକେ ଦୌଡ଼ା ଦୌଡ଼ି ହେଇକି ଖେଳ, ଏବଂ ସେ ଖେଳ ଭିତରେ ଗାଳି ନ ଶୁଣିବା ପର୍ଯ୍ୟନ୍ତ ଘରକୁ ନ ଫେରିବାର କଥା, ଏବଂ ସେ ଖେଳ ଭିତରେ ବି କେତେ ରାଗରୁଷା ଅଳି ମାନ ଅଭିମାନ କଟି ସତେ ଯେମିତି କିଛି ସମୟ ଭିତରେ ନିରୀହ ମନ ଭିତରେ କୁଆଡ଼େ ଖେଳ ସରିଲା ବେଳକୁ ପୁଣି ସେଗୁଡ଼ାକ ସବୁ ମିଳେଇଯାଏ। ସନ୍ଧ୍ୟା ନଇଲା ବେଳକୁ ସବୁ କଟି ମିଟିରେ ବଦଳି ଯାଇଥାଏ।

ନହେଲେ ଏଇ ଯୋଉ ଖରା ଛୁଟି ସମୟରେ ପାୱାର କଟ୍ ହେଲେ ଅନ୍ତାକ୍ଷରୀରେ ଖେଳିବାର କଥା ହଉ, ରାତିର ଗରମରୁ ଟିକେ ତ୍ରାହିବା ପାଇଁ ଛାତ ଉପରେ ଖୋଲା ଆକାଶ ତଳେ ତାରାମାନଙ୍କ ଗହଳିରେ ନିଦର କଥା ହଉ, ଏବଂ ଯଦି ନିଜ ଘରଠୁ ଟିକେ ଦୂରରେ କୋଉଠି ସମ୍ପର୍କୀୟଙ୍କ ଘରେ ଅଛନ୍ତି ସେଠି ନୂଆ ନୂଆ ସାଙ୍ଗସାଥିମାନଙ୍କ ସହିତ ମିଶିକି ଖେଳିବାର କଥା ହଉ, ସେସବୁ ଜିନିଷ ମନ ଭିତରେ ଆଜି ବି ଅଛି। ଏଇ ଖରାଦିନ ମାନଙ୍କରେ ଏଇ ଯୋଉ ବର୍ତ୍ତମାନ ଟାଇମ୍ ଚାଲିଛି, ଏଠି ଅନେକ ସମୟରେ ସମର କ୍ୟାମ୍ପସ୍ ଗୁଡ଼ିକର ବି ଆୟୋଜନ କରାଯାଉଛି, ଯୋଉଠି ପିଲାମାନଙ୍କୁ ଅନେକ ପ୍ରକାରର ନୂଆ ନୂଆ ଖେଳ ଏବଂ କ୍ୟାମ୍ପ ଟୁର୍ଣ୍ଣାମେଣ୍ଟ ଏସବୁ କରିକି ଏନ୍ଗେଜ୍ ରଖିବା ପାଇଁ ଟ୍ରେନିଂ ମିଳୁଛି। ଅନେକ ପ୍ରଫେସନାଲ ସ୍ପୋର୍ଟ ପର୍ସନାଲ୍ସ ମାନଙ୍କର ମଧ୍ୟ ଏଇ ଯୋଉ ଖେଳିବାର ମନୋବୃତ୍ତି ଏବଂ ଖେଳିବାକୁ ଯେ ଗୋଟେ ଦିନେ କ୍ୟାରିୟର ଭାବରେ ସେମାନେ ଗ୍ରହଣ କରିବେ ଏସବୁ କଥା ମଧ୍ୟ କୋଉଠି ନା କୋଉଠି ଏଇ ଶୈଶବର ଖେଳରୁ ହିଁ ଆରମ୍ଭ ହେଇଥାଏ, ଏବଂ ତା ପାଇଁ ଆମର ଗୋଟେ ଯୋଉ ପ୍ୟାସନ ଖେଳ ପ୍ରତି ଯୋଉ ଆଗ୍ରହ ଯୋଉ ଉତ୍କଣ୍ଠା ସାରା ଜୀବନ ଆମମାନଙ୍କ ମନ ଭିତରେ ରହିଯାଏ, ନୁହେଁ କି? ଏବେ ବି କ୍ରିକେଟ ମ୍ୟାଚ୍ ହେଲେ, ଫୁଟବଲ ମ୍ୟାଚ୍ ହେଲେ ବା ଅନ୍ୟ କୌଣସି କ୍ରିକେଟ ମ୍ୟାଚ୍ ହେଲେ ଆପଣଙ୍କ ଘରେ ଟିଭି ସ୍କ୍ରିନ୍ ସାମ୍ନାରେ ଆପଣ ଏମିତି ବସିଯାଆନ୍ତି ଯେମିତି ଆପଣ ନିଜେ ଖେଳୁଛନ୍ତି। ଏଇ ଉତ୍ସାହ ଏକ୍ସାଇଟମେଣ୍ଟ କୋଉଠୁ ଆସିଛି? କୋଉଠି ନା କୋଉଠି ସେଇ ଶୈଶବରୁ ଆସିଛି। ଚାଲନ୍ତୁ ଲାଷ୍ଟ ଗୀତ ସହିତ ଶୁଭ ସକାଳକୁ ଏଇ ବ୍ୟୁଟିଫୁଲ ନୋଟ୍ରେ ଏଣ୍ଡ କରିବା ଯେ ଇଣ୍ଟରନ୍ୟାସନାଲ ଡେ ଅଫ୍ ପ୍ଲେ କେବେ ହେଲେ କାହାକୁ ଖେଳିବା ପାଇଁ ଅଟକାନ୍ତୁନି।

ବର୍ତ୍ତମାନ ସମୟ ଇସାରା ଦେଇକି କହିଲାଣି ଷ୍ଟାର୍ଟ କରିବାକୁ ପଡିବ ଆପଣଙ୍କର ମର୍ଣ୍ଣିଂକୁ ଆଉ ଟିକେ ଅଧିକ ମେଲୋଡିୟସ୍ କରିବା ପାଇଁ ମର୍ଣ୍ଣିଂ ମେଲୋଡି।

ଧୂଳିଘର ଖେଳ ସେଲୁଛ କାଳି ରାତି, ଚାଟଶାଳୀ ପଢ଼ା ଆଉ ମାଟି ଦୀପବତୀ, ମନେ ପଡ଼େ ଆଜି ସେଇ ସବୁ ପୁରୁଣା ଦିନ, ଯେବେ ଛୋଟ ଛୋଟ କଥାରେ ହଜିଯାଉଥିଲା ଏ ଆମର ମନ। ନଥିଲା ସେତେବେଳେ କିଛି ପାଇବାର ଆଶା, ନଥିଲା ସେ ପ୍ରେମରେ ସ୍ୱାର୍ଥର ପିପାସା। ଚାଳଘର ସନ୍ଧିରୁ ଯୋଉ ଜହ୍ନ ଦିଶେ, ସେଇ ଜହ୍ନ ଆଲୁଅରେ ଗାଁ ପ୍ରେମ ହସେ। ବକୁଳ ବନର ବାସ୍ନା ସେ ବଟବୃକ୍ଷ ଛାଇ, ସାଙ୍ଗ ହେଇ ନଈକୂଳେ ଦୌଡ଼ିବା ଥାଇ, ଚିଠି ଲେଖି ଲୁଚେଇବା ବହି ସନ୍ଧି ଦେଇ, ସେ ପ୍ରେମର ଲାଜ ଆଉ କୋଉଠି ନାହିଁ। ସେଠି ଗାଁ ସହିତ ଯୋଡ଼ା ଅନେକ କଥା, ଅନେକ ସ୍ମୃତି ଅନୁଭୂତି ସହିତ ଆଉ ଗୋଟେ ବିଶେଷ ଭାବନା ଯୋଡ଼ି ହେଇକି ଥାଏ ସମସ୍ତଙ୍କ ଜୀବନରେ। ହୁଏତ କାହା କାହା ଜୀବନରେ ସେ ଭାବନାଟି ପରିପ୍ରକାଶ ହେଇପାରିଥାଏ ଏବଂ କାହା କାହା ମନ ଭିତରେ ସେ ଗୋଟେ ଅକୁହା କାହାଣୀ ହେଇକି ରହିଯାଇଥାଏ, କିନ୍ତୁ ଥାଏ ତ ନିଶ୍ଚୟ ଗାଁରେ ସେଇ ପ୍ରେମ, ଗାଁରେ ସେଇ ଦିନ, ଗାଁରେ ସେଇ ପ୍ରେମ, ଗାଁରେ ବିତିଥିବା ପ୍ରତ୍ୟେକଟି ମୁହୂର୍ତ୍ତ। ଯେତେବେଳେ ଗୋଟେ ଗାଁରୁ ଜଣେ ବାହାରିକି ସହର ମୁହାଁ ହେଇଯାଇଥାଏ ଏବଂ ପଛକୁ ଫେରି ବୟସର ସେଇ ଗତି ପ୍ରବାହରେ ପଛକୁ ବୁଲି ଟିକେ ଚାହୁଁଥାଏ, ସେତେବେଳେ ସେ ଅନୁଭବ କରିପାରେ ଯେ ସେ ଗାଁର ଦିନ, ସେ ଗାଁର ପ୍ରେମ, ୟାର ବିକଳ୍ପ ସାରା ଜୀବନରେ ଆଉ କେବେ ବି ମିଳିବନି। ସତରେ ନା ମନେ ପଡ଼ୁଛି ନା ଆପଣଙ୍କର ବି ସେ ଗାଁ କଥା?

ଗାଁକୁ ଫେରିଯିବାର କଥା ଯେତେବେଳେ ଆସିଲାଣି ସେତେବେଳେ ଟିକେ ଭାବନ୍ତୁ ତ, ଆଜି ସହରରେ ଏଇ କଂକ୍ରିଟ ଜଙ୍ଗଲ, ଗାଡ଼ି ମଟରର କୋଳାହଳ ଆଉ ମୋବାଇଲ ସ୍କ୍ରିନ୍ର ବ୍ୟସ୍ତତା ଭିତରୁ ଟିକେ ବାହାରି ଆସନ୍ତୁ, ଆଖିକୁ ବନ୍ଦ କରିଦିଅନ୍ତୁ ଆଉ ଚାଲନ୍ତୁ ଫେରିଯିବା ସେଇ ପୁରୁଣା ଦିନକୁ। ସେଇ ପୁରୁଣା ଦିନ, ସେଇ ଗାଁର କଥା, ଯେଉଁଠି ମାଟିର ବାସ୍ନା ଥିଲା, ମନରେ ସରଳତା ଭରିକି ଥିଲା, ଆଉ ଥିଲା ଗୋଟିଏ ନିଷ୍ପାପ ଅକୁହା ଅନୁଭୂତି, ଆମ ଗାଁର ସେଇ ପ୍ରେମ। ଗାଁ ପ୍ରେମର ସଂଜ୍ଞା ନିଆରା ବନ୍ଧୁ, ସେଥିରେ କିଛି ସ୍ୱାର୍ଥର ଜାଗା ନଥିଲା, ନା କିଛି ଥିଲା ପାଇବାର କଥା, ଲୁଚିଥିଲା ତ କେବଳ ଆଉ କେବଳ ପ୍ରେମ। ସେଇ ସ୍କୁଲ ଯିବାବେଳେ ଗଛ ଛାଇରେ କାହାର ଅପେକ୍ଷା କରିବାରେ, ବହି ସନ୍ଧିରେ ଲୁଚେଇ ରଖିଯାଇଥିବା ଗୋଟିଏ ଛୋଟ ଚିଠି ଆଉ ଗୋଲାପର କେତୋଟି ପାଖୁଡ଼ାରେ, ଆଉ ନଈ ତୁଠରେ ପାଣି ଆଣିବା ବେଳେ ସେଇ ଚୋରା ଚୋରା ଚାହାଣି ଆଉ ମିଠା ମିଠା ଲାଜରେ। ଆଜିକାଲିର ପ୍ରେମ ହୁଏତ ଇଣ୍ଟରନେଟ୍ ଆଉ ଚାଟିଂରେ ଆରମ୍ଭ ହେଇ ସେଇଠି ଶେଷ ହେଇଯାଏ, ହେଲେ ଗାଁର ସେ ପ୍ରେମ ଗୋଟିଏ ମୁହୂର୍ତ୍ତର ଦେଖା, ଆଗାମୀ କେତେ ଦିନ ପାଇଁ, ଆଗାମୀ କେତେ ସମୟ ପାଇଁ ବଞ୍ଚିବାର ଖୋରାକ ଯୋଗାଇ ଦେଉଥିଲା। ସେତେବେଳେ ମୋବାଇଲର ନୋଟିଫିକେସନ ନଥିଲା, ହେଲେ ଗୋଧୂଳି ସମୟର ବାହୁଡ଼ା ଗାଈଙ୍କ ବେକର ଗଣ୍ଠି ଆଉ ଦେଉଳର ଶଙ୍ଖ ବାଜିଲେ ମନ କହୁଥିଲା ଏଥର ସେ ଫେରିବାର ସମୟ ହେଲା। ଚାଳଘର ସନ୍ଧିରୁ ଦେଖାଯାଉଥିବା ସେ ଜହ୍ନକୁ ଚାହିଁ କେତେ ଯେ ନିଦହୀନ ରାତି କଟିଯାଉଥିଲା, ତାର ହିସାବ କେବଳ ସେଇ ଗାଁ ପବନର ହିଁ ଅଛି। ଆଜି ହୁଏତ ଆମେ ବହୁତ ଆଗକୁ ଚାଲି ଆସିଛେ, ସହରର ଏସି ରୁମ୍ ଭିତରେ ବସିଛେ, ହେଲେ ଗାଁର ସେଇ ପ୍ରେମ ଆଉ ତା ସହିତ ଯୋଡ଼ା ସ୍ମୃତି ଯେତେବେଳେ ବି ମନେ ପଡ଼େ, ଛାତି ଭିତରଟା କେମିତି ଗୋଟେ ଅଦ୍ଭୁତ ଶିହରଣରେ ଭରିଯାଏ। କାଗଜ ଡଙ୍ଗା ଭଳି ସେ ସମୟରେ ସେ ସମୟଗୁଡ଼ିକ ଭାସି ଯାଇ ଥାଇପାରେ, କିନ୍ତୁ ମନର ସେଇ ପୁରୁଣା ଡାଏରୀରେ ଗାଁ ପ୍ରେମର ରଙ୍ଗ ଆଜି ବି ସେମିତି ସତେଜ ହେଇକି ଅଛି।

0: ସ୍ୱାସ୍ଥ୍ୟରେ ଉନ୍ନତି କରିବା ପାଇଁ ଖେଳର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ, ତାରି ଉଦ୍ଦେଶ୍ୟକୁ ବୁଝିବା ପାଇଁ, ତାରି ଅର୍ଥକୁ ବୁଝିବା ପାଇଁ ଆଜିର ଦିନକୁ ସେଲିବ୍ରେଟ୍ କରାଯାଉଛି ସାରା ବିଶ୍ୱରେ। ତେବେ ସେଇ ରିଲେଟେଡ୍ ଟପିକ୍ ଆପଣମାନଙ୍କ ସହିତ ମୁଁ ନେଇକି ଆସିକି ପହଞ୍ଚିଯାଇଛି ଆପଣମାନଙ୍କ ପାଖରେ। 06712303153 ନମ୍ବରରେ ଆପଣ ଆଜି କଲ୍ କରିବେ ଆଉ କହିବେ ଯେ ପିଲାଦିନେ ଆପଣ କୋଉ ଖେଳ ସବୁଠୁ ଅଧିକ ଖେଳୁଥିଲେ ଏବଂ ବହୁତ ଅଧିକ ଖେଳୁଥିଲେ, ଭାରି ଭଲ ପାଉଥିଲେ, ଏବଂ ବର୍ତ୍ତମାନ ଆପଣ ଖେଳାଖେଳି କରୁଛନ୍ତି ନା ସମୟ ପାଉନାହାନ୍ତି ଖେଳିବା ପାଇଁ, ନିଜକୁ ଫିଟ୍ ରଖିବା ପାଇଁ ବର୍ତ୍ତମାନ ଖେଳାଖେଳି କରିବାର ସୁଯୋଗ ପାଉଛନ୍ତି ବା ଅଭ୍ୟାସକୁ ଜାରି ରଖିଛନ୍ତି କି? ପିଲାଦିନର କଥା କହିବେ ଆଉ ବର୍ତ୍ତମାନର କଥା କହିବେ, କଲ୍ କରିବେ ଆମକୁ 06712303153 ନମ୍ବର। ଏଇ ଖେଳ ଶବ୍ଦଟି ଶୁଣିଲା ମାନେ ବର୍ତ୍ତମାନ ପିଲାମାନଙ୍କର ମୋବାଇଲ୍ ସ୍କ୍ରିନ୍ରେ ସବୁ ବିଭିନ୍ନ ପ୍ରକାର ଖେଳର କଥା ମନେ ପଡ଼ିଯାଏ, କିନ୍ତୁ ଯେତେବେଳେ ମନେ ପକାନ୍ତୁ ସେହି ସମୟ କଥା, ସୂର୍ଯ୍ୟ ଉଦୟ ହେବାରୁ ଅସ୍ତ ହେବା ଯାଏଁ ଜୀବନର ସବୁଠାରୁ ବଡ଼ ଲକ୍ଷ୍ୟ ଥିଲା ଖେଳିବା। ସେଇ ଖେଳ କଥା ଆଜି ଆମେ କଥା ହେବା। 06712303153 ନମ୍ବର, ଆମକୁ କଲ୍ କରିକି ଆପଣମାନେ କହିବେ ଯେ ଛୋଟବେଳେ ପିଲାଦିନେ ଆପଣ ସବୁଠୁ ଅଧିକ କୋଉ ଖେଳକୁ ଖେଳିବା ପାଇଁ ପସନ୍ଦ କରୁଥିଲେ ଏବଂ ବର୍ତ୍ତମାନ କ'ଣ ଆପଣ ଖେଳାଖେଳି କରୁଛନ୍ତି, ଜାରି ରଖିଛନ୍ତି ନିଜକୁ ଫିଟ୍ ରଖିବା ପାଇଁ ଖେଳର ଏହି ଅଭ୍ୟାସ। ଆଜି ଯାଇଛି ଫାର୍ଷ୍ଟ କଲ୍, ଦେଖିବା କି କରୁଛନ୍ତି, କୋଉଠୁ କରୁଛନ୍ତି ଆଉ କ'ଣ କହୁଛନ୍ତି ତାଙ୍କର ଖେଳର ହ୍ୟାବିଟ୍ ବିଷୟରେ। ନମସ୍କାର, ଗୁଡ୍ ମର୍ଣ୍ଣିଂ, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ଅଶୋକ ପଣ୍ଡା, ମଧୁପାଟଣା, କଟକ।
0: ଅଶୋକ ଭାଇ ନମସ୍କାର, କେମିତି ଅଛନ୍ତି ଆପଣ?
1: ବହୁତ ଭଲ ଅଛି, ଭାବୁଛି ଆପଣ ବି ଭଲରେ ଥିବେ।
0: ନିହାତି ଭାବରେ ମୁଁ ଭଲରେ ଅଛି। ଅଶୋକ ଭାଇ, ଛୋଟବେଳେ କୋଉ ଖେଳ ଅଧିକ ଖେଳୁଥିଲେ ଆଉ ବର୍ତ୍ତମାନ ଖେଳାଖେଳି କରିବାର ସୁଯୋଗ ପାଉଛନ୍ତି ନା ନାହିଁ?
1: ଆଉଟଡୋର ଗେମ୍ ହିସାବରେ ମୁଁ ଖେଳୁଥିଲି, କବାଡ଼ି ଖେଳୁଥିଲି,
0: ଆଚ୍ଛା,
1: ଆଉ କାଚ ଗୁଲିରେ ଖେଳୁଥିଲି, ଆଉ ଇନ୍ଡୋର ଗେମ୍ରେ ମୋର ବେଶୀ ଫେଭରାଇଟ୍ ଥିଲା ଲୁଡୁ। ଲୁଡୁରେ ଯୋଉ ସାପ ସିଡ଼ି ଖେଳଟା ସେଇଟା ଥିଲା ମୋର ବେଶୀ ଫେଭରାଇଟ୍।
0: ଆଚ୍ଛା,
1: ଇନ୍ଡୋର ଗେମ୍ରେ ଲୁଡୁରେ ଯୋଉ ସାପ ସିଡ଼ି ଖେଳ ଗୋଟେ ଥାଏ,
0: ଆଜ୍ଞା ଆଜ୍ଞା ଆଜ୍ଞା,
1: ସେଇଟା ମୋର ବହୁତ ଫେଭରାଇଟ୍ ଥିଲା।
0: ଆପଣଙ୍କର ଟୁ କୁ ପୁରା ବଢିଆ ପଡୁଥିବ ତାହେଲେ? ଆଉ
1: ଆଜ୍ଞା,
0: ମୁଁ କହିଲି ତା ଦେହରେ ଟୁ କୁ ପଡିଲେ ଇଏ ନା,
1: ଠିକ କଥା କହିଲେ,
0: ତା ଦେହରେ ଆପଣଙ୍କର ଟୁ କୁ ବଢିଆ ତାହେଲେ ପଡୁଥିବ।
1: ଆଜ୍ଞା ଆଜ୍ଞା, ଆଉ ଯେତେବେଳେ ସିଡ଼ିରେ ଚଢିଯିବ ମଜା ଲାଗିବ, ଯେତେବେଳେ ସାପ ଗିଳିଦବ ତଳକୁ ପଳେଇ ଆସିବ ସେତେବେଳେ ମନ ଦୁଃଖ ହବ,
0: ଭାରି ମନ ଦୁଃଖ ହବ। କବାଡ଼ି ଖେଳର କଥା କହିଲେ ଭାଇ, ଆଉ ବର୍ତ୍ତମାନ ଖେଳିବାର ସୁଯୋଗ ମିଳୁଛି? କେବେ କେବେ ଇଚ୍ଛା ହୁଏ ଟିକେ ବର୍ତ୍ତମାନ ଖେଳିବା ପାଇଁ? ଆଉ
1: ନାଇଁ ଆଜ୍ଞା, ବର୍ତ୍ତମାନ ଆଉ ସେ ସୁଯୋଗ ନାହିଁ କି ସେ ସମୟ ନାହିଁ, ସେ ପରିସ୍ଥିତି ନାହିଁ, ସବୁ ବଦଳି ଯାଇଛି। ତେଣୁ ପିଲାବେଳର ଯୋଉ ସ୍ମୃତି ଆପଣ ମନେ ପକେଇଲେ, ପିଲାବେଳ କଥା ଆଉ ବର୍ତ୍ତମାନ ଆକାଶ ପାତାଳ ତଫାତ୍।
0: ଆଜ୍ଞା ଭାଇ, କଣ କହିବେ, ଆଜିକାଲିର ପିଲାମାନେ ଯୋଉମାନେ ଟିକେ ମୋବାଇଲ ସ୍କ୍ରିନ୍ ଏବଂ ଡିଜିଟାଲ ଗେମ୍ ପ୍ରତି ଆକୃଷ୍ଟ ହେଇଯାଇଛନ୍ତି, ସେମାନଙ୍କୁ ଆପଣ କଣ କହିବାକୁ ଚାହିଁବେ?
1: ସେଥିପାଇଁ କି ଗୋଟେ ପଦ କହିବି,
0: ଆଜ୍ଞା,
1: ବାପା ମା ସୁକର୍ମରେ ପୁତ୍ର ପୁତ୍ରୀ ହୁଅନ୍ତି ସୁଖୀ।
0: ଆଜ୍ଞା,
1: ବାପା ମା ମାନଙ୍କର ସେମାନେ ହେଲେ ପିଲାମାନେ ହେଲେ ପିଲାମାନଙ୍କର ବୋଧ ଶକ୍ତି ନାହିଁ।
0: ଆଜ୍ଞା ଆଜ୍ଞା,
1: ପିଲାମାନଙ୍କୁ ବାପା ମା ନେଇକି ଆଉଟଡୋର ଗେମ୍ ଛାଡିବା କଥା ଖେଳିବା ପାଇଁ କି, ତାଙ୍କର ତାଙ୍କର ମାନସିକ ଶାରୀରିକ ଫିଟନେସ ପାଇଁ କି।
0: ଆଜ୍ଞା ଆଜ୍ଞା, ଏଥିରେ ପ୍ୟାରେଣ୍ଟସ
1: ଯଦି ତାଙ୍କୁ ମୋବାଇଲ ଦେଇଦେବେ,
0: ଆଜ୍ଞା,
1: ତାହେଲେ ପିଲାମାନଙ୍କର କିଛି ଭୁଲ ନାହିଁ, ପିଲାମାନେ ମୋବାଇଲରେ କାର୍ଟୁନ ଦେଖିବେ।
0: ଆଜ୍ଞା, ବହୁତ ବଢିଆ କଥା ଆପଣଙ୍କର ମତ।
1: ତାଙ୍କ ପିଲାଙ୍କୁ କେମିତି ସେମାନେ ଫିଟନେସ ରଖିବେ, ଆଉଟଡୋର ଗେମ୍ ଖେଳିବେ, ତାଙ୍କ ସହିତ ସମୟ ଦେବେ, ତାଙ୍କୁ ଟିକେ ପାର୍କିଂ ପାର୍କ ହେରିକାକୁ ନେଇକି ଯିବେ ବୁଲିବା ପାଇଁ କି, ତାଙ୍କ ଭାବନା ତାଙ୍କ ରୁଚି ସହିତ କଥାବାର୍ତ୍ତା ହେବେ, ତାଙ୍କର ଜାଣିବେ, ସେଇଟା ବାପା ମାଙ୍କ ଉପରେ ନିର୍ଭର କରୁଛି, କାରଣ ବାପା ମା ହଉଛନ୍ତି ଆଦ୍ୟ ଗୁରୁ ପିଲାମାନଙ୍କର।
0: ବଢିଆ କଥାଟି କହିଲେ, ବାପା ମାଙ୍କ ଉପରେ ନିର୍ଭର କରୁଛି ପିଲାମାନଙ୍କର ଏଇ ସବୁ ସାମଗ୍ରିକ ଉନ୍ନତିର କଥା। ସେମାନେ ହାତ ଗଢା ଗୋଟେ କଣ୍ଢେଇ, ଯେମିତି ଆପଣ ଗଢିବେ, ଯେତେ ସୁନ୍ଦର ଭାବରେ ଗଢିବେ ତାଙ୍କ ଜୀବନ ସେତେ ସୁନ୍ଦର ହବ। ବହୁତ ବହୁତ ଧନ୍ୟବାଦ ଭାଇ କଲ୍ କଲେ, ଆପଣଙ୍କର ଏଇ ସୁନ୍ଦର ମତାମତ ଆମ ସହିତ ସେୟାର କରେ। ରହିଲି ଭାଇ, ନମସ୍କାର,
1: ଧନ୍ୟବାଦ।
0: ସାଥି, ଇଏ ତ ଗୋଟେ ଥିଲା ମତ ଯେ ବର୍ତ୍ତମାନ ଏଇ ଯୋଉ ଡିଜିଟାଲ ଡିଭାଇସେସର କଥା ଟିକେ ବଢ଼ିଯାଉଛି, ସେଇ ଭିତରେ ଆପଣମାନେ ଟ୍ରାଏ କରିବା ଉଚିତ ଯେ ପିଲାମାନଙ୍କୁ ଟିକେ ବାହାରକୁ ଛାଡ଼ିବା ପାଇଁ, ଖେଳିବା ପାଇଁ, ଏବଂ ଇଏ ତାଙ୍କର ଶରୀର ପାଇଁ ଯେତିକି ଭଲ ଏବଂ ମାନସିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ପଜିଟିଭ ଇମ୍ପାକ୍ଟ ପକେଇବ ବୋଲି ଏ କଥା ଆମେ କହୁନୁ, ଏ କଥା କହୁଛନ୍ତି ବିଶେଷଜ୍ଞମାନେ, ଏ କଥା କହୁଛନ୍ତି ଡକ୍ଟର୍ସମାନେ, ଯେଉଁମାନେ ଦେଖୁଛନ୍ତି ଯେ ଛୋଟ ଛୋଟ ପିଲାମାନଙ୍କ ଭିତରେ ପାଠପଢ଼ାର ସ୍ଟ୍ରେସ୍ ଧୀରେ ଧୀରେ ବଢ଼ିଯାଉଛି, ଛୋଟ ଛୋଟ ପିଲାମାନଙ୍କ

0: ଭିତରେ ଏ ଯୋଉ ଜାଣିବାର ଇଚ୍ଛା, ଜିଜ୍ଞାସା, ଏ ଭାବନା ଟିକେ ଟିକେ କୋଉଠି ନା କୋଉଠି କମିଯାଉଛି ଯେତେବେଳେ ସେମାନେ ରୁନ୍ଧି ହେଇଯାଉଛନ୍ତି ଗୋଟେ ଗୋଟେ ଡିଜିଟାଲ ଡିଭାଇସେସ ଭିତରେ। ତେବେ ତାକୁ ଏକ୍ସପାଣ୍ଡ କରିବାର କ୍ଷମତା ତାଙ୍କ ଭିତରେ ରହିବା ଦରକାର। ବର୍ତ୍ତମାନ ତ ଉଡ଼ିବାର ସମୟ, ତାଙ୍କୁ ଉଡ଼ିବାକୁ ଦିଆଯାଉ, ଖେଳିବା ପାଇଁ ଦିଆଯାଉ। ଏହି ସୁନ୍ଦର ଥିମ୍ ସହିତ ଆଜିର ଦିନକୁ ୱାର୍ଲଡ ସେଲିବ୍ରେଟ କରୁଛି, ପ୍ରୋଟେକ୍ଟ ପ୍ଲେ ପ୍ରୋଟେକ୍ଟ ଚାଇଲ୍ଡହୁଡ୍। ଏହି କଥାକୁ ନେଇକି ଆଜିର ଥିମ୍ ରହିଛି ଇଣ୍ଟରନ୍ୟାସନାଲ ଡେ ଅଫ୍ ପ୍ଲେ ରେ। ଏବଂ ଆପଣଙ୍କର କଥା କ'ଣ, ଆପଣ କୋଉ ଖେଳକୁ ଖେଳୁଥିଲେ ଛୋଟବେଳେ ସବୁଠୁ ଅଧିକ, ତାକୁ ଆଜି ଆମେ ପଚାରିଛୁ। ଏବଂ ବର୍ତ୍ତମାନ ଆପଣ ପିଲାବେଳେ ଯୋଉ ଖେଳକୁ ଖେଳିଥିଲେ ତାକୁ ଖେଳିବାର ସୁଯୋଗ କ'ଣ ପାଉଛନ୍ତି, ସମୟ ହେଉଛି। ଆଉ ଗୋଟେ କଲ୍ ଆସିଯାଇଛି, ଦେଖିବା ସିଏ ଛୋଟବେଳେ କ'ଣ ଖେଳୁଥିଲେ ଆଉ ତାଙ୍କର ସେ ଖେଳ କଥା କେତେ ମନେ ପଡ଼ିଛି ଆଜି। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ଭାଇ ନମସ୍କାର, ମୁଁ ସାଇ କହୁଛି ବେଲପଡ଼ାରୁ।
0: ଆରେ ବା, ବହୁତ ବହୁତ ସ୍ୱାଗତ ତୁମକୁ ଡାଇଲିନ ଲାଇଫ ଚିଟଚାଟ କୁ। କଣ କହିବ, କୋଉ ଖେଳ ଖେଳିବା ପାଇଁ ବହୁତ ଭଲ ଲାଗେ?
1: ମତେ ତ ଛୋଟବେଳେ କବାଡି, ସେଇଟା ଆମର ସବୁଠୁ ମାନେ ବେଷ୍ଟ ଥିଲା। ସାଙ୍ଗମାନେ ମିଶିକରି ଆମେ ବହୁତ ବଢିଆ କବାଡି ଖେଳୁ, ଆଉ କମ୍ପିଟିସନ ଯେତେବେଳେ ହୁଏ ଆମେ ସବୁ ପୁରା ଗୋଟେ ଟିମ୍ ଯାଉ, ଜିତୁ କି ହାରୁ ଆମେ, କିନ୍ତୁ ଆମର ଏଇଟା ମନରେ ଥାଏ ଆମେ ଖେଳିବୁ ଭଲ।
0: ବାସ୍, ବଢିଆ କଥାଟି କହିଲେ। ଏଇ ଯୋଉ ମନୋବୃତ୍ତି ଏଇ ସବୁ ଖେଳରୁ ହିଁ ଆସିଥାଏ ଯେ ଆମେ ଜିତିବା କି ହାରିବା ସେ କଥା ପରେ, କିନ୍ତୁ ପ୍ରତିଯୋଗିତାପୂର୍ଣ୍ଣ ମନୋଭାବ ସହିତ ସକାରାତ୍ମକ ମନୋଭାବ ଯେ ଆମେ ଭଲ କରିବା, ଭଲ ଖେଳିବା, ନାଇଁ କି?
1: ଆଜ୍ଞା, ସବୁବେଳେ ଚେଷ୍ଟା କରିବା ଦରକାର, ହାର ଜିତ ଲାଗି ରହିବ। ଆମେ ଜମା ଜିତିଲେ ବେଶୀ ଖୁସି ହେଇଯାଉ ନା, କି ହାରିଗଲେ ମନ ଦୁଃଖ କରୁନା।
0: ବାଃ, କେତେ ବଢିଆ କଥା ଆପଣ କହିଲେ। ଆଉ ବର୍ତ୍ତମାନ ଖେଳିବାର ସୁଯୋଗ ମିଳୁଛି ନା ନାହିଁ?
1: ଏବେ ତ ରଜ ଟାଇମରେ ଟିକେ ଟିକେ ମିଳୁଛି, ବେଳେବେଳେ ମିଳୁଛି, ବେଳେବେଳେ ମିଳୁନି, ଯେବେ ବି ମିଳୁଛି ମୁଁ ଜମା ସେ ଚାନ୍ସ କୁ ମିସ୍ କରୁନି।
0: ବାଃ, ବହୁତ ବଢିଆ କରୁଛନ୍ତି, ଯେବେ ବି ସୁଯୋଗ ମିଳୁଛି ଭରପୁର ଖେଳନ୍ତୁ। ଆପଣ କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ, ରହିଲି, ନମସ୍କାର।
1: ଧନ୍ୟବାଦ ଭାଇ, ରହିଲି, ନମସ୍କାର।
0: ନମସ୍କାର। ବାଃ, ସେଠି କେତେ ସୁନ୍ଦର, ମତେ ଦେଖନ୍ତୁ ଏଇ ଯୋଉ ଖେଳିବାର କଥା, ଇଏ ଆମକୁ କଣ ଶିଖାଏ? ବହୁତ କଥା ତ ଶିଖାଏ, ତା ଭିତରୁ ଏଇ ସୁନ୍ଦର କଥା ଯେମିତି କହିଲେ ଯେ ଚେଷ୍ଟା ଜାରି ରଖିବାର କଥା। ହାର ଜିତ ତ ଲାଗି ରହିଛି, ଜୀବନଟା ବି ସେମିତି, କେବେ କେବେ ଜୀବନରେ ଆମେ ହାରିଯାଉ, କେବେ କେବେ ଜୀବନରେ ଆମେ ଜିତୁ, କିନ୍ତୁ ହାରିବାରେ ଅଧିକ ଭାଙ୍ଗି ପଡ଼ିବାର କଥା ନୁହେଁ, ଜିତିବାରେ ଅଧିକ ଖୁସି ହେବାର କଥା ନୁହେଁ। ଚେଷ୍ଟା ଜାରି ରଖିବା ଯେ ଭଲ କରିବା, ଆମର ପର୍ଫମାନ୍ସ ଆମ ହାତରେ ଅଛି ଏବଂ ତାକୁ ଆମେ ସବୁବେଳେ ବେଷ୍ଟ ଦେବାର ପ୍ରୟାସରେ ଲାଗିବା, ଏ କଥା ମଧ୍ୟ ଆମକୁ ଏଇ ଖେଳ ଶିଖେଇ ଦେଉଛି। ଆସିଯାଇଛି ଆଉ ଗୋଟିଏ କଲ୍, ଦେଖିବା ସିଏ କି ଆଉ କଣ କହୁଛନ୍ତି ତାଙ୍କର ଖେଳ ବିଷୟରେ। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ? କୃପାସିନ୍ଧୁ ଭାଇ ନମସ୍କାର। ନମସ୍କାର ଭାଇ, ଭାଇ କଣ କହିବେ ଏଇ ଯୋଉ ଖେଳର କଥା, ଆପଣ ପିଲାବେଳେ କୋଉ ଖେଳକୁ ଅଧିକ ଟିକେ ଖେଳୁଥିଲେ, ଭଲ ପାଉଥିଲେ?
2: ଖେଳ ତ ଗୋଟେ ନିଶା ଥିଲା ପ୍ରଥମେ।
0: ଆଜ୍ଞା ଆଜ୍ଞା,
2: ମାନେ ସେତେବେଳେ ଆମେ ସ୍କୁଲ ବେଳେ ପଢିଲା ବେଳେ କ୍ରିକେଟ ମ୍ୟାଚ୍ ଖେଳୁଥିଲୁ, କିନ୍ତୁ ତାପରେ ଫୁଟବଲ କୁ ଚେଞ୍ଜ ହେଇଗଲା।
0: ଆଚ୍ଛା, ସିଫ୍ଟ ହେଇଗଲେ ଫୁଟବଲ କୁ?
2: କ୍ରିକେଟ ଖେଳ ଫୁଟବଲ କୁ ଇଣ୍ଟରେଷ୍ଟ ଆସିଲା, ଫୁଟବଲ ରେ ଡିଷ୍ଟ୍ରିକ୍ଟ ପର୍ଯ୍ୟନ୍ତ ଖେଳିବାକୁ ଯାଇଥିଲି।
0: ଆରେ ବା, ଆପଣ ତାହେଲେ ଏତେ ବଢିଆ ଫୁଟବଲ ପ୍ଲେୟାର ମାନେ, ଆପଣଙ୍କର ସେ ସ୍ପୋର୍ଟସମ୍ୟାନସିପ ଇଏଟା ଆଟିଚ୍ୟୁଡଟା ବର୍ତ୍ତମାନ ପର୍ଯ୍ୟନ୍ତ ଥିବ, ଏବଂ କେବେ କେବେ ସୁଯୋଗ ମିଳେ ଭାଇ ଏବେ ଖେଳିବା ପାଇଁ?
2: ନାଇଁ ନାଇଁ, ଆଉ ତ ନାଇଁ, 32 ବର୍ଷ ପର୍ଯ୍ୟନ୍ତ ଖେଳିଥିଲୁ।
0: ଆଚ୍ଛା, ବର୍ତ୍ତମାନ ଖେଳିବାର ସୁଯୋଗ ମିଳୁନି, କିନ୍ତୁ ସେ ଯୋଉ ମଜା ସେସବୁ କଥା ଆପଣଙ୍କର ନିହାତି ଭାବରେ ସାରା ଜୀବନ ମନ ଭିତରେ ରହିବ। ଏବଂ ବର୍ତ୍ତମାନ ତ ଆପଣ ଜାଣିଛନ୍ତି ଆଜି ଫିଫା ୱାର୍ଲ୍ଡ କପ୍ ଷ୍ଟାର୍ଟ ହେଉଛି ଫୁଟବଲ, ଆପଣ ନିଶ୍ଚୟ ଏକ୍ସାଇଟେଡ୍ ଥିବେ ରାତିରେ ମ୍ୟାଚ୍ ଦେଖିବା ପାଇଁ ଆଜି।
2: ନାଇଁ, ଆମେ ସେତେବେଳେ ବି ନୟାଗଡ଼ ପଟେ ଖେଳିଛୁ, କଟକ ସାଇ ହସ୍ପିଟାଲ ପଟେ ବି ଖେଳିଛୁ।
0: ଆଚ୍ଛା ଆଚ୍ଛା,
2: ଫୁଟବଲ ମ୍ୟାଚ୍ ଗୁଡା ସବୁ ଡିଷ୍ଟ୍ରିକ୍ଟ ୱାଇଜ ସବୁ ଖେଳ ହେଇଛି, ପୁରୀରେ ବି ଖେଳିଛୁ।
0: ବାଃ, ବହୁତ ବଢିଆ। କୃପାସିନ୍ଧୁ ଭାଇ କଣ କହିବେ, ଆଜିକାଲି ଯୋଉ ଆମେ ଟିକେ ଦେଖୁଛେ ପିଲା ଖେଳୁଛନ୍ତି, ବହୁତ ପିଲା ଖେଳୁଛନ୍ତି ବାହାରେ, ସେ କଥା ଆମେ ମନେ କରୁନେ, ଯୋଉମାନେ ପ୍ରଫେସନାଲି ସ୍ପୋର୍ଟସରେ ଇଣ୍ଟରେଷ୍ଟେଡ ସେମାନେ ଟିକେ ଅଧିକ ବାହାରେ ଖେଳୁଛନ୍ତି, ଏବଂ ବାକି ପିଲାଙ୍କୁ ଆମେ ଦେଖୁଛେ ଟିକେ ମୋବାଇଲ ସ୍କ୍ରିନ୍ ଭିତରେ ସେମାନେ କଏଦ ହେଇଯାଇଛନ୍ତି, ସେମାନଙ୍କୁ ଆପଣଙ୍କର କଣ ମେସେଜ ରହିବ ଭାଇ ଆଜି?
2: ମାନେ ବଡି ଆକ୍ଟିଭିଟିଜ ଟିକେ ରହିବା ଦରକାର, ଯୋଉଟା ବଡି ଫିଟନେସ ଆସିବା ଦରକାର। ବାହାରେ ଖେଳିଲେ ତ ଟିକେ ଝାଳ ବୋହିଲେ ତ ଆସିବ, ସେ ଘରେ ରହିଗଲେ ତ ମାଦଳ ହେଇଯାଉଛନ୍ତି।
0: ବଢିଆ କଥା ହେଇଯାଉଛନ୍ତି। ତେବେ ଆକ୍ଟିଭ ଟିକେ ମାଇଣ୍ଡ ବି ଦରକାର ଏବଂ ବଡି ବି ଦରକାର, ସେଥିପାଇଁ ଖେଳିବା ନିହାତି ଜରୁରୀ। କୃପାସିନ୍ଧୁ ଭାଇ ଯେମିତି ଖେଳୁଥିଲେ ଫୁଟବଲ, ସେମିତି କୃପାସିନ୍ଧୁ ଭାଇ ସମସ୍ତଙ୍କୁ କହୁଛନ୍ତି
2: ଖେଳ ଭିତରେ କ୍ୟାରମ ଖେଳିବାକୁ ଭାରି ଇଣ୍ଟରେଷ୍ଟ।
0: ଆଚ୍ଛା, ସିଏ ବି ବଢିଆ ଖେଳ। ବହୁତ ବହୁତ ଧନ୍ୟବାଦ ଭାଇ କଲ୍ କଲେ, ଆପଣଙ୍କର ସୁନ୍ଦର ସୁନ୍ଦର କଥା ଆମ ସହିତ ସେୟାର କଲେ। ରହିଲି ଭାଇ, ନମସ୍କାର।
2: ନମସ୍କାର।
0: ସାଥେ ଆପଣ ମଧ୍ୟ କଲ୍ କରିପାରିବେ 0671230315 ଏବଂ ଆଉ ଗୋଟେ ବ୍ୟୁଟିଫୁଲ ଇନଫର୍ମେସନ ଆପଣମାନଙ୍କ ପାଇଁ।

0: ସେତେବେଳେ ମଧ୍ୟ ଲଢେଇ ଖୁବ ଜୋରେ ହଉଥିବ, ହଁ ନା? ମନେ ପଡ଼ିଯାଉଛି ନା ସେ କଥା ସବୁ? ସେସବୁ ଯୋଉ ମାନ ଅଭିମାନ ରାଗ ରୁଷା ଖେଳ ଭିତରେ ସଞ୍ଜ ନଇଲା ବେଳକୁ କୁଆଡେ ଉଭେଇ ଯାଇଥାଏ, ସବୁ ମିଶି ଯାଇଥାଏ, ସବୁ କଟି ମିଟିରେ ବଦଳି ଯାଇଥାଏ, ସେସବୁ ଖେଳ କଥା ମନେ ପଡ଼ିଯାଉଛି ଆଜି ଆପଣମାନଙ୍କର ଆଉ ଆମର ମଧ୍ୟ, କାରଣ ଆଜି ହେଉଛି ଇଣ୍ଟରନ୍ୟାସନାଲ ଡେ ଅଫ୍ ପ୍ଲେ। ଏବଂ ଆପଣମାନେ ଛୋଟବେଳେ କୋଉ ଖେଳକୁ ବେଶୀ ପସନ୍ଦ କରୁଥିଲେ ଖେଳିବା ପାଇଁ, ବର୍ତ୍ତମାନ ସୁଯୋଗ ପାଉଛନ୍ତି କି ନାହିଁ ତାରି ଉପରେ କଥା ହେଉଛେ। ଆସିଯାଇଛି ପରବର୍ତ୍ତୀ କଲ, ଦେଖିବା କିଏ କରିଛନ୍ତି, କୋଉଠୁ କରିଛନ୍ତି ଆଉ କଣ କହୁଛନ୍ତି। ହ୍ୟାଲୋ, ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ହ୍ୟାଲୋ,
0: ଆଜ୍ଞା କୁହନ୍ତୁ। ହ୍ୟାଲୋ ହ୍ୟାଲୋ
1: ହ୍ୟାଲୋ
0: ଆଜ୍ଞା କୁହନ୍ତୁ, ଶୁଭୁଛି।
1: ହ୍ୟାଲୋ
0: ଆଜ୍ଞା କୁହନ୍ତୁ। ହ୍ୟାଲୋ
1: ଭାଇ ନମସ୍କାର, ଜୟ ଜଗନ୍ନାଥ।
0: ନମସ୍କାର, ଜୟ ଜଗନ୍ନାଥ ଭାଇ, ଜଲ୍ଦି ଜଲ୍ଦି ଟିକେ ପରିଚୟ ଦେଇ ଦିଅନ୍ତୁ ଆଉ କୁହନ୍ତୁ ଭାଇ।
1: ମୁଁ ଦେବୀ ତ ଜାଣିଛି ଆଉ।
0: ଆଜ୍ଞା ଆଜ୍ଞା,
1: ରାଜେଶ ନାୟକ, ଜଗତସିଂହପୁର ଛତିକିଆ ବଜାର।
0: ଆଜ୍ଞା ରାଜେଶ ଭାଇ, କଣ କହିବେ, ଆପଣ ତ ଖେଳ ପ୍ରେମୀ ଲୋକ ଆଉ ଖେଳିବା ପାଇଁ ବହୁତ ପସନ୍ଦ କରନ୍ତି, ଆମେ ଜାଣିଛୁ, ଆପଣମାନଙ୍କ ସହିତ କଥା ହେଲା ବେଳେ ଜଣାପଡ଼େ। ତାହେଲେ କଣ କହିବେ ଭାଇ, ଆଜି ଇଣ୍ଟରନ୍ୟାସନାଲ ଡେ ଅଫ୍ ପ୍ଲେ ରେ ଆପଣ କୋଉ ଖେଳକୁ ଅଧିକ ଖେଳୁଥିଲେ ଏବଂ ବର୍ତ୍ତମାନ ସୁଯୋଗ ପାଉଛନ୍ତି ନା ନାହିଁ ଖେଳିବା ପାଇଁ?
1: ଭାଇ ସୁନ୍ଦର ଟପିକ ଆଣିଛନ୍ତି, ସେଥିପାଇଁ ଜିନିଷ ଧନ୍ୟବାଦ ଦେବି। ଆଉ ଟପିକ ଉପରେ କହିବି, ନିଶ୍ଚିତ ଭାବରେ ଆମର ଗୋଟେ କଥା ରହିଛି, ସ୍ୱାସ୍ଥ୍ୟ ହିଁ ସମ୍ପଦ। ତେଣୁ କିଛି ନା କିଛି ଫିଜିକାଲ ଏକ୍ସରସାଇଜ କରିବା ଦରକାର, ବାଡ଼ି ଘର ହାଣିବା ଦରକାର, ସାଇକେଲିଂ କରିବା ଦରକାର, ତା ସହିତ ବି ଖେଳକୁଦ ବି କରିବା ଉଚିତ। ତେଣୁ ମୋ ଟାଇମରେ ମୁଁ ତ ବହୁତ ଖେଳିଛି, ଫୁଟବଲ ଖେଳିଛି, ଭଲିବଲ ଖେଳିଛି, କ୍ରିକେଟ ଖେଳିଛି, କବାଡ଼ି ଖେଳିଛି, ସବୁ ବହୁତ ଖେଳିଛି ଆଉଟଡୋର ଗେମ୍। ଆଉ କ୍ରିକେଟରେ ମୁଁ ବହୁତ ଯାଇଛି, ମାନେ ଇଣ୍ଟର କଲେଜ ଖେଳିଛି, ପ୍ଲସ ଟୁ ଲେବୁଲ, ପ୍ଲସ ଥ୍ରୀ ଲେବୁଲ, ଏସବିଏମ୍ ଅଟୋନମସ୍ କଲେଜରେ। ଆଉ ତ ଆମର ତ ଗଡ୍ ଫାଦର ନାହାନ୍ତି, ତ ଆମେ ଆଗକୁ ଯାଇପାରିଲୁନି, ରଞ୍ଜି ଟ୍ରଫି ଖେଳିପାରିଲୁନି। ତେଣୁ ବର୍ତ୍ତମାନ ଯୁଗରେ ଯିଏ ଟିକେ ବଡ ବଡିଆ ରହିଲେ ସେମାନଙ୍କ ପିଲା ଛୁଆ ଆଗକୁ ବଢିବେ, ଲାଞ୍ଚ ଦେଇକି ଆଗକୁ ବଢେଇବେ, ଆମେ ପଛେ ପଛେ ରହିଗଲୁ ଆଉ।
0: କିନ୍ତୁ ବର୍ତ୍ତମାନ ଭାଇ ଖେଳିବାର ସୁଯୋଗ ପାଆନ୍ତି ନା ନାହିଁ? ହ୍ୟାଲୋ
1: ହ୍ୟାଲୋ
0: ଆଜ୍ଞା, ମୁଁ କହିଲି ଭାଇ ବର୍ତ୍ତମାନ ଖେଳିବାର ସୁଯୋଗ ମିଳେ ନା ନାହିଁ ଆପଣଙ୍କୁ? ହ୍ୟାଲୋ ହ୍ୟାଲୋ
1: ହ୍ୟାଲୋ
0: ଆଜ୍ଞା, ଶୁଣିପାରୁଛନ୍ତି ମତେ? ହୁଏତ ଲାଇନ ଟି କୌଣସି ପ୍ରୋବ୍ଲେମ ପାଇଁ କଟିଯାଇଛି କଲ୍ ଟି। ତେବେ ସାଥି ଆମେ ନେଇଯିବା ଆଉ ଗୋଟିଏ କଲ୍, ଦେଖିବା କିଏ କରୁଛନ୍ତି ଆଉ କଣ କହୁଛନ୍ତି ତାଙ୍କ ଖେଳ ବିଷୟରେ, ତାଙ୍କର ଛୋଟବେଳେ କୋଉ ଖେଳକୁ ବେଶୀ ପସନ୍ଦ କରୁଥିଲେ ସେ ଖେଳିବା ପାଇଁ। ହ୍ୟାଲୋ ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ବିଶ୍ୱଜିତ ଭାଇ ନମସ୍କାର, ମୁଁ ସୁନୀଲ କାନ୍ତ ମହାନ୍ତି।
0: ସୁନୀଲ ଭାଇ ନମସ୍କାର, ଗୁଡ ମର୍ଣ୍ଣିଂ। ସୁନୀଲ ଭାଇ କୋଉ ଖେଳକୁ ପସନ୍ଦ କରୁଥିଲେ ଛୋଟବେଳେ ବେଶୀ? ଏବଂ
2: ମୁଁ ଆସିଥିଲି, ଫୁଟବଲ ଖେଳୁଥିଲି।
0: ଆଜ୍ଞା ଆଜ୍ଞା,
2: ପରେ କ୍ରିକେଟ ବି ଖେଳିଛି।
0: ଆଚ୍ଛା,
2: ପରେ କବାଡ଼ି ଖେଳିଛି, ବୁଝିଲେ କି? ହୁଏ ଆଉ ବିଭିନ୍ନ ପ୍ରକାର ଖେଳ, ଯୋଉ ଛୁଆମାନଙ୍କର ଯୋଉ ଖେଳ, ଗୁଲି ଖେଳ, ଟାଗର ଖେଳ, ତା ସବୁ ଖେଳିଛି।
0: ଆଜ୍ଞା,
2: ଆଉ ସବୁଠୁ ମଜା କଥା ହେଲା କଣ କି, ମାନେ ଫୁଟବଲ ଖେଳ ମୁଁ ଛାଡ଼ିଲି କେମିତି।
0: ଆଜ୍ଞା,
2: ଫୁଟବଲ ଖେଳରେ ଆମର ଯେ ବ୍ୟାଗ, ଯେ ବ୍ୟାଗ ଆଗରେ ମୁଁ ଖାଲି ଡେଇଁଛି, ଯେମିତିକି ସେ ବଲ୍ ମାରିପାରିବ ନା ଆଗକୁ। ସେ କଣ କଲା, ଭାରି ଏକ୍ସପର୍ଟ ଖେଳାଳି ସେ ସଟ୍ ମାରିବାରେ, ସେ ଗୋଟେ ସଟ୍ ମାରିଲା, ସିଧା ଆସି ମୋ ପେଟ ତଳି ପେଟରେ ବାଜିଲା। ପରେ ସାଙ୍ଗେ ସାଙ୍ଗେ ମୁଁ ପେଣ୍ଟ ହେଇଗଲି, ପେଣ୍ଟ ହେଇଗଲା ପରେ ସବୁ ଦୌଡ଼ା ଦୌଡ଼ ହେଇକି ଆସିଲେ, ପାଣି ଆଣିକି ଦେଲେ, ପାଣି ଆଣି ଦେଲା ପରେ ହୋସ ଆସିଲା। 8 ଦିନ ଖଣ୍ଡେ ମୁଁ ଚାଲି ପାରିଲି ନାହିଁ ବଲରେ, ବୁଝିଲେ କି?
0: ଆପଣଙ୍କ
2: ଦୟା କିଛି ହେଇନାହିଁ, ଦେହର ଅବସ୍ଥା ଧୀରେ ଧୀରେ ଧୀରେ ଭଲ ହେଇଗଲା, କିନ୍ତୁ ମୋର ଫୁଟବଲ ଖେଳ
0: ନିଶାଟା ଛାଡ଼ିଯାଇଛି। ଯାହା ହଉ, ଆପଣ ଫୁଟବଲ ପ୍ରେମୀ ଏବଂ ଆପଣଙ୍କ ପାଇଁ ମଧ୍ୟ ଆଜି ଗୋଟେ ବଢିଆ ଡେ, ଆଜି ଫିଫା ୱାର୍ଲଡ କପ୍ ଷ୍ଟାର୍ଟ ହେଇଯାଉଛି, ନିଶ୍ଚୟ ଆପଣ ଏକ୍ସାଇଟେଡ ଥିବେ ଦେଖିବା ପାଇଁ। ଭାଇ କଲ୍ କଲେ ଆମକୁ, ଆପଣଙ୍କର କଥା ଜଣେଇଲେ, ସେଥିପାଇଁ ହୃଦୟରୁ ବହୁତ ବହୁତ ଧନ୍ୟବାଦ। ରହିଲି ଭାଇ, ନମସ୍କାର।
2: ନମସ୍କାର ନମସ୍କାର
0: ସାଥୀ, ଆପଣ ମଧ୍ୟ କଲ୍ କରନ୍ତୁ ଶୀଘ୍ର ଶୀଘ୍ର ଆଉ ଜଣାନ୍ତୁ, ଆଜି ସମୟ ବହୁତ କମ୍, କାରଣ ଆଜି ସ୍ପନ୍ସର୍ଡ ପ୍ରୋଗ୍ରାମ ଅଛି 9:30, ତେଣୁ କଲ୍ ଗୁଡ଼ିକ ଆପଣମାନଙ୍କର ଟିକେ ଜଲ୍ଦି ଜଲ୍ଦି ନେଇଯିବା ପାଇଁ ପଡୁଛି ମତେ। ନେକ୍ସଟ କଲ୍ ଦେଖିବା କିଏ। ହ୍ୟାଲୋ ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ? ଏବଂ ହୁଏତ କଲ୍ଟି କଟିଯାଇଛି କୌଣସି କାରଣରୁ, ବର୍ତ୍ତମାନ ଆସିଯାଉଛି ଆଉ ଗୋଟିଏ କଲ୍, ଦେଖିବା କିଏ କରିଛନ୍ତି ଆଉ କଣ କହୁଛନ୍ତି ତାଙ୍କର ପିଲାବେଳର କଥା, ତାଙ୍କର ପିଲାବେଳର କୋଉ ଖେଳର ରୁଚି ଅଧିକ ଥିଲା। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ? ହ୍ୟାଲୋ,
3: ଭୁବନେଶ୍ୱର ସାଲିଆ ସାହିରୁ ସାର।
0: ଆଜ୍ଞା ନମସ୍କାର,
3: ଆପଣଙ୍କ ପ୍ରୋଗ୍ରାମ ଶୁଣି ବହୁତ ଭଲ ଲାଗୁଛି, ଛୋଟବେଳ କଥା ଆପଣ ମନରେ ପକେଇ ଦଉଛନ୍ତି, ଭାରି ଭଲ ଲାଗୁଛି।
0: ଭାଇ କଣ କହିବେ ଆପଣ କୋଉ ଖେଳକୁ ବେଶୀ ଖେଳୁଥିଲେ ଛୋଟବେଳେ ଭାରି ଭଲ ଲାଗୁଥିଲା ଆପଣଙ୍କୁ?

0: ଖେଳଦାନା ଖେଳ ଆଉ ସୁଧା ଫୁଟବଲ ଖେଳୁଥିଲି କଲିକତାରେ,
1: ଆଜ୍ଞା ଆଜ୍ଞା,
0: ଆଉ କବାଡି ଖେଳ ଖେଳୁଥିଲି ଗାଁରେ, ଆଉ ବହୁତ ଖେଳ, ତାସ ଖେଳ, କିରାମ ଖେଳ, ବହୁତ ଖେଳ ମୁଁ ଖେଳିଛି ଛୋଟ ବେଳରୁ, କାହିଁକି ନା ପାଠ ମାଠ ପଢି ନାହିଁ, ଆଉ ଛୋଟ ବେଳୁ ଟିକେ ଭାରି ଦୁଷ୍ଟମ ଟିକେ, ସବୁଆଡେ ଟିକେ ପରଙ୍କ କଥା ବୋଲ ମୋଲ ମାନିଦିଏ, ଆଉ ଗାଁ କଥା ବି ସବୁବେଳେ ମୁଁ ଯିବା ଆସିବା କରିକି ମୋର ମନର ପରେ ସବୁବେଳେ, ଆଉ ଏବେ ରଜ ଆସୁଛି, ଦେଖିବା ଯଦି ରଜରେ ଯଦି ସୁବିଧା ହବ ଗାଁକୁ ଟିକେ ଯିମି ବୁଲିବାକୁ, ସୁବିଧା ନହେଲେ ଆଉ ଏଇଠି ରହିମି, ପିଲା ଛୁଆ ନେଇକି ଦୋକାନ କରିଛି ଗାଲିଆ ଯାଇରେ।
1: अच्छा मुकेली कहली गाँ को गले सुजोग मिलले खेलिबे वर्तमान भाई पुनी इच्छा हुए खेलिबा पई।
0: हां से कबाडी खेल भल लागे छि, छोट बेलु पान सिगरेट बीड़ी एई गुडा आमे खाउतुनु।
1: हां
0: हां, आ समय घर घर बुली की पिठा पणा पखाळ आंब पणस एई गुडा सब खाउतुनु, आउ सब भल सब।
1: अच्छा बहुत बहुत धन्यवाद, किंतु मोर आपन को रिक्वेस्ट आपन जम्मा से तमाखु द्रव्य सब खाइबेनी, आपन सुस्त रहले आमु केमती सुनुथिबे आमु को भल पाउथिबे।
0: नमस्कार, जतले आमे त छोटो पुतिनु
1: जानि पन्नो थिले, वर्तमान त जानिलेनी आउ कोन। हां स्वास्थ्य पक्षे हानिकारक, आपन हमरो जने सचेतन श्रोता, आपन से गुडा को जम्मा सुनिबेनी आमु केमती भल पाउथिबे आउ आमु केमती सुनुथिबे। बहुत बहुत धन्यवाद, रहली नमस्कार।
0: नमस्कार सर, नमस्कार।
1: साथी आपण मध्ये कॉल करंतु आ जणांतु जे आपणकर प्रिय खेळ कोण थिला, छोटबळे को खेळ को खेळबा पे आपण बहुत पसंद करूथिले, आ वर्तमान सुजोग पाइले से खेळ को खेळिबे आ निजो को फिट रखबा पे, एबे कोण खेळा खेळी करछन ना नाही आपण तारी ऊपर आज आमे कथा होचे, देखिबा नेक्स्ट कॉलर के आ कोण कहउचंती। नमस्कार, की कोथले, कोड कोथले, गुड मॉर्निंग।
2: नमस्कार, गीता कोथले, जवासिनपुर।
1: आगे मैडम नमस्कार, को खेळ खेळबा पे पसंद करंती मे आपण मैडम, आपण
2: ଛୋଟବେଳେ ତ ଆମେ ପୁଚି ଖେଳୁଥିଲୁ, ରୁମାଲ ଚୋରି, ବୋହୁ ଚୋରି, ଲୁଡୁ, ଚାସ୍, ଏଗୁଡା ସବୁ ଖେଳ ହଉଥିଲା, ଏ ଖେଳ ସ୍ୱପ୍ନ ହେଇଗଲାନି ଆଉ।
1: କିନ୍ତୁ ଏବେ ଯୋଉ ରଜ ଆସୁଛି ଆପଣଙ୍କୁ ସୁଯୋଗ ମିଳିଲେ ଟିକେ ଖେଳିବେ ନା ନାହିଁ ମ୍ୟାଡାମ କୁହନ୍ତୁ। ତାସ ରେ ଆଉ କୋଉ ଫିଜିକାଲ ଆକ୍ଟିଭିଟି ହବ, ଖାଲି ଟିକେ ମାନସିକ ଖୁସି ମିଳିବ ଆଉ। କଣ କହିବେ ମ୍ୟାଡାମ, ଯୋଉମାନେ ଆପଣଙ୍କୁ ଶୁଣୁଛନ୍ତି ଛୋଟ ଛୋଟ ପିଲା ସବୁ କୁନି ଭାଇ ଭଉଣୀ ମାନେ, ସେମାନଙ୍କୁ କଣ କହିବେ ଆପଣ ସେ ମୋବାଇଲ ଟିକେ ଛାଡିକି?
2: କହିବେ ଯେ ସେମାନେ ଯଦି ସମୟ ପାଉଛନ୍ତି ଟିକେ ସେମାନଙ୍କ ପ୍ୟାରେଣ୍ଟସ ମାନେ ପିଲାମାନଙ୍କୁ ଟିକେ ବାହାରକୁ ଛାଡନ୍ତୁ, ଛୋଟ ଛୋଟ ପିଲାଙ୍କ ସହିତ 10-15 ଜଣ ସାଙ୍ଗ ହେଇକିରି ଯୋଉ ଖେଳ ଖେଳନ୍ତି ସେଇ ଖେଳ ଖେଳନ୍ତୁ, ବାହାରେ ଟିକେ ମିଶିଲେ ଖୋଲା ପବନ ବାଜିବ, ମନଟା ଟିକେ ଶାନ୍ତି ହବ, ସବୁ ଠିକଠାକ ରହିବ, ସ୍ମରଣ ଶକ୍ତି ବଢିବ,
1: ବାହାର ଖେଳ ଟିକେ ଖେଳନ୍ତୁ। ବଢିଆ ବଢିଆ, ରହିଲି ଆଜ୍ଞା, ନମସ୍କାର, ବହୁତ ସୁନ୍ଦର ମତ ଦେଲେ ଆଜି। ସାଥି ଆଉ ଗୋଟେ କଲ ନେଇଯିବା, ଦେଖିବା କିଏ କରିଛନ୍ତି ଆଉ କଣ କହୁଛନ୍ତି ତାଙ୍କର ମତ, ସେ କୋଉ ଖେଳକୁ ବେଶୀ ପସନ୍ଦ କରୁଥିଲେ ଛୋଟବେଳେ ଖେଳିବା ପାଇଁ, ଆଉ ବର୍ତ୍ତମାନ ଯୋଉ ଖେଳର ପରିଭାଷା ଟିକେ ଟିକେ ବଦଳି ବଦଳି ଯାଉଛି, ତା ଦେହରେ ତାଙ୍କର କଣ ମତ? ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
3: ନମସ୍କାର, ମୁଁ ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଲୋକମାଟୁ ରାଜୀବ ଗୌଡ କହୁଥିଲି।
1: ଆଜ୍ଞା ନମସ୍କାର, ଗୁଡ ମର୍ଣ୍ଣିଂ, କଣ କହିବେ?
3: ଗୁଡ ମର୍ଣ୍ଣିଂ ସାର,
1: କଣ କହିବେ ଭାଇ, କୋଉ ଖେଳକୁ ବେଶୀ ପସନ୍ଦ କରୁଥିଲେ ଆପଣ ଛୋଟବେଳେ ଖେଳିବା ପାଇଁ?
3: କ୍ରିକେଟ, କବାଡି ଆଉ ଖୋଖୋ।
1: ଆଚ୍ଛା, ଆଉ ବର୍ତ୍ତମାନ ଖେଳିବାର ସୁଯୋଗ ମିଳୁଛି ନା ନାହିଁ?
3: ଫୁଟବଲ ବି, ହଁ ଏବେ ବି ଖେଳିବାକୁ ଇଚ୍ଛା ହୁଏ, କିନ୍ତୁ ଟିକେ ଓଭର ୱେଟ ହେଇଯାଇଛି ତ ସେଠି ଟିକେ ଖେଳିବ।
1: ଆଚ୍ଛା, ତାହେଲେ ଆପଣ ଟ୍ରାଏ କରନ୍ତୁ ଶୀଘ୍ର ଶୀଘ୍ର ଟିକେ ପୁଣି ଖେଳିକି ୱେଟ କୁ ଟିକେ ପୁଣି କମ କରିଦେବା ପାଇଁ, ୱେଟ ଲୁଜ କଲେ ଆପଣ ପୁରା ଫିଟ ହେଇଯିବେ, ପୁଣି ଆଉ ଥରେ ଖେଳିବେ ଛୋଟ ପିଲା ଭଳିଆ।
3: ହଁ ସାର, ଆଜି ତ ଫିଫା ୱାର୍ଲଡ କପ ଦେଖିବା ରାତିଠୁ
1: ଆଉ। ଆଜ୍ଞା ଆଜ୍ଞା, ବହୁତ ବହୁତ ଧନ୍ୟବାଦ କଲ କଲେ, ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା ଭାଇ, ରହିଲି ନମସ୍କାର।
3: ନମସ୍କାର ସାର।
1: ସାଥି ଏଇଭଳି ଭାବରେ ସମସ୍ତଙ୍କ ଏକ୍ସାଇଟମେଣ୍ଟର କାରଣ ଏଇ ଖେଳ, କୋଉଠି ନା କୋଉଠି ଆମ ମନକୁ ଖୁସି କରିଦିଏ, ଆମର ଏକ ମାନସିକ ଯୋଉ ଷ୍ଟ୍ରେସ୍ ବର୍ତ୍ତମାନ ଧାଁଧୁଡ଼ ଜୀବନରେ ରହିଛି ତାକୁ ବହୁତ ପରିମାଣରେ କମ୍ କରିଦେବାର କ୍ଷମତା ରଖିଛି ଏଇ ଖେଳ। ଯୋଉ ଖେଳକୁ ଆମେ ଅଜାଣତରେ ଛୋଟବେଳେ ବହୁତ ଅଧିକ ଖେଳୁଥିଲେ, ସେଇ ଖେଳକୁ ବର୍ତ୍ତମାନ ଫିଟ୍ ରହିବା ପାଇଁ ଖେଳିବାର ମଧ୍ୟ ଆବଶ୍ୟକତା ରହିଛି। ଆଉ ଗୋଟିଏ କଲ୍ ନେଇଯିବା, ଦେଖିବା କିଏ କରିଛନ୍ତି, କୋଉଠୁ କରିଛନ୍ତି। ନମସ୍କାର, ଗୁଡ୍ ମର୍ଣ୍ଣିଂ, କିଏ କହୁଥିଲେ, କୋଉଠୁ କହୁଥିଲେ? ଜୟ ଜଗନ୍ନାଥ।
4: ନାରାୟଣ ପାତ୍ର, ବାରିପଦା, ମୟୂରଭଞ୍ଜରୁ।
1: ନାରାୟଣ ଭାଇ ନମସ୍କାର, କେମିତି ଅଛନ୍ତି ଆପଣ କୁହନ୍ତୁ?
4: ବହୁତ ବଢିଆ ଅଛି, ଖରା ହଉଛି।
1: ଆଜ୍ଞା ଆଜ୍ଞା, ବହୁତ ଦିନ ପରେ ଆପଣଙ୍କ ସହିତ କଥା ହେବାର ସୁଯୋଗ ମିଳିଲା ଭାଇ। ଛୋଟବେଳେ କୋଉ ଖେଳ ବହୁତ ଅଧିକ ଖେଳୁଥିଲେ ଆପଣ?
4: ଦେଖନ୍ତୁ, ମୁଁ ଛୋଟବେଳେ ମୋର ପ୍ରିୟ ଖେଳ ହଉଛି ଚେସ୍।
1: ଆଜ୍ଞା,
4: ମୁଁ ଚେସ୍ ଖେଳରେ ମାନେ

0: 2007 ରେ ମୁଁ ଓଡିଶା ଚମ୍ପିଅନ ହେଇଥିଲି
1: ବା
0: ଆଉ ତାପରେ ମୁଁ ନ୍ୟାସନାଲ ଖେଳିବା ପାଇଁ ଯାଇଥିଲି କୋଲକାତା ବମ୍ବେ ଯାଇଛି ଖେଳିବା ପାଇଁ ତାପରେ ବର୍ତ୍ତମାନ ସେ ଖେଳରୁ ମୁଁ ବର୍ତ୍ତମାନ ଅବସର ନେଇକି ମୁଁ ପିଲାମାନଙ୍କୁ ମୋ ଷ୍ଟୁଡେଣ୍ଟ ମାନଙ୍କୁ ମୁଁ ଶିଖେଇ କରିବି ସେମାନେ ବି ଷ୍ଟେଟ୍ ଚମ୍ପିଅନ ବି ହେଇଛନ୍ତି
1: ବା ବହୁତ ସୁନ୍ଦର କାମ ଆପଣ କରୁଛନ୍ତି ଏଇ ଯୋଉ ଗୋଟିଏ ପିଢ଼ିରୁ ଆଉ ଗୋଟେ ପିଢ଼ି ପାଖକୁ ସିଫ୍ଟ ହେଇଛି ଏଇ ଯୋଉ ଟ୍ୟାଲେଣ୍ଟ ଏଇ ଯୋଉ ପ୍ରତିଭା ଆପଣଙ୍କ ଭିତରେ ଥିଲା ସେ କଥା ଶୁଣିକି ଆମେ ବହୁତ ଖୁସି ହେଲୁ ଭାଇ ଆପଣ ଏମିତି ଅନେକ ପିଲାମାନଙ୍କୁ ଇନସ୍ପାୟାର୍ଡ କରନ୍ତୁ ଚେସ୍ ଖେଳନ୍ତୁ ଆମର ଦେଶର ଆମ ଓଡ଼ିଶାର ନାଁ କରନ୍ତୁ ଆଜ୍ଞା
0: ମୁଁ ଏଠି କହିବି
1: ଆଜ୍ଞା
0: ତାପରେ ମୋ ପୁଅକୁ ବି ମୁଁ ଚେସ୍ ଖେଳ ଶିଖେଇଲି
1: ଆଜ୍ଞା ଆଜ୍ଞା
0: ଚେସ୍ ଖେଳ ଶିଖି ସେ ଡିଷ୍ଟ୍ରିକ୍ଟ ଚମ୍ପିଅନ ହେଇଛି
1: ବା ବହୁତ ସୁନ୍ଦର କଥା
0: ଏମିତି ମୋର କହିବା କଥା ମୁଁ କହିବା କଥାଟା ହଉଛି ପିଲାମାନଙ୍କୁ ଯଦି ଖେଳ ପ୍ରତି ଯଦି ଉତ୍ସାହିତ କରିବାର ଅଛି ତାହେଲେ ନିଜର ବାପା ମା ଗାର୍ଡିଆନ ମାନେ କରିବାକୁ ଉଚିତ
1: କାହିଁକି
0: ନା ପିଲାମାନଙ୍କୁ ମୋବାଇଲ ଗୋଟେ ଧରେଇ ଦଉଛନ୍ତି ସେ ମୋବାଇଲ ଫାଲତୁ ଗେମ୍ ଖେଳୁଛନ୍ତି ଯାହାଫଳରେ ସେମାନେ ବର୍ବାଦ ହେଇଯାଉଛନ୍ତି ଏଣୁ ମୁଁ ପ୍ରତ୍ୟେକ ବାପା ମା ମାନଙ୍କୁ ଅନୁରୋଧ କରିବି ସେମାନଙ୍କୁ ପଡିଆକୁ ଛାଡନ୍ତୁ ଆଜି ଯଦି ମହେନ୍ଦ୍ର ସିଂ ଧୋନି ଲୋକ ଯଦି ଚିହ୍ନିଛନ୍ତି ସେ ପଡିଆରେ କ୍ରିକେଟ ଖେଳିଲା ବୋଲି ତାକୁ ଚିହ୍ନିନି ଲୋକ
1: ବା ବଢିଆ କଥାଟି କହିଲେ ଭାଇ ଆପଣଙ୍କର ଏଇ ମତ ସମସ୍ତଙ୍କ ପାଖରେ ପହଞ୍ଚୁ ଆପଣ କଲ୍ କଲେ ସମୟ ଭାଇ ବହୁତ ସ୍ୱଳ୍ପ ଆଜି ରହିଲି ଭାଇ ନମସ୍କାର ଏଇ ସୁନ୍ଦର ମତାମତ ପାଇଁ
0: ଧନ୍ୟବାଦ
1: ଜୟ ଜଗନ୍ନାଥ ଭାଇ ସାଥୀ ବର୍ତ୍ତମାନ ସମୟ ଇସାରା ଦେଇକି କହିଲାଣି ଏହି ସୁନ୍ଦର ଗୀତ ସହିତ ସାରିବାକୁ ପଡିବ ୱାଇଣ୍ଡ ଅପ୍ କରିବା ପାଇଁ ପଡିବ ଆଜିର ଡାଇଲିନ୍ ଲାଇଫ୍ ଚିଟ୍ଚାଟ୍କୁ ଆପଣମାନଙ୍କର ମତ ଏହି ଖେଳକୁ ନେଇକି ଏବଂ ମାନସିକ ସ୍ୱାସ୍ଥ୍ୟ ଆମର ଶାରୀରିକ ଫିଟନେସ୍ ପାଇଁ ଖେଳ ବହୁତ ଗୁରୁତ୍ୱପୂର୍ଣ୍ଣ ଛୋଟ ଛୋଟ ପିଲାମାନଙ୍କ ପାଇଁ ସମସ୍ତଙ୍କର ଅନୁରୋଧ ରହିଲା ପ୍ୟାରେଣ୍ଟସ୍ ମାନଙ୍କ ପାଇଁ ଯେ ଖୋଲା ପଡ଼ିଆରେ ତଳେ ପିଲାମାନଙ୍କୁ ଖେଳିବା ପାଇଁ ସୁଯୋଗ ଦିଆଯାଉ ତାଙ୍କର ଖେଳିବାର ଅଧିକାରକୁ ଛଡ଼ାଇ ନ ଦିଆଯାଉ ପାଠପଢ଼ାର ବସ୍ତାନୀ କେବେ ତାଙ୍କୁ ଏତେ ଭାରି ନ କରିଦେଉ ଯେ ଖେଳିବାର ସେ ଯେଉଁ ମଜା ଯେଉଁ ଏକ୍ସାଇଟମେଣ୍ଟ ତାଙ୍କ ଜୀବନରୁ କୁଆଡେ ଦୂରେଇ ଯାଉ ଏକଥା ହେବାକୁ ଆମେ ଦେବାନି ସମସ୍ତେ ମିଶିବା ଗୋଟେ ସୁସ୍ଥ ପରମ୍ପରା ସୃଷ୍ଟି କରିବା ପୁଣି ସେହି ଖେଳ ଆଉ ଏକ୍ସାଇଟମେଣ୍ଟ ମାନସିକ ସ୍ୱାସ୍ଥ୍ୟ ଶାରୀରିକ ଫିଟନେସ୍ ପାଇଁ ଫେରାଇ ଆଣିବା ରହିଲି ଆଜ୍ଞା ପରବର୍ତ୍ତୀ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ନେଇଯିବେ ଆଉ କିଛି କ୍ଷଣ ମଧ୍ୟରେ।

0: ଅନଲାଇନ ରେ ହ୍ୱାଟ୍ସଆପ୍ ରେ। ହେଲେ ରାଜୁ, ବିଜୁ, ସବିତା, ରମେଶ, ସେତେବେଳେ ଏସବୁ ସୁବିଧା ଆମ ପାଇଁ ନଥିଲା ରେ ପିଲେ। ଆମେ ପାଠ ପଢୁଥିଲୁ ଡିବି ଆଲୁଅରେ, ହଁ ସାର୍ ପଢଉଥିଲେ ଆମେ ପଢୁଥିଲୁ। ହେଲେ ତେମେ ସବୁ ବିଜ୍ଞାନ ଯୁଗର ପିଲା, ହଉ ମନ ଲଗେଇ ପାଠ ପଢ। ଶ୍ରୋତା ବନ୍ଧୁ, ମୁଁ ଭାରତ ମସଲାର ଭରତ ମଉସା, ହଁ କହିଥିଲି ଏଇ ଗୁରୁବାର ଆସିବି, ଆସିଗଲି। ହେଲେ ତମ ମାନଙ୍କ ଲାଗି କେତେ କେତେ କଥା ମୁଁ ଆଣିକି ଆଇଛି, ମନ ଲଗେଇ ଶୁଣିବ। କାରଣ ଆମର ପ୍ରଶ୍ନର ଉତ୍ତର ଦେଲେ ଭାରତ ମସଲା ପକ୍ଷରୁ ପୁରସ୍କାର ପାଇବ, ସେ ଅଭିଭାବକ ହୁଅନ୍ତୁ କି ଛାତ୍ରଛାତ୍ରୀ। ହଁ, ଭାରତ ମସଲାର ଲକ୍ଷ୍ୟ କେବଳ ରୋଷେଇ ଘରେ ନୁହେଁ ରେ ପିଲେ, ରୋଷେଇ ଘରଠୁ ଆରମ୍ଭ କରି ଶିକ୍ଷା ପର୍ଯ୍ୟନ୍ତ। ହଁ, ତମେ କେମିତି ମନ ଲଗେଇ ପାଠ ପଢିବ ଆମ ଶିକ୍ଷାର ବିକାଶ ହେବ, ସେଇଥିପାଇଁ ଭାରତ ମସଲା ବଗିଚାର ମାଳି ସ୍ୱୟଂ ସିଦ୍ଧା ନନ୍ଦିତା ପଣ୍ଡା ମହୋଦୟା ଆମ ଭାରତ ମସଲା ସ୍କୁଲ ଟାଇମରେ କଣ କହୁଛନ୍ତି, ଆସ ମନ ଦେଇ ଟିକେ ଶୁଣିନବା।
1: ଭାରତ ମସଲା ସ୍କୁଲ ଟାଇମ ପିଲାମାନଙ୍କୁ ତଥା ଅଭିଭାବକ ମାନଙ୍କୁ ସମସ୍ତଙ୍କୁ ମୁଁ ସ୍ୱାଗତ ଜଣାଉଛି। ପିଲାମାନେ, ତୁମେମାନେ ଆଜିର ଶିଶୁ, କାଲିର ଭବିଷ୍ୟତର ନାଗରିକ ହବ, ତେଣୁ କରି ମୁଁ ଚାହୁଁଛି ଯେ ତୁମେମାନେ ମୂଲ୍ୟବାନ ସମୟକୁ ଜମା ନଷ୍ଟ କରନି, ନିଜ ଘରେ ବର୍ତ୍ତମାନ ପାଇଁ ଅଛ, ନିଜ ଘରକୁ ଭାବ, ଏଇଟା ଆମର ସ୍କୁଲ, ସବୁବେଳେ ମୋବାଇଲରେ, ଟିଭିରେ ଏଥିରେ ସବୁ ନ ମାତିକି ନିଜର ଘରେ ସମୟ ଦେଇକି ତୁମେ ମନ ଲଗେଇକି ପାଠ ପଢ, ନିଶ୍ଚିନ୍ତ ଭବିଷ୍ୟତରେ ବଡ଼ ମଣିଷ ହବ।
0: ଶୁଣିଲ ଟି ପିଲେ, ମୁଁ ଏବେ ଅନୁରୋଧ କରିବି ଆମ ସମସ୍ତଙ୍କର ଅତି ପ୍ରିୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ଶିକ୍ଷୟତ୍ରୀ ଲକ୍ଷ୍ମୀପ୍ରିୟା ରାଉତ ମହୋଦୟା ଆଜିର ଅଧ୍ୟାୟରେ ତମ ମାନଙ୍କ ଲାଗି କେମିତି କଥା ରଖିଛନ୍ତି, ଆସ ଶୁଣିବା।
1: ଆଦରର ପିଲାମାନେ, ବିଭିନ୍ନ ଜିଲ୍ଲାର କୋଣେ ଅନୁକୋଣେ ଥିବା ବରିଷ୍ଠ, କନିଷ୍ଠ ଏବଂ କର୍ତ୍ତବ୍ୟନିଷ୍ଠ ସମସ୍ତ ରେଡିଓ ଶ୍ରୋତାମାନଙ୍କୁ ଯଥାମାନ୍ୟ, ଗତ ଅଧ୍ୟାୟରେ ଗୋଟେ ଶିଶୁ ପ୍ରତି ଆମର କଣ କର୍ତ୍ତବ୍ୟ ରହିବା ଉଚିତ, ଯାହା ଆପଣମାନେ ଶୁଣି ସୁନ୍ଦର ମତାମତ ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ। ଆଜି ମୋର କିଛି କଥା ପିଲାମାନଙ୍କ ଉଦ୍ଦେଶ୍ୟରେ। ପିଲାମାନେ, ତୁମେମାନେ ତ ସବୁ ସ୍କୁଲକୁ ଯାଉଛ, ପାଠ ପଢୁଛ, ଟ୍ୟୁସନରେ ପାଠ ପଢୁଛ, ଘରେ ପାଠ ପଢୁଛ, ତେଣୁ ତୁମେମାନେ ସବୁ ଜଣେ ଜଣେ ବିଦ୍ୟାର୍ଥୀ ନା କଣ କହୁଛ? ତେବେ ଏଇ ଯୋଉ ବିଦ୍ୟାର୍ଥୀମାନେ ବା ତୁମେମାନେ ପାଠ ପଢିବା ସମୟରେ କେଉଁଭଳି ହେବା ଉଚିତ, ଆଜି ମୁଁ ସେ ବିଷୟରେ କିଛି କହିବି। ତମେ ଜାଣିଛ, ପରୀକ୍ଷା ସମୟ ଆସିଲେ ପିଲାମାନେ ବହୁତ ପରିଶ୍ରମ କରନ୍ତି, ଦିନ ରାତି ପଢନ୍ତି, ପଢିସାରିଲା ପରେ ପରୀକ୍ଷା ଦିଅନ୍ତି, କିନ୍ତୁ ରେଜଲ୍ଟ ଆସିଲା ବେଳକୁ ସେମାନଙ୍କର ସନ୍ତୋଷଜନକ ଫଳାଫଳ ତାଙ୍କୁ ମିଳେ ନାହିଁ। ଏହା ପଛରେ କାରଣ କଣ? କାରଣ ଯେ ସେମାନେ ମନ ପ୍ରାଣ ଦେଇ ଏକ ଲୟରେ ଏକାଗ୍ରତାର ସହିତ ସେମାନେ ପାଠ ପଢିବା ସମୟରେ ମନ ଧ୍ୟାନ ଦେଇନଥାନ୍ତି, ଖାଲି ବହି ଧରି ବସିଲା ମନରେ ବିଭିନ୍ନ ଆଡୁ ବିଭିନ୍ନ ଚିନ୍ତା ଆସିବ, ତେଣୁ ଯାହାଫଳରେ କି ବହି ଧରିବାରେ କିଛି ମାନେ ନଥାଏ। ତେଣୁ ଆଜି ପିଲାମାନେ, ମୁଁ ତୁମକୁ କହିବି ଜଣେ ବିଦ୍ୟାର୍ଥୀ ହେବା ପାଇଁ କେଉଁଭଳି ଆମେ ଶିକ୍ଷା ଲାଭ କରିବା, ଏମିତିକି ଭଗବାନଙ୍କ ସୃଷ୍ଟିରେ ପ୍ରତ୍ୟେକ ଜୀବଜନ୍ତୁ, ଗଛ ଲତା, ଉଦ୍ଭିଦ, ପଶୁପକ୍ଷୀ ସମସ୍ତଙ୍କ ଠାରୁ ଆମର କିଛି ଶିଖିବାର ଅଛି। ଯେ ଆଚାର୍ଯ୍ୟ ଚାଣକ୍ୟ କହିଥିଲେ ଯେ କାକ ଚେଷ୍ଟା ମକ ଧ୍ୟାନ ଶ୍ୱାନ ନିଦ୍ରା ତଥୈବ ଚ ଅଳ୍ପହାରୀ ଗୃହତ୍ୟାଗୀ ବିଦ୍ୟାର୍ଥୀ ପଞ୍ଚ ଲକ୍ଷଣ। ଗୋଟେ ବିଦ୍ୟାର୍ଥୀ, ଗୋଟେ ଶିକ୍ଷାର୍ଥୀ, ତାର ପାଞ୍ଚଟି ଲକ୍ଷଣ ନିହାତି ରହିବା ଆବଶ୍ୟକ। ଶିକ୍ଷା ଲାଭ ସମୟରେ ଆମେ ପାଞ୍ଚଟି ଜିନିଷକୁ ଭଲ ଭାବରେ ମନେ ରଖିବା। କାକ ଚେଷ୍ଟା, କାକ କହିଲେ କଣ ପିଲାମାନେ ବୁଝୁଛ? କାକ କହିଲେ ଆମେ କାଉ ବୋଲି ବୁଝୁ। ଯେ କାଉ, ତାର ଉଦ୍ଦେଶ୍ୟ ହେଲା ଯେ ଗୋଟିଏ ଜିନିଷକୁ ପାଇବା ପାଇଁ ସେ ବାରମ୍ବାର ଚେଷ୍ଟା ଜାରି ରଖିଥାଏ। ତାର ଚେଷ୍ଟାରେ ସେ ସଫଳ ନ ହବା ପର୍ଯ୍ୟନ୍ତ, ସେ କାର୍ଯ୍ୟରେ ସଫଳ ନ ହବା ପର୍ଯ୍ୟନ୍ତ ସେ ଚେଷ୍ଟା ଜାରି ରଖିଥାଏ। ଏମିତିକି ତମେ ଛୋଟବେଳେ ପଢିଥିବ ସୋସିଲା କୁଆ ଗପ, ଖରାଦିନ ହୋଇଥାଏ, କାଉଟି ଉଡି ଉଡି ଯାଉଥାଏ, ତାକୁ ବହୁତ ଶୋଷ ହେଲା, ସେ ଦେଖିଲା ଗୋଟେ କୂଅ ପାଖରେ ଗୋଟେ ମାଠିଆ ଅଛି, ମାଠିଆରେ ଆସି ଦେଖିଲା ଅଳ୍ପ ପାଣି ଅଛି, ସେ ଥଣ୍ଟ ବୁଡେଇଲା କିନ୍ତୁ ଥଣ୍ଟ ପାଇଲାନି। ତାପରେ କଣ ହେଲା? ସେ ତ ଛାଡିକି ଉଡିକି ପଳେଇଲା ନା ରେ ପିଲାମାନେ, ସେ ଛାଡିକି ଯାଇନି, ସେ କଣ କରିଛି ଜାଣିଛ? ତା ଥଣ୍ଟରେ ଗୋଟେ ଗୋଟେ ଗୋଡି ଆଣି ପକେଇଲା, ତାପରେ ଦେଖିଲା କିଛି ସମୟ ପରେ ପାଣି ଟିକେ ଉପରକୁ ଉଠିଲା, ପୁଣି ଥଣ୍ଟ ବୁଡେଇଲା, ପୁଣି ଥଣ୍ଟ ପାଇଲାନି, ପୁଣି ଆଉ କିଛି ଗୋଡି ପକେଇଲା। ଏମିତି ଗୋଡି ପକେଇ ପକେଇ ଯେତେବେଳେ ପାଣିଟି ତା ଥଣ୍ଟ ପାଖକୁ ଆସିଗଲା, ସେତେବେଳେ ସେ ପାଣି ପିଇଲା ଏବଂ ମନ ଆନନ୍ଦରେ ଉଡିଗଲା। ମୋର ଏଠି କହିବାର ଉଦ୍ଦେଶ୍ୟ, ବିଫଳତା ହେଉଛି ସଫଳତାର ଚାବିକାଠି। ସେ ଯଦି ସେଇ ସମୟରେ ବିଫଳ ହେଇକି ଚାଲି ଯାଇଥାନ୍ତା, ଛାଡି ଯାଇଥାନ୍ତା, ତେବେ ସେ ପାଣି ପିଇ ପାରିନଥାନ୍ତା। ତେଣୁ ଆମେ କାଉଠାରୁ ଏହି ଶିକ୍ଷା ଲାଭ କରିବା ଯେ ଗୋଟିଏ ଜିନିଷକୁ ପାଇବା ପାଇଁ ସେ ଯେମିତି ବାରମ୍ବାର ଚେଷ୍ଟା କରେ, ଠିକ ସେହିପରି

0: ରେ ତମେ ମାନେ ଯଦି ପାଠ ନ ଆସୁଛି ଗଣିତ ବୁଝିପାରୁନ ତେବେ ତାକୁ ଛାଡିଦେବନି ଶେଷ ପର୍ଯ୍ୟନ୍ତ ବା ପାଠକୁ ମନେ ରଖିବା ପର୍ଯ୍ୟନ୍ତ ବାରମ୍ବାର ତୁମେ ଚେଷ୍ଟା ଜାରି ରଖିବ। ତାପରେ ହେଲା ବକ ଧ୍ୟାନ। ବକ କହିଲେ ବଗ। ବଗ କଣ କରେ ନା ଏକ ମନ ଏକ ଲୟରେ ନିଜର ଲକ୍ଷ୍ୟ ହାସଲ କରିଥାଏ। ଦେଖିଥିବ ସବୁ ପୋଖରୀ ଗୁଡା ମାନଙ୍କରେ ବଗ କେମିତି ଧୀର ସ୍ଥିର ଭାବରେ ବସିଥାଏ, କାହିଁକି ନା ତାର ଲୟ ତାର ମନ ଏକାଗ୍ରତା ଥାଏ। ତା ପାଖରୁ ଆମେ ଶିଖିବା ଯେ କେମିତି ଏକାଗ୍ରତାର ସହିତ କାମ କରାଯାଏ। ପୋଖରୀ ଗୁଡାରେ ବସେ ଯେମିତି ମାଛଟିଆ ସେ ଖାପିନା ପାଣିରେ ମୁହଁ ବୁଡେଇ ଖାଇଯାଏ, ଠିକ ସେହିପରି ବଗଠାରୁ ମଧ୍ୟ ଆମେ ଶିଖିବା ଯେ ଆମେ ଯେତେବେଳେ ପାଠ ପଢୁଛେ ସେ ପାଠ ପଢାରେ ହିଁ ମନ ଦବା। ଆମେ ବହିକି ଚାହିଁଥିବା କିନ୍ତୁ ମନ ଆମର କୁଆଡେ ଆଜି କୁଆଡେ ବୁଲିବା, ଆଜି କୁଆଡେ ଖାଇବା, ଆଜି କଣ ଖେଳିବା, ଆମ ସାଙ୍ଗ ଆଜି କଣ କଲା, ମନ ଆମର ଅସ୍ଥିର ସବୁବେଳେ ଚଞ୍ଚଳ ସବୁବେଳେ ସେ କୁଆଡେ କୁଆଡେ ବୁଲୁଥିବ। ତେଣୁ ତାକୁ ଏକାଗ୍ରତା କରିବା ପାଇଁ ତା ମନ କଣ୍ଟ୍ରୋଲ କରିବା ପାଇଁ ଆମେ କଣ କରିବା ନା ଏକ ମନ ଏକ ପ୍ରାଣ ଏକ ଲୟରେ ଆମେ କଣ କରିବା ନା ପାଠ ପଢିବା, ତାହେଲେ ଆମେ ଜଣେ ଭଲ ବିଦ୍ୟାର୍ଥୀ ହେଇପାରିବା। ତାପରେ ଶ୍ୱାନ ନିଦ୍ରା। ଶ୍ୱାନ କହିଲେ କଣ ନା ଶ୍ୱାନ କହିଲେ କୁକୁର। ପିଲାମାନେ ଦେଖିଥିବ କୁକୁର ଯେତେବେଳେ ଶୁଏ ପୁରା ପତଳା ନିଦରେ ଶୁଏ, ଟିକେ ଯଦି ସେ କଡ଼ରେ କିଏ ଚାଲିଯାଏ ତା ନିଦ ଭାଙ୍ଗିଯାଏ, ସେ ଉଠିକିରି ଏମିତି ଜାଗ୍ରତ ହେଇଉଠେ। ଠିକ ସେହିପରି ଆମ ଜୀବନରେ କିଛି କରିବାକୁ ହେଲେ ଆମେ ସବୁବେଳେ ଜାଣିବା ବୁଝିବା ସୁଝିବା ତାପରେ ଯାଇକି ଆମେ ଜାଣିବା ଯେ କୁକୁରର ନିଦ ଯେମିତି ପତଳା ଆମେ ସେଇଭଳି ବିଦ୍ୟା ଅଧ୍ୟୟନ ସମୟରେ ଆମେ ସବୁବେଳେ ଜାଗ୍ରତ ସହିତ ଆମେ ବିଦ୍ୟା ଶିକ୍ଷାଲାଭ କରିବା। ଅଳ୍ପହାରୀ ଅଳ୍ପହାରୀ ପିଲାମାନେ ତମମାନେ ଯୋଉ ମାମା ମା ମାନେ ସବୁ ନନଭେଜ କରିଥିବେ କି ଭଲ ଭଲ ସ୍ୱାଦିଷ୍ଟ ଖାଦ୍ୟ ହେଇଥିବ ସେଦିନ ତମେ କଣ କରେ ପେଟ ଭରି ଖାଇଦିଅ। ନାଇଁରେ ପିଲାମାନେ ପେଟ ଭରି ଆଦୌ ଖାଇବା ନାହିଁ, କାରଣ ଯଦି ଆମ ପାକସ୍ଥଳକୁ ଚାରି ଭାଗ କରାଯାଏ ତାହେଲେ ଆମେ ଦୁଇ ଭାଗ ଖାଇବା, ଆଉ ଗୋଟେ ଭାଗ ଜଳ ରଖିବା, ଆଉ ଗୋଟେ ଭାଗ ଖାଲି ରଖିବା, ତାପରେ ଯାଇକି ଆମର ଖାଦ୍ୟ ଠିକ ଭାବରେ ସଞ୍ଚାଳନ ହେଇପାରିବ। ନଚେତ ଯଦି ଆମେ ସବୁତକ ପେଟ ଭାରି କରି ଖାଇଦବା କଣ ହବ ଜାଣିଛ, ଆମ ଭିତରେ ଆଳସ୍ୟତା ଆସିବ, ନିଦ୍ରା ଆସିବ, ହାଇ ମାରିବ, ଆଉ ପାଠ କଣ ପଢିବେ, ଆଜି ଆଉ ପାଠ ପଢିବାକୁ ଇଚ୍ଛା ହଉନି, ଆଉ ପାଠ ପଢିବେନି ମାମା, ମତେ ଭଲ ଲାଗୁନି ମୁଁ ଶୋଉଛି। ତେଣୁ ଆମେ ସବୁବେଳେ ଅଳ୍ପହାରୀ ହବା, ତା ମାନେ ଆମକୁ ଭୋକ ଲାଗିବ ଯଦି ନ ଖାଇବା ଆମକୁ ଭୋକ ଲାଗିବ ଆମ ପାଠ କେମିତି ପଡିବା। ଖାଦ୍ୟ ଯେତିକି ପରିମାଣରେ ଗୋଟେ ଶିଶୁ ଗୋଟେ ପିଲା ଖାଇବା କଥା ସେତିକି ଆମେ ପରିମାଣରେ ଖାଇବା। ତାପରେ ଆସିଲା ଗୃହ ତ୍ୟାଗୀ। ପିଲାମାନେ ତମେ ଜାଣିଛ ମୁନି ଋଷି ମାନେ ଆଗେ ଯେଉଁମାନେ ଆଶ୍ରମରେ ଥିଲେ, ଆମେ ଏଠି ଉପମାନଙ୍କ କଥା ଚିନ୍ତା କରିବା, ଆରୁଣିଙ୍କ କଥା ଚିନ୍ତା କରିବା, ସେମାନଙ୍କ ଗୁରୁମାନେ ସବୁ ବଣ ଜଙ୍ଗଲରେ ରହୁଥିଲେ, ଆଉ ସେଇ ସମୟରେ ଯଦି ଗୋଟେ ଶିଶୁକୁ 4 ବର୍ଷ 4 ମାସ 4 ଦିନ ହେଇଯାଉଥିଲା ସେମାନେ ଯାଇକି ଗୁରୁଙ୍କ ଆଶ୍ରମରେ ତାଙ୍କୁ ଛାଡି ଦେଉଥିଲେ, କାହିଁକି ତା ମାନେ ଗୃହଠାରୁ ତ୍ୟାଗ କରିକି ଯଦି ଗୋଟିଏ ଶିକ୍ଷାର୍ଥୀ ଶିକ୍ଷା ଲାଭ କରିବ ତାହେଲେ ସେ ଭଲ ବିଦ୍ୟାର୍ଥୀ ହେଇପାରିବ। ତା ମାନେ ଆମେ ସେଇଠି ଟିଭି ଚାଲୁଥିବ, ମା ସେଠି ରୋଷେଇ କରୁଥିବେ, ରୋଷେଇ ଘର ବାସ୍ନା ଆସୁଥିବ, ଏପଟେ ବାପା ହିସାବ କରୁଥିବେ, ତାଙ୍କର ଫୋନ ଆସିଥିବ, ସେଇଠି ଯଦି ଆମେ ପାଠ ପଢିବା କିଛି ତାର ମାନେ ରହିବ ନାହିଁ। ଆମ ଘରର ପରିବେଶକୁ ସେଇଭଳି ଶାନ୍ତ ସରଳ ରଖିବା, କୋଳାହଳମୟ କରିବା ନାହିଁ। ସେଇଥିପାଇଁ ମୁନି ଋଷି ମାନେ ଯେତେବେଳେ ଆଶ୍ରମରେ ରହୁଥିଲେ ବିଦ୍ୟାର୍ଥୀମାନେ ସେଠି କଣ କରୁଥିଲେ, ଖାଲି ପାଠ ପଢୁନଥିଲେ, ଜଙ୍ଗଲର ହୋମକାଠ ସଂଗ୍ରହ କରୁଥିଲେ, ବହୁତ କାମ ଗୁରୁଙ୍କ ସେବା କରୁଥିଲେ, ଏମିତି ବହୁତ କାମ କରୁଥିଲେ। ସେଇମାନେ ତ ହେଇ ଜିତିଲେ ସମାଜରେ, ସେଇମାନେ ଆରୁଣ ଉପମାନ ହେଇକି ଯୁଗ ଯୁଗକୁ ଆମ ପାଇଁ ସ୍ମରଣୀୟ ହେଇକି ରହିଛନ୍ତି। ତେଣୁ ଏଭଳି ଆମ ଘରର ପରିବେଶ ସୃଷ୍ଟି କରିବା ଯେମିତିକି ଆମେ ସେଇଠି ମଧ୍ୟ ଗୁରୁକୁଳ ଆଶ୍ରମ ଆମେ ଉପଲବ୍ଧି କରିପାରିବା। ଆମ ଭିତରେ ସଂସ୍କାର ଆସିବା ଦରକାର, ଏଭଳି ଜ୍ଞାନ ଆମେ ହାସଲ କରିବା, ଏଭଳି ଆମେ ବ୍ୟବହାର ଅନ୍ୟମାନଙ୍କୁ ଦେଖେଇବା, ଆମ କଥାବାର୍ତ୍ତାରେ ଏଭଳି ମିଷ୍ଟଭାଷୀ ଆମେ ହେବା ଯେମିତି ସାରା ସମାଜ ଆମକୁ ମନେ ରଖିବ। ଆଉ ଶୁଣିଥିବାରୁ ବହୁତ ବହୁତ ଧନ୍ୟବାଦ, ଆଜି ପାଇଁ ରହିଲି, ନମସ୍କାର।
1: ଧନ୍ୟବାଦ ଲକ୍ଷ୍ମୀପ୍ରିୟା ଦିଦି। ପିଲାମାନେ ଦିଦିଙ୍କ କଥାରୁ ତମେ ସବୁ କଣ ଶିଖିଲ? ପିଲାମାନେ ଆଜିର ଅଧ୍ୟାୟରେ ଆମ ସହିତ ଯୋଡି ହେଇଛନ୍ତି ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ କଟକର ପ୍ରିନ୍ସିପାଲ ମହୋଦୟ
2: ନିରଞ୍ଜନ ସାହୁ।
1: ସାର୍, ଆମର ଏଇ ନୂତନ ପାଠ୍ୟ ପୁସ୍ତକକୁ ନେଇ ଆମ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ କଟକ ତରଫରୁ କି ପଦକ୍ଷେପ ମାନ ନିଆଯାଇଛି ଏବଂ ଆପଣ କିଭଳି ଏହି କାର୍ଯ୍ୟକ୍ରମକୁ ତଦାରଖ କରୁଛନ୍ତି, ଦୟାକରି ସାର୍ ଟିକେ କୁହନ୍ତୁ।
3: ସମସ୍ତଙ୍କୁ ଧନ୍ୟବାଦ, ବିଶେଷ କରି ଭାରତ ମସଲାର ଏହି ପ୍ରୟାସ ପାଇଁ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ସମସ୍ତେ ଜାଣିଥିବେ ଶିକ୍ଷାର ବ୍ୟାପକ ପରିବର୍ତ୍ତନ ପାଇଁ 2020 ମସିହାରେ ସାରା ଦେଶରେ ନୂତନ ଭାବରେ ପାଠ୍ୟପୁସ୍ତକ ପ୍ରଣୟନ କରାଗଲା। ଆମ ଓଡ଼ିଶାରେ ରାଜ୍ୟ ଶିକ୍ଷା ଓ ଗବେଷଣା ପରିଷଦ ତରଫରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ 55 ପାଠ୍ୟପୁସ୍ତକ ପ୍ରଣୟନ କରାଯାଇଛି। ଏଥିରେ ପାଠ୍ୟକ୍ରମ ସହିତ ଖେଳ, ଯୋଗ, କଳା, ଧନ୍ଦାମୂଳକ ଶିକ୍ଷା ବିଷୟରେ ଗୁରୁତ୍ୱ ଦିଆଯାଇଛି। ତେଣୁ ପିଲାମାନେ ଶିକ୍ଷକମାନେ କିଭଳି ଭାବରେ ଛୁଟି ଖୋଲିଲା ପରେ ପିଲାମାନଙ୍କୁ ପାଠ ପଢ଼ାଇବେ ସେଥିପାଇଁ

0: ପାଠପଢା ଶୈଳୀ, କୌଶଳ ଏବଂ ନୂତନ ପାଠ୍ୟବସ୍ତୁ ଉପରେ ଆମର ଜିଲ୍ଲା ଶିକ୍ଷା ପ୍ରତିଷ୍ଠାନ ତରଫରୁ ସମସ୍ତ ଶିକ୍ଷକମାନଙ୍କୁ ତାଲିମ ପ୍ରଦାନ କରାଯାଇଛି। ତେଣୁ ଛୁଟି ଖୋଲିଲା ପରେ ପିଲାମାନଙ୍କୁ ଏହି ଶିକ୍ଷକ ଶିକ୍ଷୟିତ୍ରୀମାନେ ନୂତନ ଭାବରେ ନୂତନ ଶୈଳୀରେ ପାଠ ପଢ଼ାଇବେ। ଓଡ଼ିଶା ସରକାରଙ୍କ ତରଫରୁ ଶିକ୍ଷା ବ୍ୟବସ୍ଥା ଉପରେ ବ୍ୟାପକ ପରିବର୍ତ୍ତନ କିପରି ଆସିବ ସେଥିପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ସେହି ଯୋଜନାକୁ କିପରି କାର୍ଯ୍ୟକାରୀ କରାଯିବ ତା ଉପରେ ଆମମାନଙ୍କୁ ଗୁରୁ ଦାୟିତ୍ୱ ଦେଇଛନ୍ତି। ଆମେ ସମସ୍ତ ଶିକ୍ଷକମାନଙ୍କୁ ନୂତନ ଭାବରେ କିଭଳି ଭାବରେ ପାଠ ପଢ଼ାଇବେ ସେଥିପାଇଁ ଆମେ ତାଲିମ ଦେଉଛୁ। ସରକାରଙ୍କ ତରଫରୁ ନୂତନ କୌଶଳ ଏବଂ ଶିକ୍ଷଣ ସାମଗ୍ରୀ ଯଥା ଯଦୁପେଡ଼ି ଗୋଟେ ନୂତନ ଉଦ୍ଭାବନ କରାହେଇଛି ଏବଂ ଦିଆହେଇଛି ପ୍ରତି ସ୍କୁଲକୁ। ୟାକୁ ବ୍ୟବହାର କରିକି ଗଣିତ କିଟ୍ ୟାକୁ କେମିତି ବ୍ୟବହାର କରିବେ ସେଥିପାଇଁ ବ୍ୟବସ୍ଥା କରାଯାଉଛି। ଆମେ ଯତ୍ନବାନ ଅଛୁ। ଆମେ ମଧ୍ୟ ବୁଲି ବୁଲି ବିଦ୍ୟାଳୟ ମାନଙ୍କରେ ଦେଖୁଛୁ ଠିକ୍ ଭାବରେ ପାଠପଢା ହଉଛି କି ନାହିଁ। ପିଲାଟି ଯେତେବେଳେ ସ୍କୁଲରେ ରହୁଛି ସେତିକି ସମୟରେ ଶିକ୍ଷକ ମାନଙ୍କର ଦାୟିତ୍ୱ, କିନ୍ତୁ ଯେତେବେଳେ ଘରେ ରହୁଛି ସେତେବେଳେ ଅଭିଭାବକ ମାନଙ୍କର ଦାୟିତ୍ୱ ରହିଲା ପିଲା ପାଠ ପଢୁଛି କି ନାହିଁ ତାକୁ ଜଗିବା। ତେଣୁ ଏଇ ଯେଉଁ ସମର ଲର୍ଣ୍ଣିଂ କ୍ୟାମ୍ପ କରାଗଲା, ଏ ବାବଦରେ ଭାରତ ମସଲା ଯେଉଁ ନୂତନ ପଦକ୍ଷେପ ନେଇଛନ୍ତି, ଏହା ଘରେ ଘରେ ସମସ୍ତ ଅଭିଭାବକମାନଙ୍କୁ ଏବଂ ପିଲାମାନଙ୍କ ପାଇଁ ନିଶ୍ଚିତ ଭାବେ ଏକ ପ୍ରଥମ ପ୍ରଦର୍ଶନ କରିବ। ତେଣୁ ଅଭିଭାବକମାନଙ୍କୁ ଏତିକି କହିବି ଯେ ଆପଣଙ୍କ ପାଖରେ ପିଲାମାନେ ଯେତେବେଳେ ରହିଛନ୍ତି ସେତେବେଳେ ସେମାନେ କିପରି ଭାବରେ ପାଠ ପଢୁଛନ୍ତି ଏବଂ ବିଦ୍ୟାଳୟରେ ପାଠ ପଢାଗଲା, ଆପଣଙ୍କର ଦାୟିତ୍ୱ ପିଲା ପଢିଲା କି ନାହିଁ ତାକୁ ଜଗିବେ। ତେଣୁ ପିଲା ପଢିବା ଠାରୁ ପାଠ ପ୍ରତି ଆଗ୍ରହ ସୃଷ୍ଟି କରାଇବା ଏଇଟା ବଡ କାମ। ବିଦ୍ୟାଳୟ ମାନଙ୍କରେ ଶିକ୍ଷକମାନେ ଏ କାର୍ଯ୍ୟ ନିଭାଉଛନ୍ତି, କିନ୍ତୁ ଆପଣମାନେ ପିଲାଙ୍କର ଆଗ୍ରହ ବୃଦ୍ଧି ପାଇଁ ନିଜର ସଫଳତା ଏବଂ ବିଫଳତାର କାହାଣୀ ଏବଂ ଆପଣଙ୍କ ଅଞ୍ଚଳରେ ଥିବା ସଫଳ ବ୍ୟକ୍ତିତ୍ୱଙ୍କ ବିଷୟରେ ପିଲାଙ୍କୁ ଜ୍ଞାନ ପ୍ରଦାନ କଲେ ପିଲାମାନେ ବର୍ତ୍ତମାନ ଏ ମୋବାଇଲ ଯୁଗରୁ କିଏ ଦୂରେଇ ରହିକି ପାଠ ପ୍ରତି ଆକୃଷ୍ଟ ହେବେ। ଏହି ସମର ଲର୍ଣ୍ଣିଂ କ୍ୟାମ୍ପରେ ପିଲାମାନେ ଖେଳ ସହିତ କିପରି ଭାବରେ ପାଠଠାରୁ ଦୂରେଇ ନଯିବେ ସେଥିପାଇଁ ଏହି ସମର ଭେକେସନରେ ବିଦ୍ୟାଳୟ ଭାବି ପାଠ ସହିତ ଯୋଗସୂତ୍ର ରଖିବା ପାଇଁ ଏ ବ୍ୟବସ୍ଥା ଓଡ଼ିଶା ସରକାର କରିଛନ୍ତି। ତାକୁ ଭାରତ ମସଲା ଭରତ ମଉସାଙ୍କ ଉପସ୍ଥାପନାରେ କିପରି ଭାବରେ ପିଲାମାନେ ଆଗକୁ ବଢ଼ିବେ ସେଥିପାଇଁ ବ୍ୟବସ୍ଥା କରିଛନ୍ତି। ଆଶା ରଖୁଛି, ଭାରତ ମସଲାର ଉତ୍ତରୋତ୍ତର ଉନ୍ନତି କାମନା କରୁଛି ଏବଂ ଏଇଭଳି ଭାବରେ ଶିକ୍ଷାର ଗୁରୁତ୍ୱକୁ ଉପଲବ୍ଧି କରି ରୋଷେଇ ଶାଳରୁ ବାହାରି ପିଲାଙ୍କ ପାଖରେ ଶିକ୍ଷାର ବାର୍ତ୍ତା ପହଞ୍ଚାଇ ଆହୁରି ଆମ ରାଜ୍ୟରେ ପିଲାମାନେ ଏବଂ ଅଭିଭାବକମାନେ ଉପକୃତ ହେବେ ଏଥିରେ ସନ୍ଦେହ ନାହିଁ।
1: ଧନ୍ୟବାଦ ସାର୍। ହଁ ପିଲେ, ଗୋଟେ ସଭାରେ ସମୟ ଆମ ପାଇଁ କେତେ ମୂଲ୍ୟବାନ, ପିଲାମାନଙ୍କୁ କହୁଥିଲେ ସୁଲେଖିକା ସୁଷମା ପରିଜା ମହୋଦୟା। ମୁଁ ସେହି କଥାକୁ ରେକର୍ଡିଂ କରି ତମମାନଙ୍କ ପାଇଁ ଆଣିଛି।
2: ଭାରତ ମସଲାର ସ୍କୁଲ ଟାଇମ୍ ମୁଁ ଶୁଣୁଛି, ବହୁତ ଭଲ ଲାଗୁଛି। ପିଲାମାନଙ୍କ ପାଇଁ ଖୁବ ଉପାଦେୟ ଶିକ୍ଷା କିଛି ରହିଛି ଏଥିରେ, ପିଲାମାନଙ୍କ ପାଇଁ ବହୁତ ଶିଖିବାର କଥା ରହିଛି, ସେଥିପାଇଁ ଖୁବ ଖୁସି ଲାଗୁଛି। ମୁଁ ମଧ୍ୟ ପିଲାକୁ କିଛି କହିବାକୁ ଚାହୁଁଛି ଯେ ସମୟ ସବୁଠୁ ବଳବାନ, ସମୟଟା ଗୋଟେ ବେଗମତି ନଈ, କାହାରିକି ଅପେକ୍ଷା କରେ। ଯୋଉ କାମ ଆମେ କାଲି କରିବା ବୋଲି ଭାବିବା, ଯେମିତି ରାବଣ ଭାବିଥିଲା ଯେ ସେ ବହୁତ ସୁନା ରଖିଛି, ଗୋଟେ ସୁନାର ସିଢି ତିଆରି କରିଦବ ସ୍ୱର୍ଗକୁ। ତା ପାଖରେ ଶକ୍ତି ଥିଲା, ସାମର୍ଥ୍ୟ ଥିଲା, କିନ୍ତୁ ସେ ସମୟର ମୂଲ୍ୟ ବୁଝି ନଥିଲା। ସେମିତି ଆମେ ଛୋଟିଆ ଉଦାହରଣ ଯେ ନେଇପାରିବା ଝୁଟି ପିଟିର, ଝୁଟି ପିଟି ଲାଙ୍ଗୁଳ ସବୁବେଳେ କହୁଥାଏ କାଲି କାଲି କାଲି କାଲି, କିନ୍ତୁ କେବେ କିଛି ସିଏ ତାକୁ ସଜାଡି ପାରେନି, ତା ଲାଙ୍ଗୁଡ଼ାରେ ଯୋଉଠି ବିପଦରେ ପଡିଲେ ଛିଡ଼ିଯାଏ। ସମୟ ହଉଛି ସବୁଠୁ ବଳବାନ। ଆମର ବଡ଼ ଲୋକମାନେ କହିଛନ୍ତି କାଲିର କାମ କର ଆଜି, ଆଜିର କାମ କର ଏବେ, ସମୟ ମୂଲ୍ୟ ବୁଝିବୁ ଯେବେ ବଡ଼ ମଣିଷ ହୋଇବୁ ସେବେ। ପିଲାଏ ସମୟ କଥା ତ ଶୁଣିଲ, ଏବେ ସମୟକୁ ଜଗି ରଖିକିରି କାମ କରିବ, ମୋତେ ଅଳସୁଆ ହବନି, ଛୁଟି ଦିନ ହଉଛି ବୋଲି ଶୋଇକି ରହିବ ନାହିଁ କି ସମୟକୁ ନଷ୍ଟ କରିବ ନାହିଁ, କାହିଁକିନା ପୁଣି ସ୍କୁଲ ଖୋଲିଯିବ, ପାଠ ପଢି ନଥିବ, ତମେ ନିଜେ ହିଁ ହଇରାଣ। ସମୟର ମୂଲ୍ୟ ବୁଝିବ, ରହୁଛି ଆଜି ଏତିକି, ପୁଣି ଥରେ କେବେ ସୁଯୋଗ ମିଳିଲେ ତମ ସାଙ୍ଗରେ କଥା ହେବି।
1: ଧନ୍ୟବାଦ ମ୍ୟାଡମ। ହେଲେ ଗତ ଅଧ୍ୟାୟର ଭାଗ୍ୟଶାଳୀ ବିଜେତା ହେଲେ ଅନିତା ରାଉତ ରାମଚଣ୍ଡୀ କଟକରୁ, ବଲଜିତ ମହାନ୍ତି ଖପୁରିଆ ମଧୁପାଟଣା କଟକରୁ ଏବଂ କାହ୍ନା ପ୍ରଧାନ ବରଗଡ଼ରୁ। ସମସ୍ତଙ୍କୁ ଭାରତ ମସଲା ପକ୍ଷରୁ ଅଭିନନ୍ଦନ। ପିଲାମାନେ ମନେ ରଖ ଆଜି ଅଧ୍ୟାୟର ପ୍ରଶ୍ନ, ପ୍ରଶ୍ନଟି ହେଲା, ଜଣେ ଭଲ ବିଦ୍ୟାର୍ଥୀ ହେବାକୁ ହେଲେ ତା ପାଖରେ କେଉଁ ପାଞ୍ଚଟି ଗୁଣ ରହିବା ଦରକାର। ଆମକୁ ସଠିକ ଉତ୍ତର ଲେଖି ପଠେଇବାର ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଲା 8847862377। ତାହେଲେ ଆଜି ପାଇଁ ବିଦାୟ ଦିଅନ୍ତୁ।

0: तो नमस्कार।
1: ଶୁଣୁଥିଲେ ଆମର ପ୍ରାୟୋଜିତ କାର୍ଯ୍ୟକ୍ରମ ସ୍କୁଲ ଟାଇମ୍ ବାଇ ଭାରତ ମସଲା। ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ FM ରେନ୍ବୋ କଟକ।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ଏଥରକ ମିସେସ୍ ଟି କରିଛନ୍ତି ଜଲିଲ ଖାନ ଆଣ୍ଡ ସିମରନ କଟକରୁ ଡେଡିକେଟ୍ କରୁଛନ୍ତି ସବୁ ଶ୍ରୋତା ବନ୍ଧୁମାନଙ୍କୁ ସବୁ ଆର୍ଜେଏସ୍ ମାନଙ୍କୁ ଆକାଶବାଣୀ କଟକରୁ ଏବଂ ସ୍ପେଶାଲି ଡେଡିକେଟ୍ କରୁଛନ୍ତି ଟୁନା ଭାଇନା ବିଶ୍ୱଜିତ ଭାଇ ରାଜେଶ ନାୟକ ଗରିଫ ଖାନ ଏବଂ ବାସନ୍ତୀ ଖଟୁଆ ଶହୀଦ ନଗର ଭୁବନେଶ୍ୱରଙ୍କୁ ଏ ସୁନ୍ଦର ଗୀତଟି ଶୁଣିବା ପାଇଁ ଚାହିଁଛନ୍ତି ଏବଂ ଫ୍ରମ୍ ଦ ମୁଭି ଗ୍ୟାଙ୍ଗଷ୍ଟର ଏହି ସୁନ୍ଦର ଗୀତଟି ଗ୍ୟାଙ୍ଗଷ୍ଟରରୁ ପ୍ଲେ କରିଦେଉଛି ଆପଣଙ୍କ ପାଇଁ ଜୁବିନଙ୍କ କଣ୍ଠରେ ଏବଂ ପରେ ପରେ ଆଉ ଗୋଟିଏ ସୁନ୍ଦର ଗୀତ ଯାହାକୁ ଶୁଣିବା ପାଇଁ ଚାହିଁଛନ୍ତି ହେମନ୍ତ କୁମାର ମହାରଣା ସୁଭଦ୍ରାପୁର ଉତ୍ତମପୁର କଟକରୁ ହେମନ୍ତ କୁମାର ମହାରଣା ଶୁଣିବା ପାଇଁ ଚାହିଁଛନ୍ତି ଝୁମକା ଟିକେ ତୁତ ହଲେଇ ଦେ ତାନସେନ ସିଂଙ୍କ କଣ୍ଠରେ ନିଶ୍ଚିତ ଭାବରେ ପ୍ଲେ କରିଦେବୁ ଏଇ ବ୍ୟୁଟିଫୁଲ ଗୀତଟି

ଗୀତା ସହିତ ଆଉ ଗୋଟିଏ ଏଭରଗ୍ରୀନ ଗୀତ ଚିତ୍ତରଞ୍ଜନ ଜେନାଙ୍କ କଣ୍ଠରେ ଶୁଣିବା ପାଇଁ ଚାହିଁଛନ୍ତି ମାଣିକ ଆଲୋ ମାଣିକ ଶେଷ ଶ୍ରାବଣ ଚଳଚ୍ଚିତ୍ରର ଏହି ଗୀତ ଶୁଭ ସକାଳର ଶୁଭେଚ୍ଛା ସହିତ ସମୀର ଏବଂ ସସ୍ମିତା ଖଟୁଆ ନରସିଂହପୁର କେନ୍ଦ୍ରାପଡ଼ାରୁ ଶୁଣିବା ପାଇଁ ଚାହିଁଛନ୍ତି ଏହି ବ୍ୟୁଟିଫୁଲ୍ ଟ୍ରାକ୍ଟିକୁ ଯାହାକୁ ଗାଇଥିଲେ ମହମ୍ମଦ ହବିବ ଏବଂ ଚିତ୍ତରଞ୍ଜନ ଜେନା ପ୍ରଫୁଲ୍ଲକରଙ୍କର ସଙ୍ଗୀତ ଏବଂ ଗୀତ ରଚନାରେ ଆସନ୍ତୁ ଶୁଣିବା ଏହି ଗୀତଟି ଏବଂ ତା ସହିତ ଆଉ ଗୋଟିଏ ସୁନ୍ଦର ଗୀତର ଅନୁରୋଧ ଯାହାକୁ କରିଛନ୍ତି ସେ ହେଉଛନ୍ତି ସନ୍ତୋଷ ଭୋଇ ଦୁଧ୍ କା କର୍ଜ ଚଳଚ୍ଚିତ୍ରରୁ ପ୍ରହରାଜପୁର ପାଟଣା ସନ୍ତୋଷ ଭୋଇ ପ୍ରହରାଜପୁର ପାଟଣାରୁ ପଠାଇଛନ୍ତି ଏବଂ ତୁମ୍ହେ ଦିଲ୍ ସେ କେସେ ଜୁଦା କରେ ଏ ବ୍ୟୁଟିଫୁଲ୍ ଟ୍ରାକ୍ଟି ବ୍ୟାକ୍ ଟୁ ବ୍ୟାକ୍ ଦୁଇଟି ଗୀତ ଆପଣମାନଙ୍କ ପାଇଁ ଷ୍ଟେ ଟ୍ୟୁନ୍ଡ

ନେକ୍ସଟ ମେସେଜ କରିଛନ୍ତି ହ୍ୱାଟ୍ସଆପ୍ରେ ଆମକୁ ବିଶ୍ୱଜିତ ଭାଇ ନମସ୍କାର, ସବୁ ଷ୍ଟାଫ୍ ମାନଙ୍କୁ ମଧ୍ୟ ନମସ୍କାର, ସବୁ ଶ୍ରୋତା ମାନଙ୍କୁ ଗୁଡ୍ ମର୍ଣ୍ଣିଂ। ପିଲାଦିନ କୋଉ ଖେଳ ବହୁତ ମନେ ପଡ଼େ ଆପଣଙ୍କୁ? ଏଇ ଟପିକ୍ଟି ରଖିଥିଲେ ଆଜି ଡାଇଲିନ୍ ଲାଇଫ୍ ଚିଟ୍ଚାଟ୍ରେ। ଶ୍ରୋତାମାନଙ୍କର ବହୁତ ସୁନ୍ଦର ଉପସ୍ଥାପନା, ବହୁତ ସୁନ୍ଦର ସୁନ୍ଦର ମତ, ଏବଂ ତା ସହିତ ସମସ୍ତଙ୍କୁ ଧନ୍ୟବାଦ। ଆପଣଙ୍କୁ ମଧ୍ୟ ଢେର ସାରା ଶୁଭେଚ୍ଛା, ଶୁଭକାମନା ଓ ଭଲ ପାଇବା। ହଁ, ଆଉ ତିନି ଦିନ ପରେ ରଜ, ତେଣୁ ରଜ ଉପଲକ୍ଷେ ଆପଣଙ୍କୁ ଏବଂ ସବୁ ଷ୍ଟାଫ୍ମାନଙ୍କୁ ଆଗୁଆ ଶୁଭେଚ୍ଛା ଜଣାଇ ଦେଉଛି। ବର୍ତ୍ତମାନ ରେନ୍ବୋ ଏସ୍ଏମ୍ଏସ୍ରେ ଆମକୁ ଏଇ ଗୀତଟି ଶୁଣାଇଦେବେ ବୋଲି ଅନୁରୋଧ କରିଛନ୍ତି ଉର୍ମିଳା, ନିର୍ମଳା, ପ୍ରତ୍ୟୁଷ, ପ୍ରଭାକର, ସେକ୍ଟର 11, ସିଡିଏ କଟକରୁ। ହାଭ୍ ଏ ନାଇସ୍ ଡେ, ରହିଲୁ, ନମସ୍କାର, ଗଡ୍ ବ୍ଲେସ୍ ୟୁ ଲେଖିଛନ୍ତି। ବହୁତ ବହୁତ ଧନ୍ୟବାଦ ଆପଣଙ୍କ ସୁନ୍ଦର ମେସେଜ ପାଇଁ। ଆପଣଙ୍କୁ ମଧ୍ୟ ହାଭ୍ ଏ ବ୍ୟୁଟିଫୁଲ୍ ଡେ। ଶୁଣିବା ପାଇଁ ଯାଇଛନ୍ତି ଜାଇ ଫୁଲ ଚଳଚ୍ଚିତ୍ରରୁ ଅକ୍ଷୟ ମହାନ୍ତିଙ୍କ କଣ୍ଠରେ ନିଶି ବିଜନ। ନିଶ୍ଚିତ ଭାବରେ ପ୍ଲେ କରିଦେବୁ ଏଇ ଗୀତଟି, ଏବଂ ତା ସହିତ ଆଉ ଗୋଟିଏ ସୁନ୍ଦର ମେସେଜ ଆସିକି ପହଞ୍ଚି ଯାଇଛି ଆମ ପାଖରେ, ଯାହାକୁ ପଠାଇଛନ୍ତି ଯାଜପୁରରୁ ଅର୍ଚ୍ଚିତା ମହାନ୍ତି। ଗୁଡ୍ ମର୍ଣ୍ଣିଂ ଟୁ ଅଲ୍ ଲେଖିଛନ୍ତି, ଏବଂ ଶୁଣିବା ପାଇଁ ଚାହିଁଛନ୍ତି ଆଲ୍ଲୁ ଅର୍ଜୁନଙ୍କର କୌଣସି ଗୋଟିଏ ଗୀତ। ନିଶ୍ଚିତ ଭାବରେ ପ୍ଲେ କରିଦେଉଛି ଆଲ୍ଲୁ ଅର୍ଜୁନଙ୍କର ଗୋଟେ ବ୍ୟୁଟିଫୁଲ୍ ଟ୍ରାକ୍, ବ୍ୟାକ୍ ଟୁ ବ୍ୟାକ୍ ଏଇ ଦୁଇଟି ଗୀତ ଆପଣମାନଙ୍କ ପାଇଁ। ଷ୍ଟେ ଟ୍ୟୁନ୍ଡ।

ସାଥୀ ମେସେଜ ତ ବହୁତ ଗୁଡ଼ାଏ ଆସିଛି, କିନ୍ତୁ କଣ କରିବା, ସମୟରେ ଯୋଉ ସ୍ୱଳ୍ପତା ସେଥିପାଇଁ ଆପଣମାନଙ୍କ ପାଇଁ ସବୁବେଳେ ଆମର ମନ ଦୁଃଖ ହଉଛି। ଅନେକ ଜଣଙ୍କର ମେସେଜେସ୍, ମୁଁ ଚାହିଁକି ବି ମୋର ବହୁତ ଫେଭରେଟ୍ ଫେଭରେଟ୍ ଗୀତ ବାଜିବା ପାଇଁ ରିକ୍ୱେଷ୍ଟ ଆସିଛି, କିନ୍ତୁ ସମୟର ସ୍ୱଳ୍ପତା କାରଣରୁ ବାଜି ପାରୁନି। ଆମକୁ ଆଜି ମେସେଜ କରିଥିଲେ ଆଭାସ ସେନ, ରୋହିତ ସେନ, ଦୀପକ କୁମାର, ରାଜକୁମାର ଭରଦ୍ୱାଜ, ବିମଲ ଶ୍ରୀବାସ୍ତବ, ମନୀଷ ଶର୍ମା ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ମେସେଜ କରିଥିଲେ ଆମକୁ ଆଜି। ସୁଧା ଷଡ଼ଙ୍ଗୀରୁ ଉର୍ମିଳା ବେହେରା, ପ୍ରଶାନ୍ତ ବେହେରା, ଲିପୁ ଲୁଟୁ, ନାତି ଗୁଗୁଲା, ସିପୁ ପପୁ, ଦୀପୁ ଖୁସି, ଲୁସି ମିତା, ଉନିଆ ଆମକୁ ମେସେଜ କରିଥିଲେ ଆଜି। ସୁମନ୍ତ କୁମାର ରାଉତ,

ପୁତୁରା କାହ୍ନା ଓସ୍ତିଆ ବାଙ୍କି ଆଠଗଡ଼ କଟକରୁ ମେସେଜ କରିଥିଲେ ମଞ୍ଜୁବଳା ପାତ୍ର ଅସରଳା ପିଛୁକୁଡ଼ି ଖୋର୍ଦ୍ଧାରୁ ମେସେଜ କରିଥିଲେ ରମେଶ ଚନ୍ଦ୍ର ସାହୁ ଆଉଖମା ଭାପୁର ଢେଙ୍କାନାଳରୁ ମେସେଜ କରିଥିଲେ ଆମକୁ ଟୁକୁ ମିକି ଟିକି ଶିବାନୀ ମାଣିଆବନ୍ଧ ବଡ଼ମ୍ବାରୁ ପ୍ରେମଜୀ କମ୍ୟୁନିକେସନରୁ ସିଡିଏ କଟକରୁ ପ୍ରେମଜୀ ଭାଇ ମେସେଜ କରିଥିଲେ ନରଗୁଡ଼ା ଛତିଶଗଡ଼ରୁ ମହାରାଜ କୀର୍ତ୍ତନପୁରୀ ଗୋସ୍ୱାମୀ ଲକ୍ଷ୍ମଣୀ ଦେବନ ଗୋସ୍ୱାମୀ ଯୋଗେଶପୁରୀ ଟ୍ୱିଙ୍କଲ ଡିମ୍ପଲ ମୀନାକ୍ଷୀ ନିଶା ତୁଳସୀ ଦିଶା ଗୋସ୍ୱାମୀ ଆମକୁ ମେସେଜ କରିଥିଲେ ଚଣ୍ଡିଲ ଝାଡ଼ଖଣ୍ଡରୁ ତୁଳସୀଦାସ ମେହତୋ କଳ୍ପନା ମେହତୋ ମନୋରମା ମେହତୋ ମନମୋହିନୀ ମେହତୋ ଦୀନବନ୍ଧୁ ମେହତୋ ହମ୍ ସଭିକୁ କାର୍ଯ୍ୟକ୍ରମ ବେହଦ ହି ଅଚ୍ଛା ଲଗ ରହା ହେ ଏକ ଗାନା କୋଈ ଭି ଫିଲ୍ମ କା ସୁନା ଦିଜିଏଗା ଜରୁର ଆପକେ ଲିଏ ତୋ ସୁନା ଦିଜିଏଗା ଲାଷ୍ଟ ଗାନା ଆପକେ ଲିଏ ସୁନା ଦେଙ୍ଗେ ହମ୍ ଅର୍ ଆମକୁ ମେସେଜ କରିଥିଲେ ହିତେନ୍ଦ୍ର ଦାସ ଆସାମରୁ ମେସେଜ କରିଥିଲେ ଆମକୁ ପୂଜା ମାମୁନି ବିଜୟ କୁମାର ଦାସ ସସ୍ମିତା ଦାସ ମାନସିଂପୁର ବହୁଗ୍ରାମ ଡିଷ୍ଟ୍ରିକ୍ଟ କଟକରୁ ଆମକୁ ମେସେଜ କରିଥିଲେ ଝାଡ଼ଖଣ୍ଡରୁ ବାବୁ ସୁମ୍ବାଇ ଗାଁ ସେ ଦେବେନ୍ଦ୍ର ତାନ୍ତି ରାକେଶ ତାନ୍ତି ପ୍ରକାଶ ନିଶା କୁମାରୀ ରେଶ୍ମା କୁମାରୀ ଦୀପାଲି କୁମାରୀ ଓର ଦେବେନ୍ଜୀ ମେସେଜ କରିଥିଲେ ଆମକୁ ଭରତ ଚନ୍ଦ୍ର ନାୟକ ସିଡିଏ କଟକରୁ ଅନେକ ଗୁଡ଼ିଏ ଏସ୍ଏମ୍ଏସ୍ ରହିଯାଇଛି ଅନେକ ଗୁଡ଼ିଏ ମେସେଜ ରହିଯାଇଛି ପ୍ରଭାତ ବଳିଆର ସିଂ ଚନ୍ଦନ ଟୁନି ବାଙ୍କି କଲେଜ କଟକରୁ ମେସେଜ କରିଥିଲେ ଆମକୁ ତେବେ ସାଥୀ ବର୍ତ୍ତମାନ ଯେଉଁ ଗୀତଟି ଆପଣମାନଙ୍କୁ ସମସ୍ତଙ୍କୁ ଡେଡିକେଟ୍ କରିକି ବଜେଇ ଦେଉଛି ଶୁଣିବା ପାଇଁ ଚାହିଁଥିଲେ ସନ୍ଧ୍ୟାରାଣୀ ସୁତାର ମଠସାହି ପଟାମୁଣ୍ଡି କେନ୍ଦ୍ରାପଡ଼ାରୁ ଫ୍ରମ୍ ଦ ମୁଭି ଆରାଧନା ଏବଂ ଆଉ ଗୋଟିଏ ସୁନ୍ଦର ମେସେଜ ଯାହାକୁ କରିଛନ୍ତି ସମୀର ସଙ୍ଗୀତା ପଣ୍ଡା ତେଲେଙ୍ଗାପେଣ୍ଠ କଟକରୁ ବିଶ୍ୱଜିତ ବାବୁ ନମସ୍କାର ଆଜିର ଡାଇଲିନ୍ କାର୍ଯ୍ୟକ୍ରମ ଚମତ୍କାର ଥିଲା କ୍ରୀଡ଼ା କସରତ ହେଉ ଅଥବା ଜୀବନ ଚର୍ଯ୍ୟାର ଖେଳ ଜିତାପଟ ନେବା ଧୈର୍ଯ୍ୟର ଆବଶ୍ୟକତା ନିତ୍ୟାନ୍ତ ଜିତାପଟ ନେବା ପାଇଁ ଧୈର୍ଯ୍ୟର ଆବଶ୍ୟକତା ନିତ୍ୟାନ୍ତ ଆବଶ୍ୟକ ମୁଁ ପିଲାବେଳେ ବହୁଳ ପରିମାଣରେ କ୍ରିକେଟ୍ ଖେଳୁଥିଲି ଏବେ ବି ଆମ ସାହି ପିଲାମାନଙ୍କ ସହିତ କାଭା ନାଇଟ୍ କ୍ରିକେଟ୍ ମ୍ୟାଚ୍ ଖେଳେ କିନ୍ତୁ ଆଗ ଭଳି ଆଉ ଫର୍ମ ନାହିଁ ଖାଲି ପିଲାମାନଙ୍କୁ ଖୁସିରେ ସାମିଲ ହୁଏ ଆଉ ଆଜିଠାରୁ ଫିଫା ୱାର୍ଲ୍ଡ କପ୍ ଆରମ୍ଭ ସବୁ ଫୁଟବଲ ପ୍ରେମୀମାନଙ୍କୁ ମଧ୍ୟ ଅନେକ ଅନେକ ଶୁଭେଚ୍ଛା ଏବଂ ଆନନ୍ଦର କଥା ମଧ୍ୟ ଲେଖିଛନ୍ତି ଏହି ଦୁଇଟି ଗୀତ ସହିତ ମତେ ଆପଣମାନଙ୍କୁ କହିବା ପାଇଁ ପଡ଼ିବ ବିଦାୟ କିନ୍ତୁ ଆସିଗଲେଣି ଆର୍ଜି ମୋନାଲିସା ଆପଣମାନଙ୍କ ସହିତ ରହିବେ ସୁରିଲା ଆଫ୍ଟରନୁନ୍ର ସଫର ତକ୍ ଆଉ ଆପଣମାନଙ୍କୁ ଶୁଣେଇବେ ବ୍ୟୁଟିଫୁଲ୍ ଟ୍ରାକ୍ସ କହିବେ ମନଛୁଆ କିଛି କଥା କିନ୍ତୁ ମ୍ୟୁଜିକାଲ ହମସଫର ବିଶ୍ୱଜିତକୁ ନେବାକୁ ପଡ଼ିବ ବିଦାୟ ରହିଲି ସାଥୀ ପୁଣି ଥରେ ଆସିବି ଆପଣମାନଙ୍କୁ ଶୁଣେଇବି ଗୀତ କହିବି ଅନେକ କଥା ଆଜି ପାଇଁ ଏତିକି ବିଦାୟ ଦିଅନ୍ତୁ ନମସ୍କାର।

0: ଘର ଖର୍ଚ୍ଚ ପାଇଁ ପଇସା ଦିଅ ହଜବେଣ୍ଡ ଜୀ।
1: ଇଏ ସଉଦାର 15,000, ପରିବାର 2,000,
0: ଆଉ ଲାଇଟ ବିଲ।
1: ଏବେ ଜିରୋ ପଇସା କେମିତି ଦେବି?
0: ଓହୋ, ଭୁଲି ଯାଇଥିଲି, ଏବେ ତ ସୋଲାର ପ୍ୟାନେଲ ଲାଗି ଯାଇଛି ନା, ତାହେଲେ ଯୋଉ 4,000 ବଞ୍ଚିଲା ସେଥିରେ ସପିଂ କରାଯାଉ।
1: ନିଶ୍ଚୟ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ।

ସମୟ ଦିନ 11:00 ବାଜି ସାରିଛି, ଆରମ୍ଭ କରୁଛୁ ଆପଣମାନଙ୍କର ଫେଭରେଟ୍ ଶୋ କଳାକାର, ଆଉ ମୁଁ ଅଛି ଆପଣଙ୍କ ହମସଫର ମୋନାଲିସା। ସବୁଥର ଭଳି ମୁଁ ଆସି ହାଜିର ହେଇଯାଏ ନୂଆ ନୂଆ କଳାକାରଙ୍କ କାହାଣୀକୁ ନେଇ, ଖାସ୍ ଆଉ ଖାସ୍ ଆପଣମାନଙ୍କ ପାଇଁ।

1991 ମସିହାରେ ଫୁଲ୍ ଅର୍ କାଣ୍ଟେ ଫିଲ୍ମରୁ ତାଙ୍କର ଫିଲ୍ମ ଜର୍ଣ୍ଣି ଷ୍ଟାର୍ଟ ହୋଇଥିଲା। ଦୁଇଟି ବାଇକ୍ ଉପରେ ଛିଡ଼ା ହୋଇ ଏଣ୍ଟ୍ରି ଆଜି ମଧ୍ୟ ଦର୍ଶକଙ୍କ ମନରେ ପୁରା ସତେଜ ହୋଇ ରହିଛି। ଏ ଫିଲ୍ମ ପରେ ସେ ଅନେକ ଫ୍ୟାନ୍ମାନଙ୍କର ଫେଭରେଟ୍ ବନିଗଲେ। ତାଙ୍କର ଫିଲ୍ମ ଜଖମ୍, ଗୋଲମାଲ, ଜାନ୍, ଦିଲ୍ ଚଲେ, ଇସ୍କ, ସିଙ୍ଗମ, ବିଛପତ, ହମ୍ ଦିଲ୍ ଦେ ଚୁକେ ସନମ, ପ୍ୟାର ତୋ ହୋ ନାହିଁ ଥା ଭଳି ଗୋଟେ ପରେ ଗୋଟେ ଫିଲ୍ମରେ ତାଙ୍କର ଆକ୍ଟିଙ୍ଗ ଦର୍ଶକଙ୍କୁ ହସେଇଛି, କନ୍ଦେଇଛି ଆଉ ଭାବିବାକୁ ମଧ୍ୟ ବାଧ୍ୟ କରିଛି। ତେବେ ସାଥୀ, ଆଗକୁ ତ କଥାବାର୍ତ୍ତା ଜାରି ରହିବ ତାଙ୍କ ବିଷୟରେ, କିନ୍ତୁ ଚାଲନ୍ତୁ ଏବେ ଶୁଣିନବା ତାଙ୍କ ଫିଲ୍ମରୁ ଆଉ ଗୋଟିଏ ସୁନ୍ଦରସା ଗାନା। ତେବେ ଶୁଣୁଥାନ୍ତୁ ଆଉ ଗୀତର ତାଳେ ତାଳେ ପୁରା ଝୁମି ଯାଆନ୍ତୁ।

ଅଜୟ ଦେବଗନ ତାଙ୍କ ଆକ୍ଟିଂର ଯାଦୁରେ ଅନେକ ଚରିତ୍ରକୁ ବେଶ ନିଖୁଣ ଭାବରେ ଅଭିନୟ କରି ଅନେକ ଦର୍ଶକଙ୍କ ମନ କିଣି ନେଇଥିଲେ।

ଆଉ ତ ରେଜଲ୍ଟ ହେଉଛି ସିନେ ଜଗତର ସବୁଠାରୁ ଶ୍ରେଷ୍ଠ ସମ୍ମାନ ମାନେ ଆୱାର୍ଡ। ତେବେ ସେ ଅନେକ ଫିଲ୍ମଫେୟାର ଆୱାର୍ଡ ଜିତିଛନ୍ତି, କେବେ ବେଷ୍ଟ ଆକ୍ଟର ତ ପୁଣି କେବେ ଭିଲନ ପାଇଁ। କେବଳ ସେତିକି ନୁହେଁ ସାଥୀ, ନ୍ୟାସନାଲ ଆୱାର୍ଡ, ଇଣ୍ଟରନ୍ୟାସନାଲ ଆୱାର୍ଡ ଏବଂ 2016 ସେ ଜିତିଥିଲେ ପଦ୍ମଶ୍ରୀ ଆୱାର୍ଡ। ସତରେ ସାଥୀ, ପ୍ରତ୍ୟେକ ଚରିତ୍ରକୁ ବହୁତ ନିଖୁଣ ଭାବରେ ଅଭିନୟ କରି ଅନେକ ଦର୍ଶକଙ୍କ ମନରେ ସେ ଖାସ୍ ସ୍ଥାନ ବନେଇଛନ୍ତି।

ସଫଳତା ପୁରସ୍କାର ଆଉ ଖ୍ୟାତିର ଶିଶୁରେ ଥିଲେ ମଧ୍ୟ ଅଜୟ ଦେବଗନ ସବୁବେଳେ ସରଳ ଆଉ ନମ୍ର ଥିଲେ। ପରିବାରକୁ ପ୍ରାଥମିକତା ଦେବା, ନିଜ କାମକୁ ଭଲ ପାଇବା, ଏସବୁ ଗୁଣ ତାଙ୍କୁ ଟିକେ ଖାସ ଆଉ ଟିକେ ସ୍ୱତନ୍ତ୍ର ବନାଏ। ତାଙ୍କ ଲାଇଫ୍ ଷ୍ଟୋରି ଆମକୁ ଶିଖାଏ ଯେ ଜୀବନର ରାସ୍ତା ଯେତେ ବି କଠିନ ଥାଉ ନା କାହିଁକି, କିନ୍ତୁ ଆଗକୁ ବଢ଼ିବା ହିଁ ସକ୍ସେସ। ତେବେ ସାଥୀ, ଏ ଥିଲା ଅଜୟ ଦେବଗନଙ୍କ ଜର୍ଣ୍ଣିର କିଛି ସୁନ୍ଦର କଥା। ତେବେ ସାଥୀ, ଆଜି ତ ସମୟ ହୋଇଯାଇଛି କଳାକାର ଶୋକୁ ଏଇଠି ରଖୁଛି।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋକଟ ଦିଲ୍ ସେ ଦିଲ୍ ତକ୍ ଏଇ ଦିଲ୍ ସେ ଦିଲ୍ ତକ୍ ସଫରରେ ମୁଁ ହେଉଛି ମୋନାଲିସା ଆପଣଙ୍କ ସାଥିରେ ଗୀତ ଶୁଣିବାକୁ ଆମ ସମସ୍ତଙ୍କୁ ବହୁତ ଭଲ ଲାଗେ ଆଉ ସେ ଗୀତ ଯଦି ଟିକେ ଏଭରଗ୍ରୀନ୍ ଥାଏ ନା ସେ ଗୀତରେ ବହୁତ ସାରା ମେମୋରି ଥାଏ ଆଉ ସେ ଗୀତ ଆମେ ଯେତେବେଳେ ଶୁଣୁ ଆମର ବହୁତ କଥା ମନେ ପଡ଼ିଯାଏ ଆଉ ଆମେ ଭାବନା ଭିତରେ ପୁରା ପୁରୀ ଡୁବିଯାଉ କ'ଣ ସେଥି ମୋ କଥା ଶୁଣି ଆପଣଙ୍କର କିଛି କଥା ମନେ ପଡ଼ୁଛି କି ଆପଣ କିଛି ଭାବିଗଲେଣି ସାୟଦ

ତେବେ ସାଥୀ ଆପଣଙ୍କ ଭାବନାକୁ ଟିକେ ଅଟକେଇ ମୁଁ ଶୁଣେଇ ଦେଉଛି ହିନ୍ଦୀ ଫିଲ୍ମର କିଛିଟା ଏଫର୍ କ୍ରିମ୍ ସଙ୍ଗ୍ ଖାସ୍ ଆଉ ଖାସ୍ ଆପଣମାନଙ୍କ ପାଇଁ। ତେବେ ପହଞ୍ଚେଇ ଦେଉଛି, ଶୁଣୁଥାନ୍ତୁ ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଟକ୍ ବି ଟ୍ୟୁନ୍ ବି ସବୁ କିଛି ଗୋଟେ ସୋରେ ଫୁଲ୍ ଅନ୍ ମସ୍ତି ଫୁଲ୍ ଅଫ୍ ଏଣ୍ଟରଟେନମେଣ୍ଟ ଓନ୍ଲି ଅନ୍ କିଛି କଥା କିଛି ଗୀତରେ ଆଉ ମୁଁ ଅଛି ମୋନାଲିସା ଆପଣଙ୍କ ସାଥିରେ। ତେବେ ସାଥୀ ଆଜି ଆମେ ଢେର ସାରା କଥା ହେବା ଆଉ ଗୀତ ଶୁଣିବା କିଛି କଥା କିଛି ଗୀତରେ। ଏଠାରେ କଥା ହେଉଛି ମନର, ଗୀତ ହେଉଛି ଭାବର, ଆଉ ଭାବନା ହେଉଛି ସେଇ ଅଦୃଶ୍ୟ ସୂତା ଯାହା ଆମକୁ ଆପଣଙ୍କ ସହ ଯୋଡ଼ି ରଖିଛି। ତେବେ ସାଥୀ ଆମ ଜୀବନରେ ଯେତେ ବି କଥା ଅଛି କିଛି କଥା ହସ ଆଣେ ଆଉ କିଛି ଭାବନା ଭରି ରହିଥାଏ କହିଲେ ହଁ ସାଥୀ ଭାବନା ମନ ପଡ଼ିଯାଏ ଆଉ ସେହି ନିରବ କଥା ମନ ଯେତେବେଳେ ଗୀତର ରୂପରେ ଆମ ପାଖକୁ ଆସେ ନା ସେବେ ହୃଦୟ କୁହେ ହଁ ଏଇ ତ ମୋ କଥା। ତେବେ ପହଞ୍ଚେଇ ଦଉଛି ହୃଦୟର ଗୀତ ଆପଣଙ୍କ ପାଖରେ ଶୁଣୁଥାନ୍ତୁ ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

ଜୀବନରେ ଅନେକ ରଙ୍ଗ, କିନ୍ତୁ ପ୍ରତ୍ୟେକ ରଙ୍ଗ ପଛରେ ଗୋଟିଏ କାହାଣୀ ଲୁଚି ରହିଥାଏ। ଆଉ ସେଇ କଥା ଯେତେବେଳେ ଗୀତ ସହ ମିଶିଯାଏ ନା, ସେତେବେଳେ ତିଆରି ହୁଏ କୁହୁକ, ମାନେ ଜୀବନର ମିଠା ସୁର।

କଥା କୁହୁକ ଭଳି ଆମ ମନକୁ କେବେ ନା କେବେ ହାତ ଧରି ନେଇଯାଏ। କୋଉଠି ସ୍ମୃତିର ତାଜମହଲ ଗଢେ ତ କୋଉଠି ମନ କହିଲା ହସ, ତ କୋଉଠି ଅପେକ୍ଷା ପୁଣି କୋଉଠି ବିରହର ଯନ୍ତ୍ରଣା। ତେବେ ସାଥୀ ସବୁଠି କଥା କୁହେ ହୃଦୟର ଭାବ, ଯେପରି ହାଲକା ପବନ କହିନଥିବା କଥାକୁ ଆମ କାନରେ କହିଦିଏ, ଟିକେ ରୁହ ଅନୁଭବ କର, କାରଣ ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ସୁନ୍ଦର। ତେବେ ଚାଲନ୍ତୁ ନା ଏହି ସୁନ୍ଦର ମୁହୂର୍ତ୍ତକୁ ଭାବନା ସାଗରରୁ ଟିକେ ଅଟକେଇ ଶୁଣିନବା ଏହି ଗୀତଟି। ତେବେ ଗୀତଟି ଶୁଣୁଥାନ୍ତୁ ଆଉ କହୁଥାନ୍ତୁ ଦିଲ ସେ ଦିଲ ତକ।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2ଟି ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2ଟି ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ସତରେ ସାଥୀ କଥାରେ ଅନେକ କୁହକ ଅଛି ଦେଖୁନାହାନ୍ତି ଆଜି ଆମେ କଥା ହେଉ କେତେବେଳେ ସବୁ ମନର କଥା ଗପି ସାରିଲେଣି କଥାର କୁହକ ହୋଇଥାଏ ଆଉ ସେ କୁହକରେ ଗୀତ ଆମ ମନକୁ ଶାନ୍ତ କରେ ଆଉ ସମୟ ଆମକୁ ନିଜ ମନ ସହ କଥା କହିବା ଶିଖାଏ ଏଇ ଦେଖୁନାହାନ୍ତି ସମୟ କଥା କହୁ କହୁ ସମୟ କେତେବେଳେ ସରି ସରି ଆସିଲାଣି ଜମା ବି ଜଣାପଡ଼ୁନି ତେବେ ସାଥୀ ଆଜି ତ ସମୟ ହୋଇଯାଇଛି କିଛି କଥା କିଛି ଗୀତ ସୋକୁ ଏଇଠି ରଖୁଛି।

ତେବେ ଏତିକି କହିବି, ସବୁବେଳେ ଖୁସିରେ ରୁହନ୍ତୁ, ନିଜର କଥାର ମିଠାପଣରେ ଅନ୍ୟମାନଙ୍କୁ ମଧ୍ୟ ଖୁସି କରାନ୍ତୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ସମୟ ଦିନ 1:10 ବାଜି ସାରିଲାଣି ଆଉ ବର୍ତ୍ତମାନ ସମୟ ଆପଣମାନଙ୍କର ଫେଭରେଟ୍ ଶୋ ଆଜି ଚର୍ଚ୍ଚାରେ। ଯୋଉଠି ଢେର ସାରା ଚିଟଚାଟ ସହ ଗାନାର ଝଲସା ଆଉ ମୁଁ ଅଛି ଆପଣଙ୍କ ସହ ମୋନାଲିସା। ଆଜି ଆମେ ଢେର ସାରା କଥା ହେବ ଆଉ ଗୀତ ମଧ୍ୟ ଶୁଣିବା ଆଜି ଚର୍ଚ୍ଚାରେ। ତେବେ ସାଥୀ, ଆଜି ଆମେ କଥା ହେବା ଏମିତି ଗୋଟେ ବିଷୟରେ ଯାହା ଆମ ସମସ୍ତଙ୍କୁ ଭଲ ଲାଗେ, ମାନେ ଖେଳିବାକୁ। ଏଇ ଦେଖୁନାହାନ୍ତି, ଆମ ଜୀବନର ବ୍ୟସ୍ତତା, ଚାପ ଆଉ ଦାୟିତ୍ୱ ଭିତରେ ଆମେ କେତେବେଳେ ହସିବା, ଖେଳିବା ଆଉ ବୁଲିବାକୁ ଭୁଲିଯାଉ। କିନ୍ତୁ ଜାଣିଛନ୍ତି, ଖେଳ କେବଳ ପିଲାମାନଙ୍କ ପାଇଁ ନୁହେଁ, ବରଂ ବଡ଼ମାନଙ୍କ ଜୀବନରେ ଖୁସି ଆଉ ପଜିଟିଭ୍ର ରଙ୍ଗ ଭରିଦିଏ। ତେବେ ସାଥୀ, ଆପଣମାନଙ୍କର ମତ କ'ଣ ରହିଛି? ଖେଳିବା ଅଭ୍ୟାସ ଆମକୁ କେମିତି ପଜିଟିଭ୍ ରଖେ? ମତାମତ ପାଇଁ ଟାଇପ୍ କରନ୍ତୁ FMRC ଟିକେ ସ୍ପେସ୍ ଦେଇ ନିଜ ନାଁ, ଠିକଣା ଆଉ ମତାମତ ଲେଖି ଆମକୁ ପଠାଇ ଦିଅନ୍ତୁ ଆମ ନମ୍ବରକୁ। ଆମ ନମ୍ବରଟି ହେଉଛି 09495963210। ନମ୍ବରଟି ଆଉ ଥରେ କହି ରଖୁଛି 09495963210। ଆପଣ ଚାହିଁଲେ ଆମକୁ ଆମର ଅଫିସିଆଲି ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ନିଜର ମନର କଥା, ମତାମତ ଲେଖିକି ପଠାଇ ପାରିବେ। ଆମ ହ୍ୱାଟ୍ସଆପ୍ ନମ୍ବର ହେଉଛି 8895254200। ତେବେ ଡେରି ଜମା ବି କରନ୍ତୁନି, ଜଲ୍ଦି ଜଲ୍ଦି ଆପଣ ଆପଣଙ୍କର ମେସେଜ୍ ଲେଖି ଆମକୁ ପଠାଇ ଦିଅନ୍ତୁ। ସେତିକି ଭିତରେ ମୁଁ ଶୁଣେଇ ଦେଉଛି ଗୋଟେ ସୁନ୍ଦର ସା ଗାନା। ତେବେ ଶୁଣୁଥାନ୍ତୁ ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

ସୋ ଚାଲିଛି ଆଜି ଚର୍ଚ୍ଚାରେ, ଆଉ ମୁଁ ଅଛି ମୋନାଲିସା ଆପଣଙ୍କ ସାଥିରେ। ଖେଳ ଆମ ଶରୀରକୁ ଫିଟ୍ ରଖିବା ସହ ମନକୁ ମଧ୍ୟ ଫ୍ରି ରଖେ। ଯେତେବେଳେ ଆମେ ଖେଳୁ, ହସୁ ଆଉ ଦୌଡ଼ୁ, ସେବେ ମନ ପୁରାପୁରି ଖୁସି ହେଇଯାଏ, ଯାହାଫଳରେ ଚିନ୍ତା ଆଉ ଷ୍ଟ୍ରେସ୍ ଆଉ ନେଗେଟିଭ୍ ଥଟ୍ ଏସବୁ ଧୀରେ ଧୀରେ କମିଯାଏ। ଆଉ ଖାସ୍ ସେଇଥିପାଇଁ ବହୁତ ଲୋକ ଅଛନ୍ତି ଯେଉଁମାନେ ତାଙ୍କର ବିଜି ଟାଇମ୍ରୁ ସମୟ କାଢ଼ି ଖେଳିବାକୁ ପସନ୍ଦ କରନ୍ତି। ତେବେ ସାଥୀ, ଆପଣମାନଙ୍କର ମତାମତ କ'ଣ ରହିଛି? ଖେଳିବା ଦ୍ୱାରା ଆମେ କେମିତି ପଜିଟିଭ୍ ରହୁ ଆଉ ଆମକୁ କେମିତି ଆକ୍ଟିଭ୍ ଲାଗେ? ଆପଣ ଆପଣଙ୍କର ମତାମତ ଆମକୁ ସେୟାର କରନ୍ତୁ ଏସ୍ଏମ୍ଏସ୍ ମାଧ୍ୟମରେ। ମେସେଜ୍ କରିବା ପାଇଁ ଟାଇପ୍ କରନ୍ତୁ FMRC ଟିକେ ସ୍ପେସ୍ ଦେଇ ନିଜ ନାଁ, ମେସେଜ୍ ଆଉ ଠିକଣା ଲେଖି ଆମକୁ ପଠାଇ ଦିଅନ୍ତୁ ଆମ ନମ୍ବରକୁ। ଆମ ନମ୍ବରଟି ହେଲା 0949596320। ନମ୍ବରଟି ଆଉଥରେ କହି ରଖୁଛି 0949596321। ଆମର ହ୍ୱାଟ୍ସଆପ୍ ନମ୍ବରକୁ ମଧ୍ୟ ଆପଣ ଆପଣମାନଙ୍କର ମତାମତ ଲେଖିକି ପଠାଇ ପାରିବେ। ତେବେ ଆମ ହ୍ୱାଟ୍ସଆପ୍ ନମ୍ବର ହେଉଛି 8895254200। ତେବେ ଡେରି ଜମା ବି କରନ୍ତୁନି, ଜଲ୍ଦି ଜଲ୍ଦି ଆପଣ ଆପଣମାନଙ୍କର ମତାମତ ଲେଖିକି ପଠାଇ ଦିଅନ୍ତୁ। ସେତେ ପର୍ଯ୍ୟନ୍ତ ଶୁଣି ଦେଉଛି ଏଇ ଗୀତଟି।

କେଉଁ ଚାଲିଛି ଆଜି ଚର୍ଚ୍ଚାରେ? ଆଉ ମୁଁ ଅଛି ମୋ ନାଲିସା ଆପଣଙ୍କ ସାଥିରେ। ତେବେ ସାଥୀ, ଆପଣ ସମସ୍ତଙ୍କର ବହୁତ ସାରା ମେସେଜ ଆସି ଆମ ପାଖରେ ପହଞ୍ଚିଗଲାଣି। ତେବେ ଚାଲନ୍ତୁ ପଢ଼ିନବା ପ୍ରଥମ ମେସେଜଟି କିଏ କରିଛନ୍ତି ଆଉ କ'ଣ ଲେଖିଛନ୍ତି। ପ୍ରଥମ ମେସେଜଟି କରିଛନ୍ତି ସୁଶ୍ରୀ ଲିଙ୍କ ରୋଡ କଟକରୁ। ସେ ଲେଖିଛନ୍ତି, ଗୁଡ ଆଫ୍ଟରନୁନ୍ ଆପଣଙ୍କୁ।

ମୋ ତରଫରୁ ଭେରି ଗୁଡ୍ ଆଫ୍ଟରନୁନ୍। ସେ ଲେଖିଛନ୍ତି, ଆଜି ଟପିକ୍ରେ ମୁଁ ଏତିକି କହିବି ଯେ ଖେଳିବା ନିହାତି ଦରକାର, କାରଣ ଖେଳିବା ଦ୍ୱାରା ଆମେ ଷ୍ଟ୍ରେସ୍ରୁ ରିଲାକ୍ସ ପାଇଥାଉ, ଯାହାଦ୍ୱାରା ଆମେ ପଜିଟିଭ ସବୁ କାମ କରିପାରୁ। ଖୁବ୍ ସୁନ୍ଦର ମେସେଜଟି କରିଥିଲେ ସୁଶ୍ରୀ ଲିଙ୍କ ରୋଡ୍ କଟକରୁ। ପରବର୍ତ୍ତୀ ମେସେଜଟି କରିଛନ୍ତି ପୂଜା ଭୁବନେଶ୍ୱରରୁ। ପୂଜା ଲେଖିଛନ୍ତି, କ୍ରୀଡ଼ା ପ୍ରୟାସ ଆମକୁ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରଖିଥାଏ। ଖେଳକୁଦ କରିବା ଦ୍ୱାରା ଶରୀରରେ ଉର୍ଜା ବଢ଼େ, ମନ ଖୁସି ରହେ ଏବଂ ଚିନ୍ତା ଓ ଚାପ କମିଥାଏ। ଏହା ଆମ ମଧ୍ୟରେ ଆତ୍ମବିଶ୍ୱାସ, ଶୃଙ୍ଖଳା, ସହଯୋଗ ଆଉ ମନୋଭାବ ଆଉ ଧୈର୍ଯ୍ୟ ବିକଶିତ କରେ। ଜିତିବା ଆଉ ହାରିବାକୁ ସମାନ ଭାବେ ଗ୍ରହଣ କରିବା ଶିକ୍ଷା ଦେଇ କ୍ରୀଡ଼ା ଆମକୁ ସଦା ସକାରାତ୍ମକ ଚିନ୍ତାଧାରା ରଖିବାକୁ ସାହାଯ୍ୟ କରେ। ଖୁବ୍ ସୁନ୍ଦର ମେସେଜଟି କରିଥିଲେ ପୂଜା ଭୁବନେଶ୍ୱରରୁ। ତେବେ ସାଥୀ, ଆପଣମାନଙ୍କର ମତାମତ କ'ଣ ରହିବ ଆଜିର ଚର୍ଚ୍ଚାର ବିଷୟକୁ ନେଇକି? ଖେଳ ଆମକୁ କେମିତି ଭାବରେ ପଜିଟିଭ୍ ରଖେ? ଆପଣ ଆପଣମାନଙ୍କର ମତାମତ ପାଇଁ ଟାଇପ୍ କରନ୍ତୁ FMRC ଟିକେ ସ୍ପେସ୍ ଦେଇ ନିଜ ନାଁ, ମେସେଜ୍ ଆଉ ଠିକଣା ଲେଖିକି ଆମକୁ ପଠାଇ ଦିଅନ୍ତୁ ଆମ ନମ୍ବରକୁ। ଆମ ନମ୍ବରଟି ହେଉଛି 0949596320। ଆମର ଅଫିସିଆଲି ହ୍ୱାଟ୍ସଆପ୍ ନମ୍ବର ହେଉଛି 8895254200। ତେବେ ଡେରି ଜମା ବି କରନ୍ତୁନି, ଆପଣ ଆପଣମାନଙ୍କର ମତାମତ ଆମକୁ ଲେଖିକି ପଠାଇ ଦିଅନ୍ତୁ। ସେତେ ପର୍ଯ୍ୟନ୍ତ ଏଇ ଗୀତଟିକୁ ଏନ୍ଜୟ କରୁଥାନ୍ତୁ।

ସାଙ୍ଗସାଥୀ ଚାଲନ୍ତୁ ପଢ଼ିନେବା ପରବର୍ତ୍ତୀ ମେସେଜ୍ଟି କିଏ ଲେଖିଛନ୍ତି ଆଉ କ'ଣ ଲେଖିଛନ୍ତି। ପରବର୍ତ୍ତୀ ମେସେଜ୍ଟି ଲେଖିଛନ୍ତି ରାଜେନ୍ଦ୍ର ନନା ନୂଆଗାଁରୁ। ସେ ଲେଖିଛନ୍ତି, ଗୁଡ୍ ଆଫ୍ଟରନୁନ୍ ମ୍ୟାଡମ୍, ଆପଣଙ୍କୁ ମଧ୍ୟ ମୋ ତରଫରୁ ଭେରି ଗୁଡ୍ ଆଫ୍ଟରନୁନ୍। ସେ ଲେଖିଛନ୍ତି, ଖେଳ ହେଉଛି ଅଲ୍ ବଡି ଫିଟନେସ୍, ଖେଳ ଦ୍ୱାରା ବଡି ଆକ୍ଟିଭ୍ ରୁହେ। ଖୁବ୍ ସୁନ୍ଦର ମେସେଜ୍ଟି। ଆଉ ସେ ଲେଖିଛନ୍ତି, ଆପଣଙ୍କୁ ମୋର ଆନ୍ତରିକତାରୁ ସମ୍ମାନ ଏତେ ଭଲ ପ୍ରୋଗ୍ରାମ ପାଇଁ। ଆପଣଙ୍କୁ ମଧ୍ୟ ହୃଦୟରୁ ବହୁତ ବହୁତ ସମ୍ମାନ ଆଉ ଧନ୍ୟବାଦ, ଆପଣ ଆମକୁ ଏତେ ମାତ୍ରାରେ ଶୁଣୁଛନ୍ତି ଆଉ ଏତେ ସାରା ଭଲ ପାଇବା ଦେଉଛନ୍ତି। ପରବର୍ତ୍ତୀ ମେସେଜ୍ଟି କରିଛନ୍ତି ଆଭା ସେନ, ରାଜକୁମାର ଭରଦ୍ୱାଜ, ବିମଲ ଶ୍ରୀବାସ୍ତବ, ମନୀଷ ଶର୍ମା, ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ। ସେ ଲେଖିଛନ୍ତି, ଗୁଡ୍ ଆଫ୍ଟରନୁନ୍ ଅପା, ଆପଣଙ୍କୁ ମଧ୍ୟ ମୋ ତରଫରୁ ଭେରି ଗୁଡ୍ ଆଫ୍ଟରନୁନ୍। ସେ ଲେଖିଛନ୍ତି, ଆମେ ଏବେ ଅଫିସରେ 37 ଜଣ ଷ୍ଟାଫ୍ ଏକାଠି ହୋଇ ବସି ଆପଣଙ୍କ ପ୍ରୋଗ୍ରାମ ଶୁଣୁଛୁ। ଅପା, ଆମେ ପିଲାବେଳେ କବାଡ଼ି, ବହୁଚୋରି, କ୍ରିକେଟ୍, ଏମିତି ବହୁତ ପ୍ରକାର ଖେଳ ଖେଳିଛୁ। ଏ ଖେଳ ଆମ ଶରୀରର ହାଡ଼କୁ ଟାଣ ରଖିଥାଏ, ବଡିକୁ ମଜବୁତ ରଖେ। ଖୁବ୍ ସୁନ୍ଦର ମେସେଜ୍ଟି କରିଥିଲେ ଆଭା ସେନ, ରାଜକୁମାର ଭରଦ୍ୱାଜ, ବିମଲ ଶ୍ରୀବାସ୍ତବ, ମନୀଷ ଶର୍ମା, ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ। ପରବର୍ତ୍ତୀ ମେସେଜ୍ଟି କରିଛନ୍ତି ବିପିନ ଦଳେଇ ଖୋର୍ଦ୍ଧାରୁ। ସେ ଲେଖିଛନ୍ତି, ଖେଳିବା ଅଭ୍ୟାସ ଆମକୁ ସବୁବେଳେ ଫିଟ୍ ରଖେ। ମୁଁ ପ୍ରତିଦିନ ନହେଲେ ବି ସପ୍ତାହକୁ 2-3 ଥର ଭଲିବଲ୍ ଗାଁ ପିଲାଙ୍କ ସହ ଖେଳେ, ମନ ଆଉ ଦେହକୁ ଫୁର୍ତ୍ତି ରୁହେ। ମେସେଜ୍ଟି କରିଥିଲେ ବିପିନ ଦଳେଇ ଖୋର୍ଦ୍ଧାରୁ। ତେବେ ସାଥୀ, ଆପଣଙ୍କର ମତାମତ କ'ଣ ରହିଛି ଆଜିର ଚର୍ଚ୍ଚାର ବିଷୟକୁ ନେଇକି? ଖେଳିବା ଦ୍ୱାରା ଆମେ କେମିତି ପଜିଟିଭ୍ ରହୁ? ଆପଣ ଆପଣମାନଙ୍କର ମତାମତ ଆମକୁ ଲେଖିକି ପଠାନ୍ତୁ। ଏସ୍ଏମ୍ଏସ୍ ମାଧ୍ୟମରେ ମେସେଜ୍ କରିବା ପାଇଁ ଟାଇପ୍ କରନ୍ତୁ FMRC ଟିକେ ସ୍ପେସ୍ ଦେଇ ନିଜ ନାଁ, ଠିକଣା ଆଉ ଏସ୍ଏମ୍ଏସ୍ ଲେଖି ପଠାଇ ଦିଅନ୍ତୁ ଆମ ନମ୍ଘରକୁ। ଆମ ନମ୍ଘରଟି ହେଉଛି 09495963210। ଆମ ହ୍ୱାଟ୍ସଆପ୍ ନମ୍ଘର ହେଉଛି 88952542200। ତେବେ ଡେରି ଜମା ବି କରନ୍ତୁନି, ଜଲ୍ଦି ମେସେଜ୍ ଲେଖି ଆମକୁ ପଠାଇ ଦିଅନ୍ତୁ।

ପରବର୍ତ୍ତୀ ମେସେଜଟି କରିଛନ୍ତି ରାହାସ କୁମାର ପେହେରା ଢେଙ୍କାନାଳରୁ। ସେ ଲେଖିଛନ୍ତି, ଆମ ଶରୀର ଗୋଟିଏ ସୁନ୍ଦର ରଥ ସଦୃଶ ଏବଂ ଖେଳ ଏହାର ଗତି। ଶୈଶବରୁ ବାର୍ଦ୍ଧକ୍ୟ ପର୍ଯ୍ୟନ୍ତ ନିଜ ବୟସ ଓ ସୁବିଧା ଅନୁସାରେ କିଛି ନା କିଛି ଖେଳ, ତାହା ଘର ଭିତରେ ହେଉ ବା ପଡ଼ିଆରେ, ସହ ଜଡ଼ିତ ହେବା ଉଚିତ। ଶରୀର ସୁସ୍ଥ ରହିଲେ ହିଁ ଆମେ ଆମ ଜୀବନର ସମସ୍ତ କର୍ତ୍ତବ୍ୟକୁ ସୁଚାରୁ ରୂପରେ ସମ୍ପାଦନ କରିପାରିବା। ଖେଳ ଭରେ ବଳ, ଦେହ ମନକୁ କରେ ଚଳ ଚଞ୍ଚଳ, ଶରୀର ହୁଏ ନିରୋଗ ସତେଜ, ବଢ଼େ ଅଫସୋସ, ଚେହେରା ହୁଏ ସୁନ୍ଦର। ମେସେଜଟି କରିଥିଲେ ରାହାସ କୁମାର ବେହେରା ଢେଙ୍କାନାଳରୁ।

ଆଜିର ବ୍ୟସ୍ତମୟ ଯୁଗରେ ସମସ୍ତେ କାମରେ ବ୍ୟସ୍ତ, ଏମିତି ସମୟରେ ବାହାରକୁ ଯାଇ ଖେଳିବା କିମ୍ବା ଖେଳରେ ଭାଗ ନେବା ଆମକୁ ନୂଆ ଉର୍ଜା ଦିଏ, ଫ୍ରେଣ୍ଡସିପ୍ ବଢ଼ାଏ, ଏକାକୀ ଭାବନା ଦୂର କରେ। ତେବେ ସାଥୀ, ଖେଳିବା ଅଭ୍ୟାସ କେବଳ ଶରୀର ନୁହେଁ ବରଂ ମାଇଣ୍ଡକୁ ମଧ୍ୟ ଫ୍ରି ରଖେ, କନ୍ଫିଡେଣ୍ଟ କରେ, ପଜିଟିଭ୍ କରେ ଆଉ ନୂଆ ଏନର୍ଜି ଆମ ଶରୀରରେ ଆଣେ। ତେବେ ଆପଣ ନିହାତି ଦିନକୁ ଥରେ ହେଉ ପଛେ ନିଜର ଫେଭରେଟ୍ ଗେମ୍ ନିହାତି ଖେଳିବେ, ସମୟ ବାହାର କରି ନିହାତି ଆପଣ ଖେଳିବେ।

ହୋଇଯାଇଛି ଆଜିର ଚର୍ଚ୍ଚାର ଶୋକୁ ଏଇଠି ରଖୁଛି। ତେବେ ଏତିକି କହିବି, ସବୁବେଳେ ଖୁସିରେ ରୁହନ୍ତୁ, ଲାଇଫକୁ ସବୁବେଳେ ଗୋଟେ ପଜିଟିଭ ୱେରେ ନିଅନ୍ତୁ, ଆଉ ଲାଇଫର ସବୁ ମୁମେଣ୍ଟକୁ ଏନ୍ଜୟ କରନ୍ତୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି ନୀତି ଆୟୋଗର ଏକାଦଶତମ ପରିଚାଳନା ପରିଷଦ ବୈଠକ. କୃଷକମାନେ ହେଉଛନ୍ତି ଦେଶର ଖାଦ୍ୟ ସୁରକ୍ଷା, ପୁଷ୍ଟିସାର ଓ ସମୃଦ୍ଧିର ମୂଳଦୁଆ କହିଲେ ପ୍ରଧାନମନ୍ତ୍ରୀ. ଦେଶର ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ପ୍ରସାରଣକୁ ଅଧିକ ସଶକ୍ତ କରିବା ପାଇଁ ଗ୍ରହଣ କରାଯାଉଛି ସ୍ୱତନ୍ତ୍ର ବ୍ୟବସ୍ଥା କହିଲେ ସୂଚନା ଓ ପ୍ରସାରଣ ମନ୍ତ୍ରୀ. କେତେକ ସ୍ୱତନ୍ତ୍ର ବର୍ଗର ଇଥାନଲ ମିଶ୍ରିତ ପେଟ୍ରୋଲ ଉପରେ ଛାଡ଼ ହେଲା କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଏବଂ ଆଜିଠାରୁ ଆରମ୍ଭ ହେଉଛି 2026 ଫିଫା ବିଶ୍ୱକପ୍ ପ୍ରତିଯୋଗିତା. ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ଏକାଦଶତମ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ହେଉଛି. ଉଦ୍ୟୋଗ କ୍ଷେତ୍ରକୁ ପ୍ରୋହାହନ ପ୍ରଦାନ କରିବା, ଦକ୍ଷତା ବୃଦ୍ଧି ଏବଂ ସ୍ଥାୟୀ ନିଯୁକ୍ତି ସୁଯୋଗ ସୃଷ୍ଟି ଆଦି ପ୍ରସଙ୍ଗ ଉପରେ ବୈଠକରେ ଆଲୋଚନା କରାଯାଉଛି. ଏକ ସମ୍ମିଳିତ କାର୍ଯ୍ୟାନ୍ୱୟନ ରୂପରେଖ ପ୍ରସ୍ତୁତ ନେଇ ବୈଠକରେ ଧ୍ୟାନ କେନ୍ଦ୍ରୀଭୂତ ହେବାର ଆଶା ରହିଛି. ସ୍ୱଚ୍ଛ ପ୍ରଶାସନ, ଡିଜିଟାଲ ସାର୍ବଜନୀନ ଭିଭିଭୂମି ଏବଂ ସହଭାଗିତା ଆଦି ବିଭିନ୍ନ କ୍ଷେତ୍ରରେ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରିତା ନେଇ ବୈଠକରେ ମତ ବିନିମୟ ହେବାର ସମ୍ଭାବନା ରହିଛି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଦେଶର ବିକାଶ ଯାତ୍ରାକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ସମ୍ମିଳିତ ଉଦ୍ୟମ ଜାରି ରଖିଛନ୍ତି. 2047 ବିକଶିତ ଭାରତ ପାଇଁ ସମାବେଶୀ ବିକାଶ ପ୍ରସଙ୍ଗରେ ଏହି ବୈଠକ ଅନୁଷ୍ଠିତ ହେଉଛି. ପ୍ରତ୍ୟେକ ଭାରତୀୟଙ୍କ କଲ୍ୟାଣ ଏବଂ ବିକାଶ ଉପରେ ଏହି ପ୍ରସଙ୍ଗ ଗୁରୁତ୍ୱ ପ୍ରଦାନ କରୁଛି. ପରିଚାଳନା ପରିଷଦର ଦୃଷ୍ଟିକୋଣକୁ ସାକାର କରିବା ଏବଂ ନାଗରିକଙ୍କ ପାଇଁ ସୁଫଳକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ବୈଠକରେ ବିଚାର ବିମର୍ଶ ହେବାର ଆଶା କରାଯାଉଛି. ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳ ପ୍ରମୁଖ ବୈଠକରେ ଯୋଗଦେଇ ସମାବେଶୀ ବିକାଶ ଢାଞ୍ଚା ଉପରେ ମତ ବିନିମୟ କରୁଛନ୍ତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, କୃଷକମାନେ ହେଉଛନ୍ତି ଦେଶର ଖାଦ୍ୟ ସୁରକ୍ଷା, ପୁଷ୍ଟିସାର ଓ ସମୃଦ୍ଧିର ମୂଳଦୁଆ. ସରକାର କୃଷକ କଲ୍ୟାଣ କ୍ଷେତ୍ରକୁ ସର୍ବୋଚ୍ଚ ପ୍ରାଥମିକତା ପ୍ରସଙ୍ଗଗୁଡ଼ିକ ମଧ୍ୟରେ ସ୍ଥାନିତ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. କେତେକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ପିଏମ୍ କିଷାନ ସମ୍ମାନ ନିଧି ଏବଂ ଫସଲ ବୀମା ଯୋଜନା ଭଳି ପଦକ୍ଷେପ ଚାଷୀଙ୍କ ଆୟକୁ ସୁରକ୍ଷା ପ୍ରଦାନ କରିବା ସହିତ କୃଷିକ୍ଷେତ୍ରକୁ ଅଧିକ ସଶକ୍ତ କରୁଛି. ପିଏମ୍ କୁସୁମ ଯୋଜନା ଚାଷୀଙ୍କୁ ସୌରଶକ୍ତି ସୁବିଧା ଆଧାରିତ ଚାଷ କାର୍ଯ୍ୟ ପାଇଁ ସହାୟକ ହେଉଛି. ଏହାଦ୍ୱାରା ଖର୍ଚ୍ଚ ମଧ୍ୟ ହ୍ରାସ ପାଉଛି ବୋଲି ଶ୍ରୀ ମୋଦି କହିଛନ୍ତି. କିଷାନ କ୍ରେଡିଟ୍ କାର୍ଡ ଋଣ ସହାୟତାକୁ ଅଧିକ ସହଜ କରିବା ଫଳରେ କୃଷିଜୀବୀ, ମତ୍ସ୍ୟଜୀବୀ ଏବଂ ପଶୁପାଳକ ଏହାର ସୁଫଳ ପାଇପାରୁଛନ୍ତି. ସରକାରଙ୍କ ବିହନରୁ ବଜାର ପର୍ଯ୍ୟନ୍ତ ପଦକ୍ଷେପ କୃଷକଙ୍କ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ସୁନିଶ୍ଚିତ କରିବାରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେଉଛି. ଶ୍ରୀ ମୋଦି କହିଛନ୍ତି, ଡ୍ରୋନ୍, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଏବଂ ଜୈବିକ ସାର ସହିତ ଜଡ଼ିତ ପଦକ୍ଷେପଗୁଡ଼ିକ ଫସଲ ଉତ୍ପାଦନରେ ବେଶ୍ ସହାୟକ ହୋଇପାରୁଛି. ଚାଷୀଙ୍କୁ ଆଧୁନିକ କୃଷି ସୁବିଧା ପ୍ରଦାନ କରିବା ପାଇଁ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ଶ୍ରୀ ମୋଦି ସଂସ୍କୃତର ଏକ ଉକ୍ତି ଉପରେ ଆଲୋକପାତ କରି କହିଛନ୍ତି, ଜୀବିକା ନିର୍ବାହର ମାଧ୍ୟମ ସହ କୃଷି ସମାଜ ଏବଂ ରାଷ୍ଟ୍ରକୁ ପୁଷ୍ଟିସାର ଯୋଗାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। କାଶ୍ମୀରଠୁ କଚ୍ଛ ପର୍ଯ୍ୟନ୍ତ ଦେଶର ସୀମାନ୍ତବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଆକାଶବାଣୀ ଓ ଦୂରଦର୍ଶନର ପ୍ରସାରଣକୁ ଅଧିକ ସଶକ୍ତ କରିବା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ବିକଶିତ କରାଯାଉଛି ବୋଲି ସୂଚନା ଓ ପ୍ରସାରଣ

ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ରାଜସ୍ଥାନର ଜୈସଲମେର ଜିଲ୍ଲା ରାମଗଡ଼ ଅନ୍ତର୍ଗତ ଏକ 20 କିଲୋୱାଟ ଏଫ୍ଏମ୍ ଟ୍ରାନ୍ସମିଟରକୁ ଉଦ୍ଘାଟନ କରି ଶ୍ରୀ ବୈଷ୍ଣବ ଏହା କହିଛନ୍ତି। ଜୟପୁର ଆକାଶବାଣୀ କେନ୍ଦ୍ର ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ବୈଷ୍ଣବ ଏହି ଟ୍ରାନ୍ସମିଟରକୁ ଉଦ୍ଘାଟନ କରିବା ସହ କହିଛନ୍ତି ସାମ୍ପ୍ରତିକ ପ୍ରଯୁକ୍ତିବିଦ୍ୟା ଯୁଗରେ ରେଡିଓର ପ୍ରାସଙ୍ଗିକତା ବଜାୟ ରଖାଯିବା ଆବଶ୍ୟକ। ଏଥିପାଇଁ ଡିଜିଟାଲ ଫାଷ୍ଟ ଏବଂ ହାଇପର ଲୋକାଲ ପଦ୍ଧତିର ଆବଶ୍ୟକତା ଉପରେ ଶ୍ରୀ ବୈଷ୍ଣବ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସ୍ଥାନୀୟ କଳାକାରଙ୍କୁ ପ୍ରସାରଣ ପ୍ଲାଟଫର୍ମ ସହିତ ସାମିଲ କରିବାକୁ ମନ୍ତ୍ରୀ ଶ୍ରୀ ବୈଷ୍ଣବ ଆହ୍ୱାନ ଦେଇଛନ୍ତି। ଜୟପୁରଠାରେ ପ୍ରତିଷ୍ଠିତ ହେବାକୁ ଥିବା କୃତ୍ରିମ ବୁଦ୍ଧିମତା ଡାଟା ସେଣ୍ଟର ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ବୈଷ୍ଣବ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟା ଉପଯୋଗ କ୍ଷେତ୍ରରେ ଏହା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି କହିଛନ୍ତି। ରାଜସ୍ଥାନରେ ରେଳ ବିକାଶ ଉପରେ ଆଲୋକପାତ କରି ଶ୍ରୀ ବୈଷ୍ଣବ କହିଛନ୍ତି ଇତିମଧ୍ୟରେ ଏ କ୍ଷେତ୍ର ପାଇଁ ପାଣ୍ଠି ଯୋଗାଣ ଯଥେଷ୍ଟ ବୃଦ୍ଧି ପାଇଛି। ଦେଶର 450ଟି ଅମୃତ ଭାରତ ଷ୍ଟେସନ ମଧ୍ୟରେ 2 ସିଟର କାର୍ଯ୍ୟ ଖୁବ୍ ଶୀଘ୍ର ଶେଷ ହେବାକୁ ଯାଉଛି ବୋଲି ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମରେ ଜୟପୁର ସାଂସଦ ମଞ୍ଜୁ ଶର୍ମା, ପ୍ରସାର ଭାରତୀ ଅଧ୍ୟକ୍ଷ ପ୍ରସୂନ ଯୋଶୀ ଏବଂ ଆକାଶବାଣୀ ମହାନିର୍ଦ୍ଦେଶକ ରାଜୀବ କୁମାର ଜୈନ ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ ଶ୍ରୀ ବୈଷ୍ଣବ ଏମ୍ଏନ୍ଆଇଟି ଜୟପୁର ଗସ୍ତ କରି କୃତ୍ରିମ ବୁଦ୍ଧିମତା, ସେମିକଣ୍ଡକ୍ଟର ଏବଂ କ୍ୱାଣ୍ଟମ୍ ପ୍ରଯୁକ୍ତିବିଦ୍ୟା ଆଧାରିତ ନୂତନ ମେକର ଲ୍ୟାବ୍ ଓ ଆନୁଷଙ୍ଗିକ ବ୍ୟବସ୍ଥାର ଉଦ୍ଘାଟନ କରିଛନ୍ତି। କେତେକ ବର୍ଗର ଇଥାନଲ ମିଶ୍ରିତ ପେଟ୍ରୋଲ ଉପରେ ସରକାର ଉତ୍ପାଦ ଶୁଳ୍କ ଛାଡ଼ କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ ଜାରି କରିଥିବା ବିଜ୍ଞପ୍ତି ଅନୁଯାୟୀ 22, 25, 27 ଏବଂ 30% ଇଥାନଲ ମିଶ୍ରିତ ପେଟ୍ରୋଲକୁ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ମୁକ୍ତ କରାଯାଇଛି। ଏଭଳି ପଦକ୍ଷେପ ଦେଶରେ ଇଥାନଲ ମିଶ୍ରଣ ପେଟ୍ରୋଲ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବ। ଅଶୋଧିତ ତୈଳ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ ପାଇବା ସହିତ କାର୍ବନ ନିର୍ଗମନ ହ୍ରାସ ଏବଂ ଘରୋଇ କ୍ଷେତ୍ରରେ ଉତ୍ପାଦିତ ଇଥାନଲର ଚାହିଦା ବୃଦ୍ଧି ପାଇବାରେ ଏହି ପଦକ୍ଷେପ ସହାୟକ ହେବ ବୋଲି ଅର୍ଥ ମନ୍ତ୍ରଣାଳୟ କହିଛି। ହର୍ମୁଜ୍ ପ୍ରଣାଳୀ ନିକଟରେ ଇରାନ୍ର ସାମରିକ ଭିଭିଭୂମି ଉପରେ ଆମେରିକାର କ୍ରମାଗତ ଆକ୍ରମଣ ପଶ୍ଚିମ ଏସିଆ କ୍ଷେତ୍ରରେ ଉତ୍ତେଜନା ପରିସ୍ଥିତି ଅଧିକ ବୃଦ୍ଧି କରିଛି। ଆତ୍ମରକ୍ଷା ଭାବେ ବର୍ଷ୍ଣନା କରି ଆମେରିକା ସେନା ଏହି ଆକ୍ରମଣ କରୁଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ ଏ ସମ୍ପର୍କରେ ସୂଚନା ଦେଇ କହିଛି ଦକ୍ଷିଣ ଇରାନ୍ରେ ବାୟୁ ପ୍ରତିରକ୍ଷା, ରାଡର ଏବଂ ପର୍ଯ୍ୟବେକ୍ଷଣ ଭିଭିଭୂମିକୁ ଲକ୍ଷ୍ୟ କରି ଆମେରିକା ପକ୍ଷରୁ ଏହି ଆକ୍ରମଣ କରାଯାଇଛି। ସାମୁଦ୍ରିକ ପରିବହନ ନିରୀକ୍ଷଣ ପାଇଁ ବ୍ୟବହୃତ ଅଞ୍ଚଳଗୁଡ଼ିକୁ ମଧ୍ୟ ଆକ୍ରମଣ ପରିସୀମା ଭିତରେ ଅନ୍ତର୍ଭୁକ୍ତ କରାଯାଇଛି ବୋଲି କେନ୍ଦ୍ରୀୟ କମାଣ୍ଡ କହିଛି। ବନ୍ଦର ଆବାସ ଓ କ୍ୱେସମ୍ ଦ୍ୱୀପରେ ବିସ୍ଫୋରଣ ଘଟିଥିବା ଆମେରିକା କେନ୍ଦ୍ରୀୟ କମାଣ୍ଡ କହିଛି। ଏହାର ଜବାବରେ ଇରାନ୍ ପକ୍ଷରୁ ମଧ୍ୟ ଆମେରିକୀୟ ସାମରିକ ପ୍ରତିଷ୍ଠାନଗୁଡ଼ିକ ଉପରେ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ କରାଯାଇଛି। ହର୍ମୁଜ୍ ପ୍ରଣାଳୀକୁ ବାଣିଜ୍ୟିକ ପରିବହନ ପାଇଁ ବନ୍ଦ ରଖାଯାଇଥିବା ଇରାନ୍ ସାମରିକ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି। ସେହି ପଥ ଦେଇ ଗତି କରୁଥିବା ଜାହାଜଗୁଡ଼ିକୁ ଲକ୍ଷ୍ୟ କରି ଆକ୍ରମଣ ହୋଇପାରେ ବୋଲି ଇରାନ୍ ଚେତାବନୀ ଦେଇଛି। ଅନ୍ୟପକ୍ଷରେ ଆମେରିକା ଇରାନ୍ର ଏହି ଚେତାବନୀକୁ ଖଣ୍ଡନ କରି କହିଛି ହର୍ମୁଜ୍ ପ୍ରଣାଳୀ ଦେଇ ବାଣିଜ୍ୟିକ ପରିବହନ ଜାରି ରହିଛି। ସାମ୍ପ୍ରତିକ ମୁକାବିଲା ପରିସ୍ଥିତି ଏବେ ଇରାନ୍ ସୀମା ବାହାର ଅଞ୍ଚଳକୁ ମଧ୍ୟ ବ୍ୟାପିବାରେ ଲାଗିଛି। ବାହାରିନ୍, କୁଏତ ଏବଂ ଜୋର୍ଡାନ୍ରେ ଥିବା ଆମେରିକୀୟ ଘାଟିଗୁଡ଼ିକ ଉପରେ ଆକ୍ରମଣ କରାଯାଇଥିବା ଇରାନ୍ର ଇସ୍ଲାମିକ୍ ରେଭଲ୍ୟୁସନାରୀ ଗାର୍ଡ କର୍ପସ୍ ଦାବି କରିଛି। ଦେଶରେ ଶ୍ରମକ୍ଷେତ୍ର ଅନୁପାଳନକୁ ସରଳ କରିବା, ଶ୍ରମିକ କଲ୍ୟାଣକୁ ଅଧିକ ସଶକ୍ତ କରିବା ଏବଂ ଏକ ଆଧୁନିକ ତଥା ସ୍ୱଚ୍ଛ ଶ୍ରମ ଇକୋସିଷ୍ଟମ୍ ସୃଷ୍ଟି କରିବା ଲକ୍ଷ୍ୟ ନେଇ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ସ୍ୱିଜରଲ୍ୟାଣ୍ଡର ଜେନେଭାଠାରେ ଗତକାଲି ଆନ୍ତର୍ଜାତିକ ଶ୍ରମ ସମ୍ମିଳନୀକୁ ପୂର୍ଣ୍ଣାଙ୍ଗ ଅଧିବେଶନକୁ ସମ୍ବୋଧନ କରି ଶ୍ରମ ଓ ନିୟୋଜନ ରାଷ୍ଟ୍ରମନ୍ତ୍ରୀ ଶୋଭା କରନ୍ଦଲାଜେ କହିଛନ୍ତି 29ଟି କେନ୍ଦ୍ରୀୟ ଶ୍ରମ ଆଇନକୁ ଏକୀକୃତ କରି 4ଟି ଶ୍ରମ କୋଡ୍ ପ୍ରସ୍ତୁତ କରାଯାଇଛି, ଫଳରେ ଦେଶରେ ଶ୍ରମ କ୍ଷେତ୍ରରେ ବ୍ୟାପକ ସଂସ୍କାର ହୋଇଛି। ଏହି ଅବସରରେ ରାଷ୍ଟ୍ରମନ୍ତ୍ରୀ କରନ୍ଦଲାଜେ ଜାତୀୟ କ୍ୟାରିୟର ସେବା ପୋର୍ଟାଲ ଏବଂ ଇ ଶ୍ରମ ପୋର୍ଟାଲ ମାଧ୍ୟମରେ ଶ୍ରମ ଓ ନିଯୁକ୍ତି କ୍ଷେତ୍ରରେ ହୋଇଥିବା ଡିଜିଟାଲ ଆଧାରିତ ସାର୍ବଜନୀନ ଭିଭିଭୂମି ବିକାଶ ଉପରେ ଆଲୋକପାତ କରିଛନ୍ତି। ଭାରତୀୟ ରେଳବାଇ ରେଳ ଷ୍ଟେସନଗୁଡ଼ିକରେ ଯାତ୍ରୀମାନଙ୍କ ସୁରକ୍ଷା ନିମନ୍ତେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ ଆରମ୍ଭ କରିଛି। ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ବର୍ତ୍ତମାନ ଥିବା ଅଗ୍ନି ନିରାପତ୍ତା ବ୍ୟବସ୍ଥାର ମୂଲ୍ୟାଙ୍କନ କରିବା ଏବଂ ଯାତ୍ରୀ ସୁରକ୍ଷା ବୃଦ୍ଧି ଓ ରେଳ ସମ୍ପତ୍ତିର ସୁରକ୍ଷା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବା। ରେଳ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଷ୍ଟେସନ କୋଠା, ବୈଦ୍ୟୁତିକ ସ୍ଥାପନ, ଏୟାର କଣ୍ଡିସନିଂ ଏବଂ ବାୟୁ ଚଳାଚଳ ବ୍ୟବସ୍ଥା, ଜରୁରୀକାଳୀନ ପ୍ରସ୍ଥାନ ଏବଂ ଅଗ୍ନି ନିର୍ବାପନ ଉପକରଣ ସମେତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ଭିଭିଭୂମିଗୁଡ଼ିକ ଉପରେ ଯାଞ୍ଚ କରାଯିବ। 2026 ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତା ଆଜିଠାରୁ ଆରମ୍ଭ ହେଉଛି। ଉଦ୍ଘାଟନୀ ମ୍ୟାଚ୍ରେ ମେକ୍ସିକୋ ଏବଂ ଦକ୍ଷିଣ ଆଫ୍ରିକା ପରସ୍କରକୁ ଭେଟିବେ। ମେକ୍ସିକୋ ସିଟିର ଐତିହାସିକ ଏଷ୍ଟାଡିଓ ଆଜଟେକାଠାରେ ଏହି ମ୍ୟାଚ୍ ଭାରତୀୟ ସମୟ ରାତି 12:30

ଛଅଟାରେ ଆରମ୍ଭ ହେବ। ଆମେରିକା, କାନାଡା ଏବଂ ମେକ୍ସିକୋ ମିଳିତ ଭାବେ ଚଳିତ ବର୍ଷ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଆୟୋଜନ କରୁଛନ୍ତି। ଜୁଲାଇ 19 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ଚଳିତ ବର୍ଷ ସବୁଠାରୁ ଅଧିକ 48 ଦେଶ ଅଂଶଗ୍ରହଣ କରୁଛନ୍ତି। ମୋଟ 104 ମ୍ୟାଚ୍ ଖେଳାଯିବ, ସେଥିରେ 72 ଗ୍ରୁପ୍ ପର୍ଯ୍ୟାୟ ଏବଂ 32 ନକ୍ଆଉଟ୍ ପର୍ଯ୍ୟାୟ ମ୍ୟାଚ୍ ଅନ୍ତର୍ଭୁକ୍ତ। ଅଂଶଗ୍ରହଣ କରୁଥିବା ଦେଶଗୁଡ଼ିକୁ 12 ଗ୍ରୁପ୍ରେ ବିଭକ୍ତ କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀଙ୍କ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ସ୍ୱଚ୍ଛ ପ୍ରଶାସନ ଓ ସହଭାଗିତା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି ନୀତି ଆୟୋଗର ପରିଚାଳନା ପରିଷଦ ବୈଠକ। କୃଷକଙ୍କ ସୁରକ୍ଷା ଓ ସମୃଦ୍ଧି ପାଇଁ ଗତ 12 ବର୍ଷ ମଧ୍ୟରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି ସରକାର। ଖେଳ ଓ ଶୈଶବକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଖେଳ ଦିବସ ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 3 ଦିନ ମଧ୍ୟରେ ଓଡ଼ିଶା ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗର ଆକଳନ। ବିସ୍ତୃତ ସମ୍ବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ନୀତି ଆୟୋଗର 11ତମ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ହେଉଛି। ଉଦ୍ୟୋଗ କ୍ଷେତ୍ରକୁ ପ୍ରୋହାହନ ପ୍ରଦାନ, ଦକ୍ଷତା ବୃଦ୍ଧି ଏବଂ ସ୍ଥାୟୀ ନିଯୁକ୍ତି ସୁଯୋଗ ସୃଷ୍ଟି ପ୍ରଭୃତି ପ୍ରସଙ୍ଗ ଉପରେ ବୈଠକରେ ଆଲୋଚନା କରାଯାଉଛି। ଏକ ସମ୍ମିଳିତ କାର୍ଯ୍ୟାନ୍ୱୟନର ରୂପରେଖ ପ୍ରସ୍ତୁତ ନେଇ ବୈଠକରେ ଧ୍ୟାନ କେନ୍ଦ୍ରୀଭୂତ ହେବାର ଆଶା ରହିଛି। ସ୍ୱଚ୍ଛ ପ୍ରଶାସନ, ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଏବଂ ସହଭାଗିତା ଆଦି ବିଭିନ୍ନ କ୍ଷେତ୍ରରେ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରିତା ନେଇ ବୈଠକରେ ମତ ବିନିମୟ ହେବାର ସମ୍ଭାବନା ରହିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଦେଶର ବିକାଶ ଯାତ୍ରାକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ସମ୍ମିଳିତ ଉଦ୍ୟମ ଜାରି ରଖିଛନ୍ତି। 2047 ବିକଶିତ ଭାରତ ପାଇଁ ସମାବେଶୀମାନଙ୍କ ବିକାଶ ପ୍ରସଙ୍ଗରେ ଏହି ବୈଠକ ଅନୁଷ୍ଠିତ ହେଉଛି। ପ୍ରତ୍ୟେକ ଭାରତୀୟଙ୍କ କଲ୍ୟାଣ ଏବଂ ବିକାଶ ଉପରେ ଏହି ପ୍ରସଙ୍ଗ ଗୁରୁତ୍ୱ ପ୍ରଦାନ କରୁଛି। ପରିଚାଳନା ପରିଷଦର ଦୃଷ୍ଟିକୋଣକୁ ସାକାର କରିବା ଏବଂ ନାଗରିକଙ୍କ ପାଇଁ ସୁଫଳକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ବୈଠକରେ ବିଚାର ବିମର୍ଶ ହେବାର ଆଶା କରାଯାଉଛି। ବିଭିନ୍ନ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ତଥା ଉପରାଜ୍ୟପାଳ ପ୍ରମୁଖ ବୈଠକରେ ଯୋଗଦେଇ ସମାବେଶୀ ବିକାଶ ଢାଞ୍ଚା ଉପରେ ମତ ବିନିମୟ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଗତ 12 ବର୍ଷ ମଧ୍ୟରେ ଦେଶର ଅନ୍ନଦାତାଙ୍କ ଜୀବନରେ ସମ୍ମାନ, ସୁରକ୍ଷା ଓ ସମୃଦ୍ଧିର ନୂତନ ଅଧ୍ୟାୟ ସୃଷ୍ଟି ହୋଇଛି। ବିହନରୁ ବଜାର ପର୍ଯ୍ୟନ୍ତ କୃଷକଙ୍କ କଲ୍ୟାଣକୁ କେନ୍ଦ୍ର

0: ଚୁକ୍ତି ପ୍ରଣୟନ କରାଯାଇଥିବା ନୀତିଗୁଡ଼ିକ କୃଷିକ୍ଷେତ୍ରକୁ ନୂତନ ଶକ୍ତି ଦେବା ସହିତ ଚାଷୀଙ୍କ ମଧ୍ୟରେ ନୂତନ ଆତ୍ମବିଶ୍ୱାସ ସୃଷ୍ଟି କରିଛି। ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର ଚାଷୀଙ୍କ କଲ୍ୟାଣକୁ ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି। ଚାଷୀ ଭାଇ ଓ ଭଉଣୀମାନେ ଦେଶର ଖାଦ୍ୟ ସୁରକ୍ଷା ଓ ସମୃଦ୍ଧିର ପରିଚୟ ବୋଲି ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ରିପୋର୍ଟ।
1: ଅନ୍ନଦାତାମାନେ ହେଉଛନ୍ତି ଭାରତର ଭବିଷ୍ୟତର ମୂଳଦୁଆ। ଗତ 12 ବର୍ଷ ମଧ୍ୟରେ କୃଷି କ୍ଷେତ୍ରରେ ବିକାଶ, ନବସୃଜନ ଓ ଜନକଲ୍ୟାଣକାରୀ ପଦକ୍ଷେପର ଏକ ନିରନ୍ତର ଯାତ୍ରା ଚାଷୀଙ୍କୁ ସମୃଦ୍ଧି ଆଡ଼କୁ ଆଗେଇ ନେଇଛି। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ମାଧ୍ୟମରେ ପ୍ରତ୍ୟକ୍ଷ ଆୟ ସହାୟତା ପ୍ରଦାନ, କିଷାନ କ୍ରେଡିଟ୍ କାର୍ଡରେ ସଂସ୍ଥାଗତ ଋଣ ଏବଂ ଫସଲ ବୀମା ମାଧ୍ୟମରେ ବିପର୍ଯ୍ୟୟ ସୁରକ୍ଷାକୁ ସୁଦୃଢ଼ କରି ଲକ୍ଷ ଲକ୍ଷ ଚାଷୀଙ୍କ ପାଇଁ ସ୍ଥାୟୀ ସମୃଦ୍ଧି ଓ ଅଭିବୃଦ୍ଧିର ପଥ ପ୍ରଶସ୍ତ କରିଛି। ପିଏମ୍ କୁସୁମ ଏବଂ ଇ ନାମ ଭଳି ଐତିହାସିକ ପଦକ୍ଷେପ ଚାଷୀଙ୍କୁ ଆର୍ଥିକ ତଥା ସାମାଜିକ ସୁରକ୍ଷା ପ୍ରଦାନ କରିଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ସ୍ୱାଭିମାନ ଓ ସଂକଳ୍ପକୁ ପାଥେୟ କରି ରାଜ୍ୟ ସରକାର ମଧ୍ୟ କୃଷକଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସମୃଦ୍ଧ କୃଷକ ଯୋଜନା ମାଧ୍ୟମରେ ଧାନର କ୍ରୟ ମୂଲ୍ୟ କ୍ୱିଣ୍ଟାଲ ପିଛା 3100 ଟଙ୍କା ବୃଦ୍ଧି କରି ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ପ୍ରଦାନ କରାଯାଉଛି। ସିଏମ୍ କିଷାନ ଯୋଜନା ଚାଷୀଙ୍କୁ ସମର୍ଥ କରୁଥିବାବେଳେ ଶ୍ରୀ ଅନ୍ନ ଅଭିଯାନ ମାଧ୍ୟମରେ ମାଣ୍ଡିଆ ଚାଷର ପ୍ରସାର ଏବଂ ରାଜ୍ୟବ୍ୟାପୀ ଶୀତଳ ଭଣ୍ଡାର ନିର୍ମାଣ କୃଷି ଅର୍ଥନୀତିକୁ ଏକ ନୂତନ ଦିଗ ଦେଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ଆସିପାରିଛି। ଅନ୍ନଦାତାଙ୍କ ପ୍ରଗତିକୁ ସମର୍ପିତ ଏହି ଗୌରବମୟ ଯାତ୍ରା କୃଷକ ସମୃଦ୍ଧି, ରାଷ୍ଟ୍ର ସମୃଦ୍ଧିର ଏକ ଅନନ୍ୟ ଉଦାହରଣ ଭାବେ ପରିଗଣିତ କରାଯାଉଛି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍କୃତିରେଖା ତାରିଣିଆ।
0: କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ 2024-25 ବର୍ଷ ପାଇଁ 12 ଜଣ କଳାକାରଙ୍କୁ ପୁରସ୍କୃତ କରାଯାଇଛି। ଓଡ଼ିଶୀ ନୃତ୍ୟ, ଲୋକନୃତ୍ୟ, ମର୍ଦ୍ଦଳ ବାଦ୍ୟ, ନାଟକ ଓ ପାରମ୍ପରିକ କଳା କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ଏହି କଳାକାରମାନଙ୍କୁ ଜାତୀୟ ସ୍ତରରେ ସ୍ୱୀକୃତି ପ୍ରଦାନ କରାଯାଇଛି। ଓଡ଼ିଶୀ ନୃତ୍ୟ 2024 ବର୍ଷ ପାଇଁ ଗୁରୁ ବିଚିତ୍ରାନନ୍ଦ ସ୍ୱାଇଁ ଓ 2025 ବର୍ଷ ପାଇଁ ଗୁରୁ ଇଲିଆନା ସୀତାରିଷ୍ଟ ପୁରସ୍କୃତ ହୋଇଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ରାଜ୍ୟର ସମସ୍ତ ପ୍ରତିଭାବାନ ଓ ବରେଣ୍ୟ କଳାକାରମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଏହି ସଫଳତା ଆଗାମୀ ପିଢ଼ିର କଳାକାରମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିବ। ଉଚ୍ଚଶିକ୍ଷା ଓ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି 23,58,00,000 ଟଙ୍କା ବ୍ୟୟରେ ଭଦ୍ରକ ନେହେରୁ ଷ୍ଟାଡିୟମ୍ର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଶ୍ରୀ ସୁରଜ କହିଛନ୍ତି ଜିଲ୍ଲାର 7ଟି ବ୍ଲକରେ କ୍ରୀଡ଼ା ଭିଭିଭୂମିର ବିକାଶ ପାଇଁ ରାଜ୍ୟ ସରକାର 100 କୋଟି ଟଙ୍କା ବିନିଯୋଗ କରିବେ। ରାଜ୍ୟର ସମସ୍ତ ବ୍ଲକରେ କ୍ରୀଡ଼ାର ଅଗ୍ରଗତି ଓ ଉନ୍ନତି ପାଇଁ ସରକାର ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି। 2036 ବିକଶିତ ଓଡ଼ିଶା ଗଠନ ସ୍ୱପ୍ନ ପୂରଣ ପାଇଁ ସମସ୍ତଙ୍କୁ ସଂକଳ୍ପ ନେବା ଲାଗି ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ନୟାଗଡ଼ ଜିଲ୍ଲାରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟା ଜାରି ରହିଛି। ବୁଥସ୍ତରୀୟ ଅଧିକାରୀମାନେ ଘରକୁ ଘର ବୁଲି ମତଦାତାଙ୍କୁ ପରିଗଣନା ଫର୍ମ ପୂରଣ ନେଇ ମାର୍ଗଦର୍ଶନ କରୁଛନ୍ତି। ଗତ 30 ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ଚଳିତ ମାସ 28 ତାରିଖ ପର୍ଯ୍ୟନ୍ତ ଚାଲିବ। ବୌଦ୍ଧ ଜିଲ୍ଲାରେ ଏସ୍ଆଇଆର୍ ପ୍ରକ୍ରିୟାକୁ ସଫଳ କରିବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି। ଜିଲ୍ଲାର ଆଦର୍ଶ କୃଷି ବଜାରରେ ଲୋକକଳା ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ନବରଙ୍ଗପୁର ଜିଲ୍ଲାରେ ଏସ୍ଆଇଆର୍ କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା 852,332 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ପ୍ରଦାନ କରାଯାଇଛି। ବୁଥସ୍ତରୀୟ ଅଧିକାରୀମାନେ ଘରକୁ ଘର ବୁଲି 99.3% ଭୋଟରଙ୍କୁ ପରିଗଣନା ଫର୍ମ ବିତରଣ କରିଛନ୍ତି। ଜିଲ୍ଲାରେ ଆଜିଠାରୁ ପରିଗଣନା ଫର୍ମର ଡିଜିଟାଇଜେସନ ପ୍ରକ୍ରିୟା ଆରମ୍ଭ ହୋଇଛି। ବରଗଡ଼ ଜିଲ୍ଲାର ରଜବୁଡ଼ାସମ୍ବର ବ୍ଲକକୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଯୁଗ୍ମ ସଚିବ ଜୟଶ୍ରୀ ମଲ୍ଲିକ ଗସ୍ତ କରି ରାଜ୍ୟ ସରକାରଙ୍କର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଅନୁଧ୍ୟାନ କରିଛନ୍ତି। ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବା ପାଇଁ ଶ୍ରୀମତୀ ମଲ୍ଲିକ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଗଜପତି ଜିଲ୍ଲାରେ ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ସାପ୍ତାହିକ ଅଭିଯାନ ପାଳନ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାରାଳାଖେମୁଣ୍ଡିସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ଶିଶୁ ଶ୍ରମିକ ନିରାକରଣ, ଶିଶୁ ଅଧିକାର ସୁରକ୍ଷା ଓ ପ୍ରତ୍ୟେକ ଶିଶୁଙ୍କ ପାଇଁ ଶିକ୍ଷା ସୁନିଶ୍ଚିତ କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ। ନବରଙ୍ଗପୁର ଜିଲ୍ଲାରେ ଖରିଫ୍ ଚାଷକୁ ଦୃଷ୍ଟିରେ

ରଖି ସମବାୟ ଋଣ ନେଇଥିବା ଚାଷୀଙ୍କୁ ସାର ବିକ୍ରୟ ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଚାଷୀଙ୍କ ନାମ ଓ ଚାଷଜମିର ପରିମାଣ ସମ୍ପର୍କିତ ତଥ୍ୟ ରେଜିଷ୍ଟରରେ ପ୍ରଦର୍ଶନ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ନେଇ କୃଷି ବିଭାଗ ପକ୍ଷରୁ କୁହାଯାଇଛି। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ନିପୁଣ ବିଦ୍ୟାଳୟ ଅନୁସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟସ୍ତରରୁ ଆସିଥିବା ବିଭିନ୍ନ ଅଧିକାରୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଚଳିତ ବର୍ଷର ଯୋଜନା ସମ୍ପର୍କରେ ଅନୁସ୍ଥାପନ ରିପୋର୍ଟ ପ୍ରଦାନ କରାଯାଇଥିଲା। ଶିଶୁ ବାଟିକାରୁ ଆରମ୍ଭ କରି ତୃତୀୟ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କୁ ଏଥିରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱାରୋପ କରାଯାଇଛି। ଗଜପତି ଜିଲ୍ଲାରେ ଗୁମା ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ମତ୍ସ୍ୟ ବିଭାଗ ପକ୍ଷରୁ ସଚେତନତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ସୁନେମି ମଣ୍ଡଳ କାର୍ଯ୍ୟକ୍ରମରେ ଯୋଗଦେଇ ଚାଷୀମାନଙ୍କୁ ଉନ୍ନତମାନର ମତ୍ସ୍ୟଚାଷ ପଦ୍ଧତି ସମ୍ପର୍କରେ ଅବଗତ କରାଇଥିଲେ। ଶିଶୁଙ୍କ ଜୀବନ ଶିକ୍ଷା ଓ ବିକାଶରେ ଖେଳର ଆବଶ୍ୟକତାକୁ ଗୁରୁତ୍ୱ ଦେଇ ଆଜି ଅନ୍ତର୍ଜାତୀୟ ଖେଳ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ଖେଳ ଓ ଶୈଶବକୁ ସୁରକ୍ଷା ଦେବା। ମିଳିତ ଜାତିସଂଘର ସାଧାରଣ ସଭାରେ ଅନ୍ତର୍ଜାତୀୟ ଖେଳ ଦିବସ ପାଳନ ନିଷ୍ପତ୍ତି ନିଆଯାଇଥିଲା। 1999 ଜାତିସଂଘ ଶିଶୁ ଅଧିକାର ସମ୍ମେଳନକୁ ପ୍ରଥମେ ଅନୁମୋଦନ ମିଳିଥିଲା। ପାଣିପାଗ ରାଜ୍ୟରେ ଆସନ୍ତା ତିନିଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀବାୟୁ ପ୍ରବେଶ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଆଗାମୀ ତିନିଦିନ ମଧ୍ୟରେ ସର୍ବାଧିକ ଦିନ ତାପମାତ୍ରା 2-3 ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଗତ 24 ଘଣ୍ଟା ମଧ୍ୟରେ ସମ୍ଭଲପୁର ଜିଲ୍ଲାର ରେଢ଼ାଖୋଲରେ ସର୍ବାଧିକ 38 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ସ୍ୱଚ୍ଛ ପ୍ରଶାସନ ଓ ସହଭାଗିତା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି ନୀତି ଆୟୋଗର ପରିଚାଳନା ପରିଷଦ ବୈଠକ। କୃଷକଙ୍କ ସୁରକ୍ଷା ଓ ସମୃଦ୍ଧି ପାଇଁ ଗତ 12 ବର୍ଷ ମଧ୍ୟରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି ସରକାର। ଖେଳ ଓ ଶୈଶବକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଖେଳ ଦିବସ ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ତିନିଦିନ ମଧ୍ୟରେ ଓଡ଼ିଶା ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗର ଆକଳନ। ଆଞ୍ଚଳିକ ସମ୍ବାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ମିନିଟ୍‌ରେ।

କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ବର୍ତ୍ତମାନ ଶୁଣନ୍ତୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ ସି।

ସାଙ୍ଗ ସତ କହିବି, ଏବେ ତ ଗରମ ଆରମ୍ଭ ହେଇଛି ଆଉ ସାତ ସାତ ହଜାର ଟଙ୍କାର ବିଜୁଳି ବିଲ୍ ଆସିବାକୁ ଲାଗିଲାଣି। ସ୍ତ୍ରୀ କେବେଠାରୁ କହିଲାଣି ସୋଲାର ପ୍ୟାନେଲ ଲଗେଇବାକୁ, କହୁଛି ସରକାର ସବସିଡି ବି ଦେଉଛନ୍ତି। ମୁଁ ଯାହାକୁ ବି ପଚାରୁଛି ସମସ୍ତଙ୍କର ବିଜୁଳି ବିଲ୍ ଜିରୋ ଆସୁଛି, ଏଥର ହିଁ ଲଗେଇଦେବା। ଯେବେ ବିଜୁଳି ମୁଫ୍ତରେ ମିଳୁଛି ତ ନେଉନ କଣ ପାଇଁ ଭାଇ, ଆପଣ ବି ଲଗେଇ ଦିଅନ୍ତୁ ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା। ଯୋଡ଼ି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।

ଆଫ୍ଟରନୁନ୍ ଗୁଡ୍ ଆଫ୍ଟରନୁନ୍ ଗୁଡ୍ ଆଫ୍ଟରନୁନ୍ ଆମକୁ ଶୁଣୁଥିବା ପ୍ରତ୍ୟେକ ଶ୍ରୋତା ବନ୍ଧୁଙ୍କୁ ଭେରି ଭେରି ଗୁଡ୍ ଆଫ୍ଟରନୁନ୍ ଟ୍ୟୁନ୍ କହିଛନ୍ତି ନିଜ ଫେଭରେଟ୍ ଏଫ୍ଏମ୍ ଷ୍ଟେସନ୍ 100.4 ଆକାଶବାଣୀ ଏଫ୍ଏମ୍ ରେ ବୋକାଟେକ୍ ଦିଲ୍ସି ଦିଲ୍ଦାକ୍ ଆଜିର ଏଇ ଟିକେ ଖରା ଟିକେ ଛାଇବାଲା ଆଫ୍ଟରନୁନ୍କୁ ଆପଣ ସଭିଙ୍କୁ ୱେଲକମ୍ କରୁଛି ମୁଁ ଆପଣଙ୍କ ରେନ୍ବୋ ସାଥୀ ଶୁଭଶ୍ରୀ ଷୋଳଘଣ୍ଟାରେ ସମୟ ବର୍ତ୍ତମାନ ଅପରାହ୍ନ 4:05 ତେବେ ଚାଲନ୍ତୁ ଆରମ୍ଭ କରିବା ଶୋ ସୁରିଲା ଆଫ୍ଟରନୁନ୍ ଆଉ ଆପଣଙ୍କର ଏଇ ଆଫ୍ଟରନୁନ୍କୁ ଆଉ ଟିକେ ସୁରିଲା କରିବାକୁ ପହଞ୍ଚୁଛି କିଛି ମିଠା ମିଠା ଗୀତ ଆପଣଙ୍କ ପାଖରେ କିନ୍ତୁ ଗୀତ ପହଞ୍ଚିବା ପୂର୍ବରୁ ଜଣେଇ ଦେଉଛି ବଡ଼ମାନଙ୍କୁ ନମସ୍କାର ଆଉ ସାନମାନଙ୍କୁ ଢେର ସାରା ପ୍ୟାର ଯୋଡ଼ି ରହିଥାନ୍ତୁ ଏମିତି ଆମ ସହିତ ଟ୍ୟୁନ୍ କରିଥାନ୍ତୁ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଫ୍ରିକ୍ୱେନ୍ସି ଯାହାର 106.4

ସାଥୀ, ରଜ ଆଉ ଖୁବ୍ ଅଳ୍ପ ଦିନ ବାକି, ଆଉ ରଜ ପାଇଁ ଆପଣମାନେ ସପିଂ କରିଲେଣି ନା ନାହିଁ କୁହନ୍ତୁ ତ ଟିକେ। ନିହାତି ଆପଣମାନେ ସପିଂ ତ କରୁଥିବେ, ଆଉ ମୁଁ କେମିତି ସେଥିରୁ ବାଦ ପଡ଼ିଯିବି। ମୁଁ ମଧ୍ୟ ଗତକାଲି ମୋ ସାଙ୍ଗମାନଙ୍କ ସହିତ ଟିକେ ରଜ ସପିଂରେ ବାହାରି ଯାଇଥିଲି। ଆଉ ସପିଂ ସାରି ଏମିତି ଆମେ ସାଙ୍ଗମାନେ ଗପସପ୍ କରିବା

ଖିଆପିଆ କରିବା ପାଇଁ ଗୋଟିଏ ଖାଇବା ଦୋକାନରେ ଖାଇବା ସପ୍ରେ ଟିକେ ବସି ଯାଇଥିଲୁ, ଟିକେ ରିଲାକ୍ସ କରୁଥିଲୁ, ଆଉ ତା ସହିତ ଢେର ସାରା କଥା ବି ହଉଥିଲୁ। ଆଉ ସେଇ କଥା ହବା ଭିତରେ ମୁଁ ଟିକେ ସାଇଟ୍ କୁ ଦେଖିଲି, ଆଉ ସାଇଟ୍ କୁ ଦେଖିଲା ବେଳକୁ ପାଖ ଟେବୁଲରେ ବସିଥିଲେ ବାପା ମା ଆଉ ତାଙ୍କର 5 କି 6 ବର୍ଷର ଛୋଟ ଝିଅଟିଏ ଏବଂ 3 ବର୍ଷ ପାଖାପାଖି ଗୋଟେ ଛୋଟ ପୁଅଟିଏ। ସେଇ ଯୋଉ ଛୋଟ ପୁଅଟି ସେ କଣ୍ଟିନ୍ୟୁଅସଲି ତା ବାପା ମାଙ୍କୁ ଗୋଟିଏ ହିଁ କ୍ୱେଶ୍ଚିନ୍ ପଚାରି ଚାଲିଥିଲା। ବାପା ମା କିନ୍ତୁ ତା କ୍ୱେଶ୍ଚିନ୍ର ଉତ୍ତରରେ କିଛି ବି ଜବାବ ରଖୁନଥିଲେ, କିଛି ବି ଆନ୍ସର ଦଉନଥିଲେ ତା କ୍ୱେଶ୍ଚିନ୍କୁ। ଆଉ ଯେହେତୁ ତା କ୍ୱେଶ୍ଚିନ୍ର ଆନ୍ସର ସେ ପିଲାଟି ପାଇପାରୁନଥିଲା, ସେଥିପାଇଁ ତା କ୍ୱେଶ୍ଚିନ୍ଟିକୁ ସେ ବାରମ୍ବାର ରିପିଟ୍ କରି ଚାଲିଥିଲା। ଆଉ ଜାଣନ୍ତି ସେ କ୍ୱେଶ୍ଚିନ୍ଟି କ'ଣ ଥିଲା? ପିଲାଟି କଣ୍ଟିନ୍ୟୁଅସଲି ପଚାରି ଚାଲୁଥିଲା ଯେ ଲଭ୍ ମାନେ କ'ଣ। ସତରେ ସେ ବାରମ୍ବାର ପଚାରି ଚାଲିଥିଲା ପ୍ରେମ ମାନେ କ'ଣ, ଆଉ ପ୍ରେମ କାହାକୁ କୁହାଯାଏ। ବାପା ମା ପିଲାଟିର ପ୍ରଶ୍ନ ଶୁଣି ଦୁହେଁ ଦୁହେଁଙ୍କ ମୁହଁକୁ ଚାହିଁ କେବଳ ଚୁପ୍ ରହିବାକୁ ହିଁ ଠିକ୍ ଭାବିଲେ, ଆଉ ଚୁପ୍ ରହିବି ଥିଲେ। କିନ୍ତୁ ଉତ୍ତର ନ ପାଇ ପିଲାଟି ପୁଣି ତା କ୍ୱେଶ୍ଚିନ୍କୁ ରିପିଟ୍ କରି ଚାଲିଥିଲା। ବୋଧ ହୁଏ ପିଲାଟି କାହାଠୁ ଲଭ୍ ଆଉ ପ୍ରେମ ୱାର୍ଡ଼ଟି ଶୁଣିଥିଲା, ଆଉ ତାର ଡେଫିନିସନ୍ ଖୋଜୁଥିଲା। ସେ ବୋଧ ହୁଏ ଜାଣିବାକୁ, ବୁଝିବାକୁ ଆଉ ଦେଖିବାକୁ ଚାହୁଁଥିଲା ସେଇ ସୁନ୍ଦର, କାନକୁ ମିଠା ଶୁଣାଯାଉଥିବା ସେଇ ସୁନ୍ଦର ୱାର୍ଡ଼ ପ୍ରେମକୁ।

ଅଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ଲୀ ତେଲଦାଗ ବର୍ତ୍ତମାନ ଶୋ ଚାଲିଛି ସୁରିଲା ଆଫ୍ଟରନୁନ୍ ଆଉ ମୁଁ ଅଛି ଆପଣଙ୍କ ରେନ୍ବୋ ସାଥୀ ଶୁଭଶ୍ରୀ ଆଜି ଆପଣଙ୍କ ସହିତ କହୁଥିଲି ନା ଗତକାଲିର ସେ ଇନ୍ସିଡେଣ୍ଟ ବିଷୟରେ ମୁଁ ସବୁକିଛି ଦେଖୁଥିଲି ପାଖ ଟେବୁଲରେ ବସି କିଛି ସମୟର ଅପେକ୍ଷା ପରେ ପିଲାଟି ପୁଣି ତା ବାପା ମାଙ୍କୁ ପଚାରିଥିଲା ସେଇ ସେମ୍ କ୍ୱେଶ୍ଚିନ୍ ବାବା କୁହ ନା ଲଭ୍ ମାନେ କ'ଣ ସେଇଟା ଦେଖିବାକୁ କେମିତିକା କିନ୍ତୁ ଏବେ ବି ତା ବାବା ଚୁପ୍ ଥିଲେ ସେ ବୋଧେ ବୁଝିପାରୁନଥିଲେ ଏଡ଼ିକି ଛୋଟ ପିଲାଟିକୁ ପ୍ରେମର ପରିଭାଷା କେମିତି ବୁଝେଇବେ କ'ଣ କହିକି ବୁଝେଇବେ କିନ୍ତୁ ଅଳ୍ପ କିଛି ସମୟ ପରେ ତା ମାମା ତାକୁ ବୁଝେଇଲେ ତା ମା କହିଲେ ଶୁଣେ ମୁଁ କହୁଛେ ଲଭ୍ ମାନେ ହଉଛେ ତୋ ବାବା ଯୋଉ ତତେ କାଖ କରି ବଜାର ବୁଲାନ୍ତି ତୁ ଯେତେବେଳେ ଚକୋଲେଟ୍ ଖାଇବୁ ବୋଲି କହୁ ଆଉ ବାବା ତତେ ଦୁଇଟା ଚକୋଲେଟ୍ ସାଙ୍ଗେ ସାଙ୍ଗେ ଆଣିଦିଅନ୍ତି ସେଇଟାକୁ ହିଁ କହନ୍ତି ଲଭ୍ ଯେତେବେଳେ ତୁ ଅଜାଙ୍କ ଘରକୁ ଯାଉ ଆଉ ଅଜା ତତେ ସାଙ୍ଗରେ ନେଇ ମାର୍କେଟ୍ ବୁଲେଇ ଆଣନ୍ତି ଯେତେବେଳେ

ଜେଜେବାପା ଆଉ ଜେଜେମା ତତେ ବହୁତ ଗେଲା କରନ୍ତି, ତତେ ସବୁ ପ୍ରକାର କଣ୍ଢେଇ ଆଣି କିଣିକି ଦିଅନ୍ତି। ଆଉ ଯେତେବେଳେ ଅଜା ଘରୁ ତୁ ଫେରୁ, ଆଈ ଯେତେବେଳେ ତୋ ପକେଟରେ କିଛି ପଇସା ରଖିଦେଇ କୁହନ୍ତି ଚକୋଲେଟ୍ କିଣିକି ଖାଇଦବୁ, ସେଇଟା ହିଁ ହଉଛି ଭଲ ପାଇବା। ଆଉ ଦିଦି ସାଙ୍ଗେ ଯେତେବେଳେ ତୁ ଝଗଡ଼ା କରୁ, ଦିଦି ରାଗିଯାଏ, ତୋ ଉପରେ ମୁହଁ ଫୁଲେଇକି ବସେ, ତୋ ସାଙ୍ଗରେ କଥା ହୁଏନି, କିନ୍ତୁ ଯେତେବେଳେ ଦିଦି ଗୋଟେ ଚକୋଲେଟ୍କୁ ଅଧା ଖାଏ, ତୋ ପାଇଁ ଆଉ ଅଧା ଚକୋଲେଟ୍କୁ ଫ୍ରିଜ୍ରେ ସାଇତିକି ରଖିଦିଏ, ସେଇଟା ବି ହେଉଛି ଭଲ ପାଇବା। ଆଉ ତାପରେ ତା ବାବା ବି କହି ଉଠିଲେ, ହଁ ତୁ ଯେବେ ଘରେ ପାସ୍ତା ଖାଇବୁ ବୋଲି କହୁ, ଆଉ ତୋ ମାମା ସାଙ୍ଗେ ସାଙ୍ଗେ କିଛି ବି ତତେ ପ୍ରତିବାଦ ନ କରି ତୋ ପାଇଁ ସାଙ୍ଗେ ସାଙ୍ଗେ ପାସ୍ତା ତିଆରି କରିଦିଅନ୍ତି, ସେଇଟାକୁ ହିଁ କୁହାଯାଏ ଲଭ୍। ତେବେ ପିଲାଟି ବୋଧେ ଲଭ୍ର ପରିଭାଷା, ଲଭ୍ର ଡେଫିନେସନ୍ଟା ଜାଣିପାରିଥିଲା ବୋଧେ, ବୋଧେ ସେଇ ଆନ୍ସର୍ ଶୁଣି ପିଲାଟି ଆଉ କିଛି ଭାବିପାରିନଥିଲା, ବୋଧେ ସେଇ ଆନ୍ସର୍ ଶୁଣି ତାର ପ୍ରତିଟି କ୍ୱେଶ୍ଚିନ୍ର ସେ ଆନ୍ସର୍ ପାଇଯାଇଥିଲା। ଆଉ ତାପରେ ଚୁପଚାପ ହେଇ ବସିଗଲା ଯେ ତା ସିଟ୍ରେ, ଆଉ କିଛି ବି କ୍ୱେଶ୍ଚିନ୍ ନଥିଲା ତା ମନରେ, କିନ୍ତୁ ତାକୁ ଦେଖି ମୋ ମନରେ ଗୁଡ଼ାଏ କ୍ୱେଶ୍ଚିନ୍ ଆସିଥିଲା। ଆଉ ସେଇ କ୍ୱେଶ୍ଚିନ୍ ସବୁକୁ ମୁଁ ମୋ ସାଙ୍ଗମାନଙ୍କୁ ପଚାରି ବସିଥିଲି। ସାଙ୍ଗମାନଙ୍କୁ ପଚାରିଲି, ଆଚ୍ଛା ସାଙ୍ଗମାନେ ସତରେ କୁହତ, ଏଇ ପ୍ରେମର ମାନେ କ'ଣ, ଲଭ୍ ମାନେ ସତରେ କ'ଣ, ପ୍ରେମର ପରିଭାଷା, ପ୍ରେମର ଡେଫିନେସନ୍ଟା କ'ଣ। ଆଉ ସାଙ୍ଗମାନେ ବି ତାଙ୍କ ତାଙ୍କ ହିସାବରେ ନିଜର ନିଜର ଆନ୍ସର୍ ଦେଇଥିଲେ। ତେବେ ସେଇ ଆନ୍ସର୍ ସବୁ କ'ଣ କହିବି ତ ନିଶ୍ଚୟ, ସାଙ୍ଗମାନେ କ'ଣ ତାଙ୍କର ଆନ୍ସର୍ ଦେଇଥିଲେ ସେଟା ତ କହିବି, କିନ୍ତୁ ମୁଁ ଆପଣମାନଙ୍କଠାରୁ ସେଇ ମୋର ମନରେ ଯେଉଁ କ୍ୱେଶ୍ଚିନ୍, ଯେଉଁ ପ୍ରଶ୍ନ ଉଙ୍କି ମାରୁଥିଲା, ସେଇ କ୍ୱେଶ୍ଚିନ୍ ମୁଁ ଆପଣମାନଙ୍କୁ ପଚାରିବାକୁ ଚାହିଁବି।

ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ସାଙ୍ଗସାଥି ଆପଣମାନଙ୍କ ପାଇଁ ବି ସେଇ ସେମ୍ କ୍ୱେଶ୍ଚିନ୍, ଆପଣମାନଙ୍କ ପାଇଁ ସେଇ ସେମ୍ କ୍ୱେଶ୍ଚିନ୍ ଯେ ଆପଣଙ୍କ ପାଇଁ ପ୍ରେମର ମାନେ କ'ଣ, ଆପଣଙ୍କ ପାଇଁ ପ୍ରେମର ପରିଭାଷା କ'ଣ, ପ୍ରେମର ଡେଫିନେସନ୍ କ'ଣ ଜଣାଇ ପାରିବେ ଆମକୁ ଏସ୍ଏମ୍ଏସ୍ କିମ୍ବା ହ୍ୱାଟ୍ସଆପ୍ ମାଧ୍ୟମରେ। ତେବେ ଏସ୍ଏମ୍ଏସ୍ କରିବା ପାଇଁ ଟାଇପ୍ କରନ୍ତୁ FMRC, ଟିକେ ସ୍ପେସ୍ ଦିଅନ୍ତୁ, ନିଜର ମତାମତ ଲେଖି ପଠାଇ ଦିଅନ୍ତୁ ଆମ ନମ୍ବର 09495963210। ଆଉ ଯଦି ଯୋଡ଼ି ହେବା ପାଇଁ ଚାହୁଁଛନ୍ତି ହ୍ୱାଟ୍ସଆପ୍ ମାଧ୍ୟମରେ ତେବେ ନମ୍ବରଟି ହେଉଛି 8895254200। ତେବେ ସାଥି ଏଇଠି କହି ରଖିବି, ନିଜର ନାଁ ଆଉ ଆଡ୍ରେସ୍ ଲେଖିବାକୁ ଜମାରୁ ହେଲେ ଭୁଲିବେନି। ସାଙ୍ଗମାନଙ୍କୁ ଯୋଉ ପଚାରିଥିଲି ଯେ ଆଚ୍ଛା ସାଙ୍ଗମାନେ କୁହ ତ ଏଇ ପ୍ରେମର ମାନେ କ'ଣ, ତମ ହିସାବରେ ପ୍ରେମର ପରିଭାଷା କ'ଣ, ତେବେ ମୋ ସାଙ୍ଗମାନଙ୍କ ଭିତରୁ ଜଣେ କହିଲା, ପ୍ରେମ ଏମିତି ଏକ ଶବ୍ଦ ଯାହାକୁ ବୁଝିବାକୁ, ଯାହାର ଡେଫିନେସନ୍ ଜାଣିବାକୁ ଡିକ୍ସନାରୀର ଦରକାର ପଡ଼େନି। ପ୍ରେମକୁ ବୁଝିବାକୁ ଲୋଡ଼ା ଏକ ସୁନ୍ଦର ମନ, ସୁନ୍ଦର ହୃଦୟ। ପ୍ରେମ ଗୋଟିଏ ଜିନିଷ ନୁହେଁ, ଏଇଟା ଗୋଟିଏ ସୁନ୍ଦର ଅନୁଭବ। କାହା କାହା ପାଇଁ ପ୍ରେମ ମାନେ ହେଉଛି ରାସ୍ତା ପାର କଲାବେଳେ ହାତ ଧରି ଏକାଠି ଚାଲିବା, ଆଉ କାହା ପାଇଁ ନିଜ ଖାଇବା ଆଗରୁ ଅନ୍ୟର ଖାଇବା କଥା ବୁଝିବା। ତାପରେ ଆଉ ଜଣେ ସାଙ୍ଗ କହିଲା, ପ୍ରେମ ସବୁବେଳେ ପରଫେକ୍ଟ। ଆଉ ତା ଉତ୍ତର ଶୁଣି ମୁଁ ସାଙ୍ଗେ ସାଙ୍ଗେ ତାକୁ ପଚାରି ବସିଲି, ଆଚ୍ଛା କେମିତି ପରଫେକ୍ଟ କହ ତ। ସେ କହିଲା, ଦେଖ ସାଙ୍ଗ, ଯୋଉଠି ଅଧିକାର କମ୍, ଶୋ ଅଫ୍ କମ୍, ଆଉ କେୟାର ବେଶୀ ଥାଏ, ସେଇଟା ତ ପରଫେକ୍ଟ ହବ ହିଁ। ଆଉ ବେଳେବେଳେ ସେଇ ପରଫେକ୍ଟ ଲଭ୍ରେ ଆଇ ଲଭ୍ ୟୁ ନ କହିଲେ ବି ଚଳିଯାଏ। ମୁଁ ତା କଥା ଶୁଣି ଟିକେ ଭାବି ବସିଲି, ସତରେ ପ୍ରେମର ପରିଭାଷାଟା କ'ଣ। ତେବେ ଆପଣମାନଙ୍କ ପାଇଁ ପ୍ରେମର ପରିଭାଷା କ'ଣ ଜଣାଇ ପାରିବେ ଆମ ସହିତ କନେକ୍ଟ ହେଇ ଏସ୍ଏମ୍ଏସ୍ କିମ୍ବା ହ୍ୱାଟ୍ସଆପ୍ ମାଧ୍ୟମରେ ଆମକୁ ଜଣାଇ ପାରିବେ ନିଜର ମତାମତ। ଏସ୍ଏମ୍ଏସ୍ କିମ୍ବା ହ୍ୱାଟ୍ସଆପ୍ କରିବା ପାଇଁ ନମ୍ବର ହେଉଛି 09495963210 ଏବଂ ହ୍ୱାଟ୍ସଆପ୍ରେ କନେକ୍ଟ ହେବା ପାଇଁ ନମ୍ବର ହେଉଛି 8895254200। କହିପାରିବେ ନିଜର ମତାମତ ଯେ ଆପଣଙ୍କ ପାଇଁ ପ୍ରେମର ମାନେ କ'ଣ, ପ୍ରେମର ପରିଭାଷା କ'ଣ। ତେବେ ଟାଇପ୍ କରନ୍ତୁ FMRC, ଟିକେ ସ୍ପେସ୍ ଦିଅନ୍ତୁ, ନିଜର ମତାମତ ଲେଖନ୍ତୁ, ତାପରେ ନିଜର ନାଁ ଆଉ ଆଡ୍ରେସ୍ ଲେଖି ପଠାଇ ଦିଅନ୍ତୁ ଆମ ନମ୍ବର 09495963210। ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895254200। ତେବେ ଆପଣଙ୍କ ମେସେଜ୍ ଅପେକ୍ଷାରେ।

ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍ ବର୍ତ୍ତମାନ ଶୋ ଚାଲିଛି ସୁରିଲା ଆଫ୍ଟରନୁନ୍ ଆଉ ସୁରିଲା ଆଫ୍ଟରନୁନ୍ ଶୋ ନେଇ ମୁଁ ଅଛି ଆପଣଙ୍କ ରେନ୍ବୋ ସାଥୀ ଶୁଭଶ୍ରୀ ଆଜି ଆପଣଙ୍କ ସାଥିରେ କୁହାଯାଏ ପ୍ରେମ ସତ୍ୟ

ପ୍ରେମ ସୁନ୍ଦର ଆଉ ପ୍ରେମ ଚିରନ୍ତନ ବି। ପ୍ରେମର ମାନେ ଧରି ରଖିବା ନୁହେଁ, ପ୍ରେମର ମାନେ ଛାଡ଼ିଦେବା। ପ୍ରେମ ସେଇ ମୁକ୍ତ ଆକାଶର ଚଢ଼େଇ ପରି। ପ୍ରେମର ମାନେ କେବଳ ପାଇବା ନୁହେଁ, ପ୍ରେମର ମାନେ ବେଳେବେଳେ କେବଳ ଦୂରରୁ ସେଇ ମଣିଷକୁ ଦେଖିବା, ତା ପାଇଁ ଠାକୁରଙ୍କ ପାଖରେ ଶୁଭ ମନାସିବା। ଆଉ ଏଇଟା କହିଲା ମୋର ଆଉ ଗୋଟେ ସାଙ୍ଗ, ଆଉ ମୁଁ ତା କଥା ଶୁଣିବି ଟିକେ ମୁଣ୍ଡ ଟୁଙ୍ଗାରିଲି। ଆଉ ସେ ସାଙ୍ଗ ପୁଣି କହିଲା, ପ୍ରେମ କାହା କାହା ପାଇଁ ପୂଜା, ତ ପୁଣି ସେଇ ପ୍ରେମ କାହା ପାଇଁ ବିଷ ଜ୍ୱାଳା ଆଉ ଧୋକା। କାହା ପାଇଁ ପ୍ରେମ ପ୍ରତାରଣା, ଆଉ କାହା କାହା ପାଇଁ ପ୍ରେମ ଉତ୍ତମ ବୁଝାମଣା। କିନ୍ତୁ ସାଥୀ, ଆପଣଙ୍କ ପାଇଁ ପ୍ରେମର ପରିଭାଷାଟି କ'ଣ? ଆପଣଙ୍କ ପାଇଁ ପ୍ରେମର ମାନେ କ'ଣ ଜଣାଇ ପାରିବେ ଆମକୁ ଏସ୍ଏମ୍ଏସ୍ କିମ୍ବା ହ୍ୱାଟ୍ସଆପ୍ ମାଧ୍ୟମରେ। ଏସ୍ଏମ୍ଏସ୍ କରିବା ପାଇଁ ଟାଇପ୍ କରନ୍ତୁ FMRC, ଟିକେ ସ୍ପେସ୍ ଦିଅନ୍ତୁ, ନିଜର ମତାମତ ଲେଖନ୍ତୁ, ତାପରେ ନିଜ ନାଁ ଆଉ ଆଡ୍ରେସ୍ ଲେଖି ପଠାଇ ଦିଅନ୍ତୁ ଆମ ନମ୍ବର 09495963210। ଯଦି ଆପଣ ଆମ ସହିତ କନେକ୍ଟ ହେବା ପାଇଁ ଚାହାନ୍ତି ହ୍ୱାଟ୍ସଆପ୍ ମାଧ୍ୟମରେ, ତେବେ ନମ୍ବରଟି ହେଉଛି 8895254000।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତା ବର୍ତ୍ତମାନ ଶୋ ଚାଲିଛି ସୁରିଲା ଆଫ୍ଟରନୁନ୍ ଆଉ ସୁରିଲା ଆଫ୍ଟରନୁନ୍ ଶୋ ନେଇ ମୁଁ ଅଛି ଆପଣଙ୍କ ରେନ୍ବୋ ସାଥୀ ଶୁଭଶ୍ରୀ ଆଜି ଆପଣଙ୍କ ସହିତ ତେବେ ସାଥୀ ଆଜି ସୁରିଲା ଆଫ୍ଟରନୁନ୍ ଟିକେ ଅଲଗା ଥିଲା ନିହାତି ଆଜି ମୁଁ ଆପଣଙ୍କୁ ପଚାରିଥିଲି ଯେ ଆପଣଙ୍କ ପାଇଁ ପ୍ରେମର ମାନେ କ'ଣ ଆପଣଙ୍କ ପାଇଁ ପ୍ରେମର ପରିଭାଷା କ'ଣ ଆଉ ଏଇ ବିଷୟରେ ଗୋଟେ ମେସେଜ୍ ଆସି ଆମ ପାଖରେ ପହଞ୍ଚି ଯାଇଛି ମେସେଜ୍ଟିକୁ କରିଛନ୍ତି ଆଭାସ ସେନ୍ ରାଜକୁମାର ଭରଦ୍ୱାଜ ବିମଲ ଶ୍ରୀବାସ୍ତବ ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ଲେଖୁଛନ୍ତି ଅପା ଗୁଡ୍ ଆଫ୍ଟରନୁନ୍ ନମସ୍କାର ଜୟ ଜଗନ୍ନାଥ ସାଥି ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଆଫ୍ଟରନୁନ୍ ମୋ ତରଫରୁ ଗ୍ରହଣ କରନ୍ତୁ ପ୍ରତି ନମସ୍କାର ଆଉ ଆପଣଙ୍କୁ ମଧ୍ୟ ଜୟ ଜଗନ୍ନାଥ ତେବେ ସାଥିମାନେ ଲେଖୁଛନ୍ତି ଯେ ପ୍ରେମମାନେ ଅନେକ ପ୍ରକାରର ଯେମିତିକି ଟିକେ ଭଲ ପାଇବା ଟିକେ ସ୍ନେହ ଆଦର ଶ୍ରଦ୍ଧା ଭଲ ପାଇବା ଥିବା ଟିକେ ଟିକେ ତା ସହିତ ଟିକେ ଟିକେ ଝଗଡ଼ା ବି ହଉଥିବ ଆଉ ତାକୁ ହିଁ ଆମେ କହିବା ଟିକେ ଭଲ ପାଇବା ସେଇ ପ୍ରେମର ଡେଫିନେସନ ବହୁତ ସୁନ୍ଦର ବହୁତ ହିଁ ଭଲ ଲାଗିଲା ଆପଣଙ୍କ ମେସେଜ ପାଇଁ ତେବେ ଇଏ ଥିଲେ ଆଭାସ ସେନ୍ ରାଜକୁମାର ଭରଦ୍ୱାଜ ବିମଲ ଶ୍ରୀବାସ୍ତବ ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ତେବେ ସାଥୀ ଆପଣ ବି ଜଣେଇ ପାରିବେ ଆପଣଙ୍କ ପାଇଁ ପ୍ରେମର ପରିଭାଷା କ'ଣ ଆପଣଙ୍କ ପାଇଁ ପ୍ରେମ ମାନେ କ'ଣ ମେସେଜ କରିବା ପାଇଁ ଟାଇପ୍ କରନ୍ତୁ FMRC ଟିକେ ସ୍ପେସ୍ ଦିଅନ୍ତୁ ନିଜର ମତାମତ ଲେଖନ୍ତୁ ଆଉ ନିଜର ନାଁ ଆଉ ଠିକଣା ଲେଖି ପଠାଇ ଦିଅନ୍ତୁ ଆମ ନମ୍ବର 0949596321 ଏବଂ ହ୍ୱାଟ୍ସଆପ୍ ନମ୍ବରଟି ରହିଛି 8895254200 ତେବେ ନେକ୍ସଟ ମେସେଜଟି କିଏ ଲେଖୁଛନ୍ତି ତ ନିଜ ନାଁ ଲେଖି ନାହାନ୍ତି ସାଥୀ ତେବେ ଆଡ୍ରେସ୍ଟି ଲେଖିଛନ୍ତି ଆଠଗଡ଼ରୁ ଏଇ ମେସେଜଟି ପଠାଇଛନ୍ତି ତେବେ ଚାଲନ୍ତୁ ପଢ଼ିନେବା ତାଙ୍କ ମେସେଜଟି କ'ଣ ଲେଖିଛନ୍ତି ଆଉ ତାଙ୍କ ମତାମତ ଅନୁସାରେ ତାଙ୍କ ମାନେ ତାଙ୍କ ତାଙ୍କ ହିସାବରେ ପ୍ରେମର ମାନେ କ'ଣ ଲେଖୁଛନ୍ତି ଅପା ନମସ୍କାର ସାଥୀ ଆପଣଙ୍କୁ ମଧ୍ୟ ମୋ ତରଫରୁ ପ୍ରତି ନମସ୍କାର ତେବେ ଲେଖୁଛନ୍ତି ଯେ ପ୍ରେମ ମାନେ ହେଉଛି ବୋଉର ସେଇ ଗାଳି ଆଉ ବାପାଙ୍କର ସେଇ ପାଦ ଧୂଳି ଆଉ ଭାଇ ଭଉଣୀଙ୍କର ସେଇ ଅଳି ଅର୍ଦ୍ଦଳି ବାହ ବହୁତ ସୁନ୍ଦର ତେବେ ସାଥୀ ଆପଣ ଯଦି ନିଜ ନାଁ ଲେଖିଥାନ୍ତେ ଆମେ ଜାଣିପାରିଥାନ୍ତୁ ଆପଣ କିଏ ଆଉ କୋଉଠୁ ମେସେଜଟି କରିଛନ୍ତି ତେବେ ଠିକ୍ ଅଛି ଆପଣ ଆଠଗଡ଼ରୁ ମେସେଜ କରିଛନ୍ତି ବୋଲି ଆମେ ଜାଣିପାରିଲୁ ତେବେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆମ କାର୍ଯ୍ୟକ୍ରମରେ ସାମିଲ ହୋଇଥିବାରୁ

ଏହି ପ୍ରେମ କାହା ପାଇଁ ହେଉଛି ସେହି ଜ୍ୱଳନ୍ତ ଶିଖା ଯାହାକୁ କେବେବି ଲିଭେଇ ଦେବାକୁ ମନ କହେନି। ସେହି ଶିଖାକୁ ଚିରଦିନ ପାଇଁ ଜଳେଇ ରଖିବାକୁ ଚାହେଁ ମନ। ପ୍ରେମରେ ପଡ଼ିଲେ ମନେ ରୁହେ ଅତି ଛୋଟରୁ ଛୋଟ କଥା, ଯେମିତିକି ସେଇ ମଣିଷର ଫେଭରେଟ୍ କଲର କ'ଣ, ଫେଭରେଟ୍ ଗୀତ କ'ଣ, ତାଙ୍କୁ କ'ଣ ଖାଇବାକୁ ଭଲ ଲାଗେ, କ'ଣ ଖାଇବା ପସନ୍ଦ, ଆଉ ବେଳେବେଳେ ରାଣ୍ଡମ୍ଲି କହିଥିବା କିଛି କଥା ଯାହାକି ଆମର ସବୁଦିନ ପାଇଁ ମନେ ରହିଯାଏ। ପ୍ରେମ ଚାହିଁ ସାଇତି ରଖିବାକୁ ସେଇ ସବୁ ମୁହୂର୍ତ୍ତ ଗୁଡ଼ିକ, ପ୍ରେମମାନେ ବେଳେବେଳେ ସେଇ ଛୋଟ ଛୋଟ କେୟାର, ସେଇ ସପୋର୍ଟ ସିଷ୍ଟମ, ପ୍ରେମମାନେ ସେଇ ମଣିଷ ଯିଏ ବୁଝିପାରେ ଆମର ଅନେକ ଅକୁହା କଥାକୁ। ଆଉ ତ ସେଠି କାହା କାହା ପାଇଁ ପ୍ରେମମାନେ କେବଳ ଧୈର୍ଯ୍ୟ, ପ୍ରେମମାନେ କାହା ପାଇଁ ନିଜଠୁ ବେଶୀ ଇମ୍ପୋର୍ଟାନ୍ସ ଦେବା, ନିଜକୁ ଟିକେ ସାଇଡ୍ରେ ରଖି ଅନ୍ୟକୁ ଟିକେ ଅଧିକା ପ୍ରାୟୋରିଟି ଦେବା। ପ୍ରେମର ପରିଭାଷା ସମସ୍ତଙ୍କ ପାଇଁ ସେମ୍ ହୋଇନଥାଏ, ସମସ୍ତଙ୍କ ପାଇଁ ପ୍ରେମର ମାନେ ଟିକେ ଟିକେ ଅଲଗା ହୋଇଥାଏ। କିନ୍ତୁ ସାଥୀ, ସବୁ ଭଲ ପାଇବାର ଡେଫିନେସନ ମଧ୍ୟରେ ସବୁଠୁ ଇମ୍ପୋର୍ଟାଣ୍ଟ ଡେଫିନେସନକୁ ଆମେ କେମିତି ଭୁଲିଯିବା, ଆମେ କେମିତି ଛାଡ଼ିଦେବା। ପ୍ରେମ ମାନେ ବି ହେଉଛି ନିଜକୁ ଟାଇମ୍ ଦେବା, ନିଜକୁ ଭଲ ପାଇବା। ସୋ ଅନ୍ୟମାନଙ୍କୁ ଭଲ ପାଇବା ପୂର୍ବରୁ ପ୍ରଥମେ ନିଜକୁ ଭଲ ପାଆନ୍ତୁ। ନିଜକୁ ଭଲ ପାଇବା ସହିତ ଏଫ୍ଏମ୍ ରେନ୍ବୋକୁ ବି ଏମିତି ଭଲ ପାଇବା ଦେଉଥାନ୍ତୁ, ଏମିତି ହିଁ ଟ୍ୟୁନ୍ କରିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ। ଆଉ ଆମ ସହିତ କହୁଥାନ୍ତୁ ଦିଲ୍ ସିଂ ଦିଲ୍ ତାକ।

ବର୍ତ୍ତମାନର ସମାଚାର ମୁଖ୍ୟାଂଶ ସହ ମୁଁ ସୁବାସ ଚନ୍ଦ୍ର ଶତପଥୀ। ସ୍ୱଚ୍ଛ ପ୍ରଶାସନ ଓ ସହଭାଗିତା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ। କୃଷକଙ୍କ ସୁରକ୍ଷା ଓ ସମୃଦ୍ଧି ପାଇଁ ଗତ 12 ବର୍ଷ ମଧ୍ୟରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି ସରକାର। ଖେଳ ଓ ଶୈଶବକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଖେଳ ଦିବସ। ଓଡ଼ିଶାର ସହର

ପରିବର୍ତ୍ତନ ମଡେଲ ଅଧ୍ୟୟନ କଲା ରାଜସ୍ଥାନର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ। ଦେଶର ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଆକାଶବାଣୀ ଓ ଦୂରଦର୍ଶନର ପ୍ରସାରଣକୁ ଅଧିକ ସଶକ୍ତ କରିବା ପାଇଁ ଗ୍ରହଣ କରାଯାଉଛି ସ୍ୱତନ୍ତ୍ର ବ୍ୟବସ୍ଥା, କହିଲେ ସୂଚନା ଓ ପ୍ରସାରଣ ମନ୍ତ୍ରୀ। କେତେକ ସ୍ୱତନ୍ତ୍ର ବର୍ଗର ଇଥାନଲ ମିଶ୍ରିତ ପେଟ୍ରୋଲ ଉପରେ ଛାଡ଼ ହେଲା କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ତିନି ଦିନ ମଧ୍ୟରେ ଓଡ଼ିଶା ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗର ଆକଳନ।

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ତିନି ଦିନ ମଧ୍ୟରେ ଓଡ଼ିଶା ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗର ଆକଳନ ଏବଂ ଆଜିଠାରୁ ଆରମ୍ଭ ହେଉଛି 2026 ଫିଫା ବିଶ୍ୱକପ୍ ପ୍ରତିଯୋଗିତା। ଆମର ପରବର୍ତ୍ତୀ ସମାଚାର ମୁଖ୍ୟାଂଶ ସନ୍ଧ୍ୟା 6:00।

0: କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତୁଲସି ତିଲତାୟକ ଷୋଳ ଘଣ୍ଟାରେ ସମୟ ବର୍ତ୍ତମାନ ଅପରାହ୍ନ 5:03 ଆଉ ଏହା ସହିତ ଆରମ୍ଭ ହୋଇଯାଇଛି ଶୋ ଡାଏଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍। ଆଉ ଆଜିର ଡାଏଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍ ସହିତ ମୁଁ ଅଛି ଆପଣଙ୍କ ରେନ୍ବୋ ସାଥୀ ଶୁଭଶ୍ରୀ। ଆଜି ଆପଣଙ୍କ ସହିତ ଆମେ ଡେଲି ଲାଇଫ୍ରେ କାହାର କେତେ ସବୁ ସାଙ୍ଗମାନଙ୍କର ବର୍ଥଡେ ପଡ଼ୁଛି, ଆନିଭର୍ସରି ପଡ଼ୁଛି, କିଛି ନା କିଛି ଆୟୋଜନ ରହୁଛି ସହକର୍ମୀମାନଙ୍କ ଘରେ କିମ୍ବା ଆମର ପାଖ ପଡ଼ୋଶୀଙ୍କ ଘରେ, ଆଉ ସେଇ ସବୁଥିରେ ଆମେ ସାମିଲ ହେଇ ଅନ୍ୟମାନଙ୍କୁ ଗିଫ୍ଟ ଦେଇଥାଉ। କିଛି ନା କିଛି ତ ଛୋଟ ବଡ଼ ଯାହା ବି ହଉ ଗିଫ୍ଟ ଦେଇଥାଉ। କିନ୍ତୁ ଆଜି ଆମର ଟପିକ୍ ରହିଛି ଯେ ଆମେ ଅନ୍ୟମାନଙ୍କୁ ତ ଗିଫ୍ଟ ଦେଇଥାଉ, କିନ୍ତୁ କେବେ ଆପଣ ନିଜେ ନିଜକୁ ଗିଫ୍ଟ ଦେଇଛନ୍ତି କି ଜଣେଇ ପାରିବେ? ଆଜି ଆମର ଏଇ ଡାଏଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍ରେ ଆପଣଙ୍କର ମନର କଥା ଯେ ଆପଣ ନିଜେ କେବେ ନିଜକୁ ଗିଫ୍ଟ ଦେଇଛନ୍ତି କି। ଆମ ସହିତ କନେକ୍ଟ ହେବା ପାଇଁ ଡାଏଲ୍ କରନ୍ତୁ, ନମ୍ବର ହେଉଛି 0671-2303-153। ନମ୍ବରଟି ଆଉ ଥରେ କହି ରଖୁଛି ସାଥି, 0671-2303-153। ତେବେ ଆଜିର ଟପିକ୍ ଆଉ ଥରେ କହି ରଖୁଛି, ଆମେ ତ ଅନ୍ୟମାନଙ୍କୁ ବହୁତ ସାରା ଗିଫ୍ଟ ଦେଇଥାଉ, କିନ୍ତୁ କେବେ ନିଜେ ନିଜକୁ ଆପଣ ଗିଫ୍ଟ ଦେଇଛନ୍ତି କି? ଏ ବିଷୟରେ ଆପଣ ଆଜି ଆମ ସହିତ କନେକ୍ଟ ହେଇକି ଜଣେଇ ପାରିବେ, ନମ୍ବର ହେଉଛି 0671-2303-153। ଚାଲନ୍ତୁ ଦେଖି ନବା, ଫାର୍ଷ୍ଟ କଲର୍ ଆମ ସହିତ ଯୋଡ଼ି ହେଇସାରିଲେଣି, କିଏ ଆଉ କୋଉଠୁ ଯୋଡ଼ି ହେଇଛନ୍ତି ଚାଲନ୍ତୁ ଦେଖି ନବା। ହ୍ୟାଲୋ,
1: ହ୍ୟାଲୋ ବାପା, ନମସ୍କାର, ଜୟ ଜଗନ୍ନାଥ, ଗୁଡ୍ ଇଭିନିଂ।
0: ନମସ୍କାର, ଜୟ ଜଗନ୍ନାଥ, ଗୁଡ୍ ଇଭିନିଂ। କିଏ କହୁଥିଲେ, କୋଉଠୁ କଲ୍ କରିଥିଲେ?
1: ଆପଣ ଆଜି ଫାର୍ଷ୍ଟ ଯୋଉ ମେସେଜ କଲେ ମୁଁ ସେଇ କହୁଛି।
0: ବହୁତ ବହୁତ ସ୍ୱାଗତ କରୁଛି ଆପଣଙ୍କୁ ଆଜିର ଡାଏଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍ କୁ। ତେବେ କୁହନ୍ତୁ, ଆପଣ ତ ଅନ୍ୟମାନଙ୍କୁ ବହୁତ କିଛି ଗିଫ୍ଟ ଦେଇଥିବେ, ନିଜେ ନିଜକୁ କେବେ କିଛି ଗିଫ୍ଟ ଦେଇଛନ୍ତି?
1: ଆଜ୍ଞା ଆଜ୍ଞା।
0: କଣ ଦେଇଛନ୍ତି?
1: ଏମିତି ବି ଏବେ ଏଇ ବର୍ଷ ତଳେ ହବ, ଆର ବର୍ଷ ଅପ୍ରିଲ ଲାଷ୍ଟ ୱିକ୍ ରେ ଜଣେ ମୋ ସାଙ୍ଗର ଅଶୋକ କୁମାର, ତାର ଥିଲା ଶାଦୀ ଥିଲା, ବାହାଘର ଥିଲା, ତାକୁ ମୁଁ ରୂପା ପାଉଁ ଦେଇଥିଲି ଆଉ ଗୋଟେ ବ୍ୟାଗ ଦେଇଥିଲି। ଆଉ
0: ଆପଣ ନିଜକୁ କଣ ଗିଫ୍ଟ ଦେଇଥିଲେ?
1: କଣ କହିଲ ପା?
0: ମୁଁ କହିଲି ଆପଣ ଅନ୍ୟକୁ ତ ବହୁତ କିଛି ଗିଫ୍ଟ ଦିଅନ୍ତି, କିନ୍ତୁ ନିଜକୁ ନିଜେ କଣ ଗିଫ୍ଟ ଦେଇଥିଲେ?
1: ନିଜକୁ ନିଜେ ବି ଏମିତି ବି ମୁଁ ବହୁତ ଥର କିଣିକି ମାନେ କୁହନ୍ତି ସବୁ ବହୁତ ମାନେ ବଡ ବଡ ଜିନିଷ ରଖିଛି କିଣିକି।
0: ଯେମିତିକି?
1: ଯେମିତି ହେଲା ଡଟ୍ ପେନ୍, ଆମର ଅଫିସରେ ଷ୍ଟେସନାରୀ କିଛି ଜିନିଷ, ଆଉ ଘର ପାଇଁ ବି କିଛି, ଘର ସାଜସଜା ପାଇଁ ନିଜ ପର୍ସନାଲ କିଛି ବି ବଡ ବଡ ଆକାରରେ କିଛି ବି, ଏମିତି ବି କହିବାକୁ ଗଲେ ଘଣ୍ଟା ହଉ କି ଆଉ ମିରର ହଉ କି ମାନେ ପର୍ସନାଲ, ଆଉ ଏଇସବୁ ଦେଇଛି ଆଉ।
0: ଆଜ୍ଞା,

0: ବହୁତ ହି ସୁନ୍ଦର ଥିଲା। ଆପଣ ଏମିତି ନିଜକୁ କିଛି ନା କିଛି ଗିଫ୍ଟ ଦଉଥାନ୍ତୁ, ନିଜକୁ ଏମିତି ପ୍ରାୟୋରିଟାଇଜ୍ କରୁଥାନ୍ତୁ।
1: ଯେମିତି ବି ଟାଇମ ମତେ ଅଧିକାଂଶ ଟାଇମ ଫାଙ୍କା ମିଳିଲେ ମୁଁ ବି ମୋ ନିଜ ପାଇଁ କିଛି ବି ମୋ ପର୍ସନାଲ ହିସାବରେ ମୁଁ କିଛି ବି ନିଜ ନିଜ ପାଇଁ ଗିଫ୍ଟ ମୁଁ କିଣିଥାଏ।
0: ନିହାତି ଏମିତି ହିଁ ନିଜକୁ ବି ଟିକେ ପ୍ରାୟୋରିଟାଇଜ୍ କରିବା ଦରକାର ନୁହେଁ।
1: ହଁ ସେମିତି ନହେଲେ ତ ନିଜଟା ଭଲ ପାଇବା ଏତେ ଆଗକୁ ଆମ ନିଜ ପତିଟା ଯୋଉ ନିଜର ଆମେ ଭଲ ପାଇବାଟା ଆଗକୁ ଏତେ ବଢିଆ ସୁଯୋଗ ମିଳିବନି। ନିଜ ପତି ବି କିଛି ଭଲ ପାଉଛି ମାନେ ନିଜ ପତି ବି କିଛି ରଖିବା ସାଇତି ରଖିବା ଆବଶ୍ୟକ।
0: ନିହାତି ବହୁତ ବହୁତ ଧନ୍ୟବାଦ, ଆପଣ ଆମ ସହିତ ଯୋଡି ହେଲେ। ରହିଲି, ନମସ୍କାର।
1: ରହିଲି ଅପା, ନମସ୍କାର, ଧନ୍ୟବାଦ।

0: ସାଥେ ଆପଣ ବି ଜଣେଇ ପାରିବେ ନିଜର ମନର କଥା ଯେ ଆପଣ ନିଜକୁ କେବେ କଣ ନିଜେ ନିଜେ ଗିଫ୍ଟ କରିଛନ୍ତି ଜଣେଇ ପାରିବେ ଆମ ସହିତ କନେକ୍ଟ ହେଇପାରିବେ ନମ୍ବର ହେଉଛି 0671230315 ଚାଲନ୍ତୁ ଦେଖି ନବା ନେକ୍ସଟ କଲର କିଏ ଆମ ସହିତ ଯୋଡ଼ି ହେବାକୁ ଚାହୁଁଛନ୍ତି ହ୍ୟାଲୋ
1: ଶୁଭଶ୍ରୀ ନମସ୍କାର
0: ନମସ୍କାର ଶୁଭ ସନ୍ଧ୍ୟା କିଏ କହୁଥିଲେ କୋଉଠୁ କଲ୍ କରିଥିଲେ
1: ମୁଁ ଜଣେ ଆପଣଙ୍କର ରେମ୍ବୋ ସାଥୀ ରମେଶ ଚନ୍ଦ୍ର ସାହୁ ଅଗମା ଭାବରୁ ଢେଙ୍କାନାଳରୁ
0: ସ୍ୱାଗତ କରୁଛି ଆଜିର ଡାଲିନ୍ ଲାଇଭ୍ ଚିଟ୍ଚାଟ୍କୁ
1: ପ୍ରଥମେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆଉ ସମସ୍ତ ସାଥୀ ଶ୍ରୋତାମାନଙ୍କୁ ବହୁତ ବହୁତ ଶୁଭେଚ୍ଛା ଶୁଭକାମନା ସନ୍ଧ୍ୟାର ଆଉ ମୁଁ ଯୋଉ ପ୍ରେମର ଡେଫିନେସନ ଦେଇଥିଲା ଗୋଟେ ଆମର ମୁଁ ମେସେଜଟା ପଠେଇଥିଲି ଆଉ ଆପଣ ପଢିଲେନି
0: ପହଞ୍ଚି ପାରି ନାହିଁ ଏପର୍ଯ୍ୟନ୍ତ ତେବେ ଠିକ ଅଛି ଆଜିର ଟପିକରେ କଣ କହିବେ ନିଜକୁ ନିଜେ କେବେ କିଛି ଗିଫ୍ଟ କରିଛନ୍ତି
1: ନିଜକୁ ନିଜେ ଗିଫ୍ଟ ତ ମାନେ ମୋ ମତରେ ଗିଫ୍ଟ ଯେମିତି ଯୋଉ ଆମର ଆଭାସ ଭାଇ କହୁଥିଲେ
0: ଆଜ୍ଞା
1: ମୁଁ ନିଜକୁ ନିଜେ ମାନେ ମୁଁ ଏ ବର୍ଷ ଏଇ ରିସେଣ୍ଟ 5-6 ମାସ ହେଲା ମୁଁ ଘରକୁ ଗୋଟେ ଏସି ଆଣିଛି ମାନେ ମୋ ମତରେ ବହୁତ ଗରମ ଲାଗେ ମୁଁ ଆଣିଛି ମୋ ଏସି ଆଉ ସେମିତି କହିଲେ ମନ ପସନ୍ଦର ସାର୍ଟ ପ୍ୟାଣ୍ଟ କେତେବେଳେ କେମିତି
0: ଠିକ ଅଛି କଲ୍ଟି କଟିଯାଇଛି ତେବେ ବହୁତ ବହୁତ ଧନ୍ୟବାଦ ସେଠି ଆପଣଙ୍କୁ ଆମ ସହିତ ଆଜି ଆପଣ କନେକ୍ଟ ହେଇଥିଲେ ତ ସେଠି ଆପଣ ବି ଜଣେଇ ପାରିବେ ଯେ ଆପଣ ନିଜେ ନିଜକୁ କଣ ଗିଫ୍ଟ ଏମିତି କରିଛନ୍ତି କିଛି ସ୍ପେଶାଲ ଜିନିଷ ହଉ କିମ୍ବା କିଛି ବି ଜିନିଷ କଣ ନିଜକୁ ନିଜେ ଗିଫ୍ଟ କରିଛନ୍ତି ଆମ ସହିତ କନେକ୍ଟ ହେଇପାରିବେ ନମ୍ବର ହେଉଛି 0671230315 ଚାଲନ୍ତୁ ଦେଖି ନବା ନେକ୍ସଟ କଲର ଆମ ସହିତ କିଏ ଯୋଡ଼ି ହେଇଛନ୍ତି ଆଉ କୋଉଠୁ ଯୋଡ଼ି ହେଇଛନ୍ତି ହ୍ୟାଲୋ
2: ହ୍ୟାଲୋ ଦିଦି ନମସ୍କାର
0: ନମସ୍କାର କିଏ କହୁଥିଲେ ମୁଁ ତ ଜାଣିଗଲିଣି ତେବେ ନିଜର ପରିଚୟ ଦେଇ ଦିଅନ୍ତୁ
2: ମୁଁ ସାଇ କହୁଛି ବେଲପଡ଼ାରୁ
0: ସ୍ୱାଗତ କରୁଛି ଆଜିର ଡାଇଲ ଇନ କୁ ଆଜିର ଟପିକ ରେ କଣ କହିବେ
2: ମୁଁ ତ ସେମିତି ମାନେ ଯେତେବେଳେ ବି ମାନେ ମତେ କିଛି ପଇସା ଦିଆ ହୁଏ ତ ମୁଁ ମୋ ନିଜ ପାଇଁ ହିଁ ଜିନିଷ କିଣେ ସେମିତି ମାନେ କହିବାକୁ ଗଲେ ନିଜ ପାଇଁ ଡ୍ରେସ ବି କିଣିଛି ଫୋନ କିଣିଛି ଏମିତି ଖାଲି ଆଉ ସମସ୍ତଙ୍କୁ ତ ଗିଫ୍ଟ ସବୁବେଳେ ଦଉଛେ ନିଜ ପାଇଁ ଗିଫ୍ଟ ଦେବାଟା ଯେତେବେଳେ ଦଉ ସେତେବେଳେ ବହୁତ ଖୁସି ଲାଗେ ନିଜ ପାଇଁ ଗୋଟେ କଣ ଯଦି କିଣିକି ଆଣିଥାଉ
0: ତେବେ କିଛି ଏମିତି ଗୋଟେ ସ୍ପେଶାଲ ଜିନିଷ ଅଛି କି ମାନେ ସବୁ ଗିଫ୍ଟ ଭିତରୁ ସେଇଟା ପୁରା ସ୍ପେଶାଲ ଥିଲା
2: ମୁଁ ଗୋଟେ ମୋ ନିଜ ପାଇଁ ଗୋଟେ ଘଣ୍ଟା ଆଣିଥିଲି ସେଇଟା ମୋ ପାଇଁ ସବୁ ଗିଫ୍ଟ ଠାରୁ ସ୍ପେଶାଲ ଥିଲା
0: ଆଚ୍ଛା ବହୁତ ସୁନ୍ଦର ତାହେଲେ ନିଜକୁ ନିଜେ ନିଜକୁ ସମୟ ଦେଇଛନ୍ତି ଘଣ୍ଟା ଆକାରରେ ନୁହେଁ
2: ଆଜ୍ଞା କାହିଁକି ନା ସେଇଟା ନିହାତି ଦରକାର ଯେତେ ଫୋନ ଥିଲେ ବି ଫୋନଟାକୁ ଏତେ କିଏ କାଢିବ ଯଦି ହାତରେ ଘଣ୍ଟାଟା ଥିବ ସମୟଟା ସବୁବେଳେ ଦେଖିପାରିବ ଆଉ ସମୟ ଅନୁସାରେ ଯଦି କାମ କରିବ ତାହେଲେ ସବୁ କାମ ପୁରା ଠିକ ଠାକ ହେଇ ଚାଲିବ କାହିଁକିନା ସମୟ ଆମକୁ କେବେ ଅପେକ୍ଷା କରିବନି ଆମେ ତା ସହିତ ତାଳ ମିଳେଇକି ଚାଲିବାକୁ ପଡିବ
0: ନିହାତି ନିହାତି ବହୁତ ସୁନ୍ଦର କଥା କହିଲେ ତେବେ ଆମ ସହିତ କନେକ୍ଟ ହେଇଥିଲେ ସେଥିପାଇଁ ବହୁତ ବହୁତ ଧନ୍ୟବାଦ
2: ଧନ୍ୟବାଦ ଦିଦି ରହିଲି ନମସ୍କାର
0: ନମସ୍କାର ସାଥୀ ନିଜକୁ ନିଜେ ସମୟ ଦେବାଟା ତ ନିହାତି ଦରକାର କାରଣ ଆମେ ଅନ୍ୟକୁ ସମୟ ଦେବା ପୂର୍ବରୁ ନିଜକୁ ଯଦି ସମୟ ଦେଇଥିବା ନା ନିଜକୁ ଯଦି ସେତିକି ପ୍ରାୟୋରିଟାଇଜ୍ କରିଥିବା ନିଜକୁ ଯଦି ସେତିକି ଇମ୍ପୋର୍ଟାନ୍ସ ଦେଇଥିବା ତାହେଲେ ଅନ୍ୟମାନଙ୍କ ପ୍ରତି ଭଲ ପାଇବା ଆଉ ଟିକେ ବେଶୀ ଟିକେ ଭଲରେ ଆମେ ଅନ୍ୟମାନଙ୍କୁ ଭଲ ପାଇପାରିବା ସୋ ଅନ୍ୟମାନଙ୍କୁ ଗିଫ୍ଟ ତ ଆମେ ବହୁତ କିଛି ଦେଇଛେ କିନ୍ତୁ ନିଜେ ଆପଣ ନିଜକୁ କଣ ଗିଫ୍ଟ ଦେଇଛନ୍ତି ଆଜି

0: ଆମ ସହିତ କନେକ୍ଟ ହେଇ ଜଣାଇପାରିବେ। ଡାଏଲ କରନ୍ତୁ, ନମ୍ବର ହେଉଛି 0671-2303-153। ହ୍ୟାଲୋ
1: ହ୍ୟାଲୋ
0: ନମସ୍କାର, କିଏ କହୁଥିଲେ, କୋଉଠୁ କଲ୍ କରିଥିଲେ?
1: ମ୍ୟାଡାମ ନମସ୍କାର, ମୁଁ ଆଲୋକ ଚନ୍ଦ୍ର ଜେନା ଡାଇଲ କଟକରୁ କହୁଥିଲି।
0: ସ୍ୱାଗତ କରୁଛି ଆଜିର ଡାଇଲ ଇନ୍ ଲାଇଭ ଚିଟ୍ ଚାଟ୍ କୁ।
1: ମ୍ୟାଡାମ ଥ୍ୟାଙ୍କ ୟୁ।
0: ଆଜିର ଟପିକ ଉପରେ କ'ଣ କହିବେ, ନିଜକୁ ନିଜେ କ'ଣ ଗିଫ୍ଟ କରିଛନ୍ତି, ଏମିତି କିଛି ସ୍ପେଶାଲ ହଉ କିମ୍ବା କିଛି ବି ଜିନିଷ?
1: ମ୍ୟାଡାମ ମୁଁ ଜନ୍ମ କଥା ବି କହିଛି, ମୋର ହଉଛି ଅକ୍ଷିତୃତୀୟା ତିନି ଦିନ ତାରିଖ।
0: ଆଜ୍ଞା,
1: ଜନ୍ମ ମାନେ ଏପ୍ରିଲ ମାସର 26 ତାରିଖ। ଯେତେବେଳେ ଏଇ ଜନ୍ମ ହେଇଥିଲି ମୋ ବୋଉ ବହୁତ କଷ୍ଟ ପାଇଥିଲା, ଦିଦି ସେତେବେଳେ ମେଡିକାଲ ଫାସିଲିଟି ନଥିଲା, ଦୁଇ ଦିନ ପରେ ମାନେ ମୁଁ କଷ୍ଟ ପାଇଲି, ଲାଷ୍ଟ ମୁଁ ପାଦ ବାଟ ଜନ୍ମ ହେଲି। ପାଦ ବାଟ ଜନ୍ମ ହେଲା ପରେ ସେଠୁ ବହୁତ ତାପରେ ଜନ୍ମ ହେଲା ପରେ ତାପରେ ସେଦିନ ଜନ୍ମ ମୋର ବାର୍ଷିକ ମୋର ଆମର ଗାଁ ପାଖରେ ହନୁମାନ ମନ୍ଦିର ଅଛି। ହ୍ୟାଲୋ,
0: ଆଜ୍ଞା କୁହନ୍ତୁ।
1: ଗୋଟେ ହନୁମାନ ମନ୍ଦିର ଅଛି, ମୁଁ ପ୍ରାୟ ସବୁ ଜନ୍ମ ଦିବସରେ ମୋ ଭାଇ ଭଉଣୀ ମାନେ ମିଶିକି ବୋଉ ବାପା ମିଶିକି ଖେଚେଡ଼ି କରନ୍ତି ଠାକୁରଙ୍କ ମନ୍ଦିରରେ। ଖେଚେଡ଼ି ହୁଏ, ମୁଁ ନୂଆ ଡ୍ରେସ୍ ପିନ୍ଧେ, ସମସ୍ତେ ଗୁରୁଜନ ମାନଙ୍କୁ ମୁଣ୍ଡିଆ ମାରେ। ତାପରକୁ ଯେତେ ଆସ୍ତେ ବଡ଼ ହେଲି, ତାପରେ ମୁଁ 25 ଦିନ ଯୋଉ ଜନ୍ମଦିନ ଫ୍ରେସ୍ ହେଇକି ଗାଧେଇବି, ନୂଆ ଡ୍ରେସ୍ ପିନ୍ଧିବି, ତାପରେ ଗୁରୁଜନ ମାନଙ୍କୁ ମୁଣ୍ଡିଆ ମାରିବି, ବାପା ମା ବାପା ମାଙ୍କୁ ସ୍ନେହ ବହୁତ ଭଲ ଖାଦ୍ୟ ଖାଇବି, ଏସବୁ ଆଉ। ଆଉ ମୋତେ ବି ଲକ୍ଷ୍ମୀ ମାନନ୍ତି, ଲକ୍ଷ୍ମୀ ମତ ମାନେ ମୁଁ ପାଦ ବାଡ଼ ଜନ୍ମ ହେଇଛି, ଭଲ ଡ୍ରେସ୍ ମାନେ ମୁଁ ପିନ୍ଧେ, ତାପରକୁ ଭଲ ମାନେ ମୋର ବିହେଭିୟର ସବୁଆଡେ ଭଲ ଚାଲେ, ନିଜକୁ ନିଜ ସେ ଗୋଟେ ଗଛ ପୋତି ଥାଏ ନିଜ ଜାଗା ଆମ ଜାଗାରେ, ଗୋଟେ ଭଲ ପଣସ ଗଛ ହଉ କି ଆମ୍ବ ଗଛ ହଉ, ସେ ପ୍ରତ୍ୟେକ ଜନ୍ମଦିନରେ ମୁଁ ପୋତେ।
0: ବହୁତ ହି ସୁନ୍ଦର, ଯାହା ହଉ ଏମିତି ଆପଣ ପରିବେଶ ସଚେତନତା ବି ରଖିଥାନ୍ତୁ।
1: ମୁଁ ଲଗେଇଲି ହଜାରେ ହଜାରେ ଗଛ, ଆମ୍ବ ପଣସ ବେଲ ବହୁ ସବୁ ହଜାରେ ଗଛ ଲଗେଇଲି।
0: ବହୁତ ହି ସୁନ୍ଦର,
1: ଫଳ ବି ଖାଇସାରି।
0: ବହୁତ ହି ବଢିଆ କଥା, ଏମିତି ଗଛ ଲଗାଉଥାନ୍ତୁ। ତେବେ ଆପଣ ଆମ ସହିତ ଆଜି କନେକ୍ଟ ହେଇଥିଲେ ସେଥିପାଇଁ ବହୁତ ବହୁତ ଧନ୍ୟବାଦ, ରହିଲି, ନମସ୍କାର।
1: ଧନ୍ୟବାଦ ମ୍ୟାଡମ।

0: ହ୍ୟାଲୋ,
1: ମୁଁ କୁନା ଦାସ କହୁଛି ଭୁବନେଶ୍ୱରରୁ।
0: ସ୍ୱାଗତ କରୁଛି ଆଜିର ଡାଇଲିନ ଲାଇଭ କୁ।
1: ଧନ୍ୟବାଦ।
0: ଆଜିର ଟପିକ ରେ କଣ କହିବେ?
1: ବ୍ରହ୍ମ ମୁହୂର୍ତ୍ତରେ ଶଯ୍ୟା ତ୍ୟାଗ କରି ବିଭୁ ଚିନ୍ତନ କରେ, ଆଉ ସେ ବିଭୁ ଚିନ୍ତନ କରିବା ଫଳରେ ମୋ ମନକୁ ଶାନ୍ତି ମିଳେ, ଆଉ ଯୋଉ ଶାନ୍ତି ମିଳେ ସେ ଶାନ୍ତିଟା ମୁଁ ନିଜେ ନିଜକୁ ଗିଫ୍ଟ ଆକାରରେ ଦେଇଥାଏ ବୋଲି ମୁଁ ଭାବିଥାଏ।
0: ବହୁତ ହି ସୁନ୍ଦର। ଯା ହଉ, ଆପଣ ନିଜକୁ ନିଜେ ଏତେ ଟାଇମ ଦଉଛନ୍ତି, ସେଇଟା ସବୁଠୁ, ଯେତେ ଦାମିକା ଉପହାର ହଉ ନା କାହିଁକି, ସେଇଟା ସବୁଠୁ ଦାମିକା। ତେବେ ବହୁତ ହି ଧନ୍ୟବାଦ, ଆପଣ ଆମ ସହିତ ଆଜି କନେକ୍ଟ ହେଇଥିଲେ। ରହିଲି, ନମସ୍କାର।

0: ସାଥେ ଆପଣ ବି ଜଣେଇ ପାରିବେ ଆଜିର ଯାହା ଆମର ଟପିକ ରହିଛି ଯେ ନିଜେ ନିଜକୁ କଣ ଏମିତି ଜିନିଷ ଗିଫ୍ଟ କେବେ କରିଛନ୍ତି ସେ ବିଷୟରେ ଆମ ସହିତ କନେକ୍ଟ ହେଇକି ଜଣେଇ ପାରିବେ ଡାଏଲ କରନ୍ତୁ ଆମ ନମ୍ବର ହେଉଛି 0671230315
1: ହ୍ୟାଲୋ
2: ଜୟ ଜଗନ୍ନାଥ ନମସ୍କାର ଆଜ୍ଞା ଗୁଡ୍ ଇଭିନିଂ
0: ଜୟ ଜଗନ୍ନାଥ ନମସ୍କାର ଗୁଡ୍ ଇଭିନିଂ କିଏ କହୁଥିଲେ
2: ଆଜ୍ଞା କହୁଥିଲି ବଳରାମ ବେହେରା କହୁଥିଲି ଆଜ୍ଞା ଏଜିଓପି ଷ୍ଟାଫ ହାଇକୋର୍ଟ ବିଲ୍ଡିଂ କଟକ
0: ଆଜ୍ଞା ସ୍ୱାଗତ କରୁଛି ଆଜିର ଡାଇଲି ଲାଇଭ ଚିଟ୍ଚାଟ୍ କୁ ଆଜିର ଟପିକରେ କଣ କହିବେ
2: ଆଜିର ଟପିକ ତ ଆଜ୍ଞା ବହୁତ ଭଲ ଜିନିଷ ଗୋଟେ ମୁଁ କହିବାର ଅଛି
0: ଆଜ୍ଞା
2: ଗିଫ୍ଟ ନିଜକୁ ସବୁବେଳେ ଗିଫ୍ଟ ଦିଆହଉଛି ସବୁ ହଉଛି କିନ୍ତୁ ଭଲ ଗିଫ୍ଟ ଗୋଟେ ଆପଣ କହୁଛି ମୁଁ ନିଜକୁ ଭଲ ଗିଫ୍ଟ ଦେଇକି ସେ ଗିଫ୍ଟ ର ଉତ୍ତରରେ ବାପା ମାଙ୍କୁ ମୁଁ ଗୋଟେ ଗିଫ୍ଟ ଦେଇଛି ଆଜ୍ଞା
0: ବୁଝିଲେ କୁହନ୍ତୁ
2: ଜିନିଷ ହେଲା ମଣିଷ ହେଲେ ପାଠ ପଢିଲେ ପିଲା ପାଠ ପଢିକି ଇଏ କଲୁ ବାପାଙ୍କର ଆଶୀର୍ବାଦ ଅନୁସାରେ ମୁଁ ହାଇକୋର୍ଟରେ ଚାକିରି ପାଇଲି କଟକ ହାଇକୋର୍ଟ ଆଡଭୋକେଟ ଜେନେରାଲ ଅଫିସରେ ସେଇଟା ହେଲା ମେନ୍ ବଡ ଗିଫ୍ଟ ଆଜ୍ଞା ଗୋଟେ ନିଜକୁ ତାପରେ ପ୍ରଥମ ମାସର ଦରମା ବାପା ମାଙ୍କୁ ସେଟା ଗିଫ୍ଟ ଦେଲେ ଆଜ୍ଞା ବାପା ମାଙ୍କ ହାତରେ ଧରେଇଲି ଆଜ୍ଞା ବୁଝିଲେ

0: ଆଜ୍ଞା
1: ବାପା ମା କେତେ ଖୁସି ହେଲେ ଏଇ ଜିନିଷ ହଉଛି ବଡ ଗିଫ୍ଟ ମୋ ଜୀବନରେ ଆଜ୍ଞା ଚାକିରି କଲି ହାଇକୋର୍ଟରେ ବାପା ମାଙ୍କୁ ସେ ପ୍ରଥମ ଦରମା ବାପା ମାଙ୍କୁ ଦାନ ଦେବି
0: ଆଜ୍ଞା ତାପରେ ଆଉ କିଛି
1: ଆଉ ସେମିତି କିଛି ସବୁବେଳେ ତ ଗିଫ୍ଟ ଦିଆହଉଛି ସବୁବେଳେ ଆମର ସବୁବେଳେ ଗୋଟେ ଜିନିଷ ମୁଁ ସବୁବେଳେ ମୋବାଇଲଟା ରଖିଥାଏ ପାଖରେ ଗୋଟେ ଗିଫ୍ଟ ସବୁବେଳେ ରେଡ଼ିଓଟା ମୋର ପ୍ରବୃତ୍ତି ଯିଏକି ସବୁବେଳେ ଗିଫ୍ଟ ଆକାରରେ ରେଡ଼ିଓଟା ମୁଁ ପାଖରେ ସବୁବେଳେ ଥାଏ
0: ଆଜ୍ଞା
1: ଜଣେ ଗଲେ ମୋବାଇଲଟା ରଖିଥାଏ ଆଜ୍ଞା ମୋବାଇଲଟା ରେଡ଼ିଓ ଶୁଣିବା ପାଇଁ ଘରେ ରହିଲେ ରେଡ଼ିଓ ଶୁଣିକି ପୁରା ଭଲ ଅତି ପ୍ରିୟ ଜିନିଷ ରେଡ଼ିଓ ଆଉ କିଛି ନାହିଁ ଡ୍ରେସ୍ ପତ୍ର ମୋର କିଛି ନାହିଁ ଆଜ୍ଞା ରେଡ଼ିଓଟା ହଉଛି ବହୁତ ପ୍ରିୟ ମୋର ଆଜ୍ଞା
0: ବହୁତ ହି ସୁନ୍ଦର ବହୁତ ହି ଭଲ ଲାଗିଲା ଆପଣଙ୍କ ଗିଫ୍ଟ ଗୁଡା ଶୁଣିକି ତେବେ ବହୁତ ହି ଧନ୍ୟବାଦ ଆପଣଙ୍କୁ ଆପଣ ଆମ ସହିତ କନେକ୍ଟ ହେଇଥିଲେ ଆଜି ରହିଲି ନମସ୍କାର
1: ନମସ୍କାର ଜୟ ଜଗନ୍ନାଥ ରାଧେ ରାଧେ ରାଧେ
0: ସାଥୀ ଆପଣ ବି ଜଣେଇ ପାରିବେ ଯେ ନିଜେ ନିଜକୁ କଣ ଗିଫ୍ଟ ଏମିତି ଦେଇଛନ୍ତି ତେବେ ନେକ୍ସଟ କଲ୍ ନବା ପୂର୍ବରୁ ଆସନ୍ତୁ ଶୁଣି ନବା ଗୋଟେ ସୁନ୍ଦର ଗୀତଟି।

0: କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍। ବର୍ତ୍ତମାନ ଶୋ ଚାଲିଛି ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍। ଆଉ ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ ସହିତ ମୁଁ ଅଛି ଆପଣଙ୍କ ରେନ୍ବୋ ସାଥୀ ଶୁଭଶ୍ରୀ ଆଜି ଆପଣଙ୍କ ସହିତ। ତେବେ ଆଜିର ଡାଏଲ୍ ଇନ୍ ଲାଇଭ୍ରେ ଆପଣମାନଙ୍କ ପାଇଁ ଟପିକ୍ ରହିଛି, ଆପଣମାନଙ୍କ ପାଇଁ ପ୍ରଶ୍ନ ରହିଛି ଯେ ଆମେ ତ ଅନ୍ୟମାନଙ୍କୁ ବହୁତ ସାରା କିଛି ନା କିଛି ଡେଲି ବେସିସ୍ରେ କିଛି ନା କିଛି ଗିଫ୍ଟ କରିଥାଉ, କିନ୍ତୁ ଏମିତି କିଛି ଗିଫ୍ଟ ଅଛି ଯାହା ଆପଣ ନିଜେ ନିଜକୁ କେବେ ଗିଫ୍ଟ କରିଛନ୍ତି, ସେ ବିଷୟରେ ଜଣାଇପାରିବେ ଆମ ସହିତ କନେକ୍ଟ ହେଇ। ନମ୍ବର ହେଉଛି 06712303153। ତେବେ ଚାଲନ୍ତୁ ଦେଖି ନବା ନେକ୍ସଟ କଲର୍ କିଏ ଆମ ସହିତ ଯୋଡ଼ି ହେଇଛନ୍ତି ଆଉ କ'ଣ କହୁଛନ୍ତି ତାଙ୍କ ଗିଫ୍ଟ ବିଷୟରେ। ହ୍ୟାଲୋ,
1: ନା ମାୟା ମରି ନା ମନ ମରା ମର ମର ଗୟା ଶରୀର। ଶୁଭ ସନ୍ଧ୍ୟା ନମସ୍କାର। ଆଜ୍ଞା
0: ଶୁଭ ସନ୍ଧ୍ୟା ନମସ୍କାର, କିଏ କହୁଥିଲେ ନିଜର ପରିଚୟ ଟିକେ ଦିଅନ୍ତୁ।
1: ମୁଁ ପ୍ରଶାନ୍ତ କହୁଥିଲି ରାଜଂଶ କଟକରୁ।
0: ସ୍ୱାଗତ କରୁଛି ଆଜିର ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍କୁ। ଆଜିର ଟପିକ୍ରେ କ'ଣ କହିବେ?
1: ମ୍ୟାମ୍, ମୁଁ ତ ନିଜକୁ ଏମିତିଆ ଗିଫ୍ଟ ଦବାର ଅଭ୍ୟାସରେ ପକେଇଛି ଯୋଉଟା ମୁଁ ମୋ ବାପାଙ୍କଠୁ ଶିଖିଛି।
0: ସବୁ
1: କ୍ଷେତ୍ରରେ ମ୍ୟାମ୍ ସନ୍ତୋଷର ମନୋଭାବ ଯଦି ଆମେ ରଖିବା ତ ଜୀବନ ସୁଖମୟ। ଆଉ ଗିଫ୍ଟ ଆକାରରେ ମୁଁ ପ୍ରତିବର୍ଷ ଯୋଉଟା କଟକରେ ଦିଟା ଜାଗାରେ ହିଁ ମିଳେ, ଗୋଟେ ଭାରତୀୟ ଟାୱାରରେ 10 ଟଙ୍କାର ଗୋଟେ 18 ଅଧ୍ୟାୟ ବିଶିଷ୍ଟ ଛୋଟ ଗୀତା ବହି, ଏବେ 15 ଟଙ୍କା ହେଇଯାଇଛି, କିନ୍ତୁ 15 ଟଙ୍କା ବହି ଭିତରେ 18 ଅଧ୍ୟାୟର ଗୀତା ଅଛି।

0: ଆଜ୍ଞା
1: ଆଉ ମୁଁ ସେଇଟା ପ୍ରତିବର୍ଷ ଗୋଟେ ଗୋଟେ କିଣେ
0: ଆଜ୍ଞା
1: ଆଉ ସେଇଟା ହିଁ କିନ୍ତୁ ଯୋଉଟା ବାସ୍ତବିକ ଉପହାର କହିଲେ ସେଇଟା ଯୋଉଟା କି ସନ୍ତୋଷର ମନୋଭାବ ଯଦି ଆମ ଭିତରେ ଉପୁଜିଛି ତାହେଲେ ସିଏ ସବୁଠୁ ବଡ ଏଇଟା ମୁଁ ମୋ ବାପାଙ୍କଠୁ ଶିଖିଛି ଖାଇବା ବଡ କଥା ନୁହେଁ ଖୁଆଇବା ବଡ କଥା ନିଜେ ଖୁସିରେ ରହିବା ବଡ କଥା ନୁହେଁ ଅନ୍ୟକୁ ଖୁସିରେ ସହାୟକ ହେବା ସିଏ ବଡ କଥା ମ୍ୟାମ
0: ନିହାତି କିନ୍ତୁ ତା ପୂର୍ବରୁ ଅନ୍ୟର ଖୁସିକୁ ଦେଖିବା ପୂର୍ବରୁ ବେଳେ ବେଳେ ଦରକାର ହେଇଥାଏ ଯେ ନିଜ ପ୍ରତି ଟିକେ ଭଲ ପାଇବା ଆଣିବା ଆଉ ସେଇଟା ବି ଆପଣ କରୁଛନ୍ତି ନିଜେ ସନ୍ତୋଷ ରଖୁଛନ୍ତି ପ୍ରତି କଥାରେ ଯୋଉଟା କି ଆପଣଙ୍କୁ ଦେଖି ଅନ୍ୟମାନେ ଅନୁପ୍ରାଣିତ ହଉଥିବେ ନିହାତି
1: ମ୍ୟାମ ସବୁ ଯଦି ଆମେ ନିଜେ ଯଦି ଅନ୍ୟମାନଙ୍କ ପ୍ରତି ମାନେ ପୁରା ସ୍ନେହ ସଦ୍ଭାବର ଭାବନା ରଖିବା ମନ ଭିତରେ ତ ସେଇଟା ଉପରବାଲା ହିଁ ଖୁସି ହେବେ
0: ନିହାତି
1: ଯଦି ଆମେ ନିଜ ପାଇଁ ଭାବନା ରଖିବା ତ ଉପରବାଲା କୋଉଠି ଖୁସି ହେବେ କହିଲେ
0: ନିଶ୍ଚୟ ବହୁତ ହି ଭଲ କଥା ଆପଣଙ୍କ ବାପା ଆପଣଙ୍କୁ ଶିଖେଇଛନ୍ତି ଆଉ ଆପଣ ଆମ ମାଧ୍ୟମରେ ସବୁ ଶ୍ରୋତା ବନ୍ଧୁ ମାନଙ୍କୁ ଆମକୁ ମଧ୍ୟ ଏଇ ସୁନ୍ଦର କଥାଟି ଶିଖେଇଲେ ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
1: ନମସ୍କାର ଆଜ୍ଞା
0: ରହିଲି ନମସ୍କାର ଦେଖିଲେ ନା ସାଥି ସେ ଯୋଉ ମ୍ୟାଟେରିଆଲିଷ୍ଟିକ ଥିଙ୍ଗସରୁ ଏଇ ଯୋଉ ନିଜ ମନ ଭିତରେ ଯୋଉ ସନ୍ତୋଷପଣ ସନ୍ତୋଷ ଭାବଟା ଆଣିବାଟା କେତେ ସୁନ୍ଦର କହିଲେ ପଇସା ବି କିଛି ଖର୍ଚ୍ଚ ହୁଏନି କିନ୍ତୁ ଆମେ ନିଜେ ନିଜେ ଖୁସିରେ ରହିପାରିବା ଶାନ୍ତିରେ ରହିପାରିବା ଆଉ ଆମକୁ ଦେଖିକି ଅନ୍ୟମାନେ ବି ଅନୁପ୍ରାଣିତ ହେଇପାରିବେ ତେବେ ଆପଣ ନିଜକୁ କ'ଣ ଏମିତି କିଛି ମୂଲ୍ୟବାନ ଗିଫ୍ଟ ମୂଲ୍ୟବାନ ନ ହେଇ ବି ପାରେ ବେଳେବେଳେ କିନ୍ତୁ ନିଜକୁ କ'ଣ ସେମିତି ଗିଫ୍ଟ ଦେଇଛନ୍ତି ଜାଣିପାରିବେ ଆମ ସହିତ କନେକ୍ଟ ହେଇପାରିବେ କନେକ୍ଟ ହେବା ପାଇଁ ଡାଏଲ୍ କରନ୍ତୁ 0671-2303-153 ହ୍ୟାଲୋ
2: ଜୟ ଜଗନ୍ନାଥ ନମସ୍କାର
0: ଜୟ ଜଗନ୍ନାଥ ନମସ୍କାର କିଏ କହୁଥିଲେ
2: ମୁଁ ରେଡିଓ ଲଭର ନାରାୟଣ ପ୍ରଧାନ ବରମପୁର ବୁଗୁଡା ଜିଲ୍ଲା ଗଞ୍ଜାମ
0: ସ୍ୱାଗତ କରୁଛି ଆଜିର ଡାଇଲ ଇନ୍ ଲାଇଭ କୁ
2: ଧନ୍ୟବାଦ
0: ଆଜିର ଟପିକରେ କ'ଣ କହିବେ
2: ମୁଁ ଯେତେବେଳେ ପାଠ ପଢୁଥିଲି ସପ୍ତମ କ୍ଲାସ ଅଷ୍ଟମ କ୍ଲାସ ଗଲାବେଳେ ଆମର ଟିକେ ହାଇସ୍କୁଲ ଟିକେ ଦୂର ଥିଲା
0: 2-3 କିଲୋମିଟର
2: ଆଉ ସେତେବେଳେ ମୁଁ କିଛି ପଇସା ସଞ୍ଚୟ ରଖିଥିଲି ସେତେବେଳେ ଗୋଟେ ମୁଁ ସାଇକେଲ କିଣିଥିଲି ବହୁତ ଖୁସି ଲାଗିଥିଲା ମୁଁ ସେ ସାଇକେଲ ଯିବା ଆସିବା କରୁଥିଲି ହାଇସ୍କୁଲକୁ
0: ଅବିକା ଯେ ସେ ସାଇକେଲ ଅଛି
2: ନାଇଁ ସେ ସାଇକେଲ ବିକ୍ରି ସରିଗଲା ମାନେ ରଖିଥିଲି କିଛି ବର୍ଷ ତାପରେ ଜଙ୍ଗ ଫଙ୍ଗ ହେଇଗଲା ତାପରେ ବିକ୍ରି କରିଦେଲି
0: ଆଜ୍ଞା ତେବେ ତାପରେ ଆଉ କିଛି ନିଜକୁ ଗିଫ୍ଟ ଏମିତି କରିଛନ୍ତି
2: ହଁ ଏମିତି ଜନ୍ମଦିନରେ ପ୍ୟାଣ୍ଟ ସାର୍ଟ କିଣେ ଆଉ ଜୋତା କିଣେ ଏମିତି କିଣିଥାଏ
0: ବହୁତ ହି ସୁନ୍ଦର କଥା କହିଲେ ଯାହା ହଉ ଧନ୍ୟବାଦ ଆପଣ ଆମ ସହିତ ଆଜି କନେକ୍ଟ ହେଇଥିଲେ ରହିଲି ନମସ୍କାର
2: ନମସ୍କାର

0: ହ୍ୟାଲୋ,
1: ତମ ଭଲ ପାଇବାରେ ଥିଲା, ତମ ଭଲ ପାଇବାରେ ଥିଲା ଚଳନା, ତମ ଭଲ ପାଇବାରେ ଥିଲା ଚଳନା, ନାହିଁ ଟିକେ ହେଲେ ପ୍ରେମ ପ୍ରତୀକ୍ଷା, ନାହିଁ ଟିକେ ହେଲେ ପ୍ରେମ ପ୍ରତୀକ୍ଷା, ତମେ କେମିତିକା ପ୍ରେମିକା ମତେ ନାହିଁ, ତମେ କେମିତିକା ପ୍ରେମିକା ମତେ ନାହିଁ ଅଛପା, ମନ ବୁଝିବାକୁ କହୁଛ ମିଛଟାରେ, ମୁଁ ଭଲ ପାଏ ତୁମକୁ ପରା, ନହେଲେ ତମ ପ୍ରେମ ଥିଲା କାହା ପାଇଁ ମିଠା ରସଗୋଲା, ନହେଲେ ତମ ପ୍ରେମ ଥିଲା କାହା ପାଇଁ ମିଠା ରସଗୋଲା, ହେଲେ ମୋ ପାଇଁ ଥିଲା ଆମ୍ବିଳା ବରା ଆମ୍ବିଳା ବରା। ନମସ୍କାର ଆଣ୍ଡ ଗୁଡ୍ ଇଭିନିଂ, ଗୋପପୁର ନିଶ୍ଚିନ୍ତ କହିଲି କଟକରୁ ଚନ୍ଦ୍ରକାନ୍ତ ପୃଷ୍ଟି
0: ସ୍ୱାଗତ କରୁଛି ଆଜିର ଡାଇଲି ଲାଇଭ ଚିଟ୍ଚାଟକୁ।
1: ଆଜ୍ଞା ବହୁତ ବହୁତ ଧନ୍ୟବାଦ।
0: ଆଜିର ଟପିକରେ କଣ କହିବେ?
1: ଆଜିର ଟପିକ ଉପରେ ମୁଁ କହିବି, ମୋର ଗିଫ୍ଟ ତ ସବୁଠାରୁ ମତେ ମୋର ହସ ମତେ ବହୁତ ଭଲ ଲାଗେ, କାହିଁକିନା ମୁଁ ଯେତେବେଳେ ମାନେ ନିଜେ ନିଜେ କି ଗୋଟେ କୌଣସି ଲୋକ କଥାବାର୍ତ୍ତା ମୋ ସାର କହୁଥାଏ, ମୋ ହସ ଟିକେ ସ୍ମାଇଲ କଥା ଟିକେ ହସ କଥା ଯିଏ ଶୁଣିଦିଏ ତାଙ୍କୁ ସେଇଟା ନିଜକୁ ଭାବି ମୋ ପାଇଁ ବହୁତ ସେଇଟା ବଡ ଗିଫ୍ଟ। ଆଉ ମୋ ହସ କଥା ଦେଖିକି ମଧ୍ୟ ସିଏ ମଧ୍ୟ ବହୁତ ଖୁସି ହେଇଯାଏ ସେ ଲୋକଟି, ଆଉ ମୋ ସହିତ ମଧ୍ୟ କଥାବାର୍ତ୍ତା ମଧ୍ୟ କରେ, ଆଉ ସିଏ ବି ବହୁତ ଖୁସି ହେଇଯାଏ, ସିଏ ମଧ୍ୟ ହସି ପକାଏ।
0: ବାଃ ବହୁତ ସୁନ୍ଦର, ଆପଣଙ୍କୁ ଦେଖିକି ଅନ୍ୟମାନେ ବି ହସିବା ପାଇଁ ଅନୁପ୍ରାଣିତ ହଉଥିବେ ନିଶ୍ଚୟ।
1: ଆଜ୍ଞା, କାହିଁକିନା ମୋ କଥା ଶୁଣିଲେ ମୋ କଥା ବି ସେଇଭଳିଆ ଟିକେ ମୁଁ କଥାବାର୍ତ୍ତା ଯାହା ସେମାନଙ୍କୁ କରେ ଟିକେ ହସିଲା ଭଳି ଟାଇପ୍ର କଥାବାର୍ତ୍ତା କରେ, ଯାହାଫଳରେ ସିଏ ବି ଟିକେ ସ୍ମାଇଲଟା ମୋର ଆସେ, ଆଉ ସିଏ ବି ବହୁତ ଖୁସି ହେଇଯାଏ, ଖୁସିରେ ଖୁସିରେ କିଏ କିଏ କହିଦିଏ ଜୟ ଶ୍ରୀରାମ, କିଏ କହିଦିଏ ଜୟ ଶ୍ରୀରାମ, କିଏ କହେ ଜୟ ଜଗନ୍ନାଥ, ମୁଁ ବି ମଧ୍ୟ ଜୟ ଶ୍ରୀରାମ ଜୟ ଜଗନ୍ନାଥ ମଧ୍ୟ କହିଦିଏ।
0: ବହୁତ ହି ସୁନ୍ଦର, ବହୁତ ହି ଭଲ ଲାଗିଲା ଆପଣଙ୍କ ସହିତ।

0: ସାଥୀ ମ୍ୟୁଜିକାଲ ବ୍ରେକ୍ ପରେ ପୁଣିଥରେ ସ୍ୱାଗତ କରୁଛି ଆପଣମାନଙ୍କୁ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ ଦିଲ୍ ସେ ଦିଲ୍ ତକ୍ ବର୍ତ୍ତମାନ ଶୋ ଚାଲିଛି ଡାଏଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍ ଆଉ ଆଜି ଡାଏଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍ରେ ମୁଁ ଅଛି ଆପଣଙ୍କ ରେନ୍ବୋ ସାଥୀ ଶୁଭଶ୍ରୀ ଆପଣଙ୍କ ସହିତ ଆଉ ଆଜି ଆମର ଯାହା ଟପିକ୍ ରହିଛି ଯେ ନିଜକୁ କେବେ ଆପଣ କ'ଣ ଗିଫ୍ଟ ଦେଇଛନ୍ତି ସେ ବିଷୟରେ ଚାଲନ୍ତୁ କଥା ହେଇଯିବା ଆମର ନେକ୍ସଟ କଲର୍ଙ୍କ ସହିତ ଦେଖିନବା କିଏ କୋଉଠୁ କଲ୍ କରିଛନ୍ତି ହ୍ୟାଲୋ
1: ନମସ୍କାର
0: ଶୁଭ ସନ୍ଧ୍ୟା କିଏ କହୁଥିଲେ କୋଉଠୁ କଲ୍ କରିଥିଲେ ସ୍ୱାଗତ କରୁଛି ଆଜିର ଡାଏଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍କୁ କେମିତି ଅଛନ୍ତି ମୁଁ ବି ବହୁତ ହିଁ ଭଲ ଅଛି ତେବେ ଆଜିର ଟପିକ ଉପରେ କ'ଣ କହିବେ ଅବିକା ଯେ ଅଛି ସେ ଘଣ୍ଟା ଆପଣଙ୍କ ସହିତ ବହୁତ ସୁନ୍ଦର ଯାହା ହଉ ସେଇ ଘଣ୍ଟା ଆକାରରେ ଆପଣ ନିଜକୁ ନିଜ ଟାଇମ୍ ଦଉଛନ୍ତି ତା ସହିତ ପଜିଟିଭ ରହିବା ପାଇଁ ବି ଚେଷ୍ଟା କରୁଛନ୍ତି କେତେ ସୁନ୍ଦର ସୁନ୍ଦର କଥା ଆପଣମାନଙ୍କ ଠୁ ଆମକୁ ଶିଖିବାକୁ ମିଳୁଛି ଯେ ଏସବୁ ଉପାୟରେ ବି ଆମେ ନିଜକୁ ନିଜ ଗିଫ୍ଟ କରିପାରିବା ନିଜକୁ ନିଜେ ଗିଫ୍ଟ କରିପାରିବା ଏମିତି ଖୁସିରେ ରହିପାରିବା ଆପଣ ବି ଏମିତି ଖୁସିରେ ଥାଆନ୍ତୁ ତେବେ ବହୁତ ବହୁତ ଧନ୍ୟବାଦ ଆଜି ଆପଣ ଆମ ସହିତ କନେକ୍ଟ ହେଇଥିଲେ ରହିଲି ନମସ୍କାର
1: ନମସ୍କାର

0: ହ୍ୟାଲୋ
1: ହ୍ୟାଲୋ
0: ନମସ୍କାର ଶୁଭ ସନ୍ଧ୍ୟା, କିଏ କହୁଥିଲେ, କୋଉଠୁ କଲ୍ କରିଥିଲେ?
1: ସନ୍ତୋଷ ମଲ୍ଲିକ କହୁଛି, ମହାକାଳପଡା ଭର୍ତ୍ତପୁର ଜିଲ୍ଲା ଯାଜପୁର।
0: ସ୍ୱାଗତ କରୁଛି ଆଜିର ଆମ ଡେଲି ଲାଇଫ ଶୋ କୁ।
1: ନମସ୍କାର।
0: ନମସ୍କାର, କିଏ କ୍ଷମା କରିବେ, ଆଜିର ଟପିକ ଉପରେ କଣ କହିବେ?
1: ଆଜିର ଟପିକ, ମୁଁ ଗୋଟେ ଜାଗର ଦିନ ଗୋଟେ ମୋବାଇଲ କିଣିଥିଲି।
0: ଆଜ୍ଞା।
1: ସେଟା ଆଜି ଯାଏ ମୋ ପାଖରେ ରହିଛି।
0: ଆଜ୍ଞା। ଏଇ ଜାଗର ଦିନ
1: ଆର ବର୍ଷ ପିଛିଲା ବର୍ଷ।
0: ଆଜ୍ଞା। ତା ଛଡା ଆଉ ନିଜକୁ କଣ ଗିଫ୍ଟ ଦେଇଛନ୍ତି?
1: ଏଇ ଅଲଗା ସବୁ ଡ୍ରେସ ପତ୍ର।
0: ଠିକ ଅଛି, ନିଜକୁ ତା ସହିତ ଟାଇମ ବି ଦଉଥାନ୍ତୁ, ଖୁସିରେ ରହୁଥାନ୍ତୁ, ଆମକୁ ଏମିତି କନେକ୍ଟ କରୁଥାନ୍ତୁ, କଲ୍ କରୁଥାନ୍ତୁ। ରହିଲି, ନମସ୍କାର।
1: ନମସ୍କାର।

ସାଥୀ, ଆମେ ଯେତେବେଳେ ଅନ୍ୟମାନଙ୍କୁ ପ୍ରାୟୋରିଟାଇଜ୍ କରୁ ସେତେବେଳେ ତାଙ୍କୁ କିଛି ନା କିଛି ଗିଫ୍ଟ ଦେଇଥାଉ, କିଛି ଆୟୋଜନ ଥାଉ କି ନଥାଉ, ଆମେ ତାଙ୍କୁ କିଛି ନା କିଛି ଆମ ସୁବିଧା ଅନୁସାରେ ଆମ ଖୁସି ହିସାବରେ ତାଙ୍କୁ କିଛି ନା କିଛି ଗିଫ୍ଟ ଦେଇଥାଉ, କିନ୍ତୁ ଆମେ ନିଜକୁ ସେତିକି ପ୍ରାୟୋରିଟାଇଜ୍ କରିବା ବେଳେବେଳେ ଭୁଲିଯାଉ ଯେ ଅନ୍ୟକୁ ଇମ୍ପୋର୍ଟାନ୍ସ ଦେବା ପୂର୍ବରୁ ଆମେ ନିଜ ପାଇଁ ତ ନିହାତି ନିଜେ ଇମ୍ପୋର୍ଟାନ୍ସ ନା, ନିଜକୁ ସେତିକି ଇମ୍ପୋର୍ଟାନ୍ସ ଆଗ ଦେବା କଥା। ସୋ ନିଜକୁ ଇମ୍ପୋର୍ଟାନ୍ସ ଦେଇ ନିଜକୁ କିଛି ଗିଫ୍ଟ ଦେବାର ଖୁସି ଟିକେ ଅଲଗା ଥାଏ।

0: ଆମେ ଚାଲନ୍ତୁ ଦେଖି ନବା ନେକ୍ସଟ କଲର ଆମ ସହିତ କିଏ ଯୋଡ଼ି ହେଇଛନ୍ତି, କୋଉଠୁ ଯୋଡ଼ି ହେଇଛନ୍ତି, ଆଉ ନିଜକୁ ସିଏ କଣ ଗିଫ୍ଟ ଦେଇଛନ୍ତି। ହ୍ୟାଲୋ
1: ହ୍ୟାଲୋ ଦିଦି ନମସ୍କାର।
0: ନମସ୍କାର, ଶୁଭ ସନ୍ଧ୍ୟା, କିଏ କହୁଥିଲେ, କୋଉଠୁ କଲ କରିଥିଲେ?
1: ଦିଦି ମୁଁ କନ୍ତପୁର ପାଟିରେ କହୁଥିଲି, ମୁଁ ଗୀତାଞ୍ଜଳି ବିଶ୍ୱାଳ କହୁଥିଲି। ଆପଣଙ୍କ ଟୋନ୍ଟା ବହୁତ ଭଲ ଲାଗୁଛି, ଆପଣ ସୁନ୍ଦର ସୁନ୍ଦର କଥା କହୁଛନ୍ତି, ଆଉ ଭଲ ବି ଶିକ୍ଷା ଦଉଛନ୍ତି, ଆଉ ମୁଁ ସବୁବେଳେ ଶୁଣେ, ବହୁତ ଚେଷ୍ଟା କରେ, ଜମା ଲାଗେନି।
0: ଆଜି ଲାଗି ଯାଇଛି, କେତେ ସୁନ୍ଦର କଥା କହିଲେ।
1: ଆଜ୍ଞା ଦିଦି,
0: ତାହେଲେ ଟିକେ ଖୁସିରେ ଟିକେ ହସିକି କଥା ହୁଅନ୍ତୁ ନା।
1: ଆଜ୍ଞା ଦିଦି, ଦିଦି ଆଉ ଆପଣ ଏତେ ଟାଇମ ଦଉଛନ୍ତି, ଆପଣ ଆମକୁ ବହୁତ ଭଲ ପାଉଛନ୍ତି।
0: ନିହାତି, ଆପଣ ମାନେ ତ ଆମ ସାଙ୍ଗ, ଆଉ ସାଙ୍ଗମାନଙ୍କୁ ତ ଟାଇମ ଦବା ଦରକାର।
1: ସେଥିପାଇଁ ଦିଦି ମୁଁ ବହୁତ ଚେଷ୍ଟା କରୁଛି, ମାନେ 4 ଦିନ ହେଲାଣି କାହିଁ ଲାଗୁନି କାହିଁ ଲାଗୁନି, ତାପରେ ଦେଖିଲା ବେଳକୁ ଆଜି ଲାଗିଲା। ମୁଁ କହିଲି ଆଜି ଦିଦିଙ୍କ ସହିତ କଥା ହେବି।
0: ଦେଖନ୍ତୁ ଆପଣ ମନରେ କେତେ ଆମକୁ ଭଲ ପାଉଛନ୍ତି, ସେଥିପାଇଁ ଆପଣଙ୍କ କଲ୍ ଟି ଆଜି କନେକ୍ଟ ହେଇଯାଇଛି।
1: ଆଜ୍ଞା ଦିଦି, ଦିଦି ଆପଣ ଟୋନ୍ ବହୁତ ଭଲ ଲାଗୁଛି, ଖାଇବେନି ପେଟ ପୁରିଯିବ ଆପଣଙ୍କ କଥା ଶୁଣିଲେ।
0: ଆପଣଙ୍କ କଥାରେ, ଆପଣଙ୍କ ଫିଡବ୍ୟାକରେ ମୋର ପେଟ ଭରିଗଲାଣି, ମତେ ଆଉ ବୋଧେ ଆଜି ରାତି ସାରା ଭୋକ କରିବନି।
1: ନା ଦିଦି, ମୁଁ ଆପଣଙ୍କ ସହିତ କଥା ହେଲା ଖାଲି ସବୁବେଳେ ଭାବି, ମୁଁ ଦିଦିଙ୍କ ସହିତ ଆଜି କଥା ହେଇଯାଇଛି, ମୋ ଫୋନ ଲାଗିଛି, ମୁଁ ବହୁତ ଖୁସି ଦିଦି।
0: ନିହାତି ଆପଣଙ୍କ ଖୁସି ଆପଣଙ୍କ ଭଏସରୁ ଜଣାପଡୁଛି। ତେବେ ଆଜିର ଟପିକ ଉପରେ କଣ କହିବେ, ନିଜକୁ କଣ ଏମିତି ଜିନିଷ ଗିଫ୍ଟ କରିଛନ୍ତି?
1: ଦିଦି ମୁଁ ମୋ ଭାଇକି ବହୁତ ଭଲ ପାଏ, ମୋ ଭାଇ 30 ବର୍ଷର ଥିଲା ଆଉ ମରିଗଲା, ମୁଁ ତାକୁ ବହୁତ ଭଲ ପାଏ, ମୁଁ ତା ପାଇଁ କିଛି ବି କରିପାରେ କିଛି ବି, କିନ୍ତୁ ସେତେ ଦୁନିଆରେ ନାହିଁ। ଆମ ବାପା ବୋଉଙ୍କୁ ବହୁତ ଭକ୍ତି କରେ ଆଉ ସମ୍ମାନ ବି ଦିଏ, ଆଉ ଦିଦି ଆପଣଙ୍କୁ ବି ବହୁତ ମୁଁ ଭକ୍ତି କରେ ଆଉ ସମ୍ମାନ ହିଁ ଦିଏ।
0: ନାଇଁ ମତେ କେବଳ ଆପଣ ମାନଙ୍କର ଭଲ ପାଇବା ହିଁ ଦରକାର, ମତେ ଭକ୍ତି କରିବା ଦରକାର ନାହିଁ କିଛି, ମୁଁ ସେ ଲେବଲର ଅବିକା ଯେ ପହଞ୍ଚି ପାରିନି, କାରଣ ଭକ୍ତି ଜଣଙ୍କୁ କରିବାକୁ ହେଲେ ଭଗବାନ ହବାକୁ ପଡିବ, ଆଉ ମୁଁ ସାଧାରଣ ମଣିଷ, ମୁଁ କାହା ପାଇଁ ଭଗବାନ ସାଜିବା ପାଇଁ ବି କେବେ ଚାହିଁନି, କେବେ ହେଇ ବି ପାରିବିନି। ତେବେ ଆପଣମାନଙ୍କର କେବଳ ଭଲ ପାଇବା ଦରକାର।
1: ଦିଦି ଆପଣଙ୍କ କଥାବାର୍ତ୍ତା ହିଁ ଭଗବାନ,
0: ନାଇଁ
1: ସେ ଜିନିଷ
0: ଶୁଣନ୍ତୁ, ଆପଣ ମତେ ସେତିକି ଭଲ ପାଇବା ଦେଇଛନ୍ତି ସେଟା ବଡ କଥା ମୋ ପାଇଁ, ନିହାତି ମୁଁ ଆପଣଙ୍କ ପାଖରେ ସବୁବେଳେ ଚିର ଋଣୀ, କିନ୍ତୁ ମତେ ସେ ଭଗବାନଙ୍କ ସ୍ଥାନ ଦିଅନ୍ତୁନି।
1: ଦିଦି ଶୁଣ, ଭଗବାନ କହିଲେ ତ ତମେ ଆମେ ସମସ୍ତେ, ଆମ ଆମ ଭିତରେ ହିଁ ଭଗବାନ ଅଛନ୍ତି, ଆଉ ଆମେ ଭକ୍ତି କରୁଛେ ଭଲ ପାଉଛେ, କୋଉଠୁ ଆସୁଛି ଆମର,
0: ଆମ ଦିଦି ଭଗବାନ। ଆଜ୍ଞା କୁହନ୍ତୁ,
1: ଆମ ଭିତରେ ଯଦି ଭଗବାନ ନଥାନ୍ତେ, ଆମ କତିକି କିଏ ଆସିଲେ ଆମେ ଆଗ ନ ଖାଇ ସେ ଲୋକ ଖାଇକି ଆସିଛି, ଆମେ ତାକୁ ଆଗ ଦଉଛେ କେମିତି, ତ ଆମ ପାଖରେ ଶକ୍ତି ଅଛି ନା ନାହିଁ?
0: ଆଜ୍ଞା
1: ବାସ, ତ ଭକ୍ତି ହେଲା ଆପଣ ମାନେ ଭଗବାନ ଠୁ ବି ବଳି, କାହିଁକି ନା ଆପଣ କେତେ କଥା ଏଇ ମାନେ ଆପଣଙ୍କ ପାଖରେ ଯୋଉମାନେ ଅଛନ୍ତି, ଯୋଉମାନେ କଲେକ୍ଟର ଆପଣ ସାଙ୍ଗେ କଥା ହଉଛନ୍ତି, ସବୁ କଥା ଜାଣୁଛନ୍ତି, ଆପଣ କେତେ ବୁଝଉଛନ୍ତି, ଭଲ ବାଟରେ ବି ବୁଝଉଛନ୍ତି, ସବୁ ଦିଗ ଭଲ, ଏଥିରେ କିଛି ଖରାପ ବି ନାହିଁ, କିନ୍ତୁ ଯିଏ ଖରାପ ବୁଝିପାରିବ ଆଉ ତାକୁ କଣ ଆପଣ ଭଲ ବୁଝେଇ ପାରିବେ?
0: ନାଇଁ ନାଇଁ ସାଥି, ଦେଖନ୍ତୁ ଆମେ ଯେତେବେଳେ ସାଙ୍ଗ ହଉ ସେତେବେଳେ ସାଙ୍ଗକୁ ସଦାବେଳେ ଭଲ ଜିନିଷ ହିଁ ଶିଖାଉ, ସାଙ୍ଗମାନଙ୍କୁ କଣ କେତେବେଳେ ଖରାପ ଜିନିଷ ଶିଖା ହୁଏ କି? ନୁହେଁ, ତ ସେମିତି ଆପଣ ମାନେ ଆମର ସାଙ୍ଗ, ତ ଆପଣମାନଙ୍କ ଭଲ କିଛି ଆପଣମାନଙ୍କ ପାଇଁ ଭଲ କରିବା ପାଇଁ ଏଫ୍ଏମ୍ ରେନ୍ବୋ ସବୁବେଳେ ହାଜର ଅଛି।
1: ଆଜ୍ଞା ଦିଦି
0: ଠିକ ଅଛି, ବହୁତ ହିଁ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ। ତେବେ ଆପଣଙ୍କର ଆଜି କଲ୍ ଲାଗିଯାଇଛି ସେଥିପାଇଁ ଆପଣ ଖୁସି ହୁଅନ୍ତୁ, ମନ ଦୁଃଖ କରି କାହିଁ କଥା ହଉଛନ୍ତି?
1: ନାଇଁ ଦିଦି, ମୋ ଭାଇ ମରିଯାଇଛି ତ ସିଏ ଥିଲା ମୋର ବହୁତ ବଡ଼ ଗିଫ୍ଟ, ଗୋଟେ ବେଳେ ଭାଇ ଆମେ ଦି ଭଉଣୀ।
0: ଠିକ ଅଛି, ପ୍ରେ କରୁଛୁ ଯେ ଆପଣଙ୍କ ଭାଇ ଯୋଉଠି ବି ଥାନ୍ତୁ ଭଲରେ ଥାନ୍ତୁ ଖୁସିରେ ଥାନ୍ତୁ, ଆଉ ଆପଣଙ୍କୁ ଏମିତି ହିଁ ଦେଖୁଥାନ୍ତୁ, ଆପଣଙ୍କର ଭଲ ପାଇବା ଆପଣଙ୍କ ଭାଇଙ୍କ ପ୍ରତି ସବୁବେଳେ ଏମିତି ରହିଥାଉ, ତା ସହିତ ଆମ ପ୍ରତି ବି ଆପଣଙ୍କ ଭଲ ପାଇବା ଏମିତି ରହିଥାଉ। ତେବେ ରହିଲି, ନମସ୍କାର।
1: ଆଜ୍ଞା ଦିଦି ନମସ୍କାର।

0: ହେଇଛନ୍ତି ଆମ ସହିତ ଆମର ନେକ୍ସଟ କଲର୍ ଚାଲନ୍ତୁ ଦେଖି ନବା କିଏ ଯୋଡ଼ି ହେଇଛନ୍ତି କୋଉଠୁ ଯୋଡ଼ି ହେଇଛନ୍ତି ହ୍ୟାଲୋ
1: ହ୍ୟାଲୋ ମ୍ୟାଡମ ନମସ୍କାର
0: ନମସ୍କାର ଶୁଭ ସନ୍ଧ୍ୟା କିଏ କଲ୍ କରିଥିଲେ କୋଉଠୁ କଲ୍ କରିଥିଲେ ଆଉ ଥରେ ନିଜର ପରିଚୟଟି ଦେବେ ସ୍ୱାଗତ କରୁଛି ଆଜିର ଡେଲି ଇନ୍ ଲାଇଫ ଚିଟ୍ଚାଟକୁ ଆଜିର ଟପିକରେ କଣ କହିବେ ଆଜ୍ଞା ଆଜିର ଯେମିତି ଆମର ଟପିକ ରହିଛି ଯେ ନିଜକୁ ନିଜ ଆପଣ କଣ ଗିଫ୍ଟ କରିଛନ୍ତି ସେ ବିଷୟରେ କଣ କହିବେ ଆଜ୍ଞା ଅଛି ଅବିକା ଯାଇ ବି ଆପଣଙ୍କ ପାଖରେ ଠିକ ଅଛି ବହୁତ ସୁନ୍ଦର କଥା ଯାହା ହଉ ନିଜକୁ ସମସ୍ତେ ଆପଣ ମାନେ ଗିଫ୍ଟ କରିପାରୁଛନ୍ତି ନିଜକୁ ସେତିକି ଇମ୍ପୋର୍ଟାନ୍ସ ଦଉଛନ୍ତି ଶୁଣିକି ବହୁତ ହି ଭଲ ଲାଗୁଛି ବହୁତ ହି ଖୁସି ଲାଗୁଛି ତେବେ ଆପଣ ଆମ ସହିତ କନେକ୍ଟ ହେଇଥିଲେ ଆଜି ସେଥିପାଇଁ ବହୁତ ବହୁତ ଧନ୍ୟବାଦ ରହିଲି ନମସ୍କାର।

0: ସାଥି କନେକ୍ଟ ହେଇଯାଇଛନ୍ତି ଆମ ସହିତ ଆମର ନେକ୍ସଟ କଲର୍ ଚାଲନ୍ତୁ ତାଙ୍କ ସହିତ କଥା ହେଇଯିବା ହ୍ୟାଲୋ
1: ନମସ୍କାର
0: ନମସ୍କାର ଶୁଭ ସନ୍ଧ୍ୟା କିଏ କହୁଥିଲେ କୋଉଠୁ କଲ୍ କରିଥିଲେ ସ୍ୱାଗତ କରୁଛି ଆଜିର ଡାଲି ଇନ୍ ଲାଇଫ ଚିଟ୍ ଚାଟ୍ କୁ ଆଜ୍ଞା
1: ଇଏ ହେଉଛି ଗୋଟେ ସାଧାରଣ ଆତ୍ମସମର୍ପଣ
0: ଆଜ୍ଞା
1: ଯିଏ ଏଥିରୁ ଅଧୀନ ହେଇଯାନ୍ତି ସିଏ ସମାଜର ସବୁଠୁ ପଚାର କିଛି ନହେଲେ ଫୁଲ ନାହିଁ ଅର୍ଥ ନହେଲେ ଏହା ହେଉଛି
0: ନନା ଆପଣଙ୍କୁ ପ୍ରଥମେ ତ କହିବି ଆପଣ ଆମକୁ ଯୋଉ ମାଧ୍ୟମରେ ଶୁଣୁଛନ୍ତି ତାର ଭଲ୍ୟୁମ୍ ଟିକେ କମେଇ ଦିଅନ୍ତୁ ଯୋଉଥିପାଇଁ କି ଆମେ ଆପଣଙ୍କୁ କ୍ଲିୟରଲି ଶୁଣିପାରିବୁ କାରଣ ଭଏସ୍ ଟିକେ ଇକୋ ହଉଛି ଆପଣଙ୍କ ଭଏସ୍ ଠିକ୍ସେ ଶୁଭୁନି
1: ଏଇ ଯୋଉ ମ୍ୟାଡାମ୍ ମୋ ପୂର୍ବରୁ କହୁଥିଲେ
0: ଆଜ୍ଞା
1: ମୁଁ ଶୁଣିଲି ତାଙ୍କ ଦୁଇ ଭଉଣୀ ଭାଇ ଏମିତି ଡିଷ୍ଟାନ୍ସ ହେଇଗଲେ ତାଙ୍କ ଆପଣ କହୁଥିଲେ ମନ ଦୁଃଖ ତେଣୁ ସେଇଟା ଶୁଣିକି ମୁଁ କଲ୍ କଲି ସତ କଥା କହୁଛି ସେ ମ୍ୟାଡାମ୍ ଶୁଣୁଥିଲେ ପ୍ରଭୁ ଜଗନ୍ନାଥ ସବୁବେଳେ ହସୁଛନ୍ତି ଜଣେ ବ୍ୟକ୍ତି ଯାଇଛନ୍ତି ତାଙ୍କ ପାଖକୁ ସେ ଦୁଃଖରେ ଯାଇଛନ୍ତି ତାଙ୍କ ଦୁଃଖ ଜଣେଇବାକୁ ଇଏ ତ ଦୁଃଖରେ ପହଞ୍ଚନ୍ତି ସିଏ ସବୁ ହସୁଛନ୍ତି ତେବେ ଇଏ ବ୍ୟକ୍ତି କହୁଛନ୍ତି ଦେଖ ମୁଁ ଗୋଟେ ଏତେ ଦୁଃଖ ସମୟରେ ଆସିଛି ଯେତେବେଳେ ଠାକୁର ତମେ ମୋ ଦୁଃଖକୁ ଟିକେ ତମ ହୃଦୟଙ୍ଗମ ନ କରିକି ତମେ ପୁଣି ହସୁଛ ସେ ବ୍ୟକ୍ତି କହୁଛନ୍ତି ତେଣୁ ପ୍ରଭୁ ଜଗନ୍ନାଥ କହୁଛନ୍ତି ତମେ ଆଗେ ଚିନ୍ତା କରିବ ଗୋଟେ ବ୍ୟବସ୍ଥା ତାପରେ ତିଆରି ହୁଏ ଅବସ୍ଥା ବ୍ୟବସ୍ଥାଟାକୁ କିଏ କରିଛି ତମେ ପୁରା ତରକାରୀ ରାନ୍ଧିଲା ବେଳେ ରାଗ ସେ ନାଲି ଦେଖାଯାଉ ନାଲି ଦେଖାଯାଉ କହିବ ରାଗ ପକେଇଛ ତିନି ଥର ଖାଇଲା ବେଳକୁ ତମ ତରକାରୀ ରାଗୁଆ ଲାଗିବନି ଆଉ କଣ ଅନ୍ୟ ଲୋକ ଲାଗିବ ତେଣୁ ମୃତ୍ୟୁ ସର୍ବ ହରସ ଚାହ ମୃତ ଭବ ଚାହ ରାଗମ ମୃତ୍ୟୁ କାହାକୁ ଅପେକ୍ଷା କରିବନି ସେ କର୍ମ ଯୋଗ ଭିତରେ ପଶି ସିଏ କହିବନି ମୋର ଏତେ ଜିନିଷ ଖାଇକି ମୁଁ ଯିବି କିନ୍ତୁ ଇଏ କହିବେ ଆମେ ଏତେ ଲୋକ ଅଛୁ ତମେ ଚାଲିଯିବ ସିଏ କାହାକୁ ଅପେକ୍ଷା କରିବନି ହଟାଉଛି ଯାଅ ନିଜକୁ ଆତ୍ମାକୁ କରିଦେବ ଆଉ ଯୋଉ ଭଗବାନ ଅଛନ୍ତି ବୋଲି କହିବା ଭଗବାନ ଠିକ ଅଛନ୍ତି ମଣିଷ ଭିତରେ ସର୍ବବ୍ୟାପ୍ତ ଚଳାଚଳ ଅଲ୍ ବଡି ଈଶ୍ୱର ଶକ୍ତି କୋଉଠି ନା ହାର୍ଟ ହାର୍ଟ ଭିତରେ ସେ ଶକ୍ତି ଅଛି ସବୁ ଲୋକର ହାର୍ଟ ଭିତରେ ସେ ଐଶ୍ୱର୍ଯ୍ୟ ଯେମିତି କରେ ସେ ସେମିତି ଐଶ୍ୱର୍ଯ୍ୟ ଶକ୍ତି ସେ ଶକ୍ତି ମାଧ୍ୟମରେ ଏୟାରଟା ଯାଉଛି ଆଉଛି ଆଉ ସେ ଏୟାର ମାଧ୍ୟମରେ ଅଲ୍ ବଡି ସର୍ଚ୍ଚ କରୁଛି ସବୁ ବ୍ଲଡ୍ ଈଶ୍ୱର ଶକ୍ତି ସେଇ ସେୟାକୁ ସାଧୁ ସନ୍ତ ଯୋଗୀ ମୁନି ମାନେ ସବୁ ଜିନିଷକୁ ତ୍ୟାଗ କରି ତାଙ୍କୁ ଅନୁଭବ କରିଛନ୍ତି ସେ ଶକ୍ତିଟା ଶୁଣ କି ପ୍ରକାର ଜିନିଷ ସେ ମ୍ୟାଡାମ୍ କହିଲେ ବୋଲି ମୁଁ ଫୋନ୍ କଲି ପ୍ରଭୁ ଜଗନ୍ନାଥ କହିଛନ୍ତି କହିଲେ କଣ ଆଗେ ବ୍ୟବସ୍ଥା ତାପରେ ଅବସ୍ଥା ତମେ ଯେତେବେଳେ ବ୍ୟବସ୍ଥା କରିଛ କେହି ଜାଣିନାହାନ୍ତି ଏଇକିନା କାନ୍ଦିଲା ବେଳକୁ ସବୁ ଲୋକ ଦେଉଛନ୍ତି ଆଖିରେ ଯିବ
0: ଆଚ୍ଛା ନନା ଆଜି ଯେମିତି ଆମର ଟପିକ ଥିଲା ଯେ ଆପଣ ତ ଯାହା କହିଲେ ସେଠି ସେ କଥାରେ ଆମେ ବି ସହମତ ଏକମତ ଆଉ ବହୁତ ହି ସୁନ୍ଦର କଥା କହିଲେ ବହୁତ ହି ବଢିଆ ସେ ବୁଝେଇ ଦେଲେ ସେ ବିଷୟରେ

0: ଆପଣ
1: କହିଲେ ଗିଫ୍ଟ କଥା ଆଜ୍ଞା
0: ଗିଫ୍ଟ କଥା କହିବେ ଯାହା ମୋର
1: ବହୁତ ହି ସୁନ୍ଦର କଥା ଆପଣ ଆମ ସହିତ କନେକ୍ଟ ହେଲେ ଆଜି ରହିଲି ନମସ୍କାର
0: ଆଜ୍ଞା ନମସ୍କାର।

ସାଥୀ ଏଇଠି ଶେଷ କରିବା ଆଜିର ଡାଲି ଇନ୍ ଲାଇଫ୍ ଚିଟ୍ଚାଟ୍ ଶୋକୁ। ତେବେ ଆଜି ଆମ ଶୋରେ ଯେଉଁ ସାଥୀମାନେ କନେକ୍ଟ ହୋଇଥିଲେ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ତେବେ ଯେଉଁ ସାଥୀମାନେ ଟ୍ରାଏ କରିଛନ୍ତି କିନ୍ତୁ ତାଙ୍କ କଲ୍ ଆଜି ଲାଗିପାରିନି, ମନ ଦୁଃଖ କରିବାର କିଛି ନାହିଁ ବନ୍ଧୁ, ନେକ୍ସଟ ଟାଇମ୍ ନିଶ୍ଚିତ ଟ୍ରାଏ କରନ୍ତୁ। ଆଉ ମୁଁ ଆଶା ରଖୁଛି ନିଶ୍ଚୟ ଆପଣଙ୍କ କଲ୍ଟି ଆମ ସହିତ କନେକ୍ଟ ହୋଇଯିବ। ତେବେ ବହୁତ ବହୁତ ଧନ୍ୟବାଦ ଆମ ସହିତ ଯୋଡ଼ି ହୋଇଥିବାରୁ। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ।

ବର୍ତ୍ତମାନର ସମାଚାର ମୁଖ୍ୟାଂଶ ସହ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ବିଶ୍ୱସ୍ତରରେ ଅସ୍ଥିରତା ଅନିଶ୍ଚିତତା ଲାଗି ରହିଥିବା ବେଳେ ଭାରତର ଅର୍ଥନୈତିକ ପ୍ରଗତି ଜାରି ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ଆଜି ନୀତି ଆୟୋଗର ପରିଚାଳନା ପରିଷଦ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀମନ୍ଦିରର ବରିଷ୍ଠ ଅଧିକାରୀଙ୍କ ସହ ରଥ ନିର୍ମାଣ ଏବଂ ଶ୍ରୀମନ୍ଦିର ମଧ୍ୟରେ ଚାଲିଥିବା ଅନ୍ୟାନ୍ୟ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି। ରାଜ୍ୟସଭା ଉପନିର୍ବାଚନରେ ଦେବାଶିଷ ସାମନ୍ତରାୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ। ଖେଳ ଓ ଶୈଶବକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି।

ଅନ୍ତର୍ଜାତୀୟ ଖେଳ ଦିବସ ଓଡ଼ିଶାର ସହର ପରିବର୍ତ୍ତନ ମଡେଲ ଅଧ୍ୟୟନ କଲା ରାଜସ୍ଥାନର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ତିନି ଦିନ ମଧ୍ୟରେ ଓଡ଼ିଶା ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗର ଆକଳନ। ଦେଶର ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଆକାଶବାଣୀ ଓ ଦୂରଦର୍ଶନର ପ୍ରସାରଣକୁ ଅଧିକ ସଶକ୍ତ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଉଛି ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ କହିଛନ୍ତି। କେତେକ ସ୍ୱତନ୍ତ୍ର ବର୍ଗର ଇଥାନଲ ମିଶ୍ରିତ

ସନ୍ଧ୍ୟା 7:32 ଶୁଣିପାରିବେ କାର୍ଯ୍ୟକ୍ରମ ସନ୍ଧ୍ୟା ଆସର। ଇତରେ ମିତରେ ଶୁଣିବେ ରାତି 8:02 ଏବଂ ରାତି 9:15 ଶୁଣିପାରିବେ କାର୍ଯ୍ୟକ୍ରମ ଅବଲା ସ୍ମୃତି। ଶୁଣିଲେ ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍। ବର୍ତ୍ତମାନ ଆସନ୍ତୁ ଶୁଣିବା ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଗୋସ୍ୱାମୀ ତୁଳସୀ ଦାସ ବିରଚିତ ଶ୍ରୀ ରାମଚରିତ ମାନସର 45ତମ ଭାଗ ଶୁଣିପାରିବେ ସନ୍ଧ୍ୟା 6:10। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିପାରିବେ ସନ୍ଧ୍ୟା 6:30। ସନ୍ଧ୍ୟା 7:25 ଶୁଣିବେ ଚଳଚ୍ଚିତ୍ର ଗୀତ।

0: ଏବେ ଆସନ୍ତୁ ଶୁଣିବା ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିପାରିବେ ସକାଳ 6:05। ଅଧିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 64ତମ ଭାଗ ଶୁଣିପାରିବେ ସକାଳ 6:40। ଆମର ସ୍ୱାସ୍ଥ୍ୟ ଶୁଣିପାରିବେ ସକାଳ 7:10। ଏଥିରେ ବିଷୟ ରହିଛି ଶ୍ରବଣ ଦୋଷ। ଏ ବିଷୟରେ ଆଲୋଚନା କରିବେ ଡାକ୍ତର ଅଶ୍ୱିନୀ କୁମାର ଦାସ। ସକାଳ 7:25 ଶୁଣିପାରିବେ କାର୍ଯ୍ୟକ୍ରମ ଶୁଭ ସକାଳ। ମର୍ଣ୍ଣିଂ ମେଲୋଡି ଶୁଣିପାରିବେ ସକାଳ 8:30। ଡାଇଲିନ୍ ଲାଇଭ୍ ଚିଟ୍ଚାଟ୍ ଶୁଣିପାରିବେ ସକାଳ 9:00 ଏବଂ ଅପରାହ୍ନ 5:02। ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ନିଜର ମତାମତ ଆପଣ ରଖିପାରିବେ। ରେନ୍ବୋ ଏସ୍ଏମ୍ଏସ୍ ଦିନ 10:00 ଏବଂ ରାତି 10:00। ଏଥିରେ ନିଜ ମନପସନ୍ଦର ଗୀତ ଶୁଣିବା ପାଇଁ ଏସ୍ଏମ୍ଏସ୍ ମାଧ୍ୟମରେ ଆପଣ ଅନୁରୋଧ କରିପାରିବେ। ଦିନ 11:00 ଶୁଣିପାରିବେ କାର୍ଯ୍ୟକ୍ରମ କଳାକାର। ଦିନ 11:30 ଶୁଣିବେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଦିନ 1:10 ଶୁଣିବେ ଆଜି ଚର୍ଚ୍ଚାରେ। ଏଥିରେ ନିର୍ଦ୍ଧାରିତ ବିଷୟରେ ନିଜର ମତାମତ ଏସ୍ଏମ୍ଏସ୍ ମାଧ୍ୟମରେ ରଖିପାରିବେ। ପୁରୁଣା ଓଡ଼ିଆ କଥାଚିତ୍ରର ଗୀତ ଶୁଣିପାରିବେ ଦିନ 2:45। ଅପରାହ୍ନ 3:00 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଆର୍ଟି। ଅପରାହ୍ନ 3:30 ଶୁଣିପାରିବେ କାର୍ଯ୍ୟକ୍ରମ ମୋ ଦେଶ। ସୁରିଲା ଆଫ୍ଟରନୁନ୍ ଶୁଣିପାରିବେ ଅପରାହ୍ନ 4:00। ଅପରାହ୍ନ 4:50 ଶୁଣିପାରିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଲମ୍ହେ। ଗୋସ୍ୱାମୀ ତୁଳସୀ ଦାସ ବିରଚିତ ଶ୍ରୀରାମଚରିତ ମାନସର 46ତମ ଭାଗ ଶୁଣିପାରିବେ ସନ୍ଧ୍ୟା 6:10। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିପାରିବେ ସନ୍ଧ୍ୟା 6:30। ସନ୍ଧ୍ୟା 7:50 ଶୁଣିବେ ସନ୍ଧ୍ୟା ଆସର। ଗୀତରେ ମିତରେ ରାତି 8:02 ଏବଂ ଅଭୁଲା ସ୍କୃତି ଶୁଣିପାରିବେ ରାତି 9:15। ଶୁଣିଲେ ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ବର୍ତ୍ତମାନ ଆସନ୍ତୁ ଶୁଣିବା ଗୋସ୍ୱାମୀ ତୁଳସୀ ଦାସ ବିରଚିତ ଶ୍ରୀରାମଚରିତ ମାନସର 45ତମ ଭାଗ।
1: ଏପିସୋଡ୍ ନମ୍ବର 45।

ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତିଲ୍ ସି ତିଲ୍ ତାକ୍ ଷୋହଳ ଘଣ୍ଟାରେ ସମୟ ବର୍ତ୍ତମାନ ସନ୍ଧ୍ୟା 6:30 ଆମକୁ ଶୁଣୁଥିବା ପ୍ରତ୍ୟେକ ଶ୍ରୋତା ବନ୍ଧୁଙ୍କୁ ଶୁଭ ସନ୍ଧ୍ୟା। ଆଜିର ଏହି ପବିତ୍ର ସନ୍ଧ୍ୟାରେ ଆପଣ ସମସ୍ତଙ୍କୁ ଜଣାଉଛୁ ଶୁଭେଚ୍ଛା ଏବଂ ଶୁଭକାମନା। ଆଉ ତା ସହିତ ଆରମ୍ଭ କରୁଛୁ ଭକ୍ତି ଗୀତର କାର୍ଯ୍ୟକ୍ରମ ଆରାଧନା।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ କେନ୍ଦ୍ର ରାଜ୍ୟ ସମନ୍ୱୟ ଉପରେ ନୀତି ଆୟୋଗ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ, ରାଜ୍ୟରେ ସମସ୍ତ ନାଗରିକଙ୍କ ସଶକ୍ତିକରଣ ଉପରେ ସରକାର କାର୍ଯ୍ୟ କରୁଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟସଭା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ, ଜବରଦଖଲରେ ଥିବା ମହାପ୍ରଭୁଙ୍କ ଜମିକୁ ଶ୍ରୀମନ୍ଦିର ପ୍ରଶାସନ ଅଧୀନକୁ ଆଣିବା ଲାଗି ପଦକ୍ଷେପ ନେବାକୁ ମୁଖ୍ୟ ପ୍ରଶାସକଙ୍କ ପରାମର୍ଶ, ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ତିନି ଦିନ ମଧ୍ୟରେ ଓଡ଼ିଶା ଉପକୂଳ ଛୁଇଁବା ନେଇ ଆକଳନ। ବିଶ୍ୱ ଅନିଶ୍ଚିତତା ମଧ୍ୟରେ ଗତି କରୁଥିବାବେଳେ ଭାରତ ବିଶ୍ୱାସ ଏବଂ ଦୃଢ଼ତାର ସହ ବିକାଶର ଗତି ବଜାୟ ରଖିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ଆଜି ନୀତି ଆୟୋଗର ଏକାଦଶ ପରିଚାଳନା ପରିଷଦ ବୈଠକରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବା ଆଡ଼କୁ ଦେଶ ଅଗ୍ରସର ହେଉଛି। ଏହି ସମୟରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଉତ୍ତରଦାୟିତ୍ୱ ଅଧିକ ହୋଇଛି। ଶ୍ରୀ ମୋଦି କହିଛନ୍ତି, ବିକଶିତ ଭାରତ ଦୃଷ୍ଟିକୋଣ ଲକ୍ଷ୍ୟ ହାସଲ ପାଇଁ ନୀତି ଆୟୋଗ ଏକ ସମନ୍ୱୟ ମଞ୍ଚର ଭୂମିକା ନିର୍ବାହ କରିବା ସହ ରାଜ୍ୟ ରାଜ୍ୟ ମଧ୍ୟରେ ଜ୍ଞାନ ଆଦାନ ପ୍ରଦାନ ଏବଂ ସମ୍ମିଳିତ ଭାବେ କାର୍ଯ୍ୟ କରିବା ଦିଗରେ ସହାୟକ ହେବ। ଶ୍ରୀ ମୋଦି କହିଛନ୍ତି, ଦେଶର ଯୁବପିଢ଼ିଙ୍କୁ ଉତ୍ତମ ଶିକ୍ଷା, ଚାହିଦା ଆଧାରିତ ଦକ୍ଷତା ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ବିଷୟକୁ ନିଶ୍ଚିତ ଭାବେ ଅଗ୍ରାଧିକାର ଦିଆଯିବ। ବିକଶିତ ଭାରତ ଯାତ୍ରାରେ ସଶକ୍ତ ଯୁବପିଢ଼ି ହିଁ ପ୍ରେରକ ଶକ୍ତି ହୋଇପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଅନେକଗୁଡ଼ିଏ ଦେଶ ସହ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷର କରିବା ପରେ ଦେଶରେ ବିକାଶ ଏବଂ ରପ୍ତାନୀ କ୍ଷେତ୍ରରେ

0: ନୂଆ ସୁଯୋଗ ସୃଷ୍ଟି ହେବାକୁ ଯାଉଛି। ଶ୍ରୀ ମୋଦି ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ମହିଳା କୈନ୍ଦ୍ରିକ ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। କୃଷି ଏବଂ ଷ୍ଟାର୍ଟଅପ୍ରୁ ଆରମ୍ଭ କରି ବିଜ୍ଞାନ ଓ ନବସୃଜନ ପର୍ଯ୍ୟନ୍ତ ପ୍ରତ୍ୟେକଟି କ୍ଷେତ୍ରରେ ନାରୀ ଶକ୍ତିର ଅବଦାନକୁ ପ୍ରଶଂସା କରି ରାଜ୍ୟଗୁଡ଼ିକ ମହିଳାମାନଙ୍କୁ ସୁଦୃଢ଼ ଏବଂ ସଶକ୍ତ କରିବା ପାଇଁ ସେମାନଙ୍କ ଲାଗି ଶିକ୍ଷା, ଦକ୍ଷତା, ନିରାପତ୍ତାକୁ ଅଗ୍ରାଧିକାର ଦେବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିକଶିତ ଭାରତ 2047 ପାଇଁ ସମାବେଶୀ ମାନବ ବିକାଶ ଶୀର୍ଷକରେ ଆଜି ଅନୁଷ୍ଠିତ ବୈଠକରେ ଦେଶର ନାଗରିକଙ୍କ ବିକାଶ ପାଇଁ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଉପରାଜ୍ୟପାଳମାନେ ଯୋଗ ଦେଇଥିଲେ। ବୈଠକ ପରେ ସାମାଜିକ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି, ନୀତି ଆୟୋଗ ବୈଠକରେ ସୁଶାସନ, ଜନସାଧାରଣଙ୍କ ଭାଗିଦାରୀ ଏବଂ ରାଷ୍ଟ୍ରର ବିକାଶ ସମ୍ପର୍କିତ ବିଭିନ୍ନ ସ୍ତମ୍ଭ ଉପରେ ଆଲୋଚନା କରାଯାଇଛି। ଓଡ଼ିଶା ସମସ୍ତ ନାଗରିକଙ୍କ ସଶକ୍ତିକରଣ, ତୃଣମୂଳ ସ୍ତରରେ ଥିବା ଅନୁଷ୍ଠାନଗୁଡ଼ିକର ଉନ୍ନତିକରଣ ଓ ସାମଗ୍ରିକ ବିକାଶର ଦୃଢ଼ତା ଉପରେ କାର୍ଯ୍ୟ କରୁଛି। ବିକଶିତ ଭାରତ ଏବଂ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଓଡ଼ିଶା ସକ୍ରିୟ ଭାବରେ ଯୋଗଦାନ କରୁଛି ବୋଲି ଶ୍ରୀ ମାଝୀ ଉଲ୍ଲେଖ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ଦେଶର ନୀଳ ଅର୍ଥନୀତିର ବିକାଶ ଉପରେ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। ଭୁବନେଶ୍ୱରଠାରେ ଆୟୋଜିତ ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟ ମିଶନ ଏବଂ ଓଡ଼ିଶା ଚିଙ୍ଗୁଡ଼ି ମିଶନ ଶୀର୍ଷକ ରାଜ୍ୟସ୍ତରୀୟ ଅଂଶୀଦାର ପରାମର୍ଶ କର୍ମଶାଳାରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି, ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା, ଅଧିକ ମାଛଧରା ଓ ରପ୍ତାନୀ ସୁଯୋଗ ସୃଷ୍ଟି କରିବା ସହିତ ଚିଙ୍ଗୁଡ଼ି ମିଶନ ଜରିଆରେ ଏହି ଚାଷରେ ଉତ୍ପାଦନ ବୃଦ୍ଧି ପରିଲକ୍ଷିତ ହୋଇଛି। ଏହା ଲକ୍ଷ ଲକ୍ଷ ମତ୍ସ୍ୟଜୀବୀଙ୍କ ଜୀବିକାକୁ ସଶକ୍ତ କରିଛି ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି।
1: ଆମେ ଏହି ଦୁଇଟି ମିଶନ ଆଣିବା ଦ୍ୱାରା ଆମର ଯେଉଁ ଲକ୍ଷ୍ୟ ରହିଛି, ଯେ ପ୍ରିୟ ପ୍ରଧାନମନ୍ତ୍ରୀ, ପ୍ରିୟ ମୁଖ୍ୟମନ୍ତ୍ରୀଙ୍କର, ଯେ ଆମେ 2036 ସୁଦ୍ଧା ଓଡ଼ିଶାରେ 25,000 କୋଟି ଟଙ୍କାର ସାମୁଦ୍ରିକ ମାଛ ଆମେ କେମିତି ରପ୍ତାନୀ କରିବା, ତାହା ପାଇଁ ଆଜି ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି। ଏବଂ ଏହି ଦୁଇଟି ମିଶନ ହେବା ଫଳରେ ଆମେ ଯେଉଁ ଆଗରୁ ବ୍ୟାକେଷ୍ଟ ୱାଟର ଆମେ 2 କିଲୋମିଟର ପର୍ଯ୍ୟନ୍ତ ତାକୁ ବ୍ୟବହାର କରୁଥିଲେ, କିନ୍ତୁ ବର୍ତ୍ତମାନ ମାନ୍ୟବର ମୁଖ୍ୟମନ୍ତ୍ରୀ ତାକୁ କ୍ୟାବିନେଟ୍ରେ ମଧ୍ୟ ଅନୁମୋଦନ କରିଛନ୍ତି, ଆମେ 10 କିଲୋମିଟର ପର୍ଯ୍ୟନ୍ତ ବ୍ୟାକିଷ୍ଟ ୱାଟର ବା ଯେଉଁ ଖାରି ଜଳରେ ଆମେ ଚିଙ୍ଗୁଡ଼ି ଚାଷ କରିପାରିବା।
0: କାର୍ଯ୍ୟକ୍ରମରେ ବିଭାଗର ବରିଷ୍ଠ ଅଧିକାରୀ, ବିଶେଷଜ୍ଞ, ଉଦ୍ୟୋଗପତି ଓ ସମସ୍ତ ଅଂଶୀଦାରଙ୍କ ସହ ନୀଳ ଅର୍ଥନୀତିର ବିକାଶ ଉପରେ ଆଲୋଚନା ହୋଇଥିଲା। ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ରାଜ୍ୟସଭା ଉପନିର୍ବାଚନରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଉପନିର୍ବାଚନ ପରିଚାଳନା ପାଇଁ ନିଯୁକ୍ତ ରିଟର୍ଣ୍ଣିଂ ଅଫିସର ସତ୍ୟବ୍ରତ ରାଉତ ଶ୍ରୀ ସାମନ୍ତରାୟ ବିଜୟ ହୋଇଥିବା ନେଇ ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ଶ୍ରୀ ସାମନ୍ତରାୟ ବିଜେପି ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ ହୋଇଥିଲା, ତେବେ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବାରୁ ସେ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବିଭିନ୍ନ ସ୍ଥାନରେ ଜବରଦଖଲରେ ଥିବା ମହାପ୍ରଭୁଙ୍କ ଜମିକୁ ଶ୍ରୀମନ୍ଦିର ପ୍ରଶାସନ ଅଧୀନକୁ ଆଣିବା ଲାଗି ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ପରାମର୍ଶ ଦେଇଛନ୍ତି। ରାଜ୍ୟର ବିଭିନ୍ନ ନ୍ୟାୟାଳୟରେ ଏ ସମ୍ପର୍କିତ ମାମଲାଗୁଡ଼ିକର ବିଚାର ତ୍ୱରାନ୍ୱିତ କରିବା ଉପରେ ଡକ୍ଟର ପାଢ଼ୀ ଗୁରୁତ୍ୱ ଦେଇଥିବା ଜଣାପଡ଼ିଛି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଆଉ ଅଳ୍ପ ଦିନ ବାକିଥିବାବେଳେ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ସୁରୁଖୁରୁରେ ଚାଲିଛି। ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ପାଢ଼ୀ ବରିଷ୍ଠ ଅଧିକାରୀଙ୍କ ସହ ରଥ ନିର୍ମାଣ ସମ୍ପର୍କିତ ପ୍ରକଳ୍ପ କାର୍ଯ୍ୟଗୁଡ଼ିକର ଅଗ୍ରଗତି ସମୀକ୍ଷା କରିଛନ୍ତି। ରଥ ନିର୍ମାଣ କାର୍ଯ୍ୟ ତଦାରଖ କରିବା ଅବସରରେ ମୁଖ୍ୟ ପ୍ରଶାସକ ସେଠାରେ କାର୍ଯ୍ୟ କରୁଥିବା କାରିଗରଙ୍କ ସହ ଆଲୋଚନା କରି ସନ୍ତୋଷ ପ୍ରକାଶ କରିଛନ୍ତି। କରତକଳରେ ପହଞ୍ଚିଥିବା ତାଳକାଠ ଶୀଘ୍ର ଚିରଟ କରି ଚାରମାଳ ଗଚ୍ଛିତ ରଖିବାକୁ ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଶ୍ରୀମନ୍ଦିର ପରିସରରେ ନିର୍ମାଣାଧୀନ କୋଇଲି ବୈକୁଣ୍ଠ ଫୁଲଗୁନ୍ଥା ଗୃହ କାର୍ଯ୍ୟ ଶୀଘ୍ର ଶେଷ କରିବା ଲାଗି ଡକ୍ଟର ପାଢ଼ୀ ବିଭାଗୀୟ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀଗୁଣ୍ଡିଚା ମନ୍ଦିରର ସମସ୍ତ ନିର୍ମାଣାଧୀନ କାର୍ଯ୍ୟ ମଧ୍ୟ ଚଳିତ ମାସ 20 ତାରିଖ ସୁଦ୍ଧା ଶେଷ କରିବା ଲାଗି ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ ଓ ଯାତ୍ରୀଙ୍କ ସୁରକ୍ଷା ବୃଦ୍ଧି ଲକ୍ଷ୍ୟରେ ସ୍ୱତନ୍ତ୍ର ଯାଞ୍ଚ ଆରମ୍ଭ ହୋଇଛି। ସ୍ଲିପର ବସ୍ଗୁଡ଼ିକରେ ଲାଗିଥିବା ବେଆଇନ ଡ୍ରାଇଭର ପାର୍ଟିସନ ଡୋର ବିରୋଧରେ ଗତ 7 ଦିନ ମଧ୍ୟରେ 3,304 ଗାଡ଼ିର ଯାଞ୍ଚ କରାଯିବା ସହିତ 398 ଇ ଚାଲାଣ ଜାରି କରାଯାଇଛି। ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ଏହି ସ୍ୱତନ୍ତ୍ର ଚଢ଼ଉ ଆଗାମୀ ଦିନରେ ଜାରି ରହିବ। ବସ୍ ମାଲିକମାନଙ୍କୁ ସଡ଼କ ସୁରକ୍ଷା ନିୟମକୁ ପ୍ରାଧାନ୍ୟ ଦେଇ ଗାଡ଼ି ଚଳାଇବାକୁ ବାଣିଜ୍ୟ ପରିବହନ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି। ଏସୀୟ ଉନ୍ନୟନ ବ୍ୟାଙ୍କ ସହଯୋଗରେ ଆୟୋଜିତ ଅନୁଭୂତି ବିନିମୟ କାର୍ଯ୍ୟକ୍ରମରେ ରାଜସ୍ଥାନ ଜୟପୁରର ଏକ 9 ସଦସ୍ୟ ବିଶିଷ୍ଟ ପ୍ରତିନିଧି ଦଳ ଓଡ଼ିଶା ଗସ୍ତ କରି ରାଜ୍ୟର ସହରାଞ୍ଚଳ ବିକାଶ, ଜଳ ଯୋଗାଣ, ପରିମଳ ବ୍ୟବସ୍ଥା ଏବଂ ନାଗରିକ କୈନ୍ଦ୍ରିକ ଶାସନ

ବ୍ୟବସ୍ଥାର ସଫଳ ମଡେଲଗୁଡ଼ିକ ଅଧ୍ୟୟନ କରିଛନ୍ତି। ପ୍ରତିନିଧି ଦଳ ଭୁବନେଶ୍ୱର ଓ ପୁରୀର ପ୍ରମୁଖ ସହରାଞ୍ଚଳ ଭିତ୍ତିଭୂମି ପ୍ରକଳ୍ପ ପରିଦର୍ଶନ ସହ ଅଧିକାରୀ ଓ କର୍ମଚାରୀମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ବ୍ୟାଙ୍କ ସମୂହ ପକ୍ଷରୁ ଅର୍ଥ ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତିଭାସନ ହିତାଧିକାରୀମାନଙ୍କୁ ସଠିକ୍ ଭାବେ ଋଣ ପ୍ରଦାନ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତ ଆର୍ଥିକ ବର୍ଷ ପାଇଁ ପ୍ରାଥମିକତା କ୍ଷେତ୍ରରେ ମୋଟ 21,669 କୋଟି ଟଙ୍କା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଅଣପ୍ରାଥମିକତା କ୍ଷେତ୍ରରେ 9,816 କୋଟି ଟଙ୍କା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଭୁବନେଶ୍ୱରସ୍ଥିତ ଓଡ଼ିଶା ଭର୍ଚୁଆଲ୍ ଏକାଡେମୀ ଆନୁକୂଲ୍ୟରେ ଆୟୋଜିତ 10 ଦିବସୀୟ ପୋଥୀ ବିଜ୍ଞାନ କର୍ମଶାଳା ଉଦ୍ଯାପିତ ହୋଇଛି। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଲ କୁମାର ଦେବ କାର୍ଯ୍ୟକ୍ରମରେ ଯୋଗଦେଇ ସୂଚୀକରଣ ଓ ପୁନଃଲିଖନର ଗୁରୁତ୍ୱ ଏବଂ ଭାଷା ସମୃଦ୍ଧି ଅଭିଯାନ ଉପରେ ଆଲୋଚନା କରିଥିଲେ। କର୍ମଶାଳାରେ ବିଭିନ୍ନ ସ୍ଥାନରୁ ବିଦ୍ୟାର୍ଥୀ, ଗବେଷକ ଓ ଅଧ୍ୟାପକମାନେ ସାମିଲ ହୋଇଥିଲେ। ମାଲକାନଗିରି ଜିଲ୍ଲାରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ, ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ଏବଂ ବିଭିନ୍ନ ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରାଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମସ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ରୋଗୀମାନଙ୍କୁ ଉନ୍ନତମାନର ସେବା ପ୍ରଦାନ, ପରିଷ୍କାର ପରିଚ୍ଛନ୍ନତା ଏବଂ ଗୁଣବତ୍ତା ମାନଦଣ୍ଡର ଅନୁପାଳନ ଉପରେ ଗୁରୁତ୍ୱ ଦିଆଯାଇଛି। ବୈଠକରେ ମ୍ୟାଲେରିଆ, କ୍ଷୟରୋଗ, ଅଣସଂକ୍ରାମକ ରୋଗ, ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ମାତୃ ସ୍ୱାସ୍ଥ୍ୟ ଓ ଶିଶୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ସୂଚକର ସମୀକ୍ଷା କରାଯାଇଥିଲା। ଯାଜପୁର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଦାନଗଦି ବ୍ଲକର କାରାମଗୋଠ ଏବଂ ରାଇଘାଟି ଗ୍ରାମରେ ଅନ୍ଧବିଶ୍ୱାସ ନିବାରଣ ସମ୍ବନ୍ଧୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅନ୍ଧବିଶ୍ୱାସ ନିବାରଣ ସମ୍ପର୍କିତ ପାଲା ପରିବେଷଣ କରାଯାଇଥିଲା। ଶିଶୁଙ୍କ ଜୀବନ, ଶିକ୍ଷା ଓ ବିକାଶରେ ଖେଳର ଆବଶ୍ୟକତାକୁ ଗୁରୁତ୍ୱ ଦେଇ ଆଜି ଅନ୍ତର୍ଜାତୀୟ ଖେଳ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ଖେଳ ଓ ଶୈଶବକୁ ସୁରକ୍ଷା ଦେବା। ମିଳିତ ଜାତିସଂଘର ସାଧାରଣ ସଭାରେ ଅନ୍ତର୍ଜାତୀୟ ଖେଳ ଦିବସ ପାଳନ ନିଷ୍ପଭି ହୋଇଥିଲା। 1999 ଜାତିସଂଘ ଶିଶୁ ଅଧିକାର ସମ୍ମିଳନୀକୁ ପ୍ରଥମେ ଅନୁମୋଦନ ମିଳିଥିଲା। ଏହି ଅନ୍ତର୍ଜାତୀୟ ଚୁକ୍ତିନାମା ପ୍ରତ୍ୟେକ ଶିଶୁଙ୍କ ବିଶ୍ରାମ, ଅବକାଶ ଓ ବୟସ ଅନୁଯାୟୀ ଖେଳ ଏବଂ ମନୋରଞ୍ଜନ କାର୍ଯ୍ୟରେ ନିୟୋଜିତ ସାଂସ୍କୃତିକ ଜୀବନ ଓ କଳା କ୍ଷେତ୍ରରେ ମୁକ୍ତ ଭାବରେ ଅଂଶଗ୍ରହଣ କରିବାର ଅଧିକାରକୁ ସୁନିଶ୍ଚିତ କରିଥାଏ। ପାଣିପାଗ ରାଜ୍ୟରେ ଆସନ୍ତା 3 ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। କାଳବୈଶାଖୀ ପ୍ରଭାବରେ ଆଗାମୀ 7 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଝଡ଼ବର୍ଷା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ପ୍ରବଳ ଗରମ ଓ ଗୁଳୁଗୁଳି ନେଇ ଆଗାମୀ 2 ଦିନ ପାଇଁ 11 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଇ ଦିଆଯାଇଛି। ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ କେନ୍ଦ୍ର ରାଜ୍ୟ ସମନ୍ୱୟ ଉପରେ ନୀତି ଆୟୋଗ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ, ରାଜ୍ୟରେ ସମସ୍ତ ନାଗରିକଙ୍କ ସଶକ୍ତିକରଣ ଉପରେ ସରକାର କାର୍ଯ୍ୟ କରୁଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟସଭା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ। ଜବରଦଖଲରେ ଥିବା ମହାପ୍ରଭୁଙ୍କ ଜମିକୁ ଶ୍ରୀମନ୍ଦିର ପ୍ରଶାସନ ଅଧୀନକୁ ଆଣିବା ଲାଗି ପଦକ୍ଷେପ ନେବାକୁ ମୁଖ୍ୟ ପ୍ରଶାସକଙ୍କ ପରାମର୍ଶ ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 3 ଦିନ ମଧ୍ୟରେ ଓଡ଼ିଶା ଉପକୂଳ ଛୁଇଁବା ନେଇ ଆକଳନ। ସମ୍ବାଦ ଶେଷ ହେଲା।

ଯଦି ଆପଣ ଏବେ କୌଣସି ନୂତନ କାର୍ କିମ୍ବା ବାଇକ୍ କିଣିବା ଯୋଜନା କରୁଛନ୍ତି, ଏହା ଆପଣଙ୍କୁ ଏବେ ବହୁତ ସୁଲଭ ମୂଲ୍ୟରେ ଉପଲବ୍ଧ ହେବ। ଜିଏସ୍ଟି ପରିଷଦ ଛୋଟ କାର୍, 350 ସିସିର ବାଇକ୍ ଏବଂ ତିନିଚକିଆ ଯାନ ଉପରେ ଟ୍ୟାକ୍ସ 28% ହ୍ରାସ କରି 18% କରିଦେଇଛନ୍ତି। ସେପ୍ଟେମ୍ବର 22, 2025 ଲାଗୁ ହେବାକୁ ଥିବା ଏହି ପୂଜା ଉପହାର ଏଣ୍ଟ୍ରି ଲେବଲ୍ ଗାଡ଼ିଗୁଡ଼ିକୁ ଆହୁରି ଶସ୍ତା କରିଦେବ, କିନ୍ତୁ ଲକ୍ଜରୀ କାର୍ ଏବଂ ବଡ଼ ବାଇକ୍ 40% ନୂଆ ସ୍ଲାବ୍ରେ ଆସିଯିବ। ତଥାପି ଏସବୁ ଉପରେ କମ୍ ଟ୍ୟାକ୍ସ ଲାଗିବ।

ବର୍ତ୍ତମାନର ସମାଚାର ମୁଖ୍ୟାଂଶ ବିକଶିତ ଭାରତ ଲକ୍ଷ୍ୟ ହାସଲ ନେଇ କେନ୍ଦ୍ର ଓ ରାଜ୍ୟର ସମନ୍ୱୟ ଉପରେ ନୀତି ଆୟୋଗ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱାରୋପ କରିଛନ୍ତି। ଜି7 ସମିତି ବୈଠକରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ଆସନ୍ତା 14 ତାରିଖରୁ ଫ୍ରାନ୍ସ ଏବଂ ସ୍ଲୋଭାକିଆ ଗସ୍ତରେ ଯାଉଛନ୍ତି। ଓମାନ ଉପକୂଳରେ ଜାହାଜ ଆକ୍ରମଣ ଘଟଣାକୁ ଭାରତ ଦୃଢ଼ ନିନ୍ଦା କରିଛି। ଭାରତର ମତ୍ସ୍ୟଚାଷ କ୍ଷେତ୍ର ପ୍ରଗତିର ନୂତନ ରେକର୍ଡ ସୃଷ୍ଟି କରିଛି। 2013-14 ବର୍ଷରେ ମତ୍ସ୍ୟ ଉତ୍ପାଦନ 95.79 ଲକ୍ଷ ଟନ୍ ଥିବାବେଳେ 2024-25ରେ ଏହା ଦ୍ୱିଗୁଣିତ ହୋଇ 197.75 ଲକ୍ଷ ଟନ୍ରେ ପହଞ୍ଚିଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀମନ୍ଦିରର ବରିଷ୍ଠ ଅଧିକାରୀଙ୍କ ସହ ରଥ ନିର୍ମାଣ ଏବଂ ଅନ୍ୟାନ୍ୟ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି। ରାଜ୍ୟସଭା ଉପନିର୍ବାଚନରେ ଦେବାଶିଷ ସାମନ୍ତରାୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ। ଖେଳ ଓ ଶୈଶବକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଖେଳ ଦିବସ।

ଓଡ଼ିଶାର ସହର ପରିବର୍ତ୍ତନ ମଡେଲ ଅଧ୍ୟୟନ କଲା ରାଜସ୍ଥାନର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ତିନି ଦିନ ମଧ୍ୟରେ ଓଡ଼ିଶା ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗର ଆକଳନ ଏବଂ ଫିଫା ବିଶ୍ୱକପ୍ 2026 ଆଜିଠାରୁ ଆରମ୍ଭ ହେଉଛି। ଆମର ପରବର୍ତ୍ତୀ ସମାଚାର ମୁଖ୍ୟାଂଶ ରାତି 8:00।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଶ୍ରୋତା ବନ୍ଧୁ, ଆପଣମାନଙ୍କ ପାଇଁ ରହିଛି ଏକ ବିଶେଷ ସୂଚନା ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ସମ୍ପର୍କରେ। ଆସନ୍ତା 13 ତାରିଖ ଶନିବାର ଆକାଶବାଣୀ କଟକ କେନ୍ଦ୍ର ତରଫରୁ ପୂର୍ବାହ୍ନ 10:00-11:00 ପର୍ଯ୍ୟନ୍ତ ଏକ ଘଣ୍ଟା ପାଇଁ ଏକ ବିଶେଷ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ। ଏଥିରେ ବିଷୟ ରହିଛି ସୁସ୍ଥ ବୟୋବୃଦ୍ଧି ସହ ଯୋଗାଭ୍ୟାସ। ଏହି କାର୍ଯ୍ୟକ୍ରମରେ ବିଶେଷଜ୍ଞ ଭାବେ ଯୋଗଦେବେ ଯୋଗ ପ୍ରଶିକ୍ଷିକା ମଞ୍ଜୁ ମିଶ୍ର ଏବଂ ଯୋଗ ପ୍ରଶିକ୍ଷକ ସୁରେଶ କୁମାର ମହାପାତ୍ର। କାର୍ଯ୍ୟକ୍ରମକୁ ସଂଯୋଜନା କରିବେ ପ୍ରଜ୍ଞା ପାରମିତା ସାହୁ। ଶ୍ରୋତା ବନ୍ଧୁମାନେ, ଏହି ବିଷୟ ସମ୍ପର୍କିତ ପ୍ରଶ୍ନ ଟେଲିଫୋନ୍ ନମ୍ଘର 06712303146 ଏବଂ 06712303149 ଜରିଆରେ ଷ୍ଟୁଡିଓରେ ଉପସ୍ଥିତ ଥିବା ବିଶେଷଜ୍ଞଙ୍କୁ ସିଧାସଳଖ ପ୍ରଶ୍ନ ପଚାରି ଉତ୍ତର ପାଇପାରିବେ। ନମ୍ବର ଦୁଇଟି ଆଉଥରେ କହି ରଖୁଛି 06712303146 ଏବଂ 06712303149। ସୂଚନାଟି ଏତିକିରେ ଶେଷ ହେଲା।

ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ କେନ୍ଦ୍ର ଓ ରାଜ୍ୟଗୁଡ଼ିକର ସାମୂହିକ ଦାୟିତ୍ୱ ଉପରେ ଗୁରୁତ୍ୱ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ. ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେଲା ଏକାଦଶ ନୀତି ଆୟୋଗ ପରିଚାଳନା ପରିଷଦ ବୈଠକ. ଲିଙ୍ଗ ନିରୂପଣ ନିଷେଧ ଆଇନର କଠୋର କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦେଲେ ସୁପ୍ରିମକୋର୍ଟ. ମାଳଦ୍ୱୀପରେ ବୃଦ୍ଧି ପାଉଥିବା ମିଳିମିଳା ରୋଗକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ 20,000 ଡୋଜ୍ ଟିକା ଯୋଗାଇଲା ଭାରତ. ଏବଂ ଆଜିଠାରୁ ଆରମ୍ଭ ହେଉଛି 2026 ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତା. ମେକ୍ସିକୋ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଉଦ୍ଘାଟନୀ ମ୍ୟାଚ୍. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ବୈଷୟିକ ଅସ୍ଥିରତା ସତ୍ତ୍ୱେ ଭାରତ ଆତ୍ମବିଶ୍ୱାସ ଓ ଦୃଢ଼ତାର ସହିତ ଅଭିବୃଦ୍ଧି ପଥରେ ଗତି କରୁଛି. ନୂଆଦିଲ୍ଲୀରେ ରାଷ୍ଟ୍ରପତି ଭବନରେ ଆଜି ନୀତି ଆୟୋଗର ଏକାଦଶ ପରିଚାଳନା ପରିଷଦ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ମୋଦି କହିଛନ୍ତି, ବିକଶିତ ଭାରତ ସ୍ୱପ୍ନ ସାକାର ଦିଗରେ ଦେଶ ଅଗ୍ରଗତି କରୁଥିବାରୁ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ସାମୁହିକ ଦାୟିତ୍ୱ ବୃଦ୍ଧି ପାଇଛି. ସହଯୋଗ, ଆଲୋଚନା ଏବଂ ଅଂଶୀଦାରପୂର୍ଣ୍ଣ ଦାୟିତ୍ୱ ମାଧ୍ୟମରେ ରାଜ୍ୟଗୁଡ଼ିକ ପାରସ୍କରିକ କ୍ରିୟା ପାଇଁ ମାର୍ଗଦର୍ଶନ କରିବାକୁ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି. ପ୍ରଧାନମନ୍ତ୍ରୀ କହିଛନ୍ତି, ଗୁଣାତ୍ମକ ଶିକ୍ଷା, ଆବଶ୍ୟକତା ଆଧାରିତ ଦକ୍ଷତା ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ମାଧ୍ୟମରେ ଯୁବବର୍ଗଙ୍କ ପାଇଁ ଏକ ବ୍ୟବସ୍ଥିତ ଇକୋସିଷ୍ଟମ ସୃଷ୍ଟି କରିବା ଉପରେ ପ୍ରାଥମିକତା ପ୍ରଦାନ କରାଯିବା ଉଚିତ. ସଶକ୍ତ ଯୁବବର୍ଗ ବିକଶିତ

ଭାରତ ଯାତ୍ରାରେ ପ୍ରେରଣାଦାୟକ ଶକ୍ତି ଭାବେ କାର୍ଯ୍ୟ କରିବେ ବୋଲି ଶ୍ରୀ ମୋଦି ଆଶା ବ୍ୟକ୍ତ କରିଛନ୍ତି। ବିଭିନ୍ନ ଦେଶ ସହ ହୋଇଥିବା ମୁକ୍ତ ବାଣିଜ୍ୟ ଚୁକ୍ତି ଅଭିବୃଦ୍ଧି ଏବଂ ରପ୍ତାନୀ ପାଇଁ ନୂତନ ସୁଯୋଗ ସୃଷ୍ଟି କରିଛି। ମହିଳା ନେତୃତ୍ୱାଧୀନ ବିକାଶ ହେଉଛି ବିକଶିତ ଭାରତ ଦୃଷ୍ଟିକୋଣର ମୂଳଦୁଆ ବୋଲି ଶ୍ରୀ ମୋଦି କହିଛନ୍ତି। କୃଷି, ଷ୍ଟାର୍ଟଅପ୍ଠାରୁ ବିଜ୍ଞାନ ଓ ନବସୃଜନ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ମହିଳା ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ପ୍ରଦାନ କରିଛନ୍ତି। ଶିକ୍ଷା, ଦକ୍ଷତା, ସୁରକ୍ଷା ଏବଂ ସଶକ୍ତିକରଣକୁ ପ୍ରାଥମିକତା ପ୍ରଦାନ କରି ଭାରତକୁ ଅଭିବୃଦ୍ଧି ମାର୍ଗରେ ଆଗେଇ ନେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବୈଠକରେ ଉଦ୍ୟୋଗ କ୍ଷେତ୍ରକୁ ପ୍ରୋହାହନ ପ୍ରଦାନ କରିବା, ଦକ୍ଷତା ବୃଦ୍ଧି ଏବଂ ନିରନ୍ତର ନିଯୁକ୍ତି ସୁଯୋଗ ସୃଷ୍ଟି ଆଧାରିତ ପଦକ୍ଷେପଗୁଡ଼ିକ ଉପରେ ବିଚାର ବିମର୍ଶ କରାଯାଇଛି। 2047 ବିକଶିତ ଭାରତ ପାଇଁ ସମାବେଶୀ ନାଗରିକ ବିକାଶ ପ୍ରସଙ୍ଗ ଆଧାରିତ ଏକ ବୈଠକ ଅନୁଷ୍ଠିତ ହେଉଛି। ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ଉପରାଜ୍ୟପାଳ ପ୍ରମୁଖ ଯୋଗଦେଇ ସମାବେଶୀ ମାନବ ବିକାଶ ଢାଞ୍ଚା ଉପରେ ଆଲୋଚନା କରିଛନ୍ତି। ବୈଠକରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ଯୋଗଦେଇଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି, ବିଭିନ୍ନ କ୍ଷେତ୍ରରେ ବିକାଶ ସହିତ ବିଶ୍ୱସ୍ତରରେ ପ୍ରତିଯୋଗିତାମୂଳକ କ୍ଷେତ୍ରରେ ସ୍ଥିତି ସୁଦୃଢ଼ କରିବା ଲକ୍ଷ୍ୟ ନେଇ ସରକାରଙ୍କ ଦୃଷ୍ଟିକୋଣ ଆଧାରିତ ପଦକ୍ଷେପ ଗ୍ରହଣ ଉପରେ ନୀତି ଆୟୋଗ କାର୍ଯ୍ୟ କରୁଛନ୍ତି। ପିସିପିଏନ୍ଡିଟି ଆଇନର ଦୃଢ଼ କାର୍ଯ୍ୟାନ୍ୱୟନ ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବିଚାରପତି ଜଷ୍ଟିସ୍ ସଞ୍ଜୟ କରୋଲ ଏବଂ ଜଷ୍ଟିସ୍ ପ୍ରଶାନ୍ତ କୁମାର ମିଶ୍ରଙ୍କ ଖଣ୍ଡପୀଠ ଏ ସଂକ୍ରାନ୍ତ ଏକ ମାମଲାର ଶୁଣାଣି କରି କହିଛନ୍ତି, ବେଟି ବଚାଓ ବେଟି ପଢ଼ାଓ, ଜନନୀ ସୁରକ୍ଷା ଏବଂ ଲାଡ୍ଲି ଲକ୍ଷ୍ମୀ ଯୋଜନା ଭଳି ସରକାରୀ ପଦକ୍ଷେପଗୁଡ଼ିକ ବ୍ୟବସ୍ଥାଗତ ବୈଷମ୍ୟ ଦୂର କରିବାରେ ରହିଥିବା ପ୍ରୟାସକୁ ପ୍ରତିଫଳନ କରୁଛି। ଲିଙ୍ଗ ଅନୁପାତ ଉପରେ ଉଲ୍ଲେଖ କରି ଖଣ୍ଡପୀଠ କହିଛନ୍ତି, କେତେକ ରାଜ୍ୟର ଲିଙ୍ଗଗତ ଅନୁପାତ ଜାତୀୟ ହାରଠାରୁ ମଧ୍ୟ କମ୍ ରହୁଛି। 1991 ମସିହାରେ ଲିଙ୍ଗଗତ ଅନୁପାତ 945 ଥିବାବେଳେ 2001 ମସିହାରେ 927 ଏବଂ 2011 ମସିହାରେ 919 ହ୍ରାସ ପାଇଥିଲା। ଏହିସବୁ ପରିସଂଖ୍ୟାନକୁ ଦୃଷ୍ଟିରେ ରଖିଲେ ଲିଙ୍ଗ ନିରୂପଣ ନିଷେଧ ଆଇନର କଠୋର କାର୍ଯ୍ୟାନ୍ୱୟନର ଆବଶ୍ୟକତା ରହିଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହି ଆଇନର କେତେକ ଧାରା ଆଧାରରେ ଜଣେ ଡାକ୍ତରଙ୍କ ପକ୍ଷରୁ ଆଗତ ଆବେଦନକୁ ଖାରଜ କରି ସୁପ୍ରିମକୋର୍ଟ କହିଛନ୍ତି, ପୁତ୍ର ସନ୍ତାନ ପ୍ରାପ୍ତି ସଂକ୍ରାନ୍ତ ସାମାଜିକ ଚିନ୍ତାଧାରା ଲିଙ୍ଗ ନିରୂପଣ ପଦକ୍ଷେପର ଏକ ପ୍ରମୁଖ କାରଣ ପାଲଟୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 14-18 ତାରିଖ ପର୍ଯ୍ୟନ୍ତ ସ୍ଲୋଭାକିଆ ଓ ଫ୍ରାନ୍ସ ଗସ୍ତରେ ଯିବେ। ଫ୍ରାନ୍ସ ଗସ୍ତ ଅବସରରେ ଶ୍ରୀ ମୋଦି ଆଗାମୀ G7 ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ। ନୂଆଦିଲ୍ଲୀରେ ଆଜି ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପଶ୍ଚିମ ଭାଗ ସଚିବ ସିବି ଜର୍ଜ କହିଛନ୍ତି, ଗସ୍ତର ପ୍ରଥମ ପର୍ଯ୍ୟାୟରେ ଶ୍ରୀ ମୋଦି 16 ତାରିଖ ପର୍ଯ୍ୟନ୍ତ ସ୍ଲୋଭାକିଆକୁ ଯିବେ। 1993 ମସିହାରେ ସ୍ଲୋଭାକିଆ ସ୍ୱାଧୀନ ରାଷ୍ଟ୍ର ଭାବେ ମାନ୍ୟତା ପାଇବା ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ହେବ ପ୍ରଥମ ଗସ୍ତ। ସେଠାରେ ଶ୍ରୀ ମୋଦି ସ୍ଲୋଭାକିଆର ଶୀର୍ଷ ନେତୃମଣ୍ଡଳୀଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଦ୍ୱିପାକ୍ଷିକ ଆଲୋଚନା ବୈଠକରେ ଯୋଗଦେବେ। ଏହାପରେ ଫ୍ରାନ୍ସ ଗସ୍ତରେ ଆସି ଶ୍ରୀ ମୋଦି ନାଇସ୍, ଇଭିଆନ୍ ଏବଂ ପ୍ୟାରିସ୍କୁ ଯିବେ। ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦି 15-17 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା 52ତମ G7 ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ଇଭାନିଆ ଯାତ୍ରା କରିବେ। ଏକ ଅଂଶୀଦାର ଦେଶ ଭାବେ ବୈଠକରେ ଯୋଗଦେବାକୁ ଭାରତକୁ ଆମନ୍ତ୍ରଣ କରାଯାଇଛି। ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ G7 ସଦସ୍ୟ ରାଷ୍ଟ୍ରର ନେତୃତ୍ୱଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ବୈଠକରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଅନ୍ୟ ଦେଶଗୁଡ଼ିକ ମଧ୍ୟରେ ଦକ୍ଷିଣ କୋରିଆ, କେନିଆ, ବ୍ରାଜିଲ୍ ଏବଂ ମିସର ଏହି ସମ୍ମିଳନୀରେ ଅଂଶୀଦାର ରାଷ୍ଟ୍ର ଭାବେ ଯୋଗ ଦେଉଛନ୍ତି। ବିଶ୍ୱବ୍ୟାଙ୍କ, ଆଫ୍ରିକୀୟ ବିକାଶ ବ୍ୟାଙ୍କ, ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଏବଂ ଓଇସିଡିର ପ୍ରତିନିଧି ମଣ୍ଡଳୀ ଏହି ବୈଠକରେ ଯୋଗ ଦେଉଛନ୍ତି ବୋଲି ସଚିବ ସିବି ଜର୍ଜ କହିଛନ୍ତି। ମାଳଦ୍ୱୀପରେ ବୃଦ୍ଧି ପାଉଥିବା ମିଳିମିଳ ରୋଗକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ସହାୟତା ପ୍ରଦାନ କରିଛନ୍ତି। ଭାରତ ମାଳଦ୍ୱୀପକୁ 20,000 ଡୋଜ୍ ମିଳିମିଳା ଟିକା ଏବଂ ପ୍ରାୟ 3 ଟନ୍ ଚିକିତ୍ସା ସାମଗ୍ରୀ ପଠାଇଛି। ସେଠାରେ ଟିକାକରଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଏବଂ ଜନସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁରକ୍ଷିତ କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଦେଇଛି। ଭାରତ ଓ ନେପାଳ ମଧ୍ୟରେ ଦ୍ୱିପାକ୍ଷିକ ଡିଜିଟାଲ୍ ଆର୍ଥିକ ଯୋଗାଯୋଗକୁ ସୁଦୃଢ଼ କରିବା ପାଇଁ ଏକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ପିୟର୍ ଟୁ ପିୟର୍ ସୀମାପାର ରେମିଟାନ୍ସ ପ୍ରକ୍ରିୟାକୁ କାର୍ଯ୍ୟକାରୀ କରାଯାଇଥିବା ଅର୍ଥ ମନ୍ତ୍ରଣାଳୟ ସୂଚନା ଦେଇଛି। ଏହି ବ୍ୟବସ୍ଥା ଭାରତର ୟୁପିଆଇ ଏବଂ ନେପାଳର ଏନ୍ପିଆଇ ମଧ୍ୟରେ ସିଧାସଳଖ ସମ୍ପର୍କ ସ୍ଥାପନ କରିବାରେ ସହାୟକ ହେବ ବୋଲି ଅର୍ଥ ମନ୍ତ୍ରଣାଳୟ କହିଛି। ଏହାଦ୍ୱାରା ଉଭୟ ଦେଶର ନାଗରିକ ମୋବାଇଲ୍ ବ୍ୟାଙ୍କିଙ୍ଗ୍ ଆପ୍ଲିକେସନ୍ସ ଓ ଡିଜିଟାଲ୍ ୱାଲେଟ୍ ମାଧ୍ୟମରେ ସିଧାସଳଖ ଆର୍ଥିକ କାରବାର କରିବାକୁ ସକ୍ଷମ ହେବେ। ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, 2025-26 କୃଷିବର୍ଷରେ

ଭାରତ ରେକର୍ଡ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ କରିଛି। ଚାଉଳ ଏବଂ ଗହମ ଉତ୍ପାଦନ ସର୍ବାଧିକ ହୋଇଥିବା ସେ କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଯୋଶୀ କହିଛନ୍ତି, ଏଭଳି ସଫଳତା ଦେଶର ଖାଦ୍ୟ ସୁରକ୍ଷା କ୍ଷେତ୍ରକୁ ସୁଦୃଢ଼ କରୁଛି, କୃଷିଜୀବୀଙ୍କୁ ଆର୍ଥିକ କ୍ଷେତ୍ରରେ ସଶକ୍ତ କରିବା ସହିତ ଆତ୍ମନିର୍ଭର ଭାରତ ଦୃଷ୍ଟିକୋଣକୁ ଅଧିକ ମଜବୁତ କରୁଛି ବୋଲି ମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି। ଓମାନ ଉପକୂଳରେ ଆମେରିକୀୟ ସେନା ଦ୍ୱାରା ପାଲାଉ ପତାକାଯୁକ୍ତ ଜାହାଜ ଏମ୍ଟି ସେଟେବେଲ୍ଲୋ ଉପରେ ଆକ୍ରମଣ ଯୋଗୁଁ ତିନି ଜଣ ଭାରତୀୟ ନାବିକଙ୍କର ମୃତ୍ୟୁ ଘଟିଛି। ଜାହାଜରେ ନିଆଁ ଲାଗିଯିବାରୁ ସେମାନଙ୍କର ମୃତ୍ୟୁ ହୋଇଥିବା ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ କହିଛନ୍ତି। ଜାହାଜରେ 24 ଜଣ ଭାରତୀୟ ନାଗରିକ ରହିଥିଲେ, ସେମାନଙ୍କ ମଧ୍ୟରେ 21 ଜଣଙ୍କୁ ଓମାନ କର୍ତ୍ତୃପକ୍ଷ ଉଦ୍ଧାର କରିଛନ୍ତି। ଏହି ଘଟଣାକୁ ଭାରତ ଦୃଢ଼ ନିନ୍ଦା କରିଛି। ନୂଆଦିଲ୍ଲୀରେ ଆନ୍ତଃ ମନ୍ତ୍ରଣାଳୟ ଗଣମାଧ୍ୟମକୁ ସମ୍ବୋଧନ କରି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଆମେରିକାର ଚାର୍ଜ ଡି ଆଫେୟର୍ସକୁ ଏହି ଘଟଣା ନେଇ କେନ୍ଦ୍ର ସରକାର ସମନ ଜାରି କରିଛନ୍ତି। ଏପରି ଘଟଣାକୁ ତୁରନ୍ତ ବନ୍ଦ କରିବାକୁ ଆହ୍ୱାନ ଦେବା ସହ ସେଠାକାର ଶାନ୍ତି ଏବଂ ସ୍ଥିରତା ଫେରାଇ ଆଣିବା ପାଇଁ ଆଲୋଚନା ଓ କୂଟନୈତିକ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। 2026 ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତା ଆଜିଠାରୁ ଆରମ୍ଭ ହେଉଛି। ଉଦ୍ଘାଟନୀ ମ୍ୟାଚ୍ରେ ମେକ୍ସିକୋ ଏବଂ ଦକ୍ଷିଣ ଆଫ୍ରିକା ପରସ୍କରକୁ ଭେଟିବେ। ମେକ୍ସିକୋ ସିଟିର ଐତିହାସିକ ଏଷ୍ଟାଡିଓ ଆଜଟେକାଠାରେ ଏହି ମ୍ୟାଚ୍ ଭାରତୀୟ ସମୟ ରାତି 12:30 ଆରମ୍ଭ ହେବ। ଆମେରିକା, କାନାଡ଼ା ଏବଂ ମେକ୍ସିକୋ ମିଳିତ ଭାବେ ଚଳିତ ବର୍ଷ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଆୟୋଜନ କରୁଛନ୍ତି। ଜୁଲାଇ 19 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ଚଳିତ ବର୍ଷ ସବୁଠାରୁ ଅଧିକ 48 ଦେଶ ଅଂଶଗ୍ରହଣ କରୁଛନ୍ତି। ମୋଟ 104 ମ୍ୟାଚ୍ ଖେଳାଯିବ। ସେଥିରେ 72 ଗ୍ରୁପ୍ ପର୍ଯ୍ୟାୟ ଏବଂ 32 ନକ୍ଆଉଟ୍ ପର୍ଯ୍ୟାୟ ମ୍ୟାଚ୍ ଖେଳାଯିବ। ଅଂଶଗ୍ରହଣ କରୁଥିବା ଦଳଗୁଡ଼ିକୁ 12 ଗ୍ରୁପ୍ରେ ବିଭକ୍ତ କରାଯାଇଛି। ଆଇସିସି ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତା ଆଜିଠାରୁ ଆରମ୍ଭ ହେଉଛି। ଏକମାସ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ବିଭିନ୍ନ ମ୍ୟାଚ୍ ଇଂଲଣ୍ଡ ଓ ୱେଲ୍ସରେ ଖେଳାଯିବ। ଉଦ୍ଘାଟନୀ ମ୍ୟାଚ୍ ବର୍ମିଂହାମ୍ର ଏଜ୍ବାଷ୍ଟନ୍ଠାରେ ଆୟୋଜକ ଇଂଲଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ଜୁଲାଇ 5 ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ଖେଳାଯିବ। ପାକିସ୍ତାନ ବିପକ୍ଷରେ ଆସନ୍ତା ରବିବାର ଦିନ ଭାରତୀୟ ମହିଳା ଦଳ ତାଙ୍କର ଅଭିଯାନ ଆରମ୍ଭ କରିବେ। ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଥର ପାଇଁ 12 ଦଳ ଅଂଶଗ୍ରହଣ କରୁଛନ୍ତି। ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ କେନ୍ଦ୍ର ଓ ରାଜ୍ୟଗୁଡ଼ିକର ସାମୁହିକ ଦାୟିତ୍ୱ ଉପରେ ଗୁରୁତ୍ୱ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେଲା 11 ନୀତି ଆୟୋଗ ପରିଚାଳନା ପରିଷଦ ବୈଠକ। ଲିଙ୍ଗ ନିରୂପଣ ନିଷେଧ ଆଇନର କଠୋର କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦେଲେ ସୁପ୍ରିମକୋର୍ଟ। ମାଳଦ୍ୱୀପରେ ବୃଦ୍ଧି ପାଉଥିବା ମିଳିମିଳା ରୋଗକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ 20,000 ଡୋଜ୍ ଟିକା ଯୋଗାଇଲା ଭାରତ। ଏବଂ ଆଜିଠାରୁ ଆରମ୍ଭ ହେଉଛି 2026 ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତା। ମେକ୍ସିକୋ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଉଦ୍ଘାଟନୀ ମ୍ୟାଚ୍। ସମ୍ବାଦ ଶେଷ ହେଲା।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍। ବର୍ତ୍ତମାନ ଆସନ୍ତୁ ଶୁଣିବା ଫିଫା ୱାର୍ଲ୍ଡ କପ୍ 2026ର ଡେଲି ଅପଡେଟ୍ସ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

दोस्तों की मस्ती हो या चाय की चुस्की हो, साथ ही हो कॉलेज की गपशप,

କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ ତିଲସି ତିଲ ତକ ଷୋଡ଼ ଘଣ୍ଟାରେ ସମୟ ବର୍ତ୍ତମାନ ସନ୍ଧ୍ୟା 7:37 ହେବାକୁ ଯାଉଛି। ଆରମ୍ଭ ହୋଇଯାଇଛି ଶୋ ସନ୍ଧ୍ୟାସର। ସନ୍ଧ୍ୟାସରରେ ଆପଣମାନେ ଜଣାଇପାରିବେ ନିଜର ପ୍ରିୟଜନମାନଙ୍କୁ ନିଜର ମନର କଥା, ଜଣାଇପାରିବେ ତାଙ୍କ ଗୁଡ୍ ୱିଶେସ। ଆଉ ଯଦି ଆଜି କାହାର ବର୍ଥଡେ କିମ୍ବା ଆନିଭର୍ସରି ଥାଏ ତାଙ୍କୁ ମଧ୍ୟ ଆମର ଏହି ସନ୍ଧ୍ୟା ଆସର ସେଗମେଣ୍ଟ ମାଧ୍ୟମରେ ଜଣାଇପାରିବେ ନିଜର ଗୁଡ୍ ୱିଶେସ। ତେବେ ନିଜର ଗୁଡ୍ ୱିଶେସ୍ ପଠାଇବା ପାଇଁ ନିଜର ଫୋନ୍ର ମେସେଜ୍ ବକ୍ସକୁ ଯାଇ ଟାଇପ୍ କରନ୍ତୁ FMRC, ଟିକେ ସ୍ପେସ୍ ଦିଅନ୍ତୁ।

ଯାହାଙ୍କୁ ନିଜର ମେସେଜଟି ଯାହାକୁ ନିଜର ମନର କଥା କହିବାକୁ ଚାହୁଁଛନ୍ତି ତାଙ୍କ ପାଇଁ ମେସେଜଟିକୁ ଲେଖି ତାଙ୍କ ନାଁ ଆଉ ଆଡ୍ରେସ୍ ଲେଖନ୍ତୁ, ତାପରେ ଟିକେ ସ୍ପେସ୍ ଦେଇ ନିଜ ନାଁ ଆଉ ଠିକଣା ଲେଖି ପଠାଇ ଦିଅନ୍ତୁ ଆମ ନମ୍ବର 09495963210ରେ। ଆପଣ ଚାହିଁଲେ ମଧ୍ୟ ସାଥୀ ଯୋଡ଼ି ହୋଇପାରିବେ ଆମର ହ୍ୱାଟ୍ସଆପ୍ ନମ୍ବର ମାଧ୍ୟମରେ, ତେବେ ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895254200।

ସାଥି ଆପଣଙ୍କ ତରଫରୁ ମୁଁ ଆପଣଙ୍କର ଶୁଭକାମନା ଓ ଶୁଭେଚ୍ଛା ପହଞ୍ଚାଇ ଦେଉଛି ଆପଣଙ୍କ ଅଫିସ ଷ୍ଟାଫ ତମନ୍ନା ରେଡ୍ଡିଙ୍କ ପାଖରେ। ତା ସହିତ ଆମ ତରଫରୁ ମଧ୍ୟ ତାଙ୍କୁ ଢେର ସାରା ଶୁଭେଚ୍ଛା ଏବଂ ଶୁଭକାମନା। ତେବେ ସାଥିମାନେ ଲେଖୁଛନ୍ତି, ଆଉ କିଛି ବି ଲେଖୁଛନ୍ତି, ତାକୁ ବି ଚାଲନ୍ତୁ ପଢିକି ଶୁଣେଇ ଦେଉଛି। ଲେଖୁଛନ୍ତି, ଚାନ୍ଦ କି ରୋଶନୀ ସେ ଭି ପ୍ୟାରି ହୋ ତୁମ, ଦିଲ କି ହର ଧଡ଼କନ କି ୟାରି ହୋ ତୁମ, ନା ମିଲେ ଦୁନିଆ ମେ ତୁମ ଜୈସା କୋଇ, ମେରି ଜିନ୍ଦଗୀ କି ସବସେ ଖାସ କାହାନୀ ହୋ ତୁମ। ବହୁତ ସୁନ୍ଦର। ତେବେ ସମସ୍ତ ଆର୍ଜେ ବନ୍ଧୁମାନଙ୍କୁ ଗୁଡ୍ ଇଭିନିଂ ଜଣାଉଛନ୍ତି। ତା ସହିତ ମଧ୍ୟ ଟୁନା ଭାଇ, ରମେଶ ଭାଇ, ଉର୍ମିଳାପା, ମୁନା ଭାଇ, ବିଜୟ ଭାଇ, ଚାନ୍ଦ ଭାଇଙ୍କୁ ବି ଜଣାଉଛନ୍ତି ଗୁଡ୍ ଇଭିନିଂ। ସାଥିମାନେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଆଜି ଆପଣ ଆମ ସହିତ ଯୋଡ଼ି ହେଲେ, କନେକ୍ଟ ହେଲେ, ସମସ୍ତ ବନ୍ଧୁମାନଙ୍କ ସହିତ ନିଜର ଗୁଡ୍ ୱିଶେସ୍ ସେୟାର କରିଲେ, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍। ବର୍ତ୍ତମାନ ଶୋ ଚାଲିଛି ସନ୍ଧ୍ୟା ଆସର, ଆଉ ସନ୍ଧ୍ୟା ଆସରରେ ନେକ୍ସଟ ମେସେଜ ନେବା ପୂର୍ବରୁ ମୁଁ ନେବାକୁ ଚାହିଁବି ଆଉ ଗୋଟେ ସୁନ୍ଦର ମେସେଜଟି, କାରଣ ଆଜି ସୁରିଲା ଆଫ୍ଟରନୁନ୍ରେ ଆଜି ଆପଣଙ୍କ ପାଇଁ ଯେଉଁ ପ୍ରଶ୍ନ ରହିଥିଲା ଯେ ଆପଣଙ୍କ ପାଇଁ ପ୍ରେମର ପରିଭାଷା କ'ଣ, ଆଉ ସେଇ ରିଲେଟେଡ୍ ଗୋଟେ ମେସେଜ ଆମକୁ ଅନେକ ଡେରିରେ ଆମ ପାଖରେ ଆସି ପହଞ୍ଚିଲା। ତେବେ ଚାହିଁବି ସେଇ ମେସେଜଟିକୁ ଏଇ ସନ୍ଧ୍ୟା ଆସର ସେଗମେଣ୍ଟ ମାଧ୍ୟମରେ କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ। ତେବେ ଚାଲନ୍ତୁ ପଢ଼ି ନେବା ମେସେଜଟି। ମେସେଜଟିରେ ଲେଖା ହେଇଛି ଯେ ଶୁଭ ସନ୍ଧ୍ୟା, ଶୁଭଶ୍ରୀ ମ୍ୟାଡମ୍ ନମସ୍କାର, ସାଥି ଆପଣଙ୍କୁ ମଧ୍ୟ ମୋ ତରଫରୁ ଭେରି ଗୁଡ୍ ଇଭିନିଂ ଆଉ ଜଣାଉଛି ଆପଣଙ୍କୁ ମଧ୍ୟ ନମସ୍କାର। ତେବେ ଲେଖୁଛନ୍ତି, ମ୍ୟାଡମ୍ ମୋ ମତରେ ପ୍ରେମର ପରିଭାଷା କହିଲେ ଅତ୍ୟନ୍ତ ବ୍ୟାପକ, ଯଥା ଦୁଇଟି ହୃଦୟ ବା ଦୁଇଟି ମନର ପବିତ୍ର ବନ୍ଧନ, ମନରେ କିନ୍ତୁ ନ ରଖି ବିଶ୍ୱାସର ସହିତ ଭଲ ପାଇବାଟା ହେଲା ପ୍ରେମର ଡେଫିନେସନ୍। ଏହି ମେସେଜଟିକୁ ପଠାଇଥିଲେ ରମେଶ ଚନ୍ଦ୍ର ସାହୁ ଔଖମା ଭାପୁର ଢେଙ୍କାନାଳରୁ। ସାଥି ଆପଣଙ୍କ ମେସେଜଟି ବହୁତ ହିଁ ସୁନ୍ଦର ଥିଲା ଆଉ ବହୁତ ହିଁ ଭଲ ଭାବରେ ଆପଣ ବୁଝାଇ ଦେଇଛନ୍ତି ପ୍ରେମର ପରିଭାଷାଟି କ'ଣ ଆପଣଙ୍କ ପାଇଁ। ତେବେ ବହୁତ ବହୁତ ଧନ୍ୟବାଦ। ଯେହେତୁ ଟିକେ କିଛି ଧରି ନିଅନ୍ତୁ, କହି ତ ହେବନି ଏକ୍ଜାକ୍ଟ କାରଣଟି କ'ଣ, କିନ୍ତୁ ଆମେ ଭାବୁଛୁ କିଛି ନେଟୱାର୍କ ଇସ୍ୟୁ କିମ୍ବା ନେଟୱାର୍କ ଏରର୍ ପାଇଁ ଆମେ ଟିକେ ଲେଟ୍ରେ ଆପଣଙ୍କ ମେସେଜଟି ପାଇଛୁ। ତେବେ ମନ ଦୁଃଖ କରନ୍ତୁ ନାହିଁ, ଆପଣଙ୍କ ମେସେଜଟିକୁ ଆମେ ସାମିଲ କରିଦେଇଛୁ ଆଜିର ଆମ ସନ୍ଧ୍ୟା ଆସର କାର୍ଯ୍ୟକ୍ରମ ସେଗମେଣ୍ଟ ମାଧ୍ୟମରେ। ତେବେ ବହୁତ ବହୁତ ଧନ୍ୟବାଦ ଆମ ସହିତ ଯୋଡ଼ି ହୋଇଥିବାରୁ। ତେବେ ଚାଲନ୍ତୁ ଦେଖିନେବା ସନ୍ଧ୍ୟା ଆସରରେ ନେକ୍ସଟ ମେସେଜଟି କି କରିଛନ୍ତି। ଏହି ମେସେଜଟିକୁ କରିଛନ୍ତି ଅବିନାଶ ମିଶ୍ର ଭୁବନେଶ୍ୱରରୁ, ଲେଖୁଛନ୍ତି ଗୁଡ୍ ଇଭିନିଂ ଆଣ୍ଡ ନମସ୍କାର ସମସ୍ତଙ୍କୁ ଜଣାଇଛନ୍ତି, ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଇଭିନିଂ ଆଉ ଜଣାଉଛି ମୋ ତରଫରୁ ପ୍ରତି ନମସ୍କାର। ଲେଖୁଛନ୍ତି ମୋ ସ୍କୁଲ ଟାଇମ୍ରୁ ମୁଁ ଆଜି ପର୍ଯ୍ୟନ୍ତ ମୋ ନନା ବୋଉଙ୍କର ସବୁ କଥା ମାନି ଆସିଛି, ବହୁତ ସୁନ୍ଦର। ଆଣ୍ଡ ମୋ ମା ମୋତେ କ୍ଲାସ୍ ୱାନ୍ରୁ ଯାହା ସବୁ ଭଲ ଭଲ ଶିକ୍ଷା ଦେଇ ଆସିଛନ୍ତି ମୁଁ ସବୁ ମାନିଛି, ମାନିବା ବି ଦରକାର। ସେଥିପାଇଁ ମୋ ନନା ବୋଉ ଆଣ୍ଡ ମୋ ସ୍କୁଲ ସାର୍ ମ୍ୟାଡମ୍ ସମସ୍ତେ ମୋ ଉପରେ ବହୁତ ଖୁସି ହୁଅନ୍ତି। ବାଃ ବହୁତ ସୁନ୍ଦର କଥା, ଆଜି ବି ମୋର ଏଇ କଥା ସବୁବେଳେ ମନେ ପଡ଼େ। ତେବେ ସମସ୍ତଙ୍କୁ ଜଣାଇଛନ୍ତି ଜୟ ଜଗନ୍ନାଥ। ସାଥି ବହୁତ ବହୁତ ଧନ୍ୟବାଦ ଆମ କାର୍ଯ୍ୟକ୍ରମରେ ସାମିଲ ହେଲେ, ନିଜର ମନ କଥା ସେୟାର କରିଲେ। ତେବେ ଇଏ ଥିଲେ ଅବିନାଶ ମିଶ୍ର ଫ୍ରମ୍ ଭୁବନେଶ୍ୱର। ଆଜି କାର୍ଯ୍ୟକ୍ରମର ଶେଷ ମେସେଜଟି କରିଛନ୍ତି ଆଲୋକ ଚନ୍ଦ୍ର ଜେନା ଜାଇଲୋ କଟକରୁ, ଲେଖୁଛନ୍ତି ଗୁଡ୍ ଇଭିନିଂ ଟୁ ଅଲ୍ ଆର୍ଜିସ୍ ଆଣ୍ଡ ଅଲ୍ ଲିସନର୍ସ ଅଫ୍ ଏଫ୍ଏମ୍ ରେନ୍ବୋ କଟକ। ସମସ୍ତଙ୍କୁ ସେ ଗୁଡ୍ ଇଭିନିଂ ଜଣାଇଛନ୍ତି, ସାଥି ଆମ ତରଫରୁ ମଧ୍ୟ ଆପଣଙ୍କୁ ଭେରି ଗୁଡ୍ ଇଭିନିଂ। ତେବେ ଲେଖୁଛନ୍ତି ଇଷ୍ଟ ହୋ

ବର୍ତ୍ତମାନର ସମାଚାର ମୁଖ୍ୟାଂଶ ସହ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ କେନ୍ଦ୍ର ଓ ରାଜ୍ୟଗୁଡ଼ିକର ସାମୁହିକ ଦାୟିତ୍ୱ ଉପରେ ଗୁରୁତ୍ୱ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜ୍ୟରେ ସମସ୍ତ ନାଗରିକଙ୍କ ସଶକ୍ତିକରଣ ଉପରେ ସରକାର କାର୍ଯ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ରାଜ୍ୟସଭା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ। ଜବରଦଖଲରେ ଥିବା ମହାପ୍ରଭୁଙ୍କ ଜମିକୁ ଶ୍ରୀମନ୍ଦିର ପ୍ରଶାସନ ଅଧୀନକୁ ଆଣିବା ଲାଗି ପଦକ୍ଷେପ ନେବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପରାମର୍ଶ। G7 ଶିଖର ସମିତି ବୈଠକରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 14 ତାରିଖରୁ ଫ୍ରାନ୍ସ ଏବଂ ସ୍ଲୋଭାକିଆ ଗସ୍ତରେ ଯାଉଛନ୍ତି। ଓମାନ ଉପକୂଳରେ ଜାହାଜ ଆକ୍ରମଣ ଘଟଣାକୁ ଭାରତ ଦୃଢ଼ ନିନ୍ଦା କରିଛି। ଓଡ଼ିଶାର ସହର ପରିବର୍ତ୍ତନ ମଡେଲ ଅଧ୍ୟୟନ କଲା ରାଜସ୍ଥାନର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ। ଖେଳ ଓ ଶୈଶବକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଖେଳ ଦିବସ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 3 ଦିନ ମଧ୍ୟରେ ଓଡ଼ିଶା ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗର ଆକଳନ। ଏବଂ ଆଜିଠାରୁ ଆରମ୍ଭ ହେଉଛି 2026 ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତା।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ବର୍ତ୍ତମାନ ଶୋ ଚାଲିଛି ଗୀତରେ ମିତରେ, ଆଉ ଗୀତରେ ମିତରେ ଶୋ ନେଇ ମୁଁ ଅଛି ଆପଣଙ୍କ ରେନ୍ବୋ ସାଥୀ ଶୁଭଶ୍ରୀ। ଆଜି ଆପଣଙ୍କ ସାଥିରେ ଇ ଲର୍ଣ୍ଣିଂ ବା ଆଜିକାଲି ଆମେ ଯାହାକୁ କହୁଛେ ଡିଜିଟାଲ ଲର୍ଣ୍ଣିଂ, ଯାହାର ମାନେ ହେଉଛି ଅନ୍ଲାଇନ୍ ମାଧ୍ୟମରେ କିଛି ଲର୍ଣ୍ଣ କରିବା, କିଛି ପଢ଼ିବା ବା କିଛି ଶିକ୍ଷା ଗ୍ରହଣ କରିବା। କାହାକୁ ଯଦି କିଛି

ସ୍କିଲ୍ସ କିମ୍ବା କିଛି କୋର୍ସ କରିବାର ଥାଏ, କିଛି ପାଠ ଶିଖିବାର ଅଛି, ସେ ଏହି ଡିଜିଟାଲ ଲର୍ଣ୍ଣିଂ ମାଧ୍ୟମରେ ଆଜିକାଲି ବହୁତ ଇଜିଲି ଶିଖିପାରୁଛନ୍ତି, ସେ କୋର୍ସଟି କମ୍ପ୍ଲିଟ୍ କରିପାରୁଛନ୍ତି। ଖାଲି ପାଠ ପଢ଼ିବା ପାଇଁ ନୁହେଁ ସାଥୀ, ଯାବତୀୟ ଶିକ୍ଷା ଯେମିତି ଯଦି କିଛି ଆପଣ କୌଣସି ଡ୍ୟାନ୍ସ ଫର୍ମ ଶିଖିବା ପାଇଁ ଚାହୁଁଛନ୍ତି, କିମ୍ବା କେହି କେହି ଯଦି ଡିଫରେଣ୍ଟ ଟାଇପ୍ସର ରୋଷେଇ ଶିଖିବାକୁ ଚାହୁଁଥାନ୍ତି, କିମ୍ବା କିଛି ନ୍ୟୁ ସ୍କିଲ୍ ଶିଖିବାକୁ ଚାହୁଁଥାନ୍ତି, ଏଇ ଡିଜିଟାଲ ଲର୍ଣ୍ଣିଂର ସହାୟତା ନେଇ ସେମାନେ ବହୁତ ଇଜିଲି ଏଇସବୁ ଜିନିଷ ଏଇସବୁ ସ୍କିଲ୍ସକୁ ଶିଖିପାରିବେ, ଆଉ ଟାଇମଲି ସେଇ ସ୍କିଲ୍ସକୁ ଆପଣ ଅପଡେଟ୍ ବି କରିପାରିବେ। ଏଇ ଇ ଲର୍ଣ୍ଣିଂ ମାଧ୍ୟମରେ ଘରେ ବସି ଇଜିଲି ବହୁତ କିଛି ସ୍କିଲ୍ସ ଆଜିକାଲି ଶିଖି ହେଉଛି।

ट्यून को चुनती 100.4 आकाशवाणी एफएम रेनबो कटक दिल से दिल तक वर्तमान शो चली छी गीतरे मी तरे आओ मु अछि अपन को रेनबो साथी शुभश्री आज अपन को साथी रे साथी अगर कोन होतले कहले केवल फिजिकल क्लासरूम स्टडीज रो ही पिला माने निजरो जे कोनसी कोर्स को पूरा करि परथले କିନ୍ତୁ କୋଭିଡ୍ ଆସିବା ପରେ ଆମେ ଶିଖିପାରିଛୁ ଯେ ଘରେ ବସି ମଧ୍ୟ ନିଜର ପ୍ରତ୍ୟେକଟି ଯେକୌଣସି ବି କୋର୍ସ ଆପଣ କରିବାକୁ ଚାହୁଁଛନ୍ତି ସେଇ କୋର୍ସ ଗୁଡ଼ିକ କମ୍ପ୍ଲିଟ୍ କରାଯାଇପାରେ ଫିଜିକାଲ କ୍ଲାସ୍ ନ କରି ମଧ୍ୟ ଭର୍ଚୁଆଲ କ୍ଲାସ୍ କରି ଆପଣ ନିଜର କୋର୍ସ କମ୍ପ୍ଲିଟ୍ କରିପାରିବେ ଆଉ ଯାହା ସବୁ ଡାଉଟ୍ ରହିଛି ସେ ଡାଉଟ୍ ସବୁକୁ ବି ଏଇ ଭର୍ଚୁଆଲ କ୍ଲାସ୍ କରିବା ସହିତ ଏଇ ଭର୍ଚୁଆଲ କ୍ଲାସ୍ ମାଧ୍ୟମରେ ସେଇ ଡାଉଟ୍ ସବୁକୁ କ୍ଲିୟର କରାଯାଇପାରେ ଏବେର ଟେକ୍ନୋଲୋଜି ନା ଏତେ ଭାଷ୍ଟ ହେଇଗଲାଣି ଏତେ ଇମ୍ପ୍ରୁଭ୍ ହେଇଗଲାଣି ଯେ ଏଇ ଡିଜିଟାଲ ଲର୍ଣ୍ଣିଂ ଆମ ସମସ୍ତଙ୍କୁ ସ୍ୱାବଲମ୍ବୀ କରିସାରିଛି ଆଉ ସ୍ୱାବଲମ୍ବୀ କରିବା ସହିତ ବି ଆମର ସେଲ୍ଫ କନ୍ଫିଡେନ୍ସ ବିଲ୍ଡ କରିବାରେ ମଧ୍ୟ ଅନେକ ଜାଗାରେ ଅନେକ ହେଲ୍ପ ବି କରୁଛି

ଜୀବନରେ ଶିଖିବା ଆମର କେବେ ବନ୍ଦ ହେଇନଥାଏ, ଆଉ ତାକୁ ସତ କରିପାରିଛି ଏଇ ଆଜିର ଡିଜିଟାଲ ଲର୍ଣ୍ଣିଂ। ଏଇ ଡିଜିଟାଲ ଲର୍ଣ୍ଣିଂରେ ଏଜ୍ର ବ୍ୟାରିୟର ନଥାଏ। ସ୍କୁଲରେ ପଢ଼ିବା ପାଇଁ ଯେମିତି ନିର୍ଦ୍ଦିଷ୍ଟ ବୟସ ଦରକାର ହେଇଥାଏ, କିଛି ନିର୍ଦ୍ଦିଷ୍ଟ କୋର୍ସ କରିବା ପାଇଁ ତା ପାଇଁ ବି ବୟସର ଦରକାର ହେଇଥାଏ, କିନ୍ତୁ ଏଇ ଡିଜିଟାଲ ଲର୍ଣ୍ଣିଂ ମାଧ୍ୟମରେ କିଛି ଶିଖିବାକୁ ହେଲେ ଏଥିରେ କୌଣସି ବୟସ ସୀମା ଦରକାର ପଡ଼େନି। ସ୍କୁଲ ଷ୍ଟୁଡେଣ୍ଟଙ୍କଠୁ ନେଇ ବୟସ୍କ ବ୍ୟକ୍ତିମାନଙ୍କ ଯାଏ ସଭି ଇଜିଲି ଏଇ ଡିଜିଟାଲ ଲର୍ଣ୍ଣିଂ ମାଧ୍ୟମରେ କିଛି ବି ସେ କୋର୍ସ ହଉ କିମ୍ବା କିଛି ସ୍କିଲ୍ସକୁ ଡେଭଲପ୍ କରିବା ପାଇଁ ଚାହୁଁଥିଲେ ସେସବୁ ଜିନିଷ ଶିଖିପାରିବେ ଏଇ ଡିଜିଟାଲ ଲର୍ଣ୍ଣିଂ ମାଧ୍ୟମରେ। ବେଳେବେଳେ ହାର୍ଡୱାର୍କ ସହିତ ସ୍ମାର୍ଟୱାର୍କ ମଧ୍ୟ ଦରକାର ହେଇଥାଏ। ତେବେ ଆଜିର ଏଇ ଡିଜିଟାଲ ଲର୍ଣ୍ଣିଂ, ଆଜି ଜମାନାରେ ସ୍ମାର୍ଟ ଲର୍ଣ୍ଣିଂ ସାଜିପାରିଛି।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ଡି ବୋ କଟକ ଦିଲ୍ ସି ଦିଲ୍ ତକ୍ ଷୋଳ ଘଣ୍ଟାରେ ସମୟ ବର୍ତ୍ତମାନ ରାତି 9:16 ଆଉ ଏହା ସହିତ ଆରମ୍ଭ ହୋଇଯାଇଛି ଶୋ ଅଭୁଲ ସ୍ମୃତି। ଆଜି ଆସନ୍ତୁ ଅଭୁଲ ସ୍ମୃତିରେ ଶୁଣିବା ସୋନୁ ନିଗମ ଏବଂ ଅଲକା ୟାଗ୍ନିକ ଗାଇଥିବା କିଛି ସୁପରହିଟ୍ ଗୀତ। ତେବେ ପ୍ରଥମ ଗୀତଟି ଆସନ୍ତୁ ଶୁଣିବା ବର୍ଡର କଥାଚିତ୍ରରୁ, ଯେ ଗୀତଟିକୁ ଲେଖିଛନ୍ତି ଜାଭେଦ ଅଖତର ଏବଂ କମ୍ପୋଜ୍ କରିଛନ୍ତି ଅନୁ ମଲ୍ଲିକ।

ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତେଲସି ତେଲତା ବର୍ତ୍ତମାନ ଶୋ ଚାଲିଛି ଅଭୁଲା ସ୍ମୃତି ଆଉ ଆଜି ଅଭୁଲା ସ୍ମୃତିରେ ଆମେ ଶୁଣୁଛେ ସୋନୁ ନିଗମ ଏବଂ ଅଲକା ୟାଗ୍ନିକ ଗାଇଥିବା କିଛି ସୁପରହିଟ୍ ସଙ୍ଗସ୍ ତେବେ ନେକ୍ସଟ ଗୀତଟି ଚାଲନ୍ତୁ ଶୁଣିବା ଦିଲ୍ ମାଙ୍ଗି ମୋର କଥାଚିତ୍ରରୁ ଯାହାକୁ ଲେଖିଛନ୍ତି ସମୀର ଏବଂ କମ୍ପୋଜିଂ କରିଛନ୍ତି ହିମେଶ ରେଶମିଆ।

ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2ଟି ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2ଟି ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ସାଙ୍ଗ ସତ କହିବି, ଏବେ ତ ଗରମ ଆରମ୍ଭ ହେଇଛି ଆଉ 7,000 ଟଙ୍କାର ବିଜୁଳି ବିଲ୍ ଆସିବାକୁ ଲାଗିଲାଣି। ସ୍ତ୍ରୀ କେବେଠାରୁ କହିଲାଣି ସୋଲାର ପ୍ୟାନେଲ ଲଗେଇବାକୁ, କହୁଛି ସରକାର ସବସିଡି ବି ଦେଉଛନ୍ତି। ମୁଁ ଯାହାକୁ ବି ପଚାରୁଛି ସମସ୍ତଙ୍କର ବିଜୁଳି ବିଲ୍ ଜିରୋ ଆସୁଛି, ଏଥର ହିଁ ଲଗେଇଦେବା। ଯେବେ ବିଜୁଳି ମୁଫ୍ତରେ ମିଳୁଛି ତ ନେଉନ କଣ ପାଇଁ ଭାଇ, ଆପଣ ବି ଲଗେଇ ଦିଅନ୍ତୁ ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା। ଯୋଡ଼ି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।

ବର୍ତ୍ତମାନର ସମାଚାର ମୁଖ୍ୟାଂଶ ସହ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ କେନ୍ଦ୍ର ଓ ରାଜ୍ୟଗୁଡ଼ିକର ସାମୂହିକ ଦାୟିତ୍ୱ ଉପରେ ଗୁରୁତ୍ୱ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆଦିଲ୍ଲୀରେ ଅନୁଷ୍ଠିତ ଏକାଦଶ ନୀତି ଆୟୋଗ ପରିଚାଳନା ପରିଷଦ ବୈଠକରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେଇଛନ୍ତି। G7 ସମିତି ବୈଠକରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ଆସନ୍ତା ରବିବାରଠାରୁ ଫ୍ରାନ୍ସ ଏବଂ ସ୍ଲୋଭାକିଆ ଗସ୍ତରେ ଯାଉଛନ୍ତି। ଭାରତର ମତ୍ସ୍ୟ ଚାଷ କ୍ଷେତ୍ର ପ୍ରଗତିର ନୂତନ ରେକର୍ଡ ସୃଷ୍ଟି କରିଛି। 2013-14 ବର୍ଷରେ ମତ୍ସ୍ୟ ଉତ୍ପାଦନ 95.79 ଲକ୍ଷ ଟନ୍ ଥିଲାବେଳେ 2024-25 ଏହା ଦ୍ୱିଗୁଣିତ ହୋଇ 197.75 ଲକ୍ଷ ଟନ୍ରେ ପହଞ୍ଚିଛି। ଲିଙ୍ଗ ନିରୂପଣ ନିଷେଧ ଆଇନର କଠୋର କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦେଲେ ସୁପ୍ରିମକୋର୍ଟ। ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଆନୁକୂଲ୍ୟରେ ରାଜଧାନୀରେ ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟ ମିଶନ ଏବଂ ଓଡ଼ିଶା ଚିଙ୍ଗୁଡ଼ି ମିଶନ ଶୀର୍ଷକ ରାଜ୍ୟସ୍ତରୀୟ ଅଂଶୀଦାର ପରାମର୍ଶ କର୍ମଶାଳାକୁ ବିଭାଗୀୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉଦ୍ଘାଟନ କରିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଶ୍ରୀଜୀଉଙ୍କ ରଥ ନିର୍ମାଣ ଏବଂ ଅନ୍ୟାନ୍ୟ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଶ୍ରୀମନ୍ଦିରର ବରିଷ୍ଠ ଅଧିକାରୀମାନଙ୍କ ସହ ସମୀକ୍ଷା କରିଛନ୍ତି। ଏବଂ ଫିଫା ବିଶ୍ୱକପ୍ 2026 ଆଜିଠାରୁ ଆରମ୍ଭ ହେଉଛି। ଆମର ଆଜିର ଶେଷ ସମାଚାର ମୁଖ୍ୟାଂଶ 11:05

ଅଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତିଲସି ତିଲତା ବର୍ତ୍ତମାନ ଶୋ ଚାଲିଛି ରେନ୍ବୋ ଏସ୍ଏମ୍ଏସ୍ ଆଉ ରେନ୍ବୋ ଏସ୍ଏମ୍ଏସ୍ରେ ପରବର୍ତ୍ତୀ ମେସେଜ୍ଟି କରିଛନ୍ତି ହୀରାମଣି ବର୍ମା ପାରସମଣି ବର୍ମା ପୁଷ୍ପେନ୍ଦ୍ରମଣି ବର୍ମା ଏବଂ ନୋଖିଲାଲ ବର୍ମା ଭାଟପଡ଼ା ଛତିଶଗଡ଼ରୁ ନେକ୍ସଟ ମେସେଜ୍ଟି କରିଛନ୍ତି ହେମନ୍ତ କୁମାର ମହାରଣା ସୁଭଦ୍ରାପୁର ଉତ୍ତମପୁର କଟକରୁ ଏବଂ ପରବର୍ତ୍ତୀ ମେସେଜ୍ଟି କରିଛନ୍ତି ସୁକାନ୍ତ ମାଝି ବିଶୋଇ ମୟୂରଭଞ୍ଜରୁ ସାଥିମାନେ ପହଞ୍ଚିଲେ ଆପଣମାନଙ୍କ ପସନ୍ଦର ଗୀତ ଆପଣମାନଙ୍କ ପାଖରେ ଏମିତି ହିଁ ଟ୍ୟୁନ୍ କରିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଆଉ ଆମ ସହିତ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ସି ଦିଲ୍ ଦାଗ ବର୍ତ୍ତମାନ ଶୋ ଚାଲିଛି ରେନ୍ବୋ ଏସ୍ଏମ୍ଏସ୍ ଆଉ ରେନ୍ବୋ ଏସ୍ଏମ୍ଏସ୍ରେ ନେକ୍ସଟ ମେସେଜ୍ଟି କରିଛନ୍ତି ନରଗୋଡ଼ା ଛତିଶଗଡ଼ରୁ ମହାରାଜ କୀର୍ତ୍ତନପୁରୀ ଗୋସ୍ୱାମୀ ଲକ୍ଷ୍ମୀଦେବୀ ଗୋସ୍ୱାମୀ ଯୋଗେଶପୁରୀ ଟ୍ୱିଙ୍କଲ ଡିମ୍ପଲ ମୀନାକ୍ଷୀ ନିଶା ତୁଲସୀ ଆଉ ଦିଶା ଗୋସ୍ୱାମୀ ନେକ୍ସଟ ମେସେଜଟି କରିଛନ୍ତି ଗୌରୀଶଙ୍କର ନାଇଡୁ କଟକରୁ ଶୁଣିବାକୁ ଚାହିଁଛନ୍ତି

କୁମାର ସାନୁଙ୍କ କଣ୍ଠରେ ଗୋଟେ ସୁନ୍ଦର ଗୀତଟି। ଏବଂ ପରେ ପରେ ମେସେଜଟି କରିଛନ୍ତି କବିତା ଦାସ, ମହେନ୍ଦ୍ର ପ୍ରସାଦ ଦାସ, ଶକ୍ତି ସାଗର ଏବଂ ସାନୁ ସାଲେପୁର କଟକରୁ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେତ ଆଉ ବର୍ତ୍ତମାନ ଶୋ ଚାଲିଛି ରେନ୍ବୋ ଏସ୍ଏମ୍ଏସ୍ ଆଉ ରେନ୍ବୋ ଏସ୍ଏମ୍ଏସ୍ରେ ବର୍ତ୍ତମାନ ଶୁଣୁଛନ୍ତି ଛିଛୋରେ କଥାଚିତ୍ରରୁ ଗୋଟେ ସୁନ୍ଦର ଗୀତଟି ଆଉ ଏହି ଗୀତଟିକୁ ଶୁଣିବା ପାଇଁ ରିକ୍ୱେଷ୍ଟ ଆସିଛି ନୟାଗଡ଼ରୁ ମେସେଜଟିକୁ କରିଛନ୍ତି ତପନ କୁମାର ବିଶ୍ୱାଳ ତାଙ୍କ ପରି ନେକ୍ସଟ ମେସେଜଟି କରିଛନ୍ତି ସନ୍ତୋଷ ବେହେରା ନିର୍ମଳା ବେହେରା ଏବଂ ନାତୁଣିଆ ଆଦ୍ୟାଶା କନ୍ତୋଲ ଆଠଗଡ଼ରୁ

କାର୍ଯ୍ୟକ୍ରମରେ ନେକ୍ସଟ ମେସେଜଟି କହିଛନ୍ତି ସମୀର ସଙ୍ଗୀତା ପଣ୍ଡା ତେଲିଙ୍ଗା ପଇଣ୍ଠ କଟକରୁ। ପାହାଳରୁ ମେସେଜ କରିଛନ୍ତି ପଙ୍କୁ ରିକୁ ଚିକୁ। ଶୁଣିବାକୁ ଚାହିଁଛନ୍ତି କୁମାର ସାର୍ଙ୍କ କଣ୍ଠରେ ଗୋଟିଏ ସୁନ୍ଦର ଗୀତଟିଏ।

ଏବଂ ପରିପରି ଆଉ ଗୋଟେ ମେସେଜ ଆସି ପହଞ୍ଚି ଯାଇଛି। ମେସେଜକୁ କରିଛନ୍ତି ଆଭାସ ସେନ, ରୋହିତ ସେନ, ଦୀପକ କୁମାର, ରାଜକୁମାର ଭରଦ୍ୱାଜ, ବିମଲ ଶ୍ରୀବାସ୍ତବ, ମନୀଷ ଶର୍ମା, ରାଜଦୀପ ରାୟ, ରୁଚିକା ରାୟ, ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ।

ତେବେ ଆମ ସହିତ ଆଉ ଅନ୍ୟ ସାଥୀମାନେ ମଧ୍ୟ ଯୋଡ଼ି ହୋଇଥିଲେ, ସେମାନେ ହେଲେ ରୋହିତ ମେହେର ବୁଦାପାଲି ବିଜେପୁର ବରଗଡ଼ରୁ, ରମେଶ ଚନ୍ଦ୍ର ସାହୁ ଅଖମା ଭାପୁର ଢେଙ୍କାନାଳରୁ, ଟୁକୁ ମିକି ଟିକି ଶିବାନୀ ମାଣିଆବନ୍ଧ ବଡ଼ମ୍ବା କଟକରୁ ଯୋଡ଼ି ହୋଇଥିଲେ।

ସାଥିମାନେ ଆମ ସହିତ ଯୋଡ଼ି ହୋଇଥିଲେ ସେମାନେ ହେଲେ ଆଲୋକ ଚନ୍ଦ୍ର ଜେନା ଜାଇଲୋ କଟକରୁ, ସୋମ ପ୍ରକାଶ କଳ୍ପନା ମହାନ୍ତି ଭାରତ ଚନ୍ଦ୍ର ନାୟକ ସିଡିଏ ସେକ୍ଟର 6 କଟକରୁ,

ଜିଗରଣ ପଟ୍ଟାମୁଣ୍ଡେଇ କେନ୍ଦ୍ରାପଡ଼ାରୁ ଆମ ସହିତ ଯୋଡ଼ି ହୋଇଥିଲେ ସୋମନାଥ ସାହୁ, ସୁଲିନକାନ୍ତ ମହାନ୍ତି ସିଲୁ ଏବଂ ଆକୃତି ଦେଓକାଳୀ ଶଙ୍ଖତ୍ରାସ କଟକରୁ ଯୋଡ଼ି ହୋଇଥିଲେ, ହାଲୁ ଭାଇ ଯୋଡ଼ି ହୋଇଥିଲେ ସିଆନ ଆଠଗଡ଼ରୁ, ସିରିଏ ସେକ୍ଟର 12ରୁ ଯୋଡ଼ି ହୋଇଥିଲେ ପ୍ରଦୀପ କୁମାର ସାମନ୍ତ ସିଂହାର ପ୍ରଗତି କୋଠିର ବାବା ତିଲକ ନଗରରୁ।

13 ସୁରକ୍ଷା ସହାୟ ସହଯୋଗ ଭବନରୁ ଯୋଡ଼ି ହୋଇଥିଲେ ଡମ୍ବରୁଧର ରଥ ଶର୍ମା, ପ୍ରେମାନନ୍ଦ ମହାପାତ୍ର ଯୋଡ଼ି ହୋଇଥିଲେ ରାମଚନ୍ଦ୍ରପୁର ଦୁର୍ଗାପୁର ବାଙ୍କୀ କଟକରୁ, ଏବଂ ସମୀର ଖଟୁଆ ନରସିଂହପୁର କେନ୍ଦ୍ରାପଡ଼ାରୁ ଆମ ସହିତ ଯୋଡ଼ି ହୋଇଥିଲେ। ସାଥିମାନେ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଯେହେତୁ ସମୟର ପାବନ୍ଦୀ ଅଛି, କେବଳ ଗୋଟିଏ ଘଣ୍ଟା ଭିତରେ ହିଁ ଆପଣମାନଙ୍କର ସଙ୍ଗ ରିକ୍ୱେଷ୍ଟ ଆମେ ପ୍ଲେ କରିପାରିବୁ, ତେବେ ସମସ୍ତଙ୍କର ଗୀତ ପ୍ଲେ କରିବା ସମ୍ଭବ ତ ହୋଇପାରୁନି। ତେବେ ଚେଷ୍ଟା କରିଛି ସମସ୍ତଙ୍କ ନାଁ କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ, ଭାବୁଛି ଆପଣ ଆମ କଥା ବୁଝିପାରିବେ।

0: 앞두아.
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ଶେଷ ସମାଚାର ମୁଖ୍ୟାଂଶ ସହ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ କେନ୍ଦ୍ର ଓ ରାଜ୍ୟଗୁଡ଼ିକର ସାମୂହିକ ଦାୟିତ୍ୱ ଉପରେ ଗୁରୁତ୍ୱ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆଦିଲ୍ଲୀରେ ଅନୁଷ୍ଠିତ ଏକାଦଶ ନୀତି ଆୟୋଗ ପରିଚାଳନା ପରିଷଦ ବୈଠକରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଏଥିରେ ଯୋଗ ଦେଇଛନ୍ତି। G7 ସମିତି ବୈଠକରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ଆସନ୍ତା ରବିବାରଠାରୁ ଫ୍ରାନ୍ସ ଏବଂ ସ୍ଲୋଭାକିଆ ଗସ୍ତରେ ଯାଉଛନ୍ତି। ଭାରତର ମତ୍ସ୍ୟଚାଷ କ୍ଷେତ୍ର ପ୍ରଗତିର ନୂତନ ରେକର୍ଡ ସୃଷ୍ଟି କରିଛି। ଲିଙ୍ଗ ନିରୂପଣ ନିଷେଧ ଆଇନର କଠୋର କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦେଲେ ସୁପ୍ରିମକୋର୍ଟ। ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଆନୁକୂଲ୍ୟରେ ରାଜଧାନୀରେ ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟ ମିଶନ ଏବଂ ଓଡ଼ିଶା ଚିଙ୍ଗୁଡ଼ି ମିଶନ ଶୀର୍ଷକ ରାଜ୍ୟସ୍ତରୀୟ ଅଂଶୀଦାର ପରାମର୍ଶ କର୍ମଶାଳାକୁ ବିଭାଗୀୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉଦ୍ଘାଟନ କରିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଶ୍ରୀଜୀଉଙ୍କ ରଥ ନିର୍ମାଣ ଏବଂ ଅନ୍ୟାନ୍ୟ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଶ୍ରୀମନ୍ଦିରର ବରିଷ୍ଠ ଅଧିକାରୀମାନଙ୍କ ସହ ସମୀକ୍ଷା କରିଛନ୍ତି। ରଜପର୍ବ ଅବସରରେ ଓଡ଼ିଶାର ପାରମ୍ପରିକ ଖାଦ୍ୟ ସଂସ୍କୃତିର ପ୍ରଚାର ପ୍ରସାର ସହିତ ମହିଳା ଉଦ୍ୟୋଗଗୁଡ଼ିକୁ ପ୍ରୋହାହନ ଦେବା ଉଦ୍ଦେଶ୍ୟରେ ମିଶନ ଶକ୍ତି ବିଭାଗ ପକ୍ଷରୁ ପିଠା ଅନ୍ ହ୍ୱିଲ୍ସ କାର୍ଯ୍ୟକ୍ରମର ଶୁଭାରମ୍ଭ। ରାଜ୍ୟସଭା ଉପନିର୍ବାଚନରେ ଦେବାଶିଷ ସାମନ୍ତରାୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀବାୟୁ ଆସନ୍ତା ତିନି ଦିନ ମଧ୍ୟରେ ଓଡ଼ିଶା ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗର ଆକଳନ। ସମାଚାର ମୁଖ୍ୟାଂଶ ଆଜି ପାଇଁ ଏତିକିରେ ଶେଷ ହେଲା।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟେ ଦିଲ୍ ସି ଦିଲ୍ ତକ୍ ଷୋଡ଼ ଘଣ୍ଟାରେ ସମୟ ବର୍ତ୍ତମାନ ରାତି 11:08 ଆସନ୍ତୁ ଶୁଣିବା ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିପାରିବେ 6:05। ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 64ତମ ଭାଗ ଶୁଣିପାରିବେ 6:40। ଆମର ସ୍ୱାସ୍ଥ୍ୟ ଶୁଣିବେ 7:10। ଏଥିରେ ବିଷୟ ରହିଛି ଶ୍ରବଣ ଦୋଷ। ଏ ବିଷୟରେ ଆଲୋଚନା କରିବେ ଡାକ୍ତର ଅଶ୍ୱିନୀ କୁମାର ଦାସ। 7:25 ଶୁଣିପାରିବେ କାର୍ଯ୍ୟକ୍ରମ ଶୁଭ ସକାଳ ମର୍ଣ୍ଣିଂ ମେଲୋଡି ଶୁଣିପାରିବେ 8:30। ଡାଇଲ ଇନ୍ ଲାଇଭ୍ ଚିଟ୍ ଚାଟ୍ 9:00 ଏବଂ ଅପରାହ୍ନ 5:02। ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ଆପଣ ନିଜର ମତାମତ ରଖିପାରିବେ। ରେନ୍ବୋ ଏସ୍ଏମ୍ଏସ୍ ଶୁଣିପାରିବେ 10:00 ଏବଂ 10:00। ଏଥିରେ ନିଜ ମନପସନ୍ଦର ଗୀତ ଶୁଣିବା ପାଇଁ ଏସ୍ଏମ୍ଏସ୍ ମାଧ୍ୟମରେ ଅନୁରୋଧ କରିପାରିବେ। 11:00 ଶୁଣିପାରିବେ କାର୍ଯ୍ୟକ୍ରମ କଳାକାର। 11:30 ଶୁଣିବେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ମଧ୍ୟାହ୍ନ 12:00 ରହିଛି କାର୍ଯ୍ୟକ୍ରମ କିଛି କଥା କିଛି ଗୀତ। 1:10 ଶୁଣିପାରିବେ କାର୍ଯ୍ୟକ୍ରମ ଆଜି ଚର୍ଚ୍ଚାରେ। ଏଥିରେ ନିର୍ଦ୍ଧାରିତ ବିଷୟରେ ନିଜର ମତାମତ ଏସ୍ଏମ୍ଏସ୍ ତଥା ହ୍ୱାଟ୍ସଆପ୍ ମାଧ୍ୟମରେ ଆପଣ ରଖିପାରିବେ। ପୁରୁଣା ଓଡ଼ିଆ କଥାଚିତ୍ରର ଗୀତ ଶୁଣିପାରିବେ 2:45। ଅପରାହ୍ନ 3:00 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଇଆର୍ଟି। ଅପରାହ୍ନ 3:30 ଶୁଣିପାରିବେ କାର୍ଯ୍ୟକ୍ରମ ମୋ ଦେଶ। ସୁରିଲା ଆଫ୍ଟରନୁନ୍ ଶୁଣିପାରିବେ ଅପରାହ୍ନ 4:00। ଶୁଣିଲେ ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସମୟ ରାତି 11:10 ହେବାକୁ ଯାଉଛି। ଏଠି ଶେଷ କରୁଛୁ ଆଜିର ଅଧିବେଶନ।

ଆସନକୁ ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଏଫ୍ଏମ୍ ଗୋଲ୍ଡରୁ ସକାଳ 5:53 ପର୍ଯ୍ୟନ୍ତ। ତେବେ ଆଜି ପାଇଁ ମୋତେ ବିଦାୟ ଦିଅନ୍ତୁ, ରହୁଛି, ନମସ୍କାର, ଶୁଭରାତ୍ରୀ।

ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଆରମ୍ଭ କରୁଛୁ ଭାବ ଭକ୍ତିର କାର୍ଯ୍ୟକ୍ରମ ଅର୍ଘ୍ୟ ଥାଳି। ଆଜି ଏଥିରେ ଆମେ ଆଲୋଚନା କରିବା ମହାପ୍ରଭୁଙ୍କର ସକାଳ ଧୂପ। ହଁ, ଶ୍ରୀକ୍ଷେତ୍ର ଧାମରେ ଶ୍ରୀଜୀଉମାନଙ୍କୁ ନୈବେଦ୍ୟ ଆକାରରେ ବିଭିନ୍ନ ପ୍ରକାରର ଭୋଗ ସାମଗ୍ରୀ ପ୍ରସ୍ତୁତ କରାଯାଇ ଅର୍ପଣ କରାଯାଏ। ମଣିମାଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଉଥିବା ଭୋଗ ଶ୍ରୀମନ୍ଦିରର ରୋଷଘରେ ସ୍ୱତନ୍ତ୍ର ନୀତି ନିୟମ ଅନୁସାରେ ବିଧିପୂର୍ବକ ପ୍ରସ୍ତୁତ କରାଯାଇ ମଣିମାଙ୍କୁ ଲାଗି କରାଯାଇଥାଏ।

ଭକ୍ତଟିଏ ତାର କଥା ମାଧ୍ୟମରେ, ଆକୁଳ ନିବେଦନ ମାଧ୍ୟମରେ, ସଙ୍ଗୀତ ମାଧ୍ୟମରେ ମହାପ୍ରଭୁଙ୍କୁ କେତେବେଳେ ନିତରୁ ଉଠେଇ ଦିଏ ତ ଆଉ କେତେବେଳେ ଗୀତଗୋବିନ୍ଦ ଗାଇ ମହାପ୍ରଭୁଙ୍କୁ ଶୁଆଇ ଦିଏ। ହଁ, ଇଏ ହେଉଛି ଭକ୍ତର ଅନ୍ତରର କଥା, ଭାବର କଥା, ଭକ୍ତିର କଥା, ଶ୍ରଦ୍ଧାର କଥା। ଆଉ ମଣିମା ମଧ୍ୟ ଭକ୍ତ ପାଇଁ ସଦା ସର୍ବଦା ବ୍ୟାକୁଳ। ଆମେ ଆଲୋଚନା କରୁଥିଲେ ସକାଳ ଧୂପ ବିଷୟରେ। ଦ୍ୱାର ଫିଟା, ମଇଲମ, ତଡ଼ପ ଲାଗି, ଅବକାଶ, ମଙ୍ଗଳ ଆଳତୀ ଆଦି ବିଧି ସରିବା ପରେ ଦିଅମାନଙ୍କ ଉଦ୍ଦେଶ୍ୟରେ ସକାଳ ଧୂପ ଲାଗି କରାଯାଇଥାଏ। ଶ୍ରୀମନ୍ଦିରର ଅଗ୍ନି କୋଣରେ ଅବସ୍ଥିତ ରୋଷ ଘରେ ପ୍ରତ୍ୟେକ ଦିନ ରୋଷ ଯଜ୍ଞ ସମାପନ ହେବା ପରେ ସ୍ୱତନ୍ତ୍ର ସେବାୟତମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ନୈବେଦ୍ୟ ପ୍ରସ୍ତୁତ କରାଯାଇ ଦିଅମାନଙ୍କ ଉଦ୍ଦେଶ୍ୟରେ ସମର୍ପିତ କରାଯାଇଥାଏ।

ମହାପ୍ରଭୁଙ୍କ ଠାରୁ ଆଉ କିଏ ସୁନ୍ଦର, ଆଉ କିଏ ନିଜର, ଆଉ କିଏ ବଡ଼ ଅଛି କହିଲେ? ସବୁ ସୁନ୍ଦରତା ସେଇଠି ସରିଯାଇଛି। କବିଙ୍କର କି ସୁନ୍ଦର ଲେଖନୀ, କେତେ ସୁନ୍ଦର ଉପମା ଦେଇ କବି ଶବ୍ଦ ସବୁ ସଂଯୋଜନ କରନ୍ତି ମଣିମାଙ୍କ ପାଇଁ। ଯେତେବେଳେ ସେହି ଶବ୍ଦ ସବୁ କଣ୍ଠଶିଳ୍ପୀଟିଏ ସୁନ୍ଦର ଭାବରେ ନିଜର କଣ୍ଠସ୍ୱରରେ ସଙ୍ଗୀତ ମାଧ୍ୟମରେ ମହାପ୍ରଭୁଙ୍କୁ ସମର୍ପଣ କରିଦିଏ, ସେତେବେଳେ ତାହା ଭକ୍ତି ସଙ୍ଗୀତ ହୋଇଯାଏ, ଭଜନ ହୋଇଯାଏ, ମହାପ୍ରଭୁଙ୍କୁ ନିବେଦିତ ହୋଇଯାଏ। ହଁ, ଆମେ ଆଲୋଚନା କରୁଥିଲେ ସକାଳ ଧୂପ। ମଣିମାଙ୍କର ଦ୍ୱାର ଫିଟା, ମୈଲମ, ତଡ଼ପ ଲାଗି, ଅବକାଶ, ମଙ୍ଗଳ ଆଳତୀ ଆଦି ବିଧିବିଧାନ ସରିବା ପରେ ସାହାଣ ମେଲାରେ ଭକ୍ତମାନେ ମଣିମାଙ୍କୁ ଦର୍ଶନ କରନ୍ତି। ସାଧାରଣ ଭାବରେ ରାତିର ବିଶ୍ରାମ ପରେ ଆମେ ସମସ୍ତେ ଆନନ୍ଦିତ ଥାଉ, ମନ ପ୍ରଫୁଲ୍ଲିତ ଥାଏ, ଶରୀର ଆରାମ ଥାଏ। ଆମ ମଣିମା ମଧ୍ୟ ଠିକ୍ ସେହିପରି ମାନବୀୟ ଲୀଳା କରନ୍ତି। ପ୍ରତ୍ୟେକ ଦିନ ସକାଳୁ ଦାନ୍ତ ଘଷିବା, ନିଜର ନିତ୍ୟକର୍ମ ସାରିବା, ବିମ୍ବ ସ୍ନାନ କରିବା, ଏସବୁ ନୀତି ସରିବା ପରେ ମଣିମାଙ୍କର ଯେତେବେଳେ ସାହାଣ ମେଲା ହୁଏ, ସାହାଣ ମେଲାରେ ଅଗଣିତ ଭକ୍ତମାନେ କୋଉଠୁ କୋଉଠୁ ଆସି କେତେ ସମୟ ଧରି ସିଂହଦ୍ୱାର ସମ୍ମୁଖରେ ଅପେକ୍ଷା କରି ରହିଥାନ୍ତି, କେମିତି ସେହି ଚକାଚକା ଆଖିରେ ନିଜର ଏହି ଆଖି ଟିକେ ମିଶିଯିବ, ମଣିମାଙ୍କ ଚକାଚକା ଆଖିରେ ଟିକେ ନଜର ପଡ଼ିଯିବ। ହେ ମଣିମା ମହାପ୍ରଭୁ, ଏ ସୃଷ୍ଟି, ଏ ଜଗତ, ଏ ସାରା ବିଶ୍ୱ ବ୍ରହ୍ମାଣ୍ଡ ଆପଣଙ୍କର ଆଜ୍ଞାରେ, ଆପଣଙ୍କ କୃପାରେ, ଆପଣଙ୍କ ଆଶୀର୍ବାଦରେ ଆତଜାତ। ତେଣୁ ସାହାଣ ମେଲାରେ ଭକ୍ତଟିଏ ଯେତେବେଳେ ମଣିମାଙ୍କୁ ଦର୍ଶନ କରିଦିଏ, କେତେବେଳେ କ'ଣ ଯେ କହି ପକାଏ, ତା ପାଟିକୁ କ'ଣ ଆସେ, ସେ କଥା ସେ ନିଜେ ବି ଜାଣିନଥାଏ। ଯେଉଁ କଥା ଭାବିଥାଏ ମନେ ମନେ ସେ କଥା ଭୁଲିଯାଏ, କାରଣ ମଣିମାଙ୍କର ଅପୂର୍ବ ବେଶ, ଦିବ୍ୟ ସୁନ୍ଦର କାନ୍ତି, କମନୀୟ ଠାଣିରେ ଭକ୍ତ ସବୁକିଛି ଭୁଲିଯାଏ, ସବୁକିଛି ଭୁଲିଯାଏ, ଦୁଇ ହାତ ଟେକିଦିଏ, ହେ ମହାପ୍ରଭୁ, ହେ ମଣିମା, ହେ ଅନନ୍ତକୋଟି ବ୍ରହ୍ମାଣ୍ଡର ନାୟକ, ଆପଣଙ୍କ ଇଚ୍ଛା ହିଁ ମଙ୍ଗଳ, ଆପଣଙ୍କ ଇଚ୍ଛା ହିଁ ପୂର୍ଣ୍ଣ ହେଉ, ଆପଣ ଯାହା ଚାହାନ୍ତି ତାହା ହିଁ ହେଉଥାଉ।

ସକାଳ ଧୂପରେ ସାଦା ଅନ୍ନ, ମୁଗ ଖେଚୁଡ଼ି, ଘିଅ ଅନ୍ନ, ଡାଲି, ଡାଲମା, ଶାଗ, ବେସର, ଭଜା, ମହୁର, ଖଟା, ବିଭିନ୍ନ ପ୍ରକାରର ବିରି ଓ ଅଟାରେ ପ୍ରସ୍ତୁତ ପିଠା ମଣିମାଙ୍କ ପାଇଁ ଲାଗି କରାଯାଏ। ଏସବୁ ଜିନିଷ ରୋଷଘରେ ପ୍ରସ୍ତୁତ କରାଯାଏ। ମାଟି କୁଡ଼ୁଆରେ ପ୍ରସ୍ତୁତ କରାଯାଇ ମଣିମାଙ୍କୁ ନୈବେଦ୍ୟ ଆକାରରେ ସମର୍ପଣ କରାଯାଇଥାଏ। ଆଉ ଯେତେବେଳେ ଭକ୍ତଟିଏ ବାହାରି ପଡ଼େ ସକାଳୁ ସକାଳୁ ମଣିମାଙ୍କୁ ଦର୍ଶନ କରିବା ପାଇଁ, ବାଟରେ ବାଟ ମଙ୍ଗଳାଙ୍କୁ ଦର୍ଶନ କରେ, ପୁଣି ଅଠର ନଳାରୁ ଦର୍ଶନ କରେ, ସବୁ ସେହି ମଣିମାଙ୍କ ଉଦ୍ଦେଶ୍ୟରେ ହିଁ ନିଜକୁ ସମର୍ପିତ କରିଦେଇଥାଏ। ବାଟରେ ଯାଉ ଯାଉ ବାରମ୍ବାର ଦଣ୍ଡବତ କରିଦିଏ, ବାରମ୍ବାର ହାତ ଟେକିଦିଏ, ହାତ ଯୋଡ଼ିଦିଏ, ବାଟ ମଙ୍ଗଳାରୁ, ଅଠର ନଳାରୁ, ପୁଣି ଅରୁଣ ସ୍ତମ୍ଭ ପାଖରୁ, ସିଂହଦ୍ୱାରରୁ, ଗରୁଡ଼ ସ୍ତମ୍ଭ ପାଖରେ ମଣିମାଙ୍କୁ ହିଁ ଦର୍ଶନ କରିଥାଏ।

ତେବେ ଶ୍ରୀମନ୍ଦିରର ପରମ୍ପରା ଅନୁସାରେ ନୈବେଦ୍ୟରେ ଦେଶୀ ଆଳୁ, କଖାରୁ, କଞ୍ଚା କଦଳୀ, କଞ୍ଚା ପଣସ, ମୂଳା, ପୋଟଳ, ଶିମ୍ବ, କାଙ୍କଣ, ଜହ୍ନି, ସାରୁ, କନ୍ଦମୂଳ, ଅଦା, ନଡ଼ିଆ ପ୍ରଭୃତି ଡାଲମା ଓ ତରକାରୀରେ ବ୍ୟବହୃତ ହୋଇଥାଏ। ଭୋଗ ପ୍ରସ୍ତୁତିରେ ତେଲ ବ୍ୟବହାର ହୋଇନଥାଏ, କେବଳ ଦେଶୀ ଘିଅରେ ଭୋଗ ତିଆରି ହୋଇଥାଏ। ଜିରା, ଗୋଲମରିଚ, ଡାଲଚିନି, ବଡ଼ ଅଳେଇଚ, ହେଙ୍ଗୁ, ପାନମଧୁରୀ, ସୋରିଷ ଇତ୍ୟାଦି ମସଲା ବ୍ୟବହାର କରାଯାଇଥାଏ ନୈବେଦ୍ୟରେ। ଠାକୁରଙ୍କର ଦୈନନ୍ଦିନ ନୈବେଦ୍ୟ ଲାଗି ଭିତରେ ସକାଳ ଧୂପର ମହତ୍ୱ ଯଥେଷ୍ଟ ଅଧିକ। ଶ୍ରୀମନ୍ଦିର ପରିସରରେ ଥିବା ମା ବିମଳାଙ୍କ ପାଖରେ ନୈବେଦ୍ୟ ଅର୍ପଣ କରିବା ପରେ ତାହା ମହା

ପ୍ରସାଦ ହୋଇଥାଏ ଏବଂ ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ ଭକ୍ତମାନେ ଏକାଠି ବସି ଆନନ୍ଦ ବଜାରରେ ଅତି ଆନନ୍ଦର ସହିତ ସେ ମହାପ୍ରସାଦକୁ ପାଇଥାନ୍ତି। ସକାଳ ଧୂପ ବଢ଼ିବା ପରେ ଆନନ୍ଦ ବଜାରରେ ମହାପ୍ରସାଦ ମିଳିଥାଏ। ଭକ୍ତ ଆଜି ସେ ମହାପ୍ରସାଦକୁ ପାଇ ବିଭୋର ହୋଇଯାଉଛି ଆଉ ମନେ ମନେ ଗାଉଛି, ହେ ମଣିମା ତୁମେ ହିଁ ମୋର ଆସିବାର କାରଣ, ତୁମେ ହିଁ ମୋର ଫେରିବାର କାରଣ। ମୁଁ ଆସିଛି ଏ ଦୁନିଆକୁ ତୁମ ଇଚ୍ଛାରେ, ଆଉ ଫେରିଯିବି ମଧ୍ୟ ତୁମ ଇଚ୍ଛାରେ। ସବୁ ତୁମ ଇଚ୍ଛା, ସବୁ ତୁମ ଇଚ୍ଛା।

ମହାପ୍ରଭୁଙ୍କ ପାଖରେ ଯିଏ ଭାବ ରଖିଥାଏ, ଭରସା ରଖିଥାଏ, ସେ କେବେ ବି ପ୍ରତ୍ୟେକଟି କାର୍ଯ୍ୟରେ ହାରେ ନାହିଁ। ସବୁବେଳେ ମହାପ୍ରଭୁଙ୍କୁ ଭରସା କରି ହିଁ ଚାଲିଥାଏ, ନିଜକୁ ସମ୍ପୂର୍ଣ୍ଣ ଭାବରେ ସମର୍ପଣ କରିଦେଇଥାଏ। ଆଉ ମଣିମା ମଧ୍ୟ ଭକ୍ତର ଭାବକୁ କେବଳ ଗ୍ରହଣ କରନ୍ତି ବୋଲି ସେ ଭକ୍ତ ଭାବଗ୍ରାହୀ, ପୁଣି ଭକ୍ତ ପ୍ରାଣ ଧନ। ତେବେ ଆଜିର ଏହି ଭକ୍ତି ରସାତ୍ମକ କାର୍ଯ୍ୟକ୍ରମ ଅର୍ଘ୍ୟଥାଳିକୁ ଏଇଠି ଶେଷ କରୁଛୁ। ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 62ତମ ଭାଗ ଶୁଣନ୍ତୁ। ପ୍ରଯୋଜନା ସୁହାସ ମହାନ୍ତି।

ରାଜା ପରୀକ୍ଷିତଙ୍କୁ ଭାଗବତ ମହାପୁରାଣର ଅଷ୍ଟମ ଲକ୍ଷଣ ନିରୋଧ ବିଷୟରେ ବୁଝାଇଲେ। ଭଗବାନ ଯୋଗ ନିଦ୍ରାରେ ଥିବାବେଳେ ଜୀବମାନେ ଯେପରି ତାଙ୍କର ଶକ୍ତି ସହ ଲୀନ ହୋଇଥାନ୍ତି ତାହା ନିରୋଧ। ଯେଉଁଠି ଜୀବକୁ ପୁନର୍ବାର ଫେରିବାକୁ ହୁଏ ନାହିଁ ତାହା ମୁକ୍ତି। ଆଭାସ ଓ ନିରୋଧ ଯାହାଙ୍କଠାରୁ ପ୍ରକାଶିତ ହୁଏ ସେ ହେଉଛନ୍ତି ଆଶ୍ରୟ, ସ୍ୱୟଂ ପରମ ବ୍ରହ୍ମ। ସେହି ନରହରିଙ୍କର ଅଂଶ ଅଶେଷ ଘଟରେ ପୂରିଥିବାରୁ ସେ ପ୍ରତ୍ୟେକ ଲୋକ ଭିତରେ ଆଧ୍ୟାତ୍ମିକ ପୁରୁଷ ରୂପେ ବିରାଜମାନ। ରାଜାଙ୍କୁ ସେବକମାନେ ଅନୁସରଣ କଲାପରି ମୂଳ ପଦ୍ମରୁ ବ୍ରହ୍ମରନ୍ଧ୍ରକୁ ପ୍ରାଣର ଆତଜାତ ହେବା ଫଳରେ କ୍ଷୁଧା ଓ ତୃଷା ତାକୁ ଅନୁସରଣ କରନ୍ତି। ଏହି କ୍ଷୁଧା ତୃଷା ନିବାରଣ ପାଇଁ ମୁଖ ସୃଷ୍ଟି ହେଲା। ମୁଖର ମୂଳ ହେଲା ତାଳୁ ଏବଂ ତାହା ଜିଭ ଦ୍ୱାରା ସଂଯୁକ୍ତ।

ଶୁଣିଥିଲି ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 62ତମ ଭାଗ। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା। ଏ ଅଧ୍ୟାୟର କଣ୍ଠଶିଳ୍ପୀମାନେ ଥିଲେ ସେବାରାଣୀ ମହାପାତ୍ର, ମଧୁଲିତା ମହାନ୍ତି, ଲକ୍ଷ୍ମୀକାନ୍ତ ପାଲିତ ଏବଂ ସୁବାସ ଦାସ। ପ୍ରଯୋଜନା ସୁହାସ ମହାନ୍ତି।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

କନଫରେନ୍ସ ସମସ୍ତ ସୌନ୍ଦର୍ଯ୍ୟ ସ୍ନେହ ସମ୍ପ୍ରୀତି ଶ୍ରଦ୍ଧାର ଅନନ୍ୟ ପ୍ରତିଫଳନ ହେଉଛି ନାରୀ। ସେ କନ୍ୟାଟିଏ ପୁଣି ଭଉଣୀଟିଏ, ସହଧର୍ମିଣୀଟିଏ ପୁଣି ମାଟିଏ। ଜୀବନର ପ୍ରତିଟି କ୍ଷେତ୍ରରେ ନାରୀଟିର ଉପସ୍ଥିତି ସମସ୍ତଙ୍କ ପାଇଁ ଲୋଡ଼ା ହୋଇଥାଏ। ହଁ, ନାରୀଟିଏ ନଥିଲେ ଘର ଖାଲି ଖାଲି ଲାଗେ। ଆଉ ନାରୀର ଆବଶ୍ୟକତା କେତେ ରହିଥାଏ ଗୋଟେ ଛୋଟ ଛୁଆ ପାଇଁ,

ନାରୀଟିଏ ସୁସ୍ଥ ରହିଲେ ସବୁ କାମ ସବୁ ସମୟରେ ଠିକ୍ ଭାବରେ ହିଁ କରିଥାଏ, ସମସ୍ତଙ୍କ କଥା ଦାୟିତ୍ୱ ମୁତାବକ ତୁଲେଇଥାଏ। ସେ ନାରୀଟିର ଉପସ୍ଥିତି ଆମ ସମସ୍ତଙ୍କର ଲୋଡ଼ା ହୋଇଥାଏ।

ଶିଶୁର ପ୍ରଥମ ଗୁରୁ ମା ମା ଶିଖିଥାଏ ଚାଲିବାର ବାଟ, ପୁଣି ଦେଖିଥାଏ ସଂସାରର ଆଲୋକ। ସେ ନାରୀଟିଏ ଯେତେବେଳେ ସୁସ୍ଥ ରହେ, ନିରୋଗ ରହେ, ଚଳଚଞ୍ଚଳ ରହେ, ପରିବାରରେ କୌଣସି ପ୍ରକାର ଅସୁବିଧା, ଦୁଃଖ, ଅଭାବ ଏସବୁ ରହେ ନାହିଁ। କାରଣ

0: मोदी हर परिवार को घर में बिजली बनाकर वही बिजली बेचकर कमाई का एक और साधन देना चाहता है।
1: ଭାରତର ପ୍ରଧାନମନ୍ତ୍ରୀ ଭାରତରେ ଯେପରି ସୌର କ୍ରାନ୍ତିର ସ୍ୱର ଉତ୍ତୋଳନ କରିଥିଲେ ତାର ପ୍ରଭାବ ଏବେ ଦେଖାଯାଉଛି। ଭାରତରେ ଗୋଟି ଗୋଟି କରି 30 ଲକ୍ଷରୁ ଅଧିକ ପରିବାରଙ୍କ ଛାତରେ ସୋଲାର ପ୍ୟାନେଲ ଲଗାଇ ସାରିଲେଣି। ଆପଣ ବି ଏହି ଉର୍ଜା କ୍ରାନ୍ତିର ସହଭାଗୀ ବନନ୍ତୁ। ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା ଯୋଡ଼ି ହେବା ପାଇଁ ଭିଜିଟ୍ କରନ୍ତୁ।

ମ୍ୟୁଜିକାଲ ୟୋର୍ସ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେଇ ଦିଲ୍ ତକରେ ଚାଲିଛି ଶୁଭ ସକାଳ। ନାରୀକୁ ଉପଯୁକ୍ତ ସମ୍ମାନ ଦେବା ସହ ତା'ର ସ୍ୱାସ୍ଥ୍ୟ ପ୍ରତି ସମସ୍ତେ ଗୁରୁତ୍ୱ ଦେବା ମଧ୍ୟ ଆବଶ୍ୟକ। ଜଣେ ସୁସ୍ଥ ନାରୀ ସୁସ୍ଥ ପିଲାଟିଏ ସୃଷ୍ଟି କରିପାରେ। ତା'ର ଉପଯୁକ୍ତ ଭରଣ ପୋଷଣ ହେଲେ ପରିବାର ହସି ଉଠେ, ଆନନ୍ଦରେ ରୁହେ। ପରିବାର ଆନନ୍ଦରେ ରହିଲେ, ହସିଲେ ସମାଜର ଉନ୍ନତି ମଧ୍ୟ ସାଧନ ହୋଇଥାଏ।

ଆଗ ଅପେକ୍ଷା ଆଜିକାଲି ଲୋକମାନେ ବହୁତ ସଚେତନ ହେଲେଣି। ପରିବାରରେ ଗୋଟିଏ ପୁରୁଷର ଯେତିକି ପ୍ରାଧାନ୍ୟତା ଅଛି, ନାରୀଟିର ମଧ୍ୟ ସେତିକି ଗୁରୁତ୍ୱ ଅଛି ବୋଲି ସମସ୍ତେ ଅନୁଭବ କରିବାକୁ ବସିଲେଣି ଧୀରେ ଧୀରେ। ଖାଲି ସେତିକି ହେଲେ ହେବନି, ନାରୀଟିଏ ମଧ୍ୟ ନିଜର ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଆବଶ୍ୟକ। ଖାଲି ସମସ୍ତଙ୍କ କଥା ବୁଝି ନିଜକୁ ଅବହେଳା କଲେ କେମିତି ହେବ କହିଲେ? ତେଣୁ ନାରୀଟିଏ ନିଜର ଉପଯୁକ୍ତ ଯତ୍ନ ନେବା ସହିତ ପରିବାରର ଯତ୍ନ ନେବା ଆବଶ୍ୟକ।

ଘରର ସମସ୍ତଙ୍କର ଦାୟିତ୍ୱ ଟାଇମ୍ ଅନୁସାରେ ସମସ୍ତଙ୍କର ବିଭିନ୍ନ ପ୍ରକାର କଥା ବୁଝୁ ବୁଝୁ ନିଜ ପ୍ରତି ବେଳେବେଳେ ଅବହେଳା କରିବ ସେ ନାରୀଟିଏ। ନିଜର ଖାଇବା ପିଇବା ପୋଷାକ ପରିଚ୍ଛନ୍ନ ପ୍ରତି ଦୃଷ୍ଟି ଦେଇନଥାଏ, ସେଥିପାଇଁ ଭବିଷ୍ୟତରେ ତାକୁ ବହୁତ ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ।

0: ହଁ ଫ୍ରେଣ୍ଡସ୍, ନାରୀଟିର ଉପଯୁକ୍ତ ସମ୍ମାନ, ନାରୀଟି କେମିତି ସୁସ୍ଥ ରହିବ ସେ ପ୍ରତି ଆମେ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ। ଆଜି ଯେଉଁମାନେ ଆମକୁ ଶୁଣୁଛନ୍ତି ନିଶ୍ଚିତ ଭାବରେ ଆମ ସହ ଏକମତ ହେବେ, ନାରୀଟିର ଉପଯୁକ୍ତ ଯତ୍ନ, ମର୍ଯ୍ୟାଦା, ସ୍ୱାସ୍ଥ୍ୟ ପ୍ରତି ଆମେ ସମସ୍ତେ ସଚେତନ ହେବା ନିହାତି ଆବଶ୍ୟକ। ତେବେ ଯାଇ ଆଉ ଏକ ସୁନ୍ଦର ସମାଜ ଗଠନ ହୋଇପାରିବ। ପ୍ରକୃତରେ ଆମେ ସମସ୍ତେ ନାରୀକୁ ଉପଯୁକ୍ତ ସମ୍ମାନ ଦେବା, ତା'ର ଯତ୍ନ ନେବା, ସେ କ'ଣ ଚାହୁଁଛି, ସେ କେମିତି ଖୁସିରେ ରହିବ ସେଥିପ୍ରତି ମଧ୍ୟ ଆମେ ଟିକେ ସମୟ ବାହାର କରି ତା ମନ ଖୁସି କଲା ଭଳି କିଛି କାମ କରିବା, ତେବେ ଯାଇ ଆମ ସମାଜ ସୁସ୍ଥ, ସୁରକ୍ଷିତ ଏବଂ ସୁନ୍ଦର ରହିବ। ଶୁଭ ସକାଳ ପ୍ରୋଗ୍ରାମକୁ ଏଠି ଶେଷ କରୁଛୁ। ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
1: क्या आपने पीएम सूर्य घर मुफ्त बिजली योजना के बारे में सुना है?
2: भारत सरकार का लक्ष्य सोलर पावर से बिजली बिल जीरो करने का भी है।
1: इससे आपका घर सूर्य घर बन जाता है, माने बिजली बिल जीरो, और अतिरिक्त बिजली पैदा हुई तो बिजली ग्रिड को बेचकर पैसे भी कमा सकते हैं। तो बैठे क्यों हो, अभी रजिस्टर करो पीएम सूर्य घर .gov.in पर।

0: ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ପ୍ରଚାର କରୁଛୁ ମୋ ପସନ୍ଦ। ପ୍ରଯୋଜନା ଦୁର୍ଗା ମାଝି, ଉପସ୍ଥାପନା ଜସ୍ମିନ୍ ପ୍ରିୟଦର୍ଶିନୀ ଏବଂ ନମିତା ମଲ୍ଲିକ।
1: ହ୍ୟାଲୋ, ହାଇ, ଗୁଡ୍ ମର୍ଣ୍ଣିଂ ଫ୍ରେଣ୍ଡସ୍, ମୁଁ ଆପଣଙ୍କର ସାଥୀ ଜାସ୍ମିନ୍ ସ୍ୱାଗତ କରୁଛି ଆପଣଙ୍କର ଆମ ସମସ୍ତଙ୍କର ପ୍ରିୟ ପ୍ରୋଗ୍ରାମକୁ ଯାହାର ନାଁ ହେଲା ମୋ ପସନ୍ଦ, ଓନ୍ଲି ଅନ୍ ଏଆଇଆର୍ ଏଫ୍ଏମ୍ ରେନ୍ବୋ କଟକ, ଦିଲ୍ ସେ ଦିଲ୍ ତକ୍ରେ।
2: ଶୁଭ ସକାଳର ଶୁଭେଚ୍ଛା, ଶୁଭକାମନା ଆଉ ନମସ୍କାର ସହିତ ମୁଁ ନମିତା, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ, ଦିଲ୍ ସେ ଦିଲ୍ ତକ୍ରେ।
1: କିଏ କହେ ପ୍ରେମ ଆଞ୍ଜୁଳାଇ ଫୁଲ ମହ ମହ ମଧୁରାତି,
2: ମୁଁ କହିବି ସେ ଯନ୍ତ୍ରଣା ଜୁଇରେ ଜଳୁଥିବା ସୁନା ସ୍ମୃତି।

ଶକ୍ତି କିଏ କହେ ପ୍ରେମ ମୁଠାଏ ବିଶ୍ୱାସ ଭରସାର ମହାଦ୍ରୁମ ମୁଁ କହିବି ସିଏ ଅନେକ ଦହନ ଜ୍ୱଳନର ଅନ୍ୟ ନାମ କିଏ କହେ ପ୍ରେମ ଚେନ୍ନାଇ ଆଲୋକ ଅସରନ୍ତି ଅନୁରାଗ ମୁଁ କହିବି ସେ ହୃଦୟ ସାଇତା ବ୍ୟଥାର ବିରାମ ଦାଗ।

0: ସାଥୀ ତାହେଲେ ଏବେ ଚାଲନ୍ତୁ କଥା ହେବା
1: ଆଉ ଶୁଣିବା
0: ଆପଣଙ୍କ ପସନ୍ଦର ଗୀତ।
1: ହ୍ୟାଲୋ ମୋ ପସନ୍ଦ।
2: ହ୍ୟାଲୋ ମ୍ୟାଡମ ନମସ୍କାର।
1: ନମସ୍କାର, କିଏ କହୁଛନ୍ତି?
2: ମୁଁ ରାଣୀପଡାରୁ ଅରୁପାନନ୍ଦ ନାୟକ କହୁଥିଲି।
1: ରାଣୀପଡା
2: ଜଗତସିଂହପୁର ଜିଲ୍ଲା ରାଣୀପଡା।
1: ଆଚ୍ଛା, ଅରୁପାନନ୍ଦ କେମିତି ଅଛ?
2: ଭଲ ଅଛି ମ୍ୟାଡମ।
1: କଣ କରୁଛ?
2: ମ୍ୟାଡମ ମୁଁ ଏବେ ଆଷ୍ଟ୍ରୋଲୋଜି କାମ କରୁଛି।
1: ଆଷ୍ଟ୍ରୋଲୋଜିରେ କଣ କାମ କରୁଛନ୍ତି? ଏଇ ଯୋଉ ବିବାହ ମେଳକ କରୁଛନ୍ତି ନା ଭବିଷ୍ୟ କହୁଛନ୍ତି ନା ହସ୍ତରେଖା ପାଠ କରୁଛନ୍ତି ନା ଟ୍ୟାରୋକାର୍ଡ ରିଡ୍ କରୁଛନ୍ତି, କଣ କରୁଛନ୍ତି?
2: ନାଇଁ ମ୍ୟାଡମ, ମୁଁ ବିବାହର କାମ କରେ, ବ୍ରତ ଘର, ଘର ପ୍ରତିଷ୍ଠା, ତାପରେ ନିର୍ବନ୍ଧ, ଏଇଆ କରେ। ଆଜ୍ଞା,
1: କଣ କଣ ଦରକାର ଭବିଷ୍ୟତ ଜଣଙ୍କର କହିବା ପାଇଁ?
2: ଏମିତି କିଛି ନାହିଁ ମ୍ୟାଡମ, ଦାତ ଗୁଡା ଦେଖିଲେ ଜଣା ପଡିବ ଜଣେ ପିଲା ଭବିଷ୍ୟତରେ କେମିତି ଉନ୍ନତି କରିବ କି ଜବ୍ କରିବ ଜଣା ପଡିବ।
1: ତାମାନେ ଜାତକର କୁଣ୍ଡଳୀରୁ ଆପଣ ଦେଖିକି କହିପାରିବେ?
2: ଆଜ୍ଞା, ଜନ୍ମ ତାରିଖ ତିଥି ଏମିତି ଦେଖିଲେ ଜଣା ପଡିବ ପିଲାଟା ଭବିଷ୍ୟତ କିପରି କଣ ହବ।
1: କେବେଠାରୁ କଲଣି ଏଇ ଆଷ୍ଟ୍ରୋଲୋଜି କାମ?
2: ମ୍ୟାଡମ ଏବେ ନୂଆ ନୂଆ ଶିଖୁଛି। ଆଜ୍ଞା।
1: ଆଚ୍ଛା, ବୟସ କେତେ ତୁମକୁ?
2: ବୟସ ମ୍ୟାଡମ ମତେ ଏବେ 30 ବର୍ଷ।
1: ଆଗରୁ କଣ ବାପା କରୁଥିଲେ?
2: ଆଜ୍ଞା, ବାପା କରନ୍ତି, ଏବେ ବି ମଧ୍ୟ କରୁଛନ୍ତି।
1: ଆଚ୍ଛା, ତାଙ୍କଠୁ ଶିଖିଛ?
2: ଆଜ୍ଞା, ଆମ ଜେଜେ କହୁଥିଲେ, ଜେଜେଙ୍କଠାରୁ ବାପା ଶିଖିଲି, ବାପାଙ୍କ ଠାରୁ ମୁଁ ଶିଖିଲି। ବାପା କହିଲେ ଇଏ ହଉଛି ଆମ କୁଳ ବିଦ୍ୟା, କୋଉଠାରେ ମନ ଲଗାନା ଏଇଥିରେ ଆମେ ଶିଖି ଏଇଥିରେ ଭବିଷ୍ୟତ ଅଛି, ଆଉ ମଧ୍ୟ ସମାଜରେ ସମ୍ମାନ ଅଛି।
1: ସମ୍ମାନ ଅଛି, ଭବିଷ୍ୟତ ଅଛି, ତା ସହିତ ଆମେ ଚାହିଁବୁ ଯେ ତମେ ଟିକେ ସମସ୍ତଙ୍କୁ ଉଚିତ ମାର୍ଗଟାକୁ ବତାଅ ବୋଲି।
2: ଆଜ୍ଞା, ଆପଣଙ୍କ ଆଶୀର୍ବାଦ ରହିଲେ ମୋ ଉପରେ ମୁଁ ନିଶ୍ଚିନ୍ତ ଆଗକୁ ବଢିବି।
1: ଆମେ ଆଶୀର୍ବାଦ ଜମା କରୁନୁ, ଆମେ ଖାଲି ଶୁଭେଚ୍ଛା ଦଉଛୁ। ବାପା ତାହେଲେ ଜାଣିଛନ୍ତି ଯେ ସେଥିରେ ପରିବାରକୁ ଚଳେଇ ହବ, ଜାଣିଛନ୍ତି ବୋଲି ତମକୁ କହିଲେ? ଯା ହଉ, ତୁମେ ଆଗେଇ ଚାଲ, ଯାହା କହୁଛନ୍ତି ସେ ବାଟରେ।
2: ମ୍ୟାଡମ ଏ କାମ କଲେ ଆମର ଭଲ ମନ୍ଦିରରେ ଜୋର, ଧୋତି, ଗାମୁଛା, ଶାଢୀ ଏସବୁ ଆମ କିଣା ହୁଏନି, ଆମ ଘରେ ଆମର ମହଜୁଦ ହେଇକି ଅଛି। ଆଉ ସେଟା ବହୁତ ଦିନ ରହି ରହିକି ନଷ୍ଟ ହେଇଯାଉଛି, ତାକୁ ମଧ୍ୟ ବିକ୍ରି କରିଦେଉଛୁ। ଆଉ ଏବେ ଆମ ବାହାରୁ କିଣା ଯାଇନି, ଆମର ଭାଇ ହେଇକାଙ୍କର ଅଛି, ଭଉଣୀ ହେଇକାଙ୍କର ବାହାଘର ହେଲେ ଆମର ଏଇଥିରୁ ଚଳେଇ ଦିଏ, ବାହାରୁ ବିଶେଷ କିଣା ଯାଇନି।
1: ଆଚ୍ଛା, ମାନେ ଏତେ ଲୁଗାପଟା ଆସୁଛି ଯେ ତମେ ପିନ୍ଧି ପାରୁନ, ତାକୁ ରଖିକି ନଷ୍ଟ ବି ହେଇଯାଉଛି ନା? ସେଥିପାଇଁ ବିକ୍ରି କରିଦଉଛନ୍ତି କିଛି, ଏତେ କଣ କରିବେ? ହଁ, ରଖିକି ବି ନଷ୍ଟ ହବା ଅପେକ୍ଷା ବିକ୍ରି କରିଦବା ଭଲ।
2: ଆଜ୍ଞା,
1: ଘରେ ସବୁ କିଏ ଅଛନ୍ତି ତମର?
2: ଘରେ ବାପା, ବୋଉ, ବଡ ଭାଇ, ଭାଉଜ।
1: ତମର ହେଇନି କିଛି?
2: ମ୍ୟାରେଜ
1: ହେଇନି। ଆଚ୍ଛା, ଖୋଜାଖୋଜି ହଉଛି ନା ନାଇଁ? ନିଜେ ତ ଜାଣିପାରୁଥିବ କୋଉ ଦିଗରେ ହବ, କୋଉଠି ହବ, 36 ରୁ 36 ଗୁଣ ମିଶୁଛି କି ନାଇଁ, ନା କଣ ନିଜେ କଣ ପଛା କରିଦବ?
2: ନାଇଁ ମ୍ୟାଡମ, ନିଜର ନିଜେ ଗଣନା କଲେ ସେଟା ଠିକ ହୁଏନି।
1: ହଁ, ବାପା ତ ଅଛନ୍ତି, କରିଦେବେ ଆଉ। ନା ନିଜେ କୋଉଠି ବିନା ଗଣନାରେ ଠିକ କରିଛନ୍ତି କି?
2: ନାଇଁ ନାଇଁ ମ୍ୟାଡମ, ଠିକ କରିନି।
1: ଆଚ୍ଛା ଆଚ୍ଛା, ଗଣନା ନିହାତି ହବ, ତାପରେ କି ଠିକ ହବ? ଆଉ କଣ, ସେ ଜ୍ୟୋତିଷ ଲୋକ ସିଏ କଣ ବିନା ଗଣନାରେ ଆଉ ଠିକ କରିବେ କି?
2: ଆଜିକାଲି ଯୁଗରେ ମ୍ୟାଡମ ବିନା ଗଣନାରେ ମଧ୍ୟ ମ୍ୟାରେଜ କଲେଣି, କିନ୍ତୁ ସେଇଟା ଖରାପ ମ୍ୟାଡମ। ଆଜ୍ଞା,
1: କଣ ପାଇଁ ତମେ ଭାବୁଛ ଯେ ସେଇଟା ଠିକ ନୁହେଁ ବୋଲି?
2: କିନ୍ତୁ ଆମର ଏଟା ପୂର୍ବ ପୁରୁଷରୁ ଅଛି, ପୁରୀର ମୁକ୍ତି ମଣ୍ଡପର ପଣ୍ଡିତ ମାନେ କହିଛନ୍ତି ଯେ ପୁଅ ଝିଅଙ୍କ ମିଳନ କୁଣ୍ଡଳୀ ଗଣନା କରିକି ତାଙ୍କର ମ୍ୟାରେଜ ବାହାଘର କରିବ, ତାଙ୍କ ଜୀବନ ସୁଖ ଶାନ୍ତିମୟ ହବ।
1: ଯେ ଗଣନା କରିକି ବି ତାପରେ ତ ବିବାହ ବିଚ୍ଛେଦ ହଉଛି, ଅଶାନ୍ତି ହଉଛି, ସବୁ ତ ହଉଛି, ହଉନି ଆଉ କଣ?
2: ଆଜ୍ଞା ମାରା, ଆପଣ ଯୋଉ କଥାଟା କହିଲେ ସେଇଟା ଠିକ କଥା, ବହୁତ ଏମିତି ହଉଛି, କିନ୍ତୁ ଆମର ପୂର୍ବପୁରୁଷରୁ ଅଛି,
1: ପୂର୍ବପୁରୁଷରୁ ଯାହା ଥିଲା ସବୁ ବଦଳୁଛି। ଏଇ ବିଦ୍ୟାଟି ଭଲ ଠିକ କଥା, କିନ୍ତୁ ଏମିତି ନୁହେଁ ଯେ ବିନା ହେଇପାରିବନି। ବହୁତ ଜାଗାରେ କିଛି ନ ମିଳେଇ ଯୋଉମାନେ ଲଭ୍ ମ୍ୟାରେଜ କରୁଛନ୍ତି ବହୁତ ଭଲରେ ଶାନ୍ତିରେ ଦିନ କାଟୁଛନ୍ତି, ଆଉ ବହୁତ ଜାଗାରେ ମେଳକ ପଡିକି ବି ଅଶାନ୍ତି ଏବଂ ବିବାହ ବିଚ୍ଛେଦ ବି ହେଇଯାଉଛି।
2: ଆଜ୍ଞା, କିନ୍ତୁ ମଣିଷ ମନ ତ ଗୋଟେ ସନ୍ଦେହ, ଜାତକଘାତ ସୁଝେଇବା ନ ସୁଝିଲେ ବହୁତ ଲୋକ ସନ୍ଦେହ କରନ୍ତି, ଜାତକ ରାଶି ନ ସୁଝି ବିବାହ କଲେ କାଳେ ପୁଅ ଝିଅଙ୍କ

0: ହ୍ୟାଲୋ ମୋ ପସନ୍ଦ
1: ମ୍ୟାଡମ୍ ନମସ୍କାର
0: ନମସ୍କାର
1: ଜିଲ୍ଲା କଳାହାଣ୍ଡି ପୋଷ୍ଟ
0: ମୁଡିଂ ପାକେଲପଡା
2: କ୍ଷମାସାଗର
0: କ୍ଷମାସାଗର ସାହୁ କେମିତି ଅଛନ୍ତି ଆପଣ?
1: ଆଜ୍ଞା ମୁଁ ଭଗବାନଙ୍କ ଦୟାରୁ ପୁରା ଭଲରେ ରହିଛେ। ଆମର ଆଡେ ତ ବହୁତ ଖରା ହଉଛେ, ଖରାର ଲାଗି ଟିକେ ସତର୍କରେ ରହିବାକେ ପଡୁଛେ। ଆଉ
0: ଆମ ଆଡେ ପୁରା ଶୀତ,
2: ଆମ ଆଡେ ତ ବରଫ ପଡୁଛି। ଆଉ ବରଫରୁ ଦବୁ ଆମେ ପାର୍ସଲ କରିବୁ ଏପଟୁ।
1: ହଁ ଆପଣ ସେଟା ପାର୍ସଲ କରିଦଉନ୍, ମୁଁ ଇଆଡୁ ପାର୍ସଲ କରିଦେମି, ମାନେ ସମାନ ରହିଯିମା।
2: ହଁ ହଁ ବରଫ ପାର୍ସଲ କରିଦେବି, ଯୋଉ ବରଫ ପଡୁନି କୁଆ ପଥର
1: ସେଟା ତ ବେଳେ ବେଳେ ଆମର ଆଡେ ବି ହେଇଯାଉଛି।
2: ନାଇଁ ଆମର ଯୋଉ ସିମଲା କୁଲ୍ଲୁ ମନାଲିରେ ଯେମିତି ବରଫ ନୁହେଁ, ଆମର ସେମିତି ପଡୁଛି। ଆମର କଣ ଖରା ହଉଛି, ଆମର ବିଲକୁଲ ଖରା ହଉନି।
0: ଆପଣଙ୍କର ଯଦି ବେଶୀ ଖରା ହଉଛି ତାହେଲେ
2: ଖରାରୁ ରକ୍ଷା ପାଇବା ପାଇଁ
0: ଗୋଟେ ହେଇଯାଉ ସଚେତନ କବିତା।
1: ଏଟା ଶ୍ରୋତା ମାନଙ୍କେ ମୋର ଗୋଟେ ଅନୁରୋଧ ଆଜ୍ଞା, ଯେହେତୁ ଆମର ଖରା ଦିନ ଅଂଶୁଘାତ ଭିତରେ ମୁଁ ଏଇଟା କବିତାଟେ ଲେଖିଛେ, ହୁଏତ କିଛି ଶୁଣିକରି ଶ୍ରୋତା ମାନେ ବି ଜାଣିପାରବେ ଆଉ ଶୁଣିକରି କିଛି ସଚେତନ ହେଇପାରିବେ ବୋଲି। କବିତାର ଶୀର୍ଷକ ହେଲା ଅଂଶୁଘାତ। ଶୁନ ଶୁନ ସଭେ ଶୁନ ଅଂଶୁଘାତର କଥା, ଅଂଶୁଘାତ ହେଲେ ଭାଇ ବୁଡି ଯାଏସି ଚେତା। ଗାଁ ଘରେ କହେସନ୍ ଇଟା ଝାଉ ମାରଲା ବୋଲି, ଦେହେ ଦେବ ଉଦା କପଡା ପାନି ମାରବ ଖାଲି। ଖରା ଦିନେ ଭାଇ ଦଶଟା ପତେ

0: ଗୁଆର ଗୁତା କରବ ପୁଣି ଦିନର ତିନ ବାଜିଲେ ଘରୁ ବାହାରି ଯିବ ଚପଲ ଛତା ପାନ ବୋତଲ ଧରି ଯିମା ହେଲେ ଅଂଶୁଘାତ କେ ଘୁଚେଇ ଦେମା ଆମେ ସତର୍କ ଥିଲୁ ଲେମ୍ବୁ ପାନି ଦହି ତୁରେନ୍ ଥରକେ ଥର ପିଇବ ଏ କଥାଟା ଭାଇ ବହେନ କେବେ ନାଇଁ ଭୁଲବ ପିଲା ଛୁଆ ବୁଢା ବୁଢ଼ୀ କେ ଘରେ ଯତ୍ନ ନେମା ଖରା ବେଲିଆ ଯାହିଁ ତାହିଁ କେବେ ନେଇ ଛାଡ଼ମା ଫଳମୂଳ କାକୁଡ଼ି ତରଭୁଜ ଖାଇମା ଜହ କରି ଏ କଥାଟା ମନେ ରଖବ ନେଇ ଦେବ ଗୋ ପାଶ୍ରୀ ଖରାଦିନିଆ ଅଂଶୁଘାତର କହିଲି ଭାଇ କଥା ସଚେତନ ହୋଇ ରହ ସବେ ଇଟା ଥିଲା ମୋର ବାର୍ତ୍ତା ଇଟା ଥିଲା ମୋର ବାର୍ତ୍ତା ଇଟା ଥିଲା ମୋର ବାର୍ତ୍ତା
1: ଆପଣଙ୍କର ବାର୍ତ୍ତା ତ ଏକଦମ ଖାସ ବାର୍ତ୍ତା କବିତାରେ ଆପଣ କେତେ କଥା କହିଗଲେ କଣ କଣ କରିବା ଦରକାର ଅଂଶୁଘାତ ପାଇଁ ଖରାରୁ ରକ୍ଷା ପାଇବା
2: ଆଉ ଆପଣଙ୍କ ବାର୍ତ୍ତାଟା ପୁରା ଗଭର୍ଣ୍ଣମେଣ୍ଟ ଆପ୍ରୁଭ ବାର୍ତ୍ତା ନା
0: ଆଜ୍ଞା ଯାହା ଜାଣିଛେ ମୋର ଜ୍ଞାନ ହିସାବରେ ସେ ହିସାବରେ ଲେଖିଛେ ଯଦି
1: ଆପଣଙ୍କ ଜ୍ଞାନ ଭରପୁର ଜ୍ଞାନ କମ୍ ଜ୍ଞାନ କି ଆପଣଙ୍କର କେତେ କଥା କେତେ କବିତା ଆପଣ ଆଗରୁ ଭେଟି ଦେଇଛନ୍ତି
0: ଆଜ୍ଞା ହଁ ସରକାର ତରଫରୁ ବି ଆମେ ଜଙ୍ଗଲ ପୋଡି ଉପରେ ଆଜ୍ଞା ସଚେତନ କରି ବୁଲୁଛୁ ସରକାର ତରଫରୁ ଦିନକୁ ହଜାରେ ଟଙ୍କା ଲେଖା ମିଳୁଛି
2: ବଢିଆ କଥା
1: ଦିନକୁ ଆପଣଙ୍କୁ ହଜାର ଟଙ୍କା ମିଳୁଛି
0: ଛଅ ଜଣ ଅଛୁ ଆମେ ଗୋଟେ ମ୍ୟୁଜିକ ପାର୍ଟି ଧରିକିରି ଏନ୍ତା ସଚେତନ କରିକିରି ଗୀତ ନାଚ ହିସାବରେ ବୁଝାବୁଝି କରୁଛୁ
1: ଆପଣ ତ ବୁଝାଉଛନ୍ତି ସମାଜ ସେବା କରୁଛନ୍ତି ଏବଂ ସରକାରଙ୍କୁ ସାହାଯ୍ୟ କରୁଛନ୍ତି ତା ଛଡା ଆପଣଙ୍କର ବି କିଛି ରୋଜଗାର ହଉଛି କିନ୍ତୁ କିଛି ଫଳ ହଉଛି କି ନାହିଁ ଏଥିରେ ଲୋକ ସଚେତନ ହଉଛନ୍ତି ସେଥିରେ
2: ଲୋକ ବୁଝୁଛନ୍ତି ତ
0: ଶତକଡା ନିଶ୍ଚୟ ଆଜ୍ଞା 100% ରୁ ତାର ମାନେ ଅଧା ପରସେଣ୍ଟ ବି ସଚେତନ ହେଇପାରୁଛେ କାଁକାଜି ଜଙ୍ଗଲଟେ ବଞ୍ଚିଲେ ଆମର ଗାଁ ଘରେ କି ବି ରହିପାରମା କୌଣସି ଔଷଧ ପତର ମିଳିପାରୁଛେ ଛାଇଟିଏ ଫଳ ମୂଳ ମିଳିପାରୁଛେ ବୋଲି ଏସବୁ ଜିନିଷକେ ଆଜ୍ଞା ନିଶ୍ଚୟ ସଚେତନ ହେବାର ଲାଗି ଲୋକ ବସିଲେ ନା ଆଗ ଯାହା ଥିଲେ ଅସଚେତନ ହିସାବରେ କିନ୍ତୁ ବର୍ତ୍ତମାନ ଶୁଣି କରିକି ଯାହା କିଛି ବି ଲୋକ ସେଭଳିଆ ଆରୁ ନାଇଁ ନାଇଁ ବର୍ତ୍ତମାନ ଶିଖିକି ଆସୁଛେ
2: ଆପଣ ଯୋଉ କହିଲେ ଜଙ୍ଗଲ ରକ୍ଷା କରିବା ପାଇଁ ଆପଣ ସଚେତନ ବାର୍ତ୍ତା ବାଣ୍ଟୁଛନ୍ତି କଣ କହୁଛନ୍ତି ସେଥିରେ
0: ସେଥିରେ ଆଜ୍ଞା ଆମେ କହୁଛୁ ଆରୁ ଗଛଟେ ଜଗାବାକେ ପଡବା ଗଛ ବଞ୍ଚି ରହିଲେ ଆମର ଉପକାର ହେଇପାରବା ତାପରେ ଗଛକେ ଆମେ ଖରାଦିନିଆ ଯେନ୍ ଭାଇ ବହେନ ମାନେ ଜଙ୍ଗଲକେ ଯାଉଛନ୍ ଯିଏ ପୁଡେଇ ଦଉଛେ ସେ ଜିନିଷଟା ଟିକେ ସତର୍କ ହେଇକରି ଆମେ ରକ୍ଷା କରବାକେ ପଡବା ନିଆଁ ଲିବାକେ ବାକେ ପଡବା କିଛି ଯଦି ଗାଁ ବାଲା ପାଖେ ଥିମା ବୋଲି ବି ପାଣି ଢାଳିକରି ସେଟାକେ ବଞ୍ଚାବାକେ ପଡବା ବୋଲିକରି ଗୀତ ମାଧ୍ୟମରେ ନାଚି କରି କଥା ମାଧ୍ୟମରେ ବି ଏନ୍ତା କିଛି ବୁଝାଉଛୁ ଆଜ୍ଞା
1: ବହୁତ ବଢିଆ କଥା
2: ବହୁତ ବଢିଆ
1: ଆଉ ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି
0: ହଁ ଆଜ୍ଞା ବର୍ତ୍ତମାନ ତ ଭଲ ଅଛୁ ଆମେ ଯେହେତୁ ସଚେତନ ହିସାବରେ ବି ରହିଛୁ ଭଗବାନ ଆମକେ ଠିକ ଆକାରରେ ରଖିଛନ୍ ବୋଲି ମୁଇଁ ଭାବୁଛେ ଆଉ
1: ଘରେ ସବୁ କିଏ ଅଛନ୍ତି
0: ଘରେ ମୋର ସ୍ତ୍ରୀ ଅଛି ଆଉ ପୁଅ ଗୋଟେ ଅଛି ଆଜ୍ଞା ଝିଅ ତିନିଟା ବାହା କରି ସାରିଛେ
2: ପୁଅର ବାହାଘର ହେଇସାରିଲାଣି
0: ନାଇଁ ବାହା ନେଇ ହେଇପାରବାର ସେ ପୁଅ 23 ବର୍ଷ ହଉଛି ଆଉ ସେ ITI କରି ଗୋଟେ ମୋଟର ବାଇଡିଂ ଶିଖାଶୁଖି କରୁଛେ ସେ ଆଉ
2: ତାହେଲେ କାମରେ ଲାଗି ସାରିଲେଣି
0: ନାଇଁ କାମରେ ଆଜ୍ଞା ସେ ଶିଖାଶୁଖି କରୁଛେ ଦୋକାନରେ ଖୋଲବା ମୁଇଁ କପଡା ଦୋକାନ ଏଟା ଏନ୍ତା କପଡା ବିକାବୁକି କରସି ବଜାର ବଜାର ବୁଲି କରି
1: ଆପଣ ବହୁତ କାମିକା ଲୋକ ସବୁବେଳେ କାମରେ ଲାଗିଥାନ୍ତି ନା
0: ହଁ ଆଜ୍ଞା ଏମିତି ତ ପରିବାର ଚଳାବାକେ ଗଲେ ତ ଆଜ୍ଞା ଅନେକ ପ୍ରକାର ସବୁ କିଛି ରୋଜଗାର କରବାକେ ଏକା ପଡବା
2: ଆଉ ଝିଅ ଘର ମାନଙ୍କୁ ଯାଆନ୍ତି ନା ନାଇଁ
0: ହଁ ଝିଅ ଘର ମାନଙ୍କେ ଯାଉଛୁ ଝିଅ ନାତି ନାତୁଣୀ ତ ସବୁ ଏବେ ଖରା ଛୁଟିରେ ଆସବାର ଲାଗି ସେମାନେ ସବୁ ଆଶା ରଖିଛେ ଆଉ ସେମାନେ ଝିଅ ନାତୁଣୀ ନାତି ମାନେ ଆଜ୍ଞା ସେମାନେ ବି ମୋର କଳାକେ ନେଇଯାଇଛନ୍ତି ମାନେ ଗୀତ ନାଚ ସେମାନେ ବି ମୋବାଇଲ ମାନଙ୍କର ତାଙ୍କଟା ମାନେ 5 ବର୍ଷ 7 ବର୍ଷ ହଉଛେ ସେମାନେ ବି ଅଭିନୟ
2: କରୁଛନ୍ତି
1: ଆପଣଙ୍କର ଝିଅ ସିନା ବାହାଘର କରିଦେଇଛନ୍ତି କିନ୍ତୁ କେବେ ବି ଆପଣ ସେମାନଙ୍କ ଠାରୁ ମୁକ୍ତ ରହିପାରିବେନି ସେମାନେ ଆସିବେ ଯିବେ ତାଙ୍କୁ ପୁଣି ଦବା ନବା ସବୁ ଆପଣଙ୍କର ଚାଲିଛି ଆଉ ସେଇ ଅନୁସାରେ ଆପଣ ବି ନିଜର ରୋଜଗାର ବି ବଢେଇ ଚାଲିଛନ୍ତି
0: ଆପଣ ଏଇଟା ସତ କଥା କହିଲେ ଆଜ୍ଞା ଝିଅ ତିନିଟା ମୁଇଁ ଭଲ ଜାଗାରେ ଦେଇଛେ ଚଳନ୍ୟ ଜାଗାରେ କିନ୍ତୁ ହେଲେ ବି ସେ ଝଡ ଝଞ୍ଜାଟା ରହୁଛି
1: ବାପା ମାଙ୍କ ମନ ବୁଝିବ କି ସବୁବେଳେ ଝିଅମାନେ ଯୋଉଠି ରହିଲେ ବି ତାଙ୍କ ପାଇଁ ତ କିଛି କରିବାକୁ ବି ମନ ହବ ଶ୍ରଦ୍ଧାର ସହିତ ସେଟା ମଜବୁରୀ ନୁହେଁ ଶ୍ରଦ୍ଧାର ସହିତ କରିବାକୁ ବି ସବୁ ବାପା ମାଙ୍କର ମନ ହୁଏ ଆଉ ଆପଣଙ୍କର ବି ସେ ମନ ଅଛି ସେଥିପାଇଁ ଆପଣ ରୋଜଗାର ବଢେଇ ଦେଇଛନ୍ତି ସମସ୍ତଙ୍କ ସହିତ ଆପଣ ସେମିତି ହସ ଖୁସିରେ କାଟନ୍ତୁ
2: ଖୁସିରେ ରୁହନ୍ତୁ
1: କହିଦିଅନ୍ତୁ ଆଜି ମୋ ପସନ୍ଦରେ କଣ ଗୀତ ଶୁଣିବେ
0: ଆଜି ଦେଇଦେବେ ଆଜ୍ଞା ସୁନା ପଞ୍ଜୁରୀର ଯେ ଆଜ୍ଞା ଡେଡିକେଟ୍ କରିବି ବୋଲୁଛେ ଆପଣ
1: ନିହାତି କରନ୍ତୁ
0: ଡେଡିକେଟ୍ ଠିକ ଅଛି ଆଜ୍ଞା ଆମ କଳାହାଣ୍ଡିର ଚିତ୍ରରଞ୍ଜନ ସବର ମନୋଜ ପୁଟେଲ ମୁନା ପଣ୍ଡା ପଙ୍କଜ ମିଶ୍ର କରମ ସାନି ସାହୁ ନାଗୁ ପାତ୍ର ସାହୁ ଏ ସମସ୍ତଙ୍କୁ ମୁଇଁ ଡେଡିକେଟ୍ କରୁଛେ ଆପଣ ଟିକେ ଗୀତ ଶୁଣେଇ ଦେବେ ସେମାନେ ରେଡିଓ ଧରିକରି ଚଞ୍ଚଳରେ ଶୁଣବାର ଲାଗି ଆଶା କରି ରଖିଛନ୍ତି
2: ଠିକ ଅଛି ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣେଇ ଦଉଛୁ ଫୋନ କଲେ କଥା ହେଲେ ଏତେ ସୁନ୍ଦର କବିତା ଶୁଣେଇଲେ ସେଥିପାଇଁ ଧନ୍ୟବାଦ।

0: ସାଥୀ ଆପଣ ବି ଯଦି ଏମିତି ନିଜ ମନର କଥା ଆମ ସହିତ ବାଣ୍ଟିବାକୁ ଚାହୁଁଛନ୍ତି
1: ଆଉ ନିଜ ପସନ୍ଦର ଗୀତ ଶୁଣିବାକୁ ଚାହୁଁଛନ୍ତି ତାହେଲେ ଆମକୁ କଲ୍ କରନ୍ତୁ
0: ଆମକୁ କଲ୍ କରିବା ପାଇଁ ଆମ ନମ୍ବର ହେଲା 06712303149
1: 06712303149 ଏଇଟି ଆମର ଫୋନ୍ ନମ୍ବର
0: ପ୍ରତ୍ୟେକ ଶୁକ୍ରବାର ଦିନ 12:00 ଗୋଟାଏ ପର୍ଯ୍ୟନ୍ତ କଲ୍ କରିବାର ସମୟ
1: ଭୁଲିବେନି ସାଥୀ ନିଶ୍ଚୟ କଲ୍ କରିବେ
0: କିଏ କହେ ପ୍ରେମ ପୂର୍ଣ୍ଣାଙ୍ଗ ମନ୍ଦିର ମନ୍ଦିରର ମୁଖଶାଳା
1: ମୁଁ କହିବି ସେ ଭଗ୍ନ ସ୍ତୂପ ତଳୁ ପ୍ରତାରଣ ପୂର୍ଣ୍ଣ ଜ୍ୱାଳା

0: ସାଥୀ ଆଜି ତ ସମୟ କହିଲାଣି, ଆପଣଙ୍କ ଠାରୁ ଆମକୁ ବିଦାୟ ନେବାକୁ ପଡିବ,
1: କିନ୍ତୁ ପୁଣି ଆସିବୁ ନେକ୍ସଟ ୱିକ୍ରେ ଠିକ୍ ଏଇ ସମୟରେ,
0: ଓନ୍ଲି ଅନ୍ AIR FM ରେନ୍ବୋ କଟକ ଦିଲ୍ ସେ।

0: ଯୋଉ ହଉଛି ଯଦି କୌଣସି ଥଣ୍ଡା ଜାଗାକୁ ବୁଲିବା ପାଇଁ ସୁଯୋଗ ମିଳିଲା ତାହେଲେ ଆପଣ କୋଉ ଜାଗା ଚୁଜ୍ କରିବେ ଆମକୁ ଆଜି କହିପାରିବେ ଏବେ ଦେଖିବା ଫାର୍ଷ୍ଟ କଲର୍ କିଏ ଆମ ସହିତ ଯୋଡ଼ି ହେଇଗଲେଣି ହ୍ୟାଲୋ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ
1: ନମସ୍କାର
0: ନମସ୍କାର କିଏ କହୁଛନ୍ତି
1: ଆଜି
0: ଆପଣ ଫାର୍ଷ୍ଟ କଲର୍ ଭାବରେ ଆମ ସହିତ ଯୋଡ଼ି ହେଇଛନ୍ତି କୁହନ୍ତୁ କୋଉ ଜାଗା ଆପଣଙ୍କର ପସନ୍ଦ
1: କଲ୍ଟା ଲାଗିଛି ବହୁତ ଧନ୍ୟବାଦ ପପା ଯଦି ଏବେ ବାଧ୍ୟରେ ପଠେଇ

0: ଅଛନ୍ତି, କୁହନ୍ତୁ କୋଉ ଜାଗା ଆପଣଙ୍କର ପସନ୍ଦ?
1: କଲଟା ଲାଗିଛି, ବହୁତ ଧନ୍ୟବାଦ ପପା। ଯଦି ଏବେ ଯଦି ବାଧ୍ୟରେ ପଠେଇବେ ତାହେଲେ ମୁଁ କନ୍ଧମାଳର ଦାରିଙ୍ଗବାଡ଼ିକି ଯିବା ପାଇଁ ଚେଷ୍ଟା କରିବି।
0: ଦାରିଙ୍ଗବାଡ଼ିରେ ବଢିଆ ଲାଗିବ ନା ପରିବେଶ, ପ୍ରାକୃତିକ ପରିବେଶ,
1: ଥଣ୍ଡା
0: ଥଣ୍ଡା ନିହାତି ଭାବରେ ଲାଗିବ ଥଣ୍ଡା।
1: ସେଇ ଜାଗା ଗଲେ ବହୁତ ଭଲ ଲାଗିବ, ଥଣ୍ଡା ପଡ଼ିଥିବ, ବହୁତ ମନ ବୈଠି ଉପଭୋଗ କରିବୁ ପରିବେଶ, ତାର କୁକୁ ଝରଣାର ପାଣି ଉପଭୋଗ କରିବୁ,
0: ଆପଣ ମାନସିକ ଭାବରେ ଯାଇକି ବୁଲି ଆସନ୍ତୁ। ଓକେ ଠିକ ଅଛି, ଫାଷ୍ଟ କଲର ହିସାବରେ ଆମ ସହିତ ଯୋଡି ହେଲେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ଧନ୍ୟବାଦ ବାପା, ନମସ୍କାର।
2: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
0: ମ୍ୟୁଜିକାଲି ଓର୍ସ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ରେ ଷ୍ଟାର୍ଟ ହୋଇଯାଇଛି ଡାଇଲିନ୍ ଲାଇଭ୍ ଚିଟ୍ଚାଟ୍ ଶୋ। ଆପଣମାନେ ଆମ ସହିତ ସିଧାସଳଖ କନେକ୍ଟ ହୋଇପାରିବେ, ନିଜ ମନର କଥା ଆମକୁ କହିପାରିବେ ଟପିକ୍ ସମ୍ପର୍କରେ। ତେବେ ଆଜିର ଟପିକ୍ ରହିଛି, ବର୍ତ୍ତମାନ ଯୋଉ ଖରା ଗରମ ଗୁଳୁଗୁଳି, ଏ ସମୟରେ ଯଦି ଗୋଟେ ଥଣ୍ଡା ଜାଗାକୁ ବୁଲିବା ପାଇଁ ଆପଣଙ୍କୁ ସୁଯୋଗ ମିଳିବ ତାହେଲେ ଆପଣ କୋଉ ଜାଗାକୁ ବୁଲିବା ପାଇଁ ଇଚ୍ଛା ପ୍ରକାଶ କରିବେ? ଏବେ ଦେଖିବା ଆଉ ଜଣେ କଲର ଆମ ସହିତ ଯୋଡ଼ି ହୋଇଗଲେଣି। ହ୍ୟାଲୋ,
3: ହ୍ୟାଲୋ ଦିଦି, ନମସ୍କାର।
0: ନମସ୍କାର, କିଏ କହୁଛନ୍ତି?
3: ମୁଁ ସାଇ କହୁଛି, ବେଲପଡ଼ାରୁ।
0: ବେଲପଡ଼ାରୁ ସାଇଙ୍କୁ ଆମେ ସ୍ୱାଗତ କରିଦବା। ତେବେ ସାଇ, ଆପଣ କୁଆଡେ ବୁଲିବା ପାଇଁ ଚାହିଁବେ ବର୍ତ୍ତମାନ ସମୟରେ?
3: ଏ ଗରମରେ ତ କୁଆଡେ ଯିବାକୁ ଇଚ୍ଛା ହଉନି, ମତେ ଯଦି ସୁଯୋଗ ମିଳିବ ଗରମ ହଉ କି ଯାହା ହଉ ମୁଁ ପୁରୀ ଯିବାକୁ ଚାହିଁବି, କାହିଁକିନା ସେଠି ଯିବାକୁ ମତେ ବହୁତ ଭଲ ଲାଗେ, ଗରମ ବି ଜଣା ପଡ଼େ ନା।
0: ଆଚ୍ଛା, ମହାପ୍ରଭୁଙ୍କୁ ଟିକେ ଦର୍ଶନ କରିବ, ସମୁଦ୍ର ଆଡେ ଟିକେ ବୁଲାବୁଲି କରିବେ ନାଇଁ କି?
3: ଆଚ୍ଛା
0: ସାଇ, ଆପଣ କେତେ ଥର ଯାଇଛନ୍ତି ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଏପର୍ଯ୍ୟନ୍ତ?
3: ସେମିତି ତ ମୁଁ ବହୁତ ଥର ଯାଇଛି, 20 ଖଣ୍ଡେ, ଆଉ 2-3 ହେଲାଣି ଯାଇପାରୁନି, ତାଙ୍କର ଡୋରି ଲାଗୁନି ବୋଧେ, ଆଉ ତାଙ୍କ ଡୋରି ନ ଲାଗିଲେ ଯିଏ ଯେତେ ଚାହିଁଲେ ବି ଯାଇପାରିବନି, ଏମିତି ହେଇଛି ବି ମୋ ସହିତ, ମୁଁ ବହୁତ ଥର ବାହାରିଛି ବି ଯାଇପାରିନି।
0: ଆରେ ଆରେ ଆରେ, 2-3 ହେଲାଣି ମହାପ୍ରଭୁ ଆପଣଙ୍କୁ ଦେଖିବା ପାଇଁ ଚାହିଁନାହାନ୍ତି, କିନ୍ତୁ ଏବେ ଡୋରି ଲାଗିବ, ଆପଣ ନିଶ୍ଚିତ ଭାବରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଯିବେ। ଆମେ ଏଇଠୁ ପ୍ରାର୍ଥନା କରିବା ଜଗନ୍ନାଥଙ୍କୁ, ସୁନ୍ଦର ଭାବରେ ଆମ ସହିତ କନେକ୍ଟ ହେଲ, ମନ କଥା କହିଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
3: ଧନ୍ୟବାଦ ଦିଦି, ରହିଲି, ନମସ୍କାର।
0: ନମସ୍କାର।

0: ବହୁତ ବଢିଆ ଆପଣ
1: ଗୋଟେ ଆଜ୍ଞା କୁହନ୍ତୁ ଆଉ ଗୋଟେ ତୀର୍ଥ ଜାଗା ଆମର ଅଛି ମୋ ଗାଁ ପାଖରେ ଆମର ଅଛି ଏଇ ଯୋଉ ଖୋର୍ଦ୍ଧା ଜିଲ୍ଲା ଆମର ଯୋଉ ବୋଲଗଡ଼ ବ୍ଲକ ଗୋଟେ ଅଛି ଆମର ଆରିକୁଆ ଗ୍ରାମ ଢିପ ସାହି ବୋଲି ଗୋଟେ ଜାଗା ସେଠି ମା କୁଶଳାସିନୀ ପୀଠ ଅଛନ୍ତି ବହୁତ ବଢିଆ ଜାଗା ସେଠି ଅଛି ମାଙ୍କର ବହୁତ ବଡ ଜାଗା ବହୁତ ବଡ ବଡ ସେ ମିଟିଂ ହୁଏ ବାହାଘର ବାହାର ଫାହାର ସବୁ ବିଭିନ୍ନ ପ୍ରକାର ପ୍ରୋଗ୍ରାମ ବହୁତ ବଢିଆ ଜାଗା ସେଟା ଆଜ୍ଞା ଆଉ ଗୋଟେ ଖାଲି ଜଷ୍ଟ ଖାଲି ଟିକେ ଠାକୁରଙ୍କର ଗୋଟେ ଶ୍ଳୋକ ପଢିଥିବି କି ଆଜ୍ଞା
0: କୁହନ୍ତୁ
1: ବହୁତ ବଢିଆ ଜିନିଷଟା ଆପଣ ଶୁଣିବେ ସେଟା ତଥାପି ଦି ତିନି ମିନିଟ ଲାଗିବ ସରିବାକୁ ମୁଁ କହିଦେଉଛି ଆପଣ ଶୁଣନ୍ତୁ ଟିକେ ନମ ନାରାୟଣ ରାମକୃଷ୍ଣ ଦାମୋଦର କେଶବ ଅନନ୍ତ ହରିଦେବ ଚକ୍ରଧର ଗୋପାଳ ଗୋବିନ୍ଦ ଗୋପୀନାଥ ନନ୍ଦ ସୁତ ମୁକୁନ୍ଦ ମୁରାରୀ ବସୁଦେବ ଅଚୁତ୍ୟ କୃପାଳୁ ମଧୁସୂଦନ କଂସରୀ ବାମନ ମାତ କୁଣ୍ଡରେ କାକ୍ଷ ଦେବକୀ ନନ୍ଦନ ଜନାର୍ଦନ ବଳି ଧୁଞ୍ଚି ଜଗତ ଈଶ୍ୱର ଦହିତାରି ମୁକ୍ତା ଯଶ ଯା କୁମର ବିଷ୍ଣୁ ଯଦୁ କୁଳ ଶ୍ରେଷ୍ଠ ଅଦିତ କୁମର ବନମାଳୀ ଭୂଷି ବେଶ ଶ୍ରୀପତି ଶ୍ରୀଧର ଅକ୍ଷୟ ସଂସାର ନାଥ ଶ୍ରୀ ପୁରୁଷୋତ୍ତମ ନର ହରି ନରସିଂହ ପ୍ରଭୁ ଭଗବାନ ପରମାନନ୍ଦ ଆନନ୍ଦ କନ୍ଦ ଚକ୍ରପାଣି ଗଦାଧର ପିତବାସ ରମଣୀ ରୁକ୍ମିଣୀ ଗରଡ ବାହନ ଗଦାପାଣି ଗୋବର୍ଦ୍ଧନ ବୃନ୍ଦାବନ ଚନ୍ଦ୍ର ପଦ୍ମନାଭ ବିଶେଷଣ ବକାରୀ ଉପେନ୍ଦ୍ର ସନାତନ ବିଶ୍ୱମୂର୍ତ୍ତି ତ୍ରିବେକମ୍ ପୋତ ନାରୀ ଦେବ ଲକ୍ଷ୍ମୀପତି ତିନିତି ଶ୍ରୀକାନ୍ତ ଶ୍ରୀନିବାସ ଜାମୁଳା ଅର୍ଜୁନ ଭୁଞ୍ଜ ହଜିତାରେଶ ରଘୁବୀର ରଘୁନାଥ ଶିରଘୁନନ୍ଦନ କୌଶଲ୍ୟା ନନ୍ଦନ ରାମ ରାବଣ ମର୍ଦ୍ଦନ କେଶୀ ଅଣ୍ଡା ସଣ୍ଡାସରୁ ଅଗାସୁର ହରି ସକଟ ବନ୍ଧନ ପ୍ରକାଶର କୁଷହରି ସୌରୀ ବିଶ୍ୱ ସଭା ଗରୁଡ ଆସନ କ୍ଷୀରସିନ୍ଧୁ ମଧ୍ୟ ପ୍ରଭୁ ଅନନ୍ତ ଶୟନ ସର୍ବସାରଣ ବିଶ୍ୱନାଥ ବିଶ୍ୱବାସ ଗଜାତନାଥନ ପୁଅ କଚିବର ଶିଷ୍ୟ ଶିଶୁପାଳ ଅନ୍ତାକାରୀ କଂସର ବୈରୀ ହିରଣ ଭିତରେ ରାକ୍ଷ ଅନ୍ତକାରୀ ଧର ସାଗର ଦିନ ବୈଜନାନ କରଦୂଷଣ ଅନ୍ତକ ବାଳି ବିନାଶନ ସୃଗୀବତନ ଲଙ୍କା ଗଡ଼ବିଶନ କୁମ୍ଭକର୍ଣ୍ଣ ଶତ୍ରୁ ଭୀଷଣ ରକ୍ଷଣ ମତ୍ସ୍ୟ କୁର୍ମ ରୂପୀ ପର୍ଶୁରାମ ଅବତାର ଜଗନ୍ନାଥ ଯୋଗେଶ୍ୱର କଣାସାଗର ଅନ୍ତର୍ଜାମୀ ନିରାକାର ଦେବ ନିରଞ୍ଜନ ଶୂଣ ଅଷ୍ଟତ୍ର ଶ୍ରୀକୃଷ୍ଣଙ୍କର ଆମ ଭଦ୍ରତନ ଶୁଣ ହି ଭୂପତ ଅଟଇ କହିଲ ଦୟା ହୃଦୟରେ ବହି କ୍ରିଷ୍ଣଧର ଜେନା ମୋ ପଡ଼ୋଇ ଶୁଣେ ନାଚ ବୈକୁଣ୍ଠକୁ ଯାଇ ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ ଓମ୍ ଶାନ୍ତି ଓମ୍ ଶାନ୍ତି ଓମ୍ ଶାନ୍ତି ଓମ୍
0: ବା ଆପଣ ପୁରା ଶାନ୍ତି କରିଦେଲେ ପୃଥିବୀ ଆଜି ଆମ କଲ୍ସରେ ଆପଣ ଆସିକି ଆପଣଙ୍କୁ ଏତେ ଏତେ ଧନ୍ୟବାଦ ମୁଁ ଜଣେଇବି ଠାକୁରଙ୍କର ଏତେ ସବୁ ନାମକୁ ଆପଣ ସୁନ୍ଦର ଭାବରେ ଉଚ୍ଚାରଣ କଲେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
1: ଧନ୍ୟବାଦ ଜୟ ଜଗନ୍ନାଥ ନମସ୍କାର ରାଧେ ରାଧେ
0: ରାଧେ ରାଧେ

0: ମଣିଷ ସବୁବେଳେ ଚାହେଁ ଶାନ୍ତି ଆନନ୍ଦ ଯେଉଁଥିରେ ଆପଣଙ୍କୁ ଶାନ୍ତି ଲାଗୁଛି ଯେଉଁ ଭଗବାନଙ୍କର ନାଁକୁ ସ୍ମରଣ କଲେ ଉଚ୍ଚାରଣ କଲେ ଆପଣଙ୍କୁ ଆନନ୍ଦ ଲାଗୁଛି ଶାନ୍ତି ଲାଗୁଛି ଯଦି କେତେବେଳେ କେମିତି ଆପଣଙ୍କୁ ଫ୍ରିରେ ଟିକେ ଟାଇମ୍ ମିଳୁଛି ଟିକେ ଫୁର୍ସତ ମିଳୁଛି ସେଇ ନାମକୁ ସେ ଦିବ୍ୟ ଅମୃତମୟ ନାମକୁ ଟିକେ ଉଚ୍ଚାରଣ କରନ୍ତୁ ଦେଖିବେ ଆପଣଙ୍କୁ କେତେ ଆନନ୍ଦ କେତେ ଶାନ୍ତି ଲାଗିବ ତେବେ ଆଜିର ଟପିକ୍ ହେଉଛି ବର୍ତ୍ତମାନ ଗୁଳୁଗୁଳି ଖରା ସମୟରେ ଆପଣଙ୍କୁ ଯଦି ଟିକେ ଥଣ୍ଡା ଜାଗାକୁ ବୁଲିବା ପାଇଁ ସୁଯୋଗ ମିଳିବ ତେବେ ଆପଣ କୋଉ ଜାଗା ଚୁଜ୍ କରିବେ ଦେଖିବା ଆଉ ଜଣେ କଲର୍ଙ୍କୁ ହ୍ୟାଲୋ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ
1: ଭଉଣୀ ନମସ୍କାର ଜୟ ଜଗନ୍ନାଥ
0: ନମସ୍କାର ଜୟ ଜଗନ୍ନାଥ କିଏ କହୁଛନ୍ତି
1: ମୁଁ କହୁଥିଲି ରାଜେଶ ନାୟକ ଫ୍ରମ୍ ଚର୍ଚିକା ବଜାର ଜଗତସିଂହପୁର
0: ଆପଣଙ୍କୁ ସ୍ୱାଗତ ଜଣାଉଛି କଣ କହିବେ ଆଜିର ଟପିକ ଉପରେ
1: ବହୁତ ବହୁତ ଧନ୍ୟବାଦ ଆଜ୍ଞା
0: କୁହନ୍ତୁ ଆଜିର ଟପିକ ଉପରେ କଣ କହିବେ
1: ସୁନ୍ଦର ଟପିକ ଆଣିଛନ୍ତି ସେଥିପାଇଁ ଦିଲସେ ଧନ୍ୟବାଦ ଦେବି ଆଉ ଏ ଟପିକ ଉପରେ କହିବି ଆକ୍ଚୁଆଲି କଥା ରହିଛି ଆମର ଗୋଟେ କଥା ରହିଛି ସୁନ୍ଦର ତୃପ୍ତିର ଅବସାଦ ନାହିଁ ଯେତେ ଦେଖୁଥିଲେ ନୂଆ ଦିଶୁଥାଏ ତେଣୁ ବର୍ତ୍ତମାନ ତ ଯୋଉ ହିସାବରେ ହିଟ୍ ୱେଭ୍ କଣ୍ଡିସନ ଅଛି ଟେମ୍ପରେଚର ରହୁଛି 40 degree ଉପରେ ଆଉ ଯେତେ ବୁଲାବୁଲି କରିବା ପାଇଁ ବହୁତ କଷ୍ଟକର କାରଣ ଦିନ 11 ବେଳେ ଲୋକ ଘରୁ ବାହାରୁ ନାହାନ୍ତି ତେଣୁ ମୁଁ ତ ବହୁତ ଜାଗା ବୁଲିଛି ବହୁ ଏରିଆ ଯାଇଛି ସବୁଆଡେ କଟକ ତାରିଣୀ ଯାଇଛି ପୁରୀ ଯାଇଛି ଆପଣଙ୍କର ରାଉରକେଲା ଯାଇଛି ବେଦବ୍ୟାସ ଆଉ ବିଭିନ୍ନ ଜାଗା ସବୁ ଯାଇଛି ବେଦବ୍ୟାସ ବି ଗୋଟେ ବହୁତ ବଢିଆ ସ୍ଥାନ ତେଲ କୋଇଲି ତିନିଟା ନଦୀର ସଙ୍ଗମ ସ୍ଥଳ ଆଉ ସେଠି ପିକନିକ ହୁଏ ଭୋଜିଭାତ ହୁଏ ପାହାଡ଼ ଉପରେ କର୍ଣ୍ଣର କର୍ଣ୍ଣର ଜାଗାଟା ତା ସହିତ ରାଉରକେଲାଟା ଷ୍ଟିଲ ପ୍ଲାଣ୍ଟ RSP ରହୁଛି ତା ସହିତ ହନୁମାନ ବାଟିକା ବହୁତ ମନ୍ଦିର ଯେମିତି ରହିଛି ମନ୍ଦିର ମାଳିନୀ ଓଡ଼ିଶା ବହୁତ ମନ୍ଦିର ସେଠି ସବୁ ରହିଛି ସେ ଜାଗାଟା ବି ଗୋଟେ ବହୁତ ବଢିଆ ଜାଗା ବୁଲାବୁଲି କରିବା ପାଇଁ ସ୍ଥାନ ତେଣୁ ଖରାଦିନେ ଯୋଉ କଥା କହିଲେ ବର୍ତ୍ତମାନ ତ ଆମେ ଜଗତସିଂହପୁର ଜିଲ୍ଲା ବି ବହୁତ ଅଛି ଆପଣଙ୍କର ଧ୍ୟାନକୁଦ ପୀଠ ଶିଆଳି ବେଳାଭୂମି ଏପଟେ ଧର୍ତ୍ତଙ୍ଗଡ଼ ଜଙ୍ଗଲ ବହୁତ ଜାଗାରେ ଅଛି ଭୋଜିଭାତ କରିବା ପିକନିକ କରିବା ପାଇଁ ଆଉ ଗୋଟେ ବଟ ଶ୍ରୀକ୍ଷେତ୍ର ଅଛି ଚାନ୍ଦ୍ରାପାଟିଣିଆ ଚର୍ତିକା ବଜାର ପାଖାପାଖି ଜଗନ୍ନାଥ ବଳଭଦ୍ର ଦେବୀ ସୁଭଦ୍ରା ସୁଦର୍ଶନ ଅଛନ୍ତି ଲକ୍ଷ୍ମୀନାରାୟଣ ଅଛନ୍ତି ମହାପ୍ରଭୁ ଶିବଶମ୍ଭୁ ବି ଅଛନ୍ତି ତ୍ରିନାଥ ଗାଦି ଅଛି ବହୁତ ବଢିଆ ଜାଗା ତେଣୁ ଏଇ ଜାଗା ସବୁ ବୁଲିବାକୁ ଯାଇ ହବ ଆଉ
0: ଏତେ ସବୁ ଜାଗାର ନାଁ କହିଲେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ

0: ବାପରେ ଆମକୁ ଜଣେଇ ପାରିବେ ଆମ ଟେଲିଫୋନ ନମ୍ବର 0671230353। ଦେଖିବା ଆଉ ଜଣେ କଲରକୁ। ହ୍ୟାଲୋ,
1: ଅଶୋକ ପଣ୍ଡା, ମଧୁପାଟଣା, କଟକ।
0: ଆପଣଙ୍କୁ ସ୍ୱାଗତ ଜଣାଉଛି। କଣ କହିବେ ଆଜିର ଟପିକ ସମ୍ପର୍କରେ?
1: ଭକ୍ତିର ଡୋରିରେ ବାନ୍ଧିବିରେ ତୋତେ, ତୁ ତ ମୋର ମୟୂର ଚନ୍ଦ୍ରିକା, ଜୀବନର ଏହି ଅମା ଅନ୍ଧକାରେ ତୁ ତ ମୋର ଆଲୋକ ବର୍ତ୍ତିକା। ମୁଁ ପୁରୀ ସହରକୁ ଯିବାକୁ ଚାହିଁବି, ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଚାହିଁବି, ଆନନ୍ଦ ବଜାର ଭିଡ଼ରେ ଅଭଡ଼ା ଖାଇବାକୁ ଚାହିଁବି, ଏବଂ ବେଳାଭୂମି ସମୁଦ୍ର ବେଳାଭୂମିରେ ଶାନ୍ତ ଭାବରେ ବସିକି ଢେଉ ଗଣିବି।
0: ଏତେ ଏତେ ଭାବନା ଆପଣଙ୍କ ମନ ଭିତରେ ଅଛି। ସୁନ୍ଦର ଭାବରେ ଆପଣ ମହାପ୍ରଭୁଙ୍କ ପାଖକୁ ଆମକୁ ନେଇଗଲେ। ଏମିତି ଗୋଟେ ସୁଯୋଗ ଆପଣଙ୍କୁ ଖୁବ୍ ଶୀଘ୍ର ମିଳୁ। ଆପଣ ଯାଆନ୍ତୁ, ଜଗନ୍ନାଥଙ୍କୁ ଦର୍ଶନ କରିକି ଆସନ୍ତୁ, ଯାହା ଯାହା ମନରେ ଅଛି।
1: ଆଜ୍ଞା, ଅତୀତରେ ଅନେକ ଥର ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରକୁ ଯାଇଛି, ଆପଣ ବିଶ୍ୱାସ କରିବେନି, ସତ କଥା କହୁଛି। ଏମିତି ବି ସମୟ ଥିଲା ମୁଁ ପ୍ରତିଦିନ ପୁରୀ ଯାଉଥିଲି।
0: ଆଚ୍ଛା, ବାଃ, ବଢିଆ।
1: ଏବେ ଟିକେ ଯାଇପାରୁନି, କିନ୍ତୁ ସେତେବେଳେ ପ୍ରତିଦିନ ପୁରୀ ଯାଉଥିଲି। ମୋର ପ୍ରଥମ କାମ ହେଲା ପୁରୀ ଯିବି, ଆଉ ଜଗନ୍ନାଥଙ୍କୁ ଦର୍ଶନ କରିବି, ତାଙ୍କ ଆନନ୍ଦ ବଜାରରେ ଅବଢ଼ା ଖାଇବି, ମନ୍ଦିରରେ ରହିବି, ଉପରବେଳାକୁ ସମୁଦ୍ର ବେଳା ଭୂମିକି ଯିବି।
0: ବହୁତ ବଢିଆ, ସୁନ୍ଦର କଥା। ଏମିତି ଭାବନାରେ ଆପଣ ବୁଡ଼ି ରହୁଥିଲେ ପୂର୍ବରୁ, ଏବେ ଟିକେ କମ୍ ଯାଉଛନ୍ତି। ଯାହା ହଉ, ଆପଣଙ୍କର ସେମିତି ଭାବନା ରହିଛି, ମହାପ୍ରଭୁଙ୍କ ପ୍ରତି ଆପଣଙ୍କର ଶ୍ରଦ୍ଧା ଭକ୍ତି ରହିଛି। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆମ ସହିତ ସାମିଲ ହେଲେ ସକାଳୁ ଟେଲିଫୋନ ମାଧ୍ୟମରେ।
1: ଧନ୍ୟବାଦ
0: ଧନ୍ୟବାଦ।

0: ସତରେ ମହାପ୍ରଭୁଙ୍କ ଠାରୁ ଆଉ କଣ ବା ବଡ ଜାଗା ଅଛି, ବଡ ସ୍ଥାନ ଅଛି। ତେବେ ବର୍ତ୍ତମାନ ଯୋଉ ଖରା ଗରମ ଗୁଳୁଗୁଳି ସମୟରେ ପିଲାମାନଙ୍କର ଛୁଟି ଅଛି, ସ୍କୁଲ କଲେଜ ସବୁ ଛୁଟି ଅଛି। ବର୍ତ୍ତମାନ ଟିକେ ସମର ଭ୍ୟାକେସନରେ ଆମେ ଯାଉ ଟିକେ ବୁଲାବୁଲି କରିବା ପାଇଁ ବାହାରକୁ ଟିକେ ଯାଉ। ତେବେ ଥଣ୍ଡା ଜାଗାକୁ ଯାଉ, ନିହାତି ଭାବରେ ଥଣ୍ଡା ଜାଗାକୁ ଆପଣମାନେ ପସନ୍ଦ କରିବେ। ତେବେ ବର୍ତ୍ତମାନ ଯଦି ସେମିତି ଗୋଟେ ସୁନ୍ଦର ସୁଯୋଗ ମିଳେ, ଆପଣ କୋଉ ଜାଗାକୁ ବୁଲିଯିବା ପାଇଁ ପସନ୍ଦ କରିବେ? ଆଉ ଜଣେ କଲନକୁ ଦେଖିବା। ହ୍ୟାଲୋ, ହ୍ୟାଲୋ,
1: ନମସ୍କାର ନିଶି ମ୍ୟାଡାମ।
0: ନମସ୍କାର, କିଏ କହୁଛନ୍ତି? କିଏ କହୁଛନ୍ତି ଆଜ୍ଞା?
1: ନମସ୍କାର।
0: ନମସ୍କାର, କିଏ କହୁଛନ୍ତି?
1: ମୁଁ ପଦାରବିନ୍ଦ ଦାସ କହୁଥିଲି, ସିଡିଏ କଟକରୁ।
0: ଆପଣଙ୍କୁ ସ୍ୱାଗତ ଜଣାଉଛି। କଣ କହିବେ ଆଜିର ଟପିକ ସମ୍ପର୍କରେ?
1: ହ୍ୟାଲୋ,
0: ଆଜିର ଟପିକ ସମ୍ପର୍କରେ କଣ କହିବେ?
1: ମୁଁ ଯଦି ମତେ ସୁଯୋଗ ମିଳେ, ଗ୍ରୀଷ୍ମ ନିବାସ, ଭାରତର ଗ୍ରୀଷ୍ମ ନିବାସ ନୈନିତାଲ ଯିବାକୁ ଚାହିଁବି।
0: ଆଚ୍ଛା, ନୈନିତାଲ ଆପଣ ଆଗରୁ ଯାଇଛନ୍ତି?
1: ନା ଯାଇନି, କିନ୍ତୁ
0: ଜାଣିଛନ୍ତି।
1: ତାପରେ ଟୁରିଜିମ ଅଫିସରୁ ସେ ବିଷୟରେ ଭଲକିରି ବୁଝିକିରି।
0: ଆଜ୍ଞା ଆଜ୍ଞା,
1: ଟୁରିଜିମ ଅଛି, ମୁଁ ଯିବି ସେଠି।
0: ନିହାତି ଭାବରେ ଆପଣଙ୍କୁ ସେମିତି ଗୋଟେ ସୁଯୋଗ ମିଳୁ, ଆପଣ ନୈନିତାଲ ଯାଇ ବୁଲିକି ଆସନ୍ତୁ। ଯାହା ଯାହା ଆପଣ ଶୁଣିଛନ୍ତି ସେସବୁ ଲାଇଭଲି ନିଜ ଆଖିରେ ଦେଖନ୍ତୁ, ଅନୁଭବ କରନ୍ତୁ, ଆମେ ଚାହିଁବୁ। ଓକେ, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ।
1: ଧନ୍ୟବାଦ
0: ଧନ୍ୟବାଦ।

0: ମ୍ୟୁଜିକାଲି ଓର୍ସ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ରେ ନିଶ୍ଚିତ ଛୁଆ ଆପଣଙ୍କ ସହିତ ଶୋ ଚାଲିଛି ଡାଇଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍। ଆପଣମାନେ ଏତେ ସୁନ୍ଦର ଭାବରେ ଆମ ସହିତ ସାମିଲ ହେଉଛନ୍ତି, କନେକ୍ଟ ହେଉଛନ୍ତି, ସୁନ୍ଦର ସୁନ୍ଦର କଥା କହୁଛନ୍ତି। କୋଉ ଜାଗାକୁ ବୁଲିବା ପାଇଁ ଆପଣଙ୍କର ଇଚ୍ଛା ଅଛି? ତେବେ ଦେଖିବା ନେକ୍ସଟ କଲର କିଏ। ହ୍ୟାଲୋ,
1: ହ୍ୟାଲୋ ମ୍ୟାମ୍, ନମସ୍କାର, ଜୟ ଜଗନ୍ନାଥ।
0: ନମସ୍କାର, ଜୟ ଜଗନ୍ନାଥ, କିଏ କହୁଛନ୍ତି?
1: ପ୍ରଫୁଲ୍ଲ ପ୍ରଧାନ କହୁଥିଲି, କୁଆଁରପାଳ, ମାଣିଆମନ୍ଦରୁ।
0: ଆପଣ ବହୁତ ଲକି କି ମୁଁ ବହୁତ ଲକି ଜାଣିନି, ଆପଣଙ୍କ କଲ୍ ନିହାତି ଭାବରେ ଲାଗିବ।
1: ଆଚ୍ଛା,
0: ଓକେ। ତେବେ କୋଉ ଜାଗାକୁ ଯିବା ପାଇଁ ଆପଣ ଚାହିଁବେ ବର୍ତ୍ତମାନ?

0: ସମୟରେ
1: ନା ନା ଦେଖନ୍ତୁ ଏମିତି ତ କହିଲେ ଓଡ଼ିଶା ସାରା ଆମେ ବୁଲି ସାରିଛୁ, କୌଣସି ଜାଗା ଏମିତି ବାକି ନାହିଁ। ତାପରେ ମନ ଟିକେ ଅଛି ଯିବାକୁ ଆମର କେଦାରନାଥ।
0: ଆଚ୍ଛା ଆଚ୍ଛା,
1: ଠାକୁରଙ୍କର
0: ନିଶ୍ଚିତ ଭାବରେ
1: ହବ, ଠାକୁରଙ୍କ ଦୟା ଆସିବ, ସମୁଦ୍ର ଆସିବା ହେଲେ ନିଶ୍ଚିତ ଟିକେ ଯିବାକୁ ହବ ଆଉ।
0: ନିଶ୍ଚିତ ଭାବରେ ଈଶ୍ୱର ବଡ ଲୋକ, ଠାକୁରଙ୍କ ଦୟା ନିହାତି ଭାବରେ ହବ, ଆପଣ କେଦାରନାଥଙ୍କୁ ଯାଇକି ଦର୍ଶନ କରିବେ ଏଥିରେ ସନ୍ଦେହ ନାହିଁ। ମନରେ ଇଚ୍ଛା ଅଛି ମାନେ ଦିନେ ନା ଦିନେ ଆପଣ ଦର୍ଶନ କରିବେ।
1: ନା ମୁଁ ଏଇଟା ତ ନିଶ୍ଚିତ ଭାବରେ ଶୁଣନ୍ତୁ, ଆମେ ଇଚ୍ଛା କଲେ ବି ଚଳେ, ଆପଣଙ୍କ ଇଚ୍ଛା, ଆମର ଯେତକ ଭାଇଙ୍କ ଇଚ୍ଛା, ଆଉ ଭଗବାନଙ୍କ ଇଚ୍ଛା, ଗୁରୁଜନଙ୍କ ଇଚ୍ଛା, ସମସ୍ତଙ୍କ ଇଚ୍ଛା ଗୋଟେ ଇଚ୍ଛା ହେଇଗଲେ ନିଶ୍ଚିତ ଆମେ ଯିବୁ ବୋଲି ବରାବର ଅଛି। ଆଉ ବାକି ଆପଣ ଆଶୀର୍ବାଦ ଟିକେ କରନ୍ତୁ ଆମ ଯିବା ପାଇଁ, ଟିକେ ଆପଣ ଆଶୀର୍ବାଦ କରନ୍ତୁ, ଆମେ ଯେମିତି ଯିବୁ କେଦାରନାଥ।
0: ମୁଁ
1: ଚାରି ପାଞ୍ଚ ଜଣ ଯାଇକି ଆସିବେ,
0: ନିହାତି ନିହାତି ଭାବରେ
1: ମୋର ଅସ୍ଥିର ଥିଲା ପାରିବାରିକ, ତେଣୁ ଯାଇପାରିଲିନି।
0: ମୁଁ ଏଇଠୁ ମହାପ୍ରଭୁଙ୍କୁ ପ୍ରାର୍ଥନା କରୁଛି, ନିହାତି ଭାବରେ ମହାପ୍ରଭୁ ଆପଣଙ୍କୁ ଦର୍ଶନ ଦିଅନ୍ତୁ, ଆପଣ ଯାଇକି କେଦାରନାଥଙ୍କୁ ଦର୍ଶନ କରିକି ଆସନ୍ତୁ, ତାପରେ ଆମକୁ କଲ୍ କରି କହିବେ ଦର୍ଶନ କରିକି ଗଲେ ବୋଲି ଆସିଲେ।
1: ସଦାବେଳେ ରହିଛି, ମୁଁ ସଦାବେଳେ ରହିଛି, ଡାଇନିଂ ଲାଇଫ୍ ନିଶ୍ଚିତ ଲଗେଇବି। ଆପଣ ଆସିଲା ମାନେ ମୋର ଖାଇବା ପିଇବା ସବୁ ବନ୍ଦ, ଘଣ୍ଟାରେ ଆପଣଙ୍କୁ ଟାଇମ୍ ଦେବି, ତାପରେ ଲାଗିଲେ ଭଲ ନ ଲାଗିଲେ ଭଲ, କିନ୍ତୁ ନିଶ୍ଚିତ ଘଣ୍ଟାରେ ଟାଇମ୍ ଦେବି। ଯାତ୍ରା ହେଇଯାଉ, ଘରେ ଡାକ୍ତର ସୁଦ୍ଧା ଶୁଣା ଶୁଣି ନାହିଁ, ଯେକୌଣସି ଗୋଟେ କାମ ଯେକୌଣସି ଯାଉ, ସବୁ କାମ ବାତିଲି ଘଣ୍ଟାକ ପାଇଁ।
0: ତାପରେ
1: ଆପଣଙ୍କ ସହିତ କଥାବାର୍ତ୍ତା କରିକି ଟିକେ ଭଲ ଲାଗେ। ଆଉ ଯୋଉ ଆପଣ ଆଜିର ଶୁଭ ସକାଳ ମୋତେ ତ ବହୁତ ଆନନ୍ଦଦାୟକ ଥିଲା, ଆଉ ତେଣୁକରି ମୋତେ ଟିକେ ଭଲ ଲାଗେ, କଣ ବେଶୀ ଶୁଣିବାକୁ ଏଇଟା ଅର୍ଘ୍ୟ ଥାଳି। ଜଗନ୍ନାଥଙ୍କ ବିଷୟରେ କହୁଥିଲେ, ପୁରୀ ବିଷୟରେ କହୁଥିଲେ, ମୋତେ ବହୁତ ଆନନ୍ଦ ଦେଇଛି। ମୁଁ ସଦାବେଳେ ସେଇ ଭଗବାନଙ୍କ ଉପରେ ବେଶୀ ଶୁଣିବାକୁ ଇଚ୍ଛା କରେ। ଆଉ ପୁରୀ ତ ଆମର ଘର କହିବାକୁ ଗଲେ, ଆଉ ପୁରୀ କେତେବେଳେ କିଛି ନାମ ମୁଁ ଜାଣିନି, ଇଚ୍ଛା ହବ ନାହିଁ,
0: ନିଶ୍ଚିତ ଭାବରେ ଆପଣଙ୍କ ଇଚ୍ଛା ପୂର୍ଣ୍ଣ କରିବେ କେଦାରନାଥ ମହାପ୍ରଭୁ। ଏଇ ଇଚ୍ଛା ଆପଣ ରଖିଥାନ୍ତୁ, ଆମ ସହିତ ସାମିଲ ହେଲେ ସକାଳୁ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ନମସ୍କାର ରହିଲି ମ୍ୟାମ, ନମସ୍କାର, ଧନ୍ୟବାଦ।

0: ନିହାତି ଭାବରେ ଆମେ ଟିକେ କର୍ମମୟ ଜଞ୍ଜାଳରୁ ଟିକେ ଫ୍ରି ହେଲେ ଟିକେ ମୁକ୍ତ ହେଲେ ଆମେ ଚାହୁଁ କୋଉଠି ଟିକେ ବୁଲାବୁଲି କରିଯିବା, କୋଉଠି ଟିକେ ସାଙ୍ଗସାଥିମାନଙ୍କ ସହିତ ମିଶି ଟିକେ ଖିଆପିଆ କରିବା, ଟିକେ ରିଲାକ୍ସ ହେବା ପାଇଁ ଆମେ ସମସ୍ତେ ଚାହୁଁ। କାରଣ ବିଜି ସ୍କେଡ୍ୟୁଲ୍ ଭିତରେ କାମ କରି କରି ବେଳେବେଳେ ଆମକୁ ଅଣନିଶ୍ୱାସୀ ଲାଗେ, ବେଳେବେଳେ ଆମେ ଥକି ପଡୁ, ଆଉ ବେଳେବେଳେ ଚାହୁଁ ଟିକେ ମନ ଫୁର୍ତ୍ତି କରିବା, ହାଲକା କରିବା, ଟିକେ ଫ୍ରି ରହିବା। ଆଉ ସେଇ ଫ୍ରି ସମୟରେ ଆପଣଙ୍କୁ ଯଦି କୌଣସି ବୁଲାବୁଲି କରିଯିବା ପାଇଁ ସୁଯୋଗ ମିଳିଗଲା ତାହେଲେ ତ ବଢିଆ ମଜା ଆଉ ନାଇଁ କି। ମୋର କହିବା କଥା ବର୍ତ୍ତମାନ ଯୋଉ ଗରମ ପଡିଛି ଏଇ ସମୟରେ ବା ସମର ଭ୍ୟାକେସନ ସମୟରେ ଆପଣଙ୍କୁ ଯଦି କୌଣସି ଥଣ୍ଡା ଜାଗାକୁ ବୁଲିଯିବା ପାଇଁ ସୁଯୋଗ ମିଳିଲା ତେବେ ଆପଣ କୋଉ ଜାଗା ଚୁଜ୍ କରିବେ? ଦେଖିବା ନେକ୍ସଟ କଲର କିଏ। ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
1: ହ୍ୟାଲୋ
0: ହ୍ୟାଲୋ
1: ବାପା ନମସ୍କାର।
0: ନମସ୍କାର, କିଏ କହୁଛନ୍ତି? ଆପଣ ତ କାମ କରି କରି ସବୁବେଳେ ହାଲିଆ ହେଲେ, ସକାଳୁ ଧଇଁ ସହି ହେଇକି ଦୌଡି ଦୌଡି ଆସି ଫୋନ ଲଗାଉଛନ୍ତି। ଏତେ ଗରମ ହଉଛି ସେ ଭିତରେ ଆପଣ ସକାଳୁ ସକାଳୁ ଟାଇମଲି ସବୁ କାମ କରିବା ପାଇଁ ବାଧ୍ୟ ହଉଛନ୍ତି ନାଇଁ କି?
1: ନିହାତି ପନିର ପାଇଁ ଦୁଇ ତିନି ଜଣ ଆସି ଫେରିଗଲେ, ତାଙ୍କ ପାଇଁ ଆଗ ପନିର କାଟିକି ଦେଇସାରି ତାପରେ ରୋଷେଇ ପାଇଁ ଯିବି ଆଉ।
0: ଓକେ, ତେବେ ବର୍ତ୍ତମାନ ଯୋଉ ଏତେ କାମ ଭିତରେ ଆପଣଙ୍କୁ ଗୋଟେ ଥଣ୍ଡା ଜାଗାକୁ ବୁଲି ଯିବା ପାଇଁ ସୁଯୋଗ ମିଳିବ, ଆପଣ କୋଉ ଜାଗାକୁ ଯିବେ?
1: ନଈ ଭିତରୁ।
0: ଏତେ ଇନଷ୍ଟାଣ୍ଟ ଆନ୍ସର ଆପଣ ଦେଲେ ନଈ ଭିତରକୁ, ମାନେ ହଠାତ୍ କରି ଯେ ଶୁଣିବ ସେ ଭାବିବ ଯେ ନଈ ଭିତରକୁ କଣ ପାଇଁ ଯିବେ ଆପଣ, କିନ୍ତୁ ଆପଣ ପାଣି ଭିତରେ ରହିଲେ ଶାନ୍ତି ଅନୁଭବ କରିବେ ବୋଲି ଆପଣ କହୁଛନ୍ତି ନଈ ଭିତରକୁ ଯିବି।
1: ନଈ ଭିତରେ ସେ ଯୋଉ ପହଁରିବାର ଯୋଉ ମଜା, ତାର ଯୋଉ ଥଣ୍ଡା ମାନେ ଗାଧୋଇବାର ଯୋଉ ମଜା, ମୁଁ ହୁଏ ଯେତେ ଜାଗା ବୁଲିବାକୁ ଗଲେ ବୁଲିବାକୁ ଗଲା ଭିତରେ ବି ତମେ ଝାଳରେ ଓଦା ହେଇଯାଇଥିବ, ଗରମରେ ବି ତମକୁ ବିରକ୍ତ ଲାଗୁଥିବ। ସିଧା ଯଦି ତମେ ଘର କାମ ଛିଡେଇକି ନଈକି ଗାଡିଆ ଭିତରକୁ ପଶିଯିବ ପାଣି ଭିତରକୁ, ତମକୁ ଆଉ କୋଉଠି ହିଁ ଥଣ୍ଡା ମିଳିବନି।
0: ତେବେ ନଈ ଭିତରକୁ ବେଶୀ ଭିତରକୁ ଯିବେନି, ଟିକେ ଦେହକୁ ଥଣ୍ଡା ଲାଗିଲେ ପୁଣି ପଳେଇ ଆସିବେ।
1: ପହଁରା ଶିଖିଛୁ ବାପା?
0: ହଁ, ତାହେଲେ ଅସୁବିଧା ନାହିଁ। ତାହେଲେ

0: କିଛି ଅସୁବିଧା ନାହିଁ, ଆପଣ ପହଁରିକି ନିଜକୁ ସୁରକ୍ଷିତ ରଖିପାରିବେ ନାଇଁ କି?
1: ଆଜ୍ଞା ଆଜ୍ଞା।
0: ଓକେ, କାମରେ ବ୍ୟସ୍ତ ଥାନ୍ତୁ, କିନ୍ତୁ ତା ଭିତରେ ଭିତରେ ଟିକେ ଟିକେ ପାଣି ପିଉଥିବେ। ପାଣି ନ ପିଇଲେ ଦେହରୁ ଜଳୀୟ ଅଂଶ କମିଯିବ। ଟିକେ ଲେମ୍ବୁ ଚିନି ଲୁଣ ସର୍ବତ ବି ପିଇ ପାରିବେ, ଦହି ସର୍ବତ ପିଇ ପାରିବେ, ଆଉ ମଝିରେ ମଝିରେ
1: ପ୍ରୋଗ୍ରାମ ମାଧ୍ୟମରେ ସବୁକିଛି ପାଇପାରୁଛୁ। ଯଦି ନିଶ୍ଚିନ୍ତ ତାକୁ ଆମେ ଉପଯୋଗ କରିବା, ନିଶ୍ଚିନ୍ତ ଆରାମ ପାଇପାରିବା।
0: ଓକେ, ଆମ ସହିତ ସାମିଲ ହେଲେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ବେଶୀ ଧନ୍ୟବାଦ, ଗୀତ ଏତେ ସୁନ୍ଦର ସୁନ୍ଦର ବଜାଉଛନ୍ତି, ସେଇ ବେଶୀ ପ୍ରୋଗ୍ରାମ ମତେ ବହୁତ ବଢିଆ ଲାଗୁଛି।
0: ଓକେ ଓକେ, ଥ୍ୟାଙ୍କ ୟୁ
1: ଥ୍ୟାଙ୍କ ୟୁ।

0: କଥାରେ କଥାରେ ଗୀତରେ ଗୀତରେ କେତେବେଳେ ଯେ ସମୟ ସବୁ ସରିଯାଉଛି ମୁଁ ତ ଜାଣିପାରୁନି। ଏ ଷ୍ଟାର୍ଟ ହେଇଥିଲା ଦେଖନ୍ତୁ ଶୋ ବର୍ତ୍ତମାନ ଏତେ ସଂଖ୍ୟାରେ ଆପଣ ଯେ ଆମ ସହିତ ସାମିଲ ହେଲେଣି। ଏବେ ଦେଖିବା ନେକ୍ସଟ କଲର କିଏ। ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
1: ଭୁବନେଶ୍ୱରରୁ କହୁଥିଲି।
0: କିଏ କହୁଛନ୍ତି ଭୁବନେଶ୍ୱର?

0: ଗୀତ ଭିତରେ ବି ଆଉ ଗୋଟେ କଲ୍ ନେଇଯିବା। ଆଉ ଜଣେ କଲର୍ ଆମ ସହିତ ଯୋଡ଼ି ହେଲେଣି। ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
1: ହ୍ୟାଲୋ ମ୍ୟାଡମ୍, ନମସ୍କାର।
0: ନମସ୍କାର, କିଏ କହୁଛନ୍ତି?
1: ଗଞ୍ଜାମ ଜିଲ୍ଲା ସୋଡ଼ାମାରୁ ରାଜୀବ ଗୌଡ କହୁଥିଲି ମ୍ୟାଡମ୍।
0: ଆପଣଙ୍କୁ ସ୍ୱାଗତ କରୁଛି। ଆପଣ ଏବେ ଗଞ୍ଜାମରୁ ଫୋନ୍ କରିଛନ୍ତି?
1: ହଁ ମ୍ୟାଡମ୍।
0: ଓକେ, ଗଞ୍ଜାମର କୋଉ ପ୍ଲେସ୍ ଅଛି ଯୋଉ ପ୍ଲେସ୍ କି ବହୁତ ଥଣ୍ଡା ଲାଗିବ, ଭଲ ଲାଗିବ, ନ୍ୟାଚୁରାଲ ପ୍ଲେସ୍ ଅଛି, ସେଠି ବୁଲାବୁଲି କରିଯିବା ପାଇଁ ଭଲ ଲାଗିବ, କୁହନ୍ତୁ।
1: ହଁ ମ୍ୟାଡମ୍, ଗଞ୍ଜାମର ଆମର ଯୋଉ ଗୋପାଳପୁର ସି ବିଚ୍ ଅଛି, ସେଠି ସନ୍ଧ୍ୟାବେଳେ ମ୍ୟାଡମ୍ ବହୁତ ଭଲ ଲାଗିବ ମ୍ୟାଡମ୍, ସମୁଦ୍ର ଉପକୂଳରେ।
0: ଆଜ୍ଞା, ତେବେ
1: ଆମର ଆଉ ଆମର ଏପଟେ ଶାଲିମା ଗଛ ଗୋଟେ ଆମର ଯୋଉ ସୋରଠାରୁ ମାରିକୋଟରୁ ଶାଲିମା ଗଛ ଯାଉଛନ୍ତି, ସେପଟେ ବଣ ପାହାଡ ଏରିଆରେ ବହୁତ ଟିକେ ଥଣ୍ଡା ଲାଗୁଛି ମ୍ୟାଡମ୍।
0: ଆଚ୍ଛା,
1: ଆଉ ଆମର ଦାରିଙ୍ଗବାଡ଼ିରେ ବି ବହୁତ ଟିକେ ଥଣ୍ଡା ଲାଗେ। ଆଉ ମ୍ୟାଡମ୍, ଜାମ୍ମୁ କାଶ୍ମୀରର ଯୋଉ ପହଲଗାମ ସେ ଏରିଆଟା ବହୁତ ବଢିଆ ମ୍ୟାଡମ୍।
0: ଆପଣ ସେଠି ଯାଇଛନ୍ତି ବୁଲିବା ପାଇଁ?
1: ନାଇଁ ମ୍ୟାଡମ୍, ମୁଁ ଯାଇନି।
0: ଆଚ୍ଛା, ଯେବେ ବି ଗୋଟେ ସୁଯୋଗ ମିଳିବ, ଏକଦମ ସବୁ ପ୍ରକାର ସେଫ୍ଟି ସହିତ ଆପଣ ଯିବେ, ସୁରକ୍ଷିତ ଭାବରେ ଯିବେ, ସବୁ ପ୍ରକାର ବୁଝାବୁଝି କଲା ପରେ ଯାଇଯିବେ।
1: ହଁ ମ୍ୟାଡମ୍, ହଁ, ସେ ଆତଙ୍କବାଦୀ ଆକ୍ରମଣ ହେଇଥିଲା, ଏବେ ଦେଖି ଚାହିଁ ଯିବାକୁ ପଡିବ।
0: ବହୁତ ଭଲ ଭାବରେ ଦେଖି ଚାହିଁ ଆପଣ ଯିବେ ଆଉ ବୁଲାବୁଲି କରିକି ଆସିବେ। ଓକେ, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ଟେଲିଫୋନ୍ ମାଧ୍ୟମରେ ସାମିଲ ହେଇଥିବାରୁ।
1: ହଁ ମ୍ୟାଡମ୍, ରହୁଛି, ନମସ୍କାର।
0: ନମସ୍କାର।

ଖରା ଗରମ ଗୁଳୁଗୁଳିଲେ ଆମେ ଏତେ ଅସ୍ତବ୍ୟସ୍ତ ହୋଇପଡ଼ୁଛେ ଯେ ଆବଶ୍ୟକ ଠାରୁ ଅଧିକ ପରିମାଣରେ ଆମେ ବିଭିନ୍ନ ପ୍ରକାରର ପାଣି ପିଉଛେ। ଘୋଳ ଦହି କୁହନ୍ତୁ, ଲେମ୍ବୁ ଚିନି ସର୍ବତ କୁହନ୍ତୁ, ପଖାଳର ତୁନି କୁହନ୍ତୁ, ଯେତେ ଯେତେ ଅଛି ସର୍ବତ ପିଇବାକୁ ବି ଭାରି ଭଲ ଲାଗୁଛି। ଅଧିକ ପରିମାଣରେ ଆମେ ପାଣି ପିଉଛେ, ତାର କାରଣ ହେଉଛି ଜଳୀୟ ଅଂଶ ଆମ ଶରୀରରେ ନ କମିଯାଉ। ଜଳୀୟ ଅଂଶ କମିଗଲା ମାନେ ଆମେ ହାଲିଆ ହେବା, ଦେହରୁ ଯେତିକି ଝାଳ ବାହାରୁଛି ସେହି ଅନୁସାରେ ଆମକୁ ପାଣି ପିଇବାକୁ ପଡ଼ିବ। ତେବେ ଏହି ଗରମ ସମୟରେ କୋଉ ଜାଗାକୁ ବୁଲି ଯିବା ପାଇଁ ଆପଣଙ୍କର ଇଚ୍ଛା ହେବ ଆଉ ସେହି ଜାଗାରେ ଆପଣ ଟିକେ ଶାନ୍ତି ଅନୁଭବ କରିବେ, ଆନନ୍ଦ ଅନୁଭବ କରିବେ, କିଛି ସମୟ ରହିଲେ ବି ଆପଣଙ୍କୁ ବହୁତ ଭଲ ଲାଗିବ। ଏବେ ଦେଖିବା ନେକ୍ସଟ କଲର କିଏ। ହ୍ୟାଲୋ, ଆକାଶବାଣୀ କିଏ କହୁଛନ୍ତି? ଆଜ୍ଞା, ଜୟ।

0: ଆପଣଙ୍କ ସ୍ୱାଗତ ଜଣାଉଛି। କୋଉ ଜାଗାକୁ ଆପଣ ବୁଲିବାକୁ ଯିବାକୁ ଚାହିଁବେ?
1: ଆମେ ତ ଯାଇଥିଲୁ ଥରେ ତିରୁପତି, ସେଟା ତଳୁ ଉପରକୁ ନଉଥିଲା ଜିପ୍ରେ ନଉଥିଲା 65 ଟଙ୍କା।
0: ଆଚ୍ଛା,
1: ସେଟା ହଉଛି ପାଖାପାଖି 70 କିଲୋମିଟର ତଳୁ ଉପରକୁ। ହଁ, ସେଠି ମାତ୍ର ମାନେ ଦିନରେ ଟିକେ ଗରମ, କିନ୍ତୁ ସନ୍ଧ୍ୟାବେଳେ ପୁରା ଥଣ୍ଡା ଶୀତ କରିବ ଆପଣଙ୍କୁ।
0: ଆଚ୍ଛା,
1: ପୁରା ବାଦଲ ବାଡ଼େ ହଉଛି, ସେଟା ମାନେ ଇଏ ଉପରୁ ପ୍ରାୟ 70 କିଲୋମିଟର ପାଖାପାଖି ହେଲାଣି। ଆମେ ଯାଇଥିଲୁ, ମୁଁ ଏଇ ମେ ଜୁନ ମାସରେ ଆମେ ଯାଇଥିଲୁ 8 ଜଣ, ବାପା ବୋଉ ଆମେ ଶାଶୁ ଶ୍ୱଶୁର, ଆମେ ସବୁ ମିଶିକି ସବୁ ପିଲାମାନେ ମିଶିକି ଯାଇଥିଲୁ 8 ଜଣ। ଦିନରେ ଅବଶ୍ୟ ଟିକେ ଗରମ, କିନ୍ତୁ ସନ୍ଧ୍ୟାରେ ପୁରା ଥଣ୍ଡା ଆପଣ ଶୀତ କରିବ।
0: ବଢିଆ,
1: ତିରୁପତି ମନ୍ଦିର ସବୁବେଳେ ଖୋଲା ରହେ। ହଁ, ସେଠି ପୁରା ଥଣ୍ଡା ଲାଗିବ, ଆପଣ ଶୀତ କରିବ ଆଉ।
0: ଖରାଦିନେ ବି ମାନେ ଶୀତ କରିବ ସେଠି ସନ୍ଧ୍ୟା ପରେ, ନାଇଁ କି? ଆଚ୍ଛା ଆଚ୍ଛା, ଯାହା ଏତେ ସୁନ୍ଦର ପ୍ଲେସ କୁ ଆପଣ ବୁଲିବାକୁ ଯାଇଛନ୍ତି।
1: ପ୍ରାୟତଃ ପୁରୀ ଯାଉ ଆଉ, ଜଗନ୍ନାଥ ଦର୍ଶନ କରୁ, ସେଠି ମୁଁ ଥରେ ଯାଇଥିଲି ବୋଲି କହିଲି।
0: ହଁ,
1: ମୁଁ ପ୍ରାୟ ଜଗନ୍ନାଥ ମନ୍ଦିର ଭିତରେ ତ ଦିନରେ ଜଣାପଡ଼େନି, ସନ୍ଧ୍ୟାବେଳେ ସମୁଦ୍ର କୂଳରେ ଭଲ ଲାଗେ ଆଉ,
0: ବଢିଆ ପବନ ହେଉଥାଏ, ନାଇଁ କି?
1: ଆଉ ଲୋକନାଥ ମନ୍ଦିର ସେ ମାଛ, ସେଇଟା ତ ମନମୁଗ୍ଧକର ପୁରା ବେଶୀ ଆଉ।
0: ଓକେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆମ ସହିତ ସାମିଲ ହେଲେ।
1: ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ।

0: ଏତେ ଏତେ ଜାଗାର ନା ଆପଣମାନେ ଆଜି ସବୁ କହିଲେ, ଏତେ ଥଣ୍ଡା ଜାଗାରେ ବୁଲିଲେ ପ୍ରକୃତରେ ଶାନ୍ତି ମିଳେ। ଟିକେ ସମୟ ବାହାର କରି ଆମେ ଯଦି ଟିକେ ବୁଲାବୁଲି କରିବା ପାଇଁ ଯାଉ, ସେଇ ମୁହୂର୍ତ୍ତରେ ଆମ ମାଇଣ୍ଡ ପୁରା ରିଲାକ୍ସ ହେଇଯାଏ। ପ୍ରକୃତିର ଏଇ ସୁନ୍ଦରତାରେ ଆମେ ଟିକେ ହଜି ଯାଉ, ମଜି ଯାଉ, ଭିଜି ଯାଉ କିଛି ସମୟ। ଆମର ଯୋଉ ବେଜି ସେଡ୍ୟୁଲ ଭିତରେ ଆମେ ପୁରାପୁରି ବାହାରି ଯାଉ, ମାଇଣ୍ଡ ପୁରା ରିଲାକ୍ସ ଲାଗେ, ନାଇଁ କି? ଏବେ ଦେଖିବା ଆଉ ଜଣେ କଲର ଆମ ସହିତ ଯୋଡ଼ି ହେଇଗଲେଣି। ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
1: ନମସ୍କାର ଆଜ୍ଞା, ବିଜ୍ଞାନ ମହାନ୍ତି କଟକରୁ କହୁଛି।
0: ଆପଣଙ୍କୁ ସ୍ୱାଗତ ଜଣାଉଛି। କଣ କହିବେ ଆଜିର ଟପିକ ସମ୍ପର୍କରେ?
1: ପୁରା ଖରା ଦିନେ ଜୈସଲମେର ରାତି କଟେଇବେ।
0: ଆଜ୍ଞା।
1: ପୁରା ଶୀତ ଯୋଉ ଶୀତ ଦିନେ ଶ୍ରୀନଗର କଟେଇବେ, ତାର ମଜା ନିଆରା।
0: ଶ୍ରୀନଗର
1: ମୁଁ ତ ବୋଧେ ଛଅ ଥର ଖଣ୍ଡେ ଯାଇଥିବି, ଛଅ ଥର ଯାଇଛି ଶ୍ରୀନଗର।
0: ବଢିଆ।
1: ଜୈସଲମେର ବି ତିନି ଚାରି ଥର ଯାଇଛି ରାତି କଟେଇବା ଲାଗି।
0: ଆଚ୍ଛା, ଶ୍ରୀନଗର
1: କଟେଇବା,
0: ଶ୍ରୀନଗରରେ ଶୀତ ଦିନେ ଉଷୁମ ଲାଗେ ନା?
1: ବଢିଆ ଲାଗେ, ବରଫ ପଡୁଥିବ, ଆପଣ ଚାଲିକି ମାନେ ଚାଲିଥିବ ରାସ୍ତାରେ, ତାର ଯୋଉ ମଜା, ସେ ମଜା ଯିଏ ଜାଣିଛି ସେ
0: ଜାଣିଛି।
1: ସ୍ନୋଫଲ ହଉଥିବ, ମୁହଁ ସାରା ସ୍ନୋ ହେଇଯାଇଥିବ, ଦେହ ସାରା ସ୍ନୋ ହେଇଯାଇଥିବ, ବଢିଆ ଲାଗେ, ମଜା ଲାଗେ।
0: ଆଚ୍ଛା,
1: ନିହାତି ଥରେ ସେ କଣ ସେଟା ଯାଇକି ଫିଲ୍ କରିବାର ଅଛି, ସେ ଯୋଉ ଶ୍ରୀନଗର ଚାରି ଥର ଯାଇଛି ଜୈସଲମେର। ଜୈସଲମେର ରାତି କଟେଇବେ ବାଲିରେ, ଡେଜର୍ଟରେ ବାଲି ଡେଜର୍ଟରେ ରାତି କଟେଇବେ, ଚାଲିଥିବ, ତାର ମଜା ଅଛି। ଆଉ ଶ୍ରୀନଗରରେ ଦିନ ବେଳା, ରାତି ବେଳା ଟିକେ ଅଧିକା ଥଣ୍ଡା ଲାଗେ, ଦିନ ବେଳା
0: ଏତେ ଏତେ ମାନେ ପ୍ରାକୃତିକ ସୌନ୍ଦର୍ଯ୍ୟ ଭିତରେ ପ୍ରକୃତରେ ଆମେ ଯଦି ଟିକେ ବୁଡ଼ିଯିବା, ମଣିଷ ସେତେବେଳେ ସବୁ କିଛି ଭୁଲିଯିବ।
1: ଆପଣଙ୍କୁ ଏଠି ଲାଗୁଛି ଗରମ, ଆପଣଙ୍କୁ ଦିନରେ ବି ଲାଗିବ ଜୈସଲମେର ଗରମ, ବଟ୍ ରାତିଟା ବଢିଆ ଲାଗେ, ବାଲିଟା ରାତିରେ ପୁରା ଥଣ୍ଡା ହେଇଯାଏ।
0: ଆଚ୍ଛା,
1: ସେଟା ବହୁତ ବଢିଆ ଲାଗେ, ଡେଜର୍ଟଟା ବହୁତ ବଢିଆ ଲାଗେ। ଦେଖିଥିବେ ସେଥିଲାଗି ଦୁବାଇରେ ଯୋଉ ଆମର କ୍ୟାମ୍ପଫେୟାର ହଉଛି ଡେଜର୍ଟରେ, ଡେଜର୍ଟ ସଫାରୀ ଯୋଉ ସବୁ ଯାଆନ୍ତି, ଡେଜର୍ଟ ସଫାରୀ ସେଇଥିପାଇଁ ଯାଆନ୍ତି। ଡେଜର୍ଟ ସଫାରୀ ସାଧାରଣତଃ ରାତିରେ ସେଠି ଚାଲେ, ଦିନବେଳା ସେମାନେ ଟ୍ରାକ୍ କରନ୍ତି, ଟ୍ରାକ୍ରେ ଯାଆନ୍ତି, ରାତି ହେଲେ କ୍ୟାମ୍ପଫେୟାର କରନ୍ତି, ସେଟା ମଜା ଲାଗେ।
0: ଓକେ, ଆପଣ ମାନେ ଏତେ ସୁନ୍ଦର ଭାବରେ ବର୍ଣ୍ଣନା କଲେ ସେସବୁ ଜାଗାରେ, ମୁଁ ତ ଯାଇନି, ଅନ୍ୟମାନେ କିଏ ଯାଇଥିବେ ନ ଯାଇଥିବେ, ଯୋଉମାନେ ଯାଇଥିବେ ସେମାନେ ଆକ୍ଚୁଆଲି ସେଟାକୁ ଫିଲ୍ କରିପାରୁଥିବେ, ଯୋଉମାନେ ନ ଯାଇଛନ୍ତି ମିସ୍ କରୁଛନ୍ତି, କେବେ ଯଦି ସୁଯୋଗ ମିଳେ ନିହାତି ଭାବରେ ସେଠି ଥରେ ଅଧେ ବୁଲି ଆସିବା, ତାକୁ ବହୁତ ଭଲ ଲାଗିବ। ଓକେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆମ ସହିତ ସାମିଲ ହେଲେ ଟେଲିଫୋନ୍ ମାଧ୍ୟମରେ। ନମସ୍କାର।

0: ଏତେ ଏତେ କଥା ହଉ ହଉ ଗୀତ ଶୁଣୁ ଶୁଣୁ ଆପଣଙ୍କ ସହିତ ଇଣ୍ଟରାକ୍ଟ କରୁ କରୁ ସମୟ ପଳେଇଲା। ଆଉ ମାତ୍ର 2 ମିନିଟ୍ ମୋ ପାଖରେ ଅଛି, ଆପଣଙ୍କ ପାଖରେ ମଧ୍ୟ 2 ମିନିଟ୍ ସମୟ, ମାନେ ଡାଇଲ୍ ଇନ୍ ଲାଇଭ୍ ଚେଚାର ଶୋରେ ଆଉ ଗୋଟେ କଲ୍ ନେଇଯିବା। ହ୍ୟାଲୋ ହ୍ୟାଲୋ,
1: ଜୟ ମା ଶାରଳା, ନିଶ୍ଚୟ ନମସ୍କାର।
0: ନମସ୍କାର, ଜୟ ମା ଶାରଳା, କିଏ କହୁଛନ୍ତି?
1: ମୁଁ ରେଡିଓ ବନ୍ଧୁ ଶାରଦା ଦାସ, ମା ଶାରଳାଙ୍କ ପାଖ କଣ୍ଟାପଡ଼ା ଗାଁରୁ କହୁଛି।
0: ଆପଣଙ୍କୁ କୋଉ ଜାଗା ଭଲ ଲାଗିବ ବର୍ତ୍ତମାନ ଗରମ ସମୟରେ ଯଦି ବୁଲିବା ପାଇଁ ଆପଣଙ୍କୁ ଗୋଟେ ସୁଯୋଗ ମିଳିବ?
1: ଆମେ ଆପଣ ଟିକେ ପୂର୍ବରୁ କହୁଥିଲେ ଆମେ ଗଛ କାଟୁଛେ କାହିଁକି, ଆମେ ପର ଜାଗା ଯାଉଛେ କାହିଁକି?
0: ଆଚ୍ଛା,
1: କିନ୍ତୁ ଯାହା ଭୁଲ ହେଇଗଲାଣି ଆଉ ଭୁଲ କରିବାଟା ବିପଦ ହବ ଆଗକୁ। ଆଉ ମୋ ଅଛନ୍ତି, ମୋର ମାମୁଁ ଅଛନ୍ତି ଆଜ୍ଞା ଆଣ୍ଡାମାନ ଦ୍ୱୀପପୁଞ୍ଜରେ, ପୋର୍ଟ ପ୍ଲେୟାର ଆଜ୍ଞା। ସେଇଟା ହଉଛି ନିଶ୍ଚୟ ସବୁଠାରୁ ମୁଁ ଭାବୁଛି ବୋଧେ ଏଇ ଏପ୍ରିଲ ମେ ଜୁନଟା ସେଟା ଭଲ,
0: ଆପଣଙ୍କର
1: ମୌସୁମଟା ଆସୁଛି। ସେଇ ଜାଗାଟା ମୁଁ ଯାଇଛି ଆଜ୍ଞା, ଥରେ ଯାଇଛି 2005।
0: ଆଚ୍ଛା,
1: ଆଉ ଯାଇନାହିଁ, ଆଉ ସୁଯୋଗ ହେଇନାହିଁ, ପୁଣି କେବେ ସୁଯୋଗ ହଉଛି।
0: ଆଚ୍ଛା, ମୌସୁମ ଯେତେବେଳେ ଫାର୍ଷ୍ଟ ସିଟି ପ୍ରବେଶ କରେ କେମିତି ଫିଲ୍ ହୁଏ?
1: ହଁ, ସେଠି ବର୍ଷା ଆରମ୍ଭ ହେଇଯିବ ପବନ ସହିତ। ଆପଣ ସେଠି ଦେଖନ୍ତୁ ନିଶ୍ଚୟ ଯେ ବର୍ଷକ 12 ମାସ ଆପଣଙ୍କ ଆଣ୍ଡାମାନ ଦ୍ୱୀପପୁଞ୍ଜରେ ବର୍ଷା ଚାଲିଛି। ଆଉ ଖାସ କରି ଆପଣ ଯଦି ଏଇ ଓଡ଼ିଶା ଗରମ ଇଏରେ ଚାହାନ୍ତି ତ୍ରାହି ପାଇବାକୁ, ତାହେଲେ କେବଳ ଆଣ୍ଡାମାନ ଦ୍ୱୀପପୁଞ୍ଜଟା ବେଷ୍ଟ ପ୍ଲେସ୍ ବୋଲି ମୁଁ ଭାବୁଛି।
0: ଆଚ୍ଛା, ଆପଣ ଥରେ ଯାଇ ଏତେ ମଜା ନେଇଛନ୍ତି ତାର, ସେଥିପାଇଁ କହୁଛନ୍ତି ସେଟା ବେଷ୍ଟ ନାଇଁ କି?
1: ସେଠି ତ ଆପଣ ଏବେ ଦେଖନ୍ତୁ ସେଠି ତ ସବୁବେଳେ ପାଇଁ ଥଣ୍ଡା ରହୁଛି, କାରଣ ଓଡ଼ିଶାର ଟେମ୍ପରେଚର ଦେଖନ୍ତୁ ଏପ୍ରିଲ ମାସରେ ମେ ଜୁନରୁ ଜୁଲାଇ ଯାଇବି, ଆପଣ ଦେଖନ୍ତୁ ଥରେ ଯାଆନ୍ତୁ ବାପା ବୁଲିକି ଆସନ୍ତି,
0: ନିହାତି ଭାବରେ ଭଲ ଲାଗୁଥିବ। ଆପଣ ଯାଇଛନ୍ତି ଫିଲ୍ କରିଛନ୍ତି ବୋଲି କହୁଛନ୍ତି। ମୁଁ ଶୁଣିଛି ଆଣ୍ଡାମାନ ବହୁତ ବଢିଆ ଜାଗା, ଥଣ୍ଡା ଜାଗା,
1: ଭୁବନେଶ୍ୱରରୁ ପ୍ଲେନ ଯିବେ ପୋର୍ଟ ପ୍ଲେୟାର ଓହ୍ଲେଇବେ।
0: ଓକେ ଓକେ ଓକେ, ଆପଣ ଯାଇଛନ୍ତି ଅନୁଭବ କରିଛନ୍ତି ଆମକୁ ଆଜି ଜଣେଇଲେ।
1: ଆଉ ଆମେ ମାନେ କାଟିବା କଥା ନୁହଁ, ଆପଣଙ୍କ ମାଧ୍ୟମରେ କହୁଛୁ,
0: ହଁ ଆମେ ଗଛ କାଟିବାନି, ନିଜକୁ ସୁରକ୍ଷିତ ରଖିବା ପାଇଁ ଗଛକୁ
1: ବଞ୍ଚିବା।
0: ଇ ଭେହିକିଲ ଆମେ ବେଶୀ ପ୍ରିଫର କରିବା ଚଲେଇବା ପାଇଁ, ସମୟ ହେଇଗଲାଣି। ଆପଣଙ୍କୁ ବହୁତ ଧନ୍ୟବାଦ,
1: ଗୀତ ବଜାଉଛନ୍ତି ବହୁତ ଆପଣ ଧନ୍ୟବାଦ, ମତେ ସେ ଗୀତ ସବୁ ଭଲ
0: ଲାଗିବ।
1: ରହିଲି ଅପା, ଜୟ ମା ଶାରଳା, ନମସ୍କାର, ଜୟ ମା ଶାରଳା,
0: ଜୟ ମା ଶାରଳା।

ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଏବେ ଏକ ବିଶେଷ ସୂଚନା କାର୍ଯ୍ୟକ୍ରମ ସମ୍ପର୍କରେ ଆସନ୍ତା 13 ତାରିଖ ଶନିବାର ଆକାଶବାଣୀ କଟକ କେନ୍ଦ୍ର ତରଫରୁ ପୂର୍ବାହ୍ନ 10:00 ରୁ 11:00 ପର୍ଯ୍ୟନ୍ତ ଏକ ଘଣ୍ଟା ପାଇଁ ଏକ ବିଶେଷ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ। ଏଥିରେ ବିଷୟ ରହିଛି ସୁସ୍ଥ ବୟୋବୃଦ୍ଧି ସହ ଯୋଗାଭ୍ୟାସ। ଏହି କାର୍ଯ୍ୟକ୍ରମରେ ବିଶେଷଜ୍ଞ ଭାବେ ଯୋଗଦେବେ ଯୋଗ ପ୍ରଶିକ୍ଷିକା ମଞ୍ଜୁ ମିଶ୍ର ଏବଂ ଯୋଗ ପ୍ରଶିକ୍ଷକ ସୁରେଶ କୁମାର ମହାପାତ୍ର। କାର୍ଯ୍ୟକ୍ରମକୁ ସଂଯୋଜନା କରିବେ ପ୍ରଜ୍ଞା ପାରମିତା ସାହୁ। ଶ୍ରୋତାବନ୍ଧୁମାନେ ଏହି ବିଷୟ ସମ୍ପର୍କିତ ପ୍ରଶ୍ନ ଟେଲିଫୋନ୍ ନମ୍ଘର 0671230 3146 ଏବଂ 0671230 3149 ଜରିଆରେ ଷ୍ଟୁଡିଓରେ ଉପସ୍ଥିତ ଥିବା ବିଶେଷଜ୍ଞଙ୍କୁ ସିଧାସଳଖ ପ୍ରଶ୍ନ ପଚାରି ଉତ୍ତର ପାଇପାରିବେ। ସୂଚନାଟି ଏତିକିରେ ଶେଷ ହେଲା।

ପରବର୍ତ୍ତୀ ମେସେଜ୍ କରିଛନ୍ତି ଛତିଶଗଡ଼ରୁ ହୀରାମଣି ବର୍ମା, ପରଶମଣି ବର୍ମା, ପୁଷ୍ପେନ୍ଦ୍ର ବର୍ମା ଏବଂ ନୁଖେଲଲାଲ ବର୍ମା। ରାଜା ହିନ୍ଦୁସ୍ତାନୀ ମୁଭିର ଗୋଟିଏ ସୁନ୍ଦର ଗୀତ ଶୁଣିବା ପାଇଁ ଚାହିଁଛନ୍ତି। ଶୁଣେଇ ଦେଉଛି ଆପଣଙ୍କ ପସନ୍ଦର ଗୀତ।

ପରେ ପରେ ମିସିଷ୍ଟ କରିଛନ୍ତି ରମେଶ ଚନ୍ଦ୍ର ସାହୁ ଔଖମ ଭାପୁର ଢେଙ୍କାନାଳରୁ ଶୁଣିବା ପାଇଁ ଚାହିଁଛନ୍ତି ଶଙ୍ଖ ମୁହୁରୀ ମୁଭିର ଗୋଟେ ବଢିଆ ଗୀତ ଶୁଣେଇ ଦେଉଛି ଆପଣଙ୍କୁ ଆପଣଙ୍କ ମନପସନ୍ଦର ଗୀତ।

ପିଅଣ ମାଉସ ଭଜା ତୁ କି ଜାଣିବୁ କିରତି ମଜା ରତନି ଗଜ ଗମନେ କୁଲ ବନି ଯା ମୋର ଘରଣୀ।

ଜଗମନେ ଫୁଲ ଭନି ଯା ମୋର ଘରଣୀ।

0: ଜଟନି ଗଜ ଗମନି କୁଲ ବନିଜା ମୋର ଘରଣୀ ରତନି ଗଜ ଗମନି କୁଲ ବନିଜା ମୋର ଘରଣୀ
1: ପରେ ପରେ ମେସେଜଟି କରିଛନ୍ତି ସମୀର ଖଟୁଆ ଏବଂ ସସ୍ମିତା ଖଟୁଆ ନରସିଂହପୁର ଡେରାବିସ୍ କେନ୍ଦ୍ରାପଡ଼ାରୁ ଶୁଣିବାକୁ ଚାହିଁଛନ୍ତି ଅଭିମାନ ମୁଭିର ଗୋଟେ ବଢ଼ିଆ ଗୀତ ଶୁଣାଇ ଦେଉଛି ଆପଣଙ୍କ ମନପସନ୍ଦ।

ପରବର୍ତ୍ତୀ ମେସେଜ୍ କରିଛନ୍ତି ପ୍ରଭାତ ବଳିଆର ସିଂ ଚନ୍ଦନ ଟୁନି ବାଙ୍କିରୁ ମଞ୍ଜୁବାଳା ପାତ୍ର ଭକ୍ତିପ୍ରସାଦ ଅସରଳା ପିଚୁକୁଳି ଖୋର୍ଦ୍ଧାରୁ ଶୁଣିବା ପାଇଁ ଚାହିଁଛନ୍ତି ଆଉ କେତେଦିନ ଆଲବମ୍ର ଗୋଟିଏ ସୁନ୍ଦର ଗୀତ ଶୁଣିଦେଉଛି ଆପଣଙ୍କୁ ଏ ଗୀତଟି।

ଏଇଠି ମୁଁ କହି ରଖିବାକୁ ଚାହିଁବି, ରମେଶ ଚନ୍ଦ୍ର ସାହୁ ଅଘମ ଢେଙ୍କାନାଳରୁ ମେସେଜଟି କରିଥିଲେ। ତାଙ୍କ ଗୀତ ଶଙ୍ଖ ମୁହୁରୀ ମୁଭିରୁ ତିନି ନମ୍ବର ଗୀତରେ ତାଙ୍କ ଗୀତ ବାଜିସାରିଛି। ପୁଣି ମେସେଜ କରିଛନ୍ତି, ଆପଣଙ୍କ କହିବା ଅନୁସାରେ ମୁଁ ପ୍ରୋଗ୍ରାମ ଆରମ୍ଭରୁ ମେସେଜ ପଠେଇଛି, ହେଲେ ଗୀତ ଦେବେ କି ନାହିଁ, ଏ କଥାର ଉତ୍ତର କ'ଣ ଆପଣ ନିଜେ ହିଁ ବିଚାର କରନ୍ତୁ, ନିଜେ ହିଁ ବାଛନ୍ତୁ ଯେ ଏ କଥାର ଗୁରୁତ୍ୱ କେତେ ରହିଛି। ପରବର୍ତ୍ତୀ ମେସେଜ କରିଛନ୍ତି ସୁଚିତ୍ରା ସେନାପତି, ଶହୀଦନଗର ଭୁବନେଶ୍ୱରରୁ। ଶୁଣିବା ପାଇଁ ଚାହିଁଛନ୍ତି ହିମ୍ମତ ବାଲା ମୁଭିର ଗୋଟିଏ ସୁନ୍ଦର ଗୀତ, ଶୁଣନ୍ତୁ ଆପଣଙ୍କ ମନପସନ୍ଦର ଗୀତ।

ପରବର୍ତ୍ତୀ ମେସେଜଟି କରିଛନ୍ତି ସନ୍ଧ୍ୟାରାଣୀ ସୂତାର ମଠସାହି ପଟ୍ଟାମୁଣ୍ଡେଇ କେନ୍ଦ୍ରାପଡ଼ାରୁ ଶୁଣିବା ପାଇଁ ଚାହିଁଛନ୍ତି ଫୁଲଚନ୍ଦନ ମୁଭିର ଏଇ ଯେ ବନଲତା ପାହାଡ଼ ଶୁଣି ଦେଉଛି ଆପଣଙ୍କ ମନପସନ୍ଦର ଗୀତ।

ପରେ ପରେ ମେସେଜଟି କରିଛନ୍ତି ଡମ୍ବରୁଧର ରଥ ଶର୍ମା ସେକ୍ଟର 13 ସିଡି କଟକରୁ ଶୁଣିବା ପାଇଁ ଚାହିଁଛନ୍ତି ଗୋଟେ ବହୁତ ସୁନ୍ଦର ଗୀତ ମୋର ମଧ୍ୟ ଏ ଗୀତଟି ବହୁତ ଫେଭରେଟ୍ ତେବେ ଶୁଣିଦେଉଛି ଆପଣଙ୍କ ମନପସନ୍ଦର ଚିତ୍ଚୋର ମୁଭିର ଗୋଟେ ବଢ଼ିଆ ଗୀତ

ପରବର୍ତ୍ତୀ ମେସେଜଟି କରିଛନ୍ତି ପ୍ରେମାନନ୍ଦ ମହାପାତ୍ର ବାଙ୍କୀ କଟକରୁ ଶୁଣିବା ପାଇଁ ଚାହିଁଛନ୍ତି ଦାଗ ମୁଭିର ଗୋଟିଏ ଗୀତ ଏବଂ ସୁନୀଲକାନ୍ତ ମହାନ୍ତି ସିଲୁ ଆକୃତି ଦେଓକାଳୀ ଶଙ୍ଖତରାସ କଟକରୁ ମେସେଜଟି କରିଛନ୍ତି ତିଶ୍ରୀ କସମ ମୁଭିର ଗୋଟିଏ ଗୀତ ସେ ଶୁଣିବା ପାଇଁ ଚାହିଁଛନ୍ତି କିନ୍ତୁ ସେହି ଗୀତଟି ବର୍ତ୍ତମାନ ପାଇଁ ଆଭେଲେବୁଲ୍ ନାହିଁ। ତେବେ ଶୁଣନ୍ତୁ ଏ ଦାଗ ମୁଭିର ଗୋଟିଏ ସୁନ୍ଦର ଗୀତ।

ପରେ ପ୍ରତିମା ମେହେର ବୁଡ଼ାପାଲି ବିଜେପୁର ବରଗଡ଼ରୁ ମେସେଜଟି କରିଛନ୍ତି। ମୁଭି ରବନେ ବନାଦି ଯୋଡ଼ି ଫିଲ୍ମର ଗୋଟେ ସୁନ୍ଦର ଗୀତ ଶୁଣିବା ପାଇଁ ଚାହିଁଛନ୍ତି। ଶୁଣି ଦେଉଛି ଆପଣଙ୍କ ମନପସନ୍ଦର ଗୀତ।

ଏତେ ସଂଖ୍ୟାରେ ଆପଣମାନେ ସୁନ୍ଦର ସୁନ୍ଦର ଗୀତ ଶୁଣିବା ପାଇଁ ମେସେଜ କଲେ, ଏବେ ଶେଷ ମେସେଜଟି ମୁଁ ପଢ଼ିବି। ପଠେଇଛନ୍ତି ମାଣିଆବନ୍ଧ ବଡମ୍ବାରୁ ଚୈତନ୍ୟ ପ୍ରଧାନ, ହେମନ୍ତ କୁମାର ଚାନ୍ଦ, ଟୁକୁନା ପାତ୍ର। ଶୁଣିବା ପାଇଁ ଚାହିଁଛନ୍ତି ସୁନା ପଞ୍ଜୁରୀ ଫିଲ୍ମରୁ ଗୋଟେ ଗୀତ, କିନ୍ତୁ ଆପଣ ଯେଉଁ ଗୀତଟିର ନାଁ ଲେଖିଛନ୍ତି ସେ ଗୀତଟି ସୁନା ପଞ୍ଜୁରୀ ଫିଲ୍ମର ନୁହେଁ। ସୁନା ପଞ୍ଜୁରୀ ଫିଲ୍ମରୁ ଆଉ ଗୋଟେ ଗୀତ ଆପଣମାନଙ୍କ ପାଇଁ ଶୁଣେଇ ଦେଉଛି।

सावन का महीना पवन करे सोरू,

0: ソール。
1: ババ抜かれ、ショール。
0: あれ、ババショールね、ソール、ソール、ソール。
1: ババ抜かれ、ソール。

ବିମଲ ରାୟଙ୍କର ନିର୍ଦ୍ଦେଶିତ ଗୋଟେ କ୍ଲାସିକ ଗୋଟେ ସୁନ୍ଦର ଫିଲ୍ମଟି ସେଇ ଅଭିନେତ୍ରୀଙ୍କୁ ଆମେ ଜଣେ ବନ୍ଦୀ ନାରୀର ଭୂମିକାରେ ଅଭିନୟ କରିବାକୁ ଦେଖିବାକୁ ପାଇଥିଲୁ ଏବଂ ଚଳଚ୍ଚିତ୍ର ନାଁଟି ଥିଲା ବନ୍ଦିନୀ ଏବଂ ଯେଉଁ ଚଳଚ୍ଚିତ୍ରଟି ଆପଣ ଦେଖିବାକୁ ପାଇଥିଲେ 1963ରେ ସାଧି ଏହି ଚଳଚ୍ଚିତ୍ର କାହିଁକି ଏମିତି ବହୁତ ସାରା ଚଳଚ୍ଚିତ୍ର ପାଇଁ ସେ ଫିଲ୍ମ ଫେୟାର ବେଷ୍ଟ ଆକ୍ଟ୍ରେସ ଆୱାର୍ଡ ଜିତିବାର ମଧ୍ୟ ରେକର୍ଡ ମଧ୍ୟ ସୃଷ୍ଟି କରିଥିଲେ ବଲିଉଡ୍ରେ ଯେଉଁଥିପାଇଁ କି ତାଙ୍କୁ ହିନ୍ଦୀ ସିନେମାର ଅଭିନୟର ବିଦ୍ୟାଳୟ ବୋଲି କୁହାଯାଏ ଯଦି ଅଭିନୟ ଯଦି କାହାଠୁ ଶିଖିବାର ଅଛି ତାହେଲେ ତାଙ୍କଠୁ ଶିଖିବାର ଅଛି ତେଣୁ ଆଜି ଆମେ କଳାକାର କାର୍ଯ୍ୟକ୍ରମରେ କଥା ହେବା ଏଭଳି ଜଣେ ଅଭିନେତ୍ରୀଙ୍କ ବିଷୟରେ ଯାହାଙ୍କର ନାଁ ହେଉଛି ନୂତନ ଆପଣ ଅଛନ୍ତି ସିଉଲି ସହିତ ସିଉଲି ଅଛି ଆପଣଙ୍କ ସହିତ ମାନେ କିଛି ଖାସ କଥା ହେବା ଖାସ କେତେ ଶୁଣିବା ଆପଣ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଇଟିକ୍ ଦିଲ୍ ସେ ଦିଲ୍ ତାକ୍

0: मोदी हर परिवार को घर में बिजली बनाकर वही बिजली बेचकर कमाई का एक और साधन देना चाहता है।
1: ଭାରତର ପ୍ରଧାନମନ୍ତ୍ରୀ ଭାରତରେ ଯେପରି ସୌର କ୍ରାନ୍ତିର ସ୍ୱର ଉତ୍ତୋଳନ କରିଥିଲେ ତାର ପ୍ରଭାବ ଏବେ ଦେଖାଯାଉଛି। ଭାରତରେ ଗୋଟି ଗୋଟି କରି 30 ଲକ୍ଷରୁ ଅଧିକ ପରିବାରଙ୍କ ଛାତରେ ସୋଲାର ପ୍ୟାନେଲ ଲଗାଇ ସାରିଲେଣି। ଆପଣ ବି ଏହି ଉର୍ଜା କ୍ରାନ୍ତିର ସହଭାଗୀ ବନନ୍ତୁ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡ଼ି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।

ଆହୁରି ବହୁତ କିଛି କଥା କହିବାର ବାକି ଅଛି, କୋଉଠି ବି ଯାଆନ୍ତୁନି, ଏମିତି ମୁଁ ସହିତ ରହିଥାନ୍ତୁ, ଶୁଣୁଥାନ୍ତୁ ଆକାଶବାଣୀ ଏଫ୍ଏମ୍ ରେନ୍ବୋକୁ, ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

ଏମିତି ବହୁତ ସାରା ଚଳଚ୍ଚିତ୍ରରେ ଆମେ ନୂତନଙ୍କୁ ଦେଖିବାକୁ ପାଇଥିଲୁ। ଯେମିତି ଆପଣଙ୍କର ମନେ ଥିବ 1955ରେ ସୀମା ଚଳଚ୍ଚିତ୍ର ରିଲିଜ ହୋଇଥିଲା ଏବଂ ଏହି ଚଳଚ୍ଚିତ୍ରରେ ଗୋଟେ ସୁନ୍ଦର ଗୀତଟି ଥିଲା ମନମୋହନା ବଡି ଝୁଠେ। ଯେଉଁ ଗୀତଟିରେ ଲତା ମଙ୍ଗେସକରଙ୍କର ସୁମଧୁର କଣ୍ଠରେ ଏହି ଭଜନ ଆଜି ମଧ୍ୟ ଆମ ସମସ୍ତଙ୍କର ଅତି ପ୍ରିୟ। ଖାଲି ସେତିକି ନୁହଁ ସାଥୀ, ସୁଜାତା ଚଳଚ୍ଚିତ୍ରରେ ଆମେ ତାଙ୍କୁ ଦେଖିବାକୁ ପାଇଥିଲୁ ବନ୍ଦିନୀ, ନହେଲେ ମିଲନ କଥା ଚିତ୍ର ହେଉ, ନହେଲେ ସରସ୍ୱତୀ ଚନ୍ଦ୍ର, ଏମିତି ଆହୁରି ବହୁତ ସାରା ଚଳଚ୍ଚିତ୍ରରେ ଆମେ ଦେଖିବାକୁ ପାଇଥିଲୁ ନୂତନଙ୍କୁ। ସେ ଆମକୁ ବହୁତ ସାରା ତାଙ୍କର ଅଭିନୟର ସୁନ୍ଦର ସୁନ୍ଦର ଜଲୱା ଦେଖାଇଥିଲେ।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ମୋର ଜଣେ ଜିଦିଆ ପଡ଼ୋଶୀ ଅଛି, ପୁରା କଲୋନି ସୋଲାର ପ୍ୟାନେଲ ଲଗେଇ ସାରିଲେଣି, କିନ୍ତୁ ସେ ମାନିବାକୁ ପ୍ରସ୍ତୁତ ନଥିଲେ ସତରେ ବିଜୁଳି ବିଲ୍ ଜିରୋ ଆସିପାରେ। ମୁଁ କହିଲି, ପୁଅ, ନା ହେଉଛି ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା। ତାପରେ ଜଣ ଜଣ କରି ସମସ୍ତଙ୍କର ବିଜୁଳି ବିଲ୍ ଜିରୋ ଆସିବାକୁ ଲାଗିଲା। ତାପରେ କହିଲେ, ଏବେ ଲଗେଇବାକୁ ହିଁ ପଡିବ ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା। ଯୋଡି ହେବା ପାଇଁ ପଞ୍ଜୀକୃତ କରନ୍ତୁ pmsuryaghar.gov.in।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ଯେତେବେଳେ ଆମେ କାହାର ସହଯୋଗ ସ୍ନେହ କିମ୍ବା ଭଲ ପାଇବା ପାଇଁ ଧନ୍ୟବାଦ ଦେଉ ସେତେବେଳେ କେବଳ ଗୋଟିଏ ଛୋଟ ଶବ୍ଦ ଆମେ କହୁନା ବରଂ ସେହି ବ୍ୟକ୍ତିଙ୍କ ପ୍ରତି ଆମେ କୃତଜ୍ଞତା ପ୍ରକାଶ କରିଥାଉ ଆଉ କ'ଣ କହିଥାଉ କହିଲେ ସାଥୀ ଥ୍ୟାଙ୍କ ୟୁ ଶୁକ୍ରିୟା ଧନ୍ୟବାଦ ଧନ୍ୟବାଦ କହିବାର ଅଭ୍ୟାସ ରିଲେସନଶିପକୁ ମଧୁର କରିବା ସହିତ ଆହୁରି ଷ୍ଟ୍ରଙ୍ଗ କରିଦେଇଥାଏ ସାଥୀ ଦୋସ୍ତିରେ ଧନ୍ୟବାଦ ସରି ଏସବୁ କୁହାଯାଏନି କିନ୍ତୁ ଆମେ ଚଳେଇନୁ କାହିଁକିନା ସେଇ ଗୋଟିଏ ହିଁ ସମ୍ପର୍କ ଯେଉଁଥିରେ ସବୁକିଛି ମ୍ୟାନେଜ୍ କରିବେ ରାଗ ରୋଷା ଅଭିମାନ ଯେତେ ଥିଲେ ମଧ୍ୟ ଯେତେ ରାଗିଥିଲେ ମଧ୍ୟ ଆମେ ସେଠି ପ୍ରତିଜ୍ଞା ମଧ୍ୟ କରିଦେଇଥାଉ ଯେ ଛାଡ଼ ଆଜି ତୋ ସାଙ୍ଗରେ ଆଉ କଥା ହେବିନି ଆଜିଠାରୁ ଆଉ କଥା ହେବିନି କିନ୍ତୁ ସମୟ ଏମିତି ଆସିଥାଏ ଯେ ତା ସହିତ କଥା ନହେଲେ ସେ ସାଙ୍ଗଟି ସହିତ କଥା ନହେଲେ ଆମର ଦିନ ଭଲ ଯାଏନି ସେ ଦୋସ୍ତିରେ ସବୁକିଛି ଚଳେ କିନ୍ତୁ ବେଳେବେଳେ ଧନ୍ୟବାଦ କହିଲେ ଆଉ ଟିକେ ସେ ସମ୍ପର୍କଟା ଷ୍ଟ୍ରଙ୍ଗ ହେଇଯାଏନି।

ମୋର କିନ୍ତୁ ମନେ ଅଛି ଆପଣଙ୍କ ସହିତ ମୁଁ କେବେ କଥା ହେଇଥିଲି, କେବେ କହିଥିଲି ଯେ ନାଇଁ ତୁମ ସହିତ ମୋର ଦେଖା ହବ ଠିକ ଏଇ ଦିନରେ। ଆପଣ ଭାବୁଥିବେ ଶିଉଳି କଣ କହୁଛି, ସଦି କଥା ଦେଇଛି ମାନେ ଆପଣଙ୍କ ସହିତ ନିହାତି ଭାବରେ ଯୋଡ଼ି ହେବି, କାହିଁକି ନା ଶିଉଳି ଅଛି ମାନେ କିଛି ଖାସ କଥା ହେବା, ଖାସ ଗୀତ ଶୁଣିବା। ଆପଣ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ, ଦିଲ୍ ସେ ଦିଲ୍ ତକ୍। शुक्रिया जिंदगी, जीने का हुनर सिखा दिया। कैसे बदलते हैं लोग, चंद कागज के टुकड़ों ने बना दिया अपनी परायों की पहचान को आसान बना दिया। शुक्रिया जिंदगी, जीने का हुनर सिखा दिया। लाइफ आम को बहुत किछे सिखाऊ छी, सब दिन किछे ना किछे हमें सिखिबा को पाउ छु, सिखिबा दरकार मध्य। खराब हो भल हो से शिक्षाटा को हमको ग्रहण करबा मध्य दरकार। ବେଳେ ବେଳେ ଭାରି ମନ ଦୁଃଖ ହୁଏ ଏବଂ ଆମେ ରାଗି ଯାଇଥାଉ ଆମ ନିଜ ଲାଇଫ ଷ୍ଟାଇଲ ଉପରେ ଯେ ଭଲ ଲାଗୁନି ଆଜି ଦିନଟା, ଆଜି କାଇଁ ମନଟା ଜମାରୁ ବି ଭଲ ନାହିଁ। କିନ୍ତୁ ସାଥି ମନଟା କ'ଣ ପାଇଁ ଭଲ ନାହିଁ, କିଛି ତ ଗୋଟେ ଘଟିଥିବ। ସେଇ ମନଟାକୁ ଭଲ କରିବା ପାଇଁ ମୁଁ ଅଛି ନା ଶିଉଳି ଅଛି, ଆପଣଙ୍କୁ ଶୁଣେଇବ ମିଠା ଗୀତ ଆଉ ଆପଣଙ୍କର ମାଇଣ୍ଡକୁ ଏକଦମ ଫ୍ରେଶ କରିଦେବ। ସୋ ମୋ ସହିତ ଏମିତି ଯୋଡ଼ି ହେଇକି ରହିଥାନ୍ତୁ ଆଉ ଶୁକ୍ରିୟା ବି କହୁଥାନ୍ତୁ ମତେ, କାହିଁକିନା ମିଠା ମିଠା ଗୀତ ଯୋଉ ଆପଣଙ୍କ ପାଖରେ ପହଞ୍ଚେଇବେ। ଆଉ ହଁ, ଆଉ ଗୋଟେ ସୁନ୍ଦର କଥାଟି କହିବାକୁ ଚାହୁଁଛି ଯେ 1:10 ଆପଣଙ୍କ ପାଇଁ ଗୋଟେ ସୁନ୍ଦର ପ୍ରଶ୍ନଟି ନେଇକି ଆସିବି, ସେଇଥିପାଇଁ ମଧ୍ୟ ଆପଣଙ୍କର ଏସ୍ଏମ୍ଏସ୍ର ଅପେକ୍ଷାରେ ମଧ୍ୟ ରହିଲି। ଶୁଣୁଥାନ୍ତୁ ଆଉ ଗୁନଗୁନଉଥାନ୍ତୁ ମୋ ସହିତ ଏମିତି।

ଜୀବନରେ ଅନେକ ଲୋକ ଏମିତି ଅଛନ୍ତି ଆମ ପାଇଁ ଛୋଟ ବଡ଼ ସହଯୋଗ ସବୁ କରିଥାନ୍ତି। ତେବେ ଗୋଟିଏ ସେ ଯେ ଛୋଟ ହସ, ଗୋଟେ ସୁଇଟ୍ ସ୍ମାଇଲ, କେବଳ ଗୋଟେ ଉତ୍ସାହଦାୟକ କଥା, ନହେଲେ କେବେ କଷ୍ଟ ସମୟରେ ଗୋଟିଏ ସହାୟତାର ହାତ, ବାସ୍ ଏହିସବୁ ପାଇଁ ଗୋଟେ ସରଳ ଆଉ ଶବ୍ଦଟି ଦରକାର କରିଥାଏ। କ'ଣ କହିଲେ, ତାହା ହେଉଛି ଧନ୍ୟବାଦ। ଆଉ ହଁ, ଆପଣଙ୍କୁ ମଧ୍ୟ ମୁଁ ବହୁତ ବହୁତ ଧନ୍ୟବାଦ ଦେବି, କାହିଁକି ନା ଏତେ ସମୟ ଧରି ଆପଣ ମୋ ସହିତ ଯୋଡ଼ି ହେଇକି ରହୁଛନ୍ତି ଏବଂ ରହିଛନ୍ତି ମଧ୍ୟ ଆଉ ଶୁଣୁଛନ୍ତି ମୋତେ। ଆଗକୁ ଚର୍ଚ୍ଚା କରିବା ବହୁତ କିଛି କଥା, ସରିନି ଶୈଳୀର ଏମିତି ଗପସପ, କାହିଁକି ନା ବର୍ତ୍ତମାନ ଘଣ୍ଟା ଘଣ୍ଟାରେ ସମୟ ହେଇଯାଇଛି, 12:41 ହବାକୁ ଯାଉଛି। ଆପଣଙ୍କ ପାଇଁ ରହିଛି ଗୋଟେ ବ୍ୟୁଟିଫୁଲ ଗୀତଟି ଯାହାକୁ ଗାଇଛନ୍ତି ଅସୀମା ପଣ୍ଡା। ଏଞ୍ଜୟ କରୁଥାନ୍ତୁ।

ଭୁଲ ବୁଝାମଣା ତ ସମ୍ପର୍କରେ ସବୁବେଳେ ଲାଗି ରହିଥାଏ ଏବଂ ସେଇ ଭୁଲ ବୁଝାମଣାକୁ ଆମକୁ ଆଭଏଡ୍ କରିବା ପାଇଁ ସମ୍ପର୍କକୁ ଆଉ ଟିକେ ଷ୍ଟ୍ରଙ୍ଗ କରିବା ପାଇଁ ପରସ୍ପର ମଧ୍ୟରେ ଯଦି ଆମେ ସାମ୍ନାସାମ୍ନି ବସି କଥା ହେଇଯିବା, ସାମ୍ନାସାମ୍ନି ବସିକି ଯଦି ସେ ସମସ୍ୟାକୁ ସମାଧାନ କରିପାରିବା ତାହେଲେ କେମିତି ହୁଅନ୍ତା କହିଲେ? ବେଳେବେଳେ ସାଧି ଆମେ ସମସ୍ତଙ୍କୁ ଧନ୍ୟବାଦ କହିବା ଫଳରେ ମୁଖ୍ୟ କାମଟି କରିବାକୁ ଭୁଲି ଯାଇଥାଉ, ଆଉ ଯାହା ପାଇଁ ଆମେ ଏ ସୁନ୍ଦର ଦୁନିଆଟି ଦେଖିପାରୁଛୁ, ଏ ସୁନ୍ଦର ପରିବେଶ ସହିତ ରହିପାରୁଛୁ। ସକାଳେ ଉଠିବା ପରେ ଆମେ ସୂର୍ଯ୍ୟଙ୍କୁ, ପ୍ରକୃତିକୁ, ପରିବାରକୁ, ଆମର ପ୍ରିୟ ବନ୍ଧୁମାନଙ୍କୁ ଏବଂ ଆମ ଜୀବନରେ ଥିବା ସୁଯୋଗଗୁଡ଼ିକୁ ମନେ ମନେ ଧନ୍ୟବାଦ ଜଣାଇଲେ ମନରେ ଗୋଟେ ପଜିଟିଭ୍ ଥିଙ୍କିଂ ଆସିଥାଏ। ଆଜି ଯଦି ଆପଣଙ୍କୁ ଜୀବନର ଜଣେ ବିଶେଷ ବ୍ୟକ୍ତିଙ୍କୁ ଧନ୍ୟବାଦ କହିବାର ସୁଯୋଗ ମିଳେ ଆପଣ ଜମା ବି ପଛଘୁଞ୍ଚା କରନ୍ତୁ ନାହିଁ, କାହିଁକି ନା ଧନ୍ୟବାଦ ଦେବାରେ କିଛି ଖର୍ଚ୍ଚ ହୁଏ ନାହିଁ ସତ, କିନ୍ତୁ ଏଇ ଯୋଉ ଅମୂଲ୍ୟ ଶବ୍ଦଟି ପାଇଁ କାହାର ଦିନକୁ ସୁନ୍ଦର କରିପାରେ ଆଉ ଆପଣଙ୍କ ହୃଦୟକୁ ମଧ୍ୟ ଖୁସିରେ ଭରି ଦେଇପାରେ।

2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ ଦୁଇଟି ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ ଦୁଇଟି ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ହେଇଛି ଆପଣଙ୍କ ସହିତ ଆପଣ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କ୍ୟାଟେକ୍ ଦିଲ୍ ସେ ଦିଲ୍ ତକ୍ ସାଥି ବର୍ତ୍ତମାନ ଆସନ୍ତୁ ଶୁଣିବା ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଇଆର୍ଟି।